ଇଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ ମିଡିୟମ୍ ୱେବ୍ରେ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାର ହେଉଛି 248 ମିଟର ତଥା 1206 କିଲୋହର୍ଟ୍ଜ୍ ଯୋଗେ ଓ ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ଟ୍ଜ୍ ଯୋଗେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ସମୟ ବର୍ତ୍ତମାନ 5:58।

ଆକାଶବାଣୀ ଭବାନୀପାଟଣା, ଆଜି ରବିବାର 1948 ଶତାବ୍ଦ ଶ୍ରାବଣ 25 ଦିନ 2026 ମସିହା ଅଗଷ୍ଟ ମାସର 16 ତାରିଖ। ଏହି ସୁପ୍ରଭାତରେ ଶ୍ରୋତାବନ୍ଧୁମାନଙ୍କୁ

ଏଇଠି ଶେଷ ହେଲା ବନ୍ଦନା କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀମାନେ ଥିଲେ ସତ୍ୟନାରାୟଣ ଅଧିକାରୀ, ଉମା ମହେଶ୍ୱରୀ ପଟ୍ଟନାୟକ, ସୁଧାକର ପଣ୍ଡା, ଭୁବନେଶ୍ୱରୀ ମିଶ୍ର ଓ ଧନଞ୍ଜୟ ଶତପଥୀ। ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ଏଥର ଶୁଣନ୍ତୁ ଚେତନ ଚିନ୍ତନ। ନିବେଦନ କରୁଛନ୍ତି ଭାଗୀରଥୀ ମିଶ୍ରା।

ମୁଖ୍ୟ ବଜାରର ଗହଳି ରାସ୍ତା ଦେଖାଯାଉଥାଏ। ଯାଉଥିବା ଲୋକମାନେ ଲକ୍ଷ୍ୟ କରୁଥାନ୍ତି ଗୋଟିଏ ନିର୍ଦ୍ଦିଷ୍ଟ ଦିଗକୁ। ଚାଲି ଚାଲି ଯାଉଥିବା ଲୋକେ, ସାଇକେଲ ଅବା ରିକ୍ସାରେ ଯାଉଥିବା ଲୋକେ, ଦୁଇଚକିଆ ବା ଚାରିଚକିଆ ଯାନରେ ଯାଉଥିବା ସମସ୍ତ ଲୋକେ ସେପଟେ ଅନଉଥାନ୍ତି। କିଛି ଲୋକ କାହିଁକି ସମସ୍ତେ ଗୋଟିଏ ନିର୍ଦ୍ଦିଷ୍ଟ ଦିଗକୁ ଅନାଉଛନ୍ତି ଭାବି କୌତୁହଳ ଦୃଷ୍ଟିରୁ ନଜର ବୁଲେଇ ଆଣୁଥାନ୍ତି ସେଇ ଦିଗ ଉପରେ। ଦେଖାଗଲା ଗୋଟିଏ ଭଲ ଦାମୀ ଗାଡ଼ିରେ ବସିଛନ୍ତି ସଜବାଜ ହୋଇ ଜଣେ ଯୁବତୀ। ଗାଡ଼ିର ଝରକା ବାଟେ ତାଙ୍କ ମୁହଁ ସହିତ ଦିଶୁଛି ସେ ଅଞ୍ଚଳରେ ବିଶେଷ ଦେଖିବାକୁ ମିଳୁନଥିବା ସୁନ୍ଦରିଆ କୁକୁରର ମୁହଁ। ଭଲ ଭାବରେ ଲକ୍ଷ୍ୟ କରିବାରୁ ଜଣାପଡ଼ିଲା ଯେ ସବୁଠାରୁ ବେଶୀ ଲୋକ ଅନେଇ ଦେଖୁଥିଲେ କୁକୁରଟିକୁ। କିଛି ଲୋକ ଦେଖୁଥିଲେ ଦାମୀ ଗାଡ଼ିଟିକୁ, ଆଉ କିଛି ଦୃଷ୍ଟି ବୁଲେଇ ଆଣୁଥିଲେ ଗାଡ଼ି, ଯୁବତୀ ଓ କୁକୁର ଉପରେ। କ୍ରମରେ ଅନ୍ତର ଥାଇପାରେ ହୁଏତ। ସେ ଯୁବତୀ ଜଣକ କ'ଣ ଏକଥା କେବେ ହେଲେ ଭାବିପାରିବେ ଯେ ଆକର୍ଷଣର କେନ୍ଦ୍ର ସେ ନୁହନ୍ତି, ତାଙ୍କର ପୋଷା କୁକୁର ବା ବାପାଙ୍କର ଗାଡ଼ି ବୋଲି। ଜୀବନରେ ଅନେକ କ୍ଷେତ୍ରରେ ଏଇଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ। ଆମେ ଭାବୁ ଯେ ପୃଥିବୀ ଆମ ଚାରିପଟେ ବୁଲୁଛି, ସବୁ ଆକର୍ଷଣ, ସମ୍ମାନ, ସ୍ନେହ, ଶ୍ରଦ୍ଧାର ଅଧିକାରୀ କେବଳ ଆମେ ଅବା ମୁଁ। ଯଦି ତା ନ ହୋଇ କିଛି ବାକି ରହିଗଲା ବା ବଳକା ରହିଗଲା, ତେବେ ତାହା ହାସଲ କରିବାକୁ ହେବ ଯେକୌଣସି ମତେ। ଗୋଟିଏ ନୁହେଁ, ଦୁଇ ଦୁଇଟି ଭୁଲ କରିଥାଉ ଆମେ ଏଭଳି ଚିନ୍ତା କରିବା ଫଳରେ। ପ୍ରଥମ ଭୁଲଟି ହେଲା ନିଜକୁ ନିଜେ ନିଜର ଦୋଷ ଗୁଣର ବିଚାର ନକରି ପୃଥିବୀର ସର୍ବଶ୍ରେଷ୍ଠ ମଣିଷର ଆଖ୍ୟା ଦେବା ଏବଂ ଅନ୍ୟମାନଙ୍କଠାରୁ ଆନୁପାତିକ ଗୁରୁତ୍ୱ ଦାବି କରିବା। ନିଜର ଦୋଷ ଗୁଣ ବିଚାର କରିବା ଲାଗି ନିଜଠାରୁ ବିବେକ ଓ ବିଚାରକୁ ଦୂରେଇ ଦେବାକୁ ପଡ଼ିଥାଏ। କଥାଟି ସହଜ ଓ ସରଳ ମନେ ହେଉଥିଲେ ମଧ୍ୟ ଆଦୌ ସହଜ ନୁହେଁ, କାରଣ ଜନ୍ମ ହେବା ପରଠାରୁ ମଣିଷ ସବୁ କଥାକୁ ମୁଁ ମାଧ୍ୟମରେ ଦେଖେ, ବୁଝେ, ମାପେ, କୁହେ ଏବଂ କରେ। ମୁଁ ସର୍ବସ୍ୱ ଚିନ୍ତାଧାରାରେ ଅନ୍ୟମାନଙ୍କ ପାଇଁ ସହାନୁଭୂତି ଆସିବ କେଉଁଠୁ?

ଓ ମୋର ମାୟାରେ ପଡ଼ିଥିବା ଲୋକଟି ଅନ୍ୟର ଦୁଃଖ କଷ୍ଟରେ ଭାଗିଦାର ହେବ କେମିତି? ତାର ଚିନ୍ତାଧାରାରେ ବାଧା ଦେଉଥିବା ବା ସମସ୍ୟା ସୃଷ୍ଟି କରୁଥିବା ବ୍ୟକ୍ତି ବା ବସ୍ତୁ ତାର ମିତ୍ର ବୋଲେଇବେ କେମିତି? ଏହିସବୁ କଥାକୁ ଚିନ୍ତା କଲେ ହୁଏତ ଆମେ ବୁଝିପାରିବା ଯେ ଆମେ ଅନ୍ୟର ଗୋଡ଼ ଉପରେ ଠିଆ ହେବାକୁ ପଛଘୁଞ୍ଚା ଦେଉନା କାହିଁକି। ସଭ୍ୟ ସମାଜର ନୀତି ହେଲା ହାତ ହଲେଇବାର ସ୍ୱାଧୀନତା ସମସ୍ତଙ୍କର ଅଛି, କିନ୍ତୁ ହାତ ଯେଭଳି କାହା ନାକରେ ନ ବାଜେ ସେ କଥା ପ୍ରତି ଦୃଷ୍ଟି ଦେବାର ଦାୟିତ୍ୱ ମଧ୍ୟ ଆମ ଉପରେ ନ୍ୟସ୍ତ ହୋଇଛି। ଅଧିକାଂଶ ସମୟରେ ମୁଁ ମୁହଁରେ ଉବୁଟୁବୁ ହେଉଥିବା ଅବସ୍ଥାରେ ଆମକୁ ଅନ୍ୟର ନାମ ଦିଶେ ନାହିଁ, ଅବା ଦିଶିଲେ ମଧ୍ୟ ଆମେ ସେଥିପ୍ରତି ଧ୍ୟାନ ଦେଉନା, କାରଣ ମୁଁ ଓ ମୋର ଘୋଷଯାତ୍ରାରେ ବାଧା ବା ପ୍ରତିବନ୍ଧକ ପାଖରେ ହାର ମାନିଗଲେ ମାନହାନି ହେବ ନାହିଁ। ଆଘାତ, ପ୍ରତିଘାତ, ବ୍ୟାଘାତ ଏସବୁ ନିହାତି ତୁଚ୍ଛ, ଯେକୌଣସି ମୋତେ ଅଗ୍ରସର ହେବାକୁ ପଡ଼ିବ। ଏଭଳି ଜୟଯାତ୍ରାରେ ମସଗୁଲ ଥିବାବେଳେ ଆମେ କ'ଣ ଭାବିପାରୁ ଏ ଯାତ୍ରାର ଅନ୍ତ କେଉଁଠି ବା କିପରି? ଆପଣ ଥରେ ଭାବି ଦେଖନ୍ତୁ ତ, ଆପଣ କ'ଣ ହେବାକୁ ପସନ୍ଦ କରିବେ? ଗାଡ଼ିରେ ବସିଥିବା ପ୍ରଶଂସାର ଅସଂଖ୍ୟ ଦୃଷ୍ଟିରେ ଭିଜୁଥିବା ସେଇ ଯୁବତୀ, କୌଣସି ଭାବନା ନ ରଖି ଗାଡ଼ି ଝରକାରେ ମୁହଁ ଦେଖାଉଥିବା ତାର କୁକୁର, ଆଉ ସେଇ ଝିଅଟିର ବାପାଙ୍କର ମୂଲ୍ୟବାନ ଗାଡ଼ି, ନା ଏସବୁକୁ ଦେଖି ସବୁକିଛି ବୁଝି ମୁରୁକି ମୁରୁକି ହସୁଥିବା ଜଣେ ସାଧାରଣ ଦେଖଣାହାରୀ।

ଶୁଣୁଥିଲେ ଚେତନା ଚିନ୍ତନ ଉପସ୍ଥାପନ କରିଥିଲେ ଭାଗୀରଥୀ ମିଶ୍ର। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ ଚନ୍ଦ୍ର ବେହେରା।

ଭଗବାନ ବିଷ୍ଣୁ ଆଦିତ୍ୟ ଅପ୍ସରା ରାକ୍ଷସ ସର୍ପ ଋଷି ଏବଂ ଗନ୍ଧର୍ବ ଆଦିଙ୍କ ସହିତ ବାର ମାସରେ ଭିନ୍ନ ଭିନ୍ନ ବାରଟି ନାମ ଧରି ସର୍ବତ୍ର ବିଚରଣ କରି ଇହଲୋକ ଓ ପରଲୋକରେ ମଣିଷର ବିବେକ ବୁଦ୍ଧି ବିସ୍ତାର କରିଥାନ୍ତି। ଋଷିମାନେ ଶାମ ଯଜୁ ରୁକ୍ ମନ୍ତ୍ର ଦ୍ୱାରା ତାଙ୍କର ସ୍ତବ କରିଥାନ୍ତି। ଗନ୍ଧର୍ବଗଣ ତାଙ୍କ ଗୁଣ ଗାଇଥାନ୍ତି। ନାଗମାନେ ରଥ ଟାଣିଥାନ୍ତି। ଆଗରେ ଅପ୍ସରାମାନେ ନୃତ୍ୟ କରିଥାନ୍ତି। ଏହା ବ୍ୟତୀତ ବାଳଖିଲ୍ୟ ନାମକ 60,000 ବ୍ରହ୍ମର୍ଷି ସୂର୍ଯ୍ୟଙ୍କ ସ୍ତବ ସ୍ତୁତି ପାଠ କରି ତାଙ୍କ ଆଗେ ଆଗେ ଚାଲୁଥାନ୍ତି।

ଶୁଣୁଥିଲେ ଶ୍ରୀମଦ୍ ଭାଗବତ। ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ପ୍ରଫୁଲ୍ଲ ଚନ୍ଦ୍ର ବେହେରା। କଣ୍ଠଶିଳ୍ପୀମାନେ ଥିଲେ ମନ୍ମଥ ମିଶ୍ର, ଶରତ କୁମାର ନାୟକ, ଶୈଳଭାମା ମହାପାତ୍ର, ସାଗରିକା ମହାନ୍ତି, ପଦ୍ମାବତୀ ଦ୍ୱିବେଦୀ ଓ ସୁହାସ ମହାନ୍ତି। ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ ପ୍ରସାରଣ ପ୍ରଥମେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ଏବଂ ପରେ ପରେ ଶୁଣିବେ ସଂସ୍କୃତରେ ସମ୍ବାଦ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଶୁଣିପାରିବେ ଅଳ୍ପକ୍ଷଣ ମଧ୍ୟରେ।

8টা সেমিকন্ডাক্টর প্ল্যান্ট স্থাপনা করেছিলাম। এটা সত্যি ভারতকে আত্মনির্ভরশীল করবার থেকে উৎপাদন শক্তি, কৃষি আর খাদ্য প্রক্রিয়াকরণ, প্রযুক্তিবিদ্যা, মনস্তম, গতশক্তি, ভিত্তিভূমি, রক্ষা শক্তি, সবুজা ও মেলা অর্থনীতি ও দ্রব্য আয়ু পর্যটন আদি সফটওয়্যারকে বরকস করবার উপরে প্রধানমন্ত্রী জোর দিয়েছেন। রাষ্ট্রীয় বিপদ বন্দে মাতরম বসায় 50 বছর পূর্তি অবসরে পয়লা থর লাগি রাজধানী বন্দে মাতরম গান করতে রাজ্য পুলিশ ক্রাইম ব্রাঞ্চের ডিজি বিহারকে শ্রেষ্ঠ রাজ্য পুলিশ মহানির্দেশক ভাবে অতিরিক্ত দায়িত্ব নেবে। পূর্ণকালীন পুলিশ মহানির্দেশক ভাবে এই কথা নাই যাইথিবা শ্রী মিশ্রঙ্কু অতিরিক্ত দায়িত্ব দিয়েছে। পরবর্তী নির্দেশ বাহিরাত শ্রী মিশ্র কি দায়িত্বটি রাখবে ইমো জেনে দিয়েছে কার্যে রাজ্য পুলিশ মহানির্দেশক যোগেশ পাত্রী আজ চাকরি অবসর নিয়েছেন। ভুবনেশ্বরে মুখ্যমন্ত্রীঙ্କ ଜନ ଅଭିଯୋଗ ଶୁଣାଣି ପ୍ରାୟ ପାଇଁ ବନ୍ଦ ହେବ। ମୁଖ୍ୟମନ୍ତ୍ରୀଙ୍କ ଅଳ୍ପ ଜରୁରୀ କାମ ଥିବାରୁ ଶୁଣାଣି ବନ୍ଦ ହେବ ବୋଲି ସାଧାରଣ ପ୍ରଶାସନ ସାଧାରଣ ଅଭିଯୋଗ ବିଭାଗକୁ ସୂଚନା ମିଳିଛି। ଆଉ ଶୁଣାଣିକାରୀ ଗଣମାଧ୍ୟମ ଆଉ ସମ୍ବାଦପତ୍ର ଯୋଗେ ଲୋକ ଜଣାଇଥିବା ଲଗାତ ବର୍ଷା ଲାଗି ତିନି ମଧ୍ୟ ଜଷ୍ଟ ବଢ଼ାଟି ଲାଗିଛି। ରାଜ୍ୟ ବନ୍ୟା ସ୍ଥିତି ସମୀକ୍ଷା ଲାଗି ସ୍ୱତନ୍ତ୍ର ରିଲିଫ୍ କାର୍ଯ୍ୟାଳୟ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଗୋଟିଏ ଉଚ୍ଚସ୍ତରୀୟ ବୈଠକ ହୋଇଯାଇଛି। ପ୍ରତ୍ୟେକଟା ଧନଜୀବନର ସୁରକ୍ଷା ସୁନିଶ୍ଚିତ କରିବା ଲାଗି ରାଜ୍ୟ ସରକାର ପୂରାପୂରି ପ୍ରସ୍ତୁତ ଥିବାବେଳେ ଆଗଦିନେ ବନ୍ୟା ସ୍ଥାୟୀ ପ୍ରତିକାର ଲାଗି ପଦକ୍ଷେପ ଉପରେ ଜୋର ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ସ୍ୱତନ୍ତ୍ର ରିଲିଫ୍ କମିଶନଙ୍କ ରିପୋର୍ଟ ଅନୁସାରେ ବିହାରଦେବ 6 ଜିଲ୍ଲା 52 ବ୍ଲକ ଓ 227 ପଞ୍ଚାୟତ ଆଉ 503 ଗାଁ ପ୍ରଭାବିତ ହୋଇଛି। ବୟଟି 270,212 ଜଣ ଲୋକ ପ୍ରଭାବିତ ହୋଇଛନ୍। ଆଇସ୍କଟ ମୋଟ 95,206 ଜଣଙ୍କୁ 226 ଆଶ୍ରୟସ୍ଥଳୀକୁ ନିଆଯାଇଛି। ଉଦ୍ଧାର କାମ ଜରୁରୀକାଳୀନ ସେବା ଯୋଗାଇ ଦେବାର ଲାଗି 118 ଉଦ୍ଧାରକାରୀ ଦଳ ବୟ ପ୍ରଭାବିତ ଇଲାକାମାନଙ୍କୁ ଅଛନ୍ତି। ସେଠାରେ 65 ମେଡିକାଲ ଦଳ ବି ପ୍ରଭାବିତ ଇଲାକାମାନଙ୍କୁ ରହିକରି ଲୋକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି ବୋଲି ସୂଚନା ମିଳିଛି। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଆଉ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ତରଫରୁ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପର ଦେଶାତ୍ମବୋଧକ ସଙ୍ଗୀତ ଉତ୍ସବ ଭାରତୀୟ ଦ୍ୱାରାଠାରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ବାଚସ୍ପତି ଶର୍ମା ପରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ କାର୍ଯ୍ୟକ୍ରମଟି ଇଣ୍ଡିଆନ୍ ଆଇଡଲ୍ ପ୍ରତିଯୋଗିତା ବିଜେତା କଣ୍ଠଶିଳ୍ପୀ ଜ୍ୟୋତିର୍ମୟ ନାୟକ ସୁବାସ ଦାସ ଆଉ ଅଲଗା କଣ୍ଠଶିଳ୍ପୀମାନେ ସଙ୍ଗୀତ ପରିବେଷଣ କରିଥିଲେ। ସମ୍ବଲପୁରର ଗୀତର ସଡ଼କ ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମହେନ୍ଦ୍ର ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଦୁର୍ଘଟଣାଟି ଜୀବନ ହରାଇଥିବା ମୃତକମାନଙ୍କ ଅମରାତ୍ମା ସ୍ୱର୍ଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାର ଲୋକ ଲାଗି ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି। ଏହା ସହିତ ଦୁର୍ଘଟଣାଟି ଆହତ ହୋଇଥିବା ଲୋକ ତୃତି ଜରୁରୀ ଚିକିତ୍ସା ସେବା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନ ଆଉ ସମ୍ବନ୍ଧିତ କର୍ତ୍ତୃପକ୍ଷଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଫିଫାଇଲେ ହକି ବିଶ୍ୱକପ୍ 2026 ଖେଳାଯାଇ ମିଳିଛି। ବେଲଜିୟମ୍ ଆଉ ନେଦରଲ୍ୟାଣ୍ଡ ଭିତରେ ଏଟା ଆୟୋଜନ କରାଯାଇଛି। ଉଦ୍ଘାଟନୀ ମ୍ୟାଚ୍ଟି ଗଲାକାଲି ଭାରତୀୟ ପୁରୁଷ ହକି ଦଳ ବେଲ୍ସକେ 3-1 ଗୋଲ୍ଟି ହରିଛି। ଆଗକାଲି ଭାରତ ଆଉ ଇଂଲଣ୍ଡ ଭିତରେ ମ୍ୟାଚ୍ ଖେଳାଯିବ। ପ୍ରତିଯୋଗିତା ଆଗ 30 ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପରେ ଆଉ ଗୋଟିଏ ଭୂମିକାରେ ସକ୍ରିୟ ହୋଇଛି। ଏଟା ଆଗ ଭାରତ ଲଘୁଚାପ ବଦଳିବା

କରିବା ଫଳ ପନିପରିବାକୁ ନ ଧୋଇ ଖାଇବା, ଖାଦ୍ୟ ପାତ୍ର ହାତ ଗୋଡ଼ ସଫା ସୁତୁରା ନ ରଖିବା, ଦୂଷିତ ପାଣି ପିଇବା ଯୋଗୁଁ ଏହି ସଂକ୍ରମଣ ଅଧିକ ମାତ୍ରାରେ ବଢ଼ିଯାଏ। ପିଇବା ଓ ଖାଦ୍ୟ ତିଆରି କରିବା ପାଇଁ ଫୁଟା ପାଣିର ବ୍ୟବହାର ତରଳ ଝାଡ଼ା, ବାନ୍ତି ଓ ଟାଇଫଏଡ୍ ଜ୍ୱର ପ୍ରତିରୋଧ ପାଇଁ ଏକ ମୁଖ୍ୟ ତଥା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଖାଇବା ବାସନକୁସନ ଗରମ ପାଣିରେ ସର୍ବଦା ଧୋଇ ସଫା କରିବା ଉଚିତ। ଶୌଚ ହେବା ପରେ, ଖାଇବା ପୂର୍ବରୁ କିମ୍ବା ଖାଇବା ପଦାର୍ଥ ବଢ଼ାବଢ଼ି କରିବା ପୂର୍ବରୁ ସାବୁନ ଓ ଗରମ ଜଳ ଦ୍ୱାରା ହାତକୁ ପରିଷ୍କାର ଧୋଇ ସଫା କରିବା ଉଚିତ। ସର୍ବଦା ପାଣି ଫୁଟାଇ ଛାଣି ପିଇବା ଏକ ଭଲ ଅଭ୍ୟାସ, ବିଶେଷ କରି ଛୋଟ ପିଲାଙ୍କ କ୍ଷେତ୍ରରେ। ତରଳ ଝାଡ଼ା, ବାନ୍ତି, ଡାଇରିଆ, ଟାଇଫଏଡ୍ ଜ୍ୱର, ଆମାଶୟ ଝାଡ଼ା ଓ ହେପାଟାଇଟିସ୍ ବା ଯକୃତ ଶୋଥ ରୋଗ ହେଉଥିବା ସମୟରେ ଏହା ଅଧିକ ଗୁରୁତ୍ୱପୂର୍ଣ୍ଣ। ବିଶୋଧିତ ଜଳ ନ ହୋଇଥିଲେ ଆଖିକୁ ପରିଷ୍କାର ଦେଖାଯାଉଥିବା କୂପ, ପୁଷ୍କରିଣୀ, ନଦୀ, ନାଳ ପାଣି ମଧ୍ୟ ରୋଗ ସୃଷ୍ଟି କରିପାରେ। ଏଣୁ ସାର୍ବଜନିକ ପରିଚ୍ଛନ୍ନତା ପ୍ରତି ଦୃଷ୍ଟି ଦିଆଯିବା ନିହାତି ଆବଶ୍ୟକ। ନଳକୂପ, ଟାଙ୍କି ପାଣି, ପାଇପ୍ ସପ୍ଲାଇ ପାଣି ମଧ୍ୟ ଗରମ କରି ଫୁଟାଇ ଛାଣି ବ୍ୟବହାର କରନ୍ତୁ।

0: ମୁତାବିକ ବ୍ଲିଚିଂ ପାଉଡର ବାହାରେ ବାଲ୍ଟିରେ ଗୋଳାଇ ଜଳାଶୟର ଜଳକୁ ବିଶୋଧନ କରନ୍ତୁ। ଜଳପୂର୍ଣ୍ଣ ପାଣି ଟାଙ୍କି ବା ମାଠିଆରେ କ୍ଲୋରିନ୍ ବଟିକା ପକାଇ ପିଇବା ପାଣିକୁ ବିଶୋଧନ କରି ଜୀବାଣୁମୁକ୍ତ ଜଳ ବ୍ୟବହାର କରନ୍ତୁ। ନାଳ ରକ୍ତ ଝାଡ଼ା ହେଉଥିଲେ ଆୟୁର୍ବେଦ ଚିକିତ୍ସା ବିଜ୍ଞାନରେ ବର୍ଣ୍ଣିତ କୁଟଦ ଘନ ବଟିକା ଡାଳିମ୍ବ ରସ 2 ଚାମଚ ସହ ଦିନକୁ 4 ଥର, ତରଳ ଝାଡ଼ାରେ କର୍ପୁର ରସ ବଟିକା ମୁଥା ରସ 1 ଚାମଚ ଚିନି ସହ ବା ଅତିସାରଘ୍ନ ବଟିକା ଜାଇଫଳ ଘୋରା ସହ ଦିନକୁ 4 ଥର ଜଣେ ଅଭିଜ୍ଞ ଶିକ୍ଷିତ ଆୟୁର୍ବେଦ ଡାକ୍ତରଙ୍କ ପରାମର୍ଶରେ ଦେଲେ ସମସ୍ତ ଝାଡ଼ା ରୋଗ ଭଲ ହୁଏ। ବାନ୍ତି ହେଉଥିଲେ ଓଳେଇଚ ଗୁଣ୍ଡ ମହୁ, ଜ୍ୱର ଥିଲେ ସର୍ବଜ୍ୱରହର ମହାସୁଦର୍ଶନ କାଢ଼ା ବାଳାନନ୍ଦ ବଟିକା ପ୍ରଭୃତି ଅବସ୍ଥା ଅନୁଯାୟୀ ପ୍ରୟୋଗ କରାଯାଇପାରେ। ଆମ ଗାଁ ଗହଳିରେ ପ୍ରଚଳିତ ଢଗଢମାଳିରେ ଥିବା ପାଣି ପିଇବ ଛାଣି ପଇସା ନେବ ଗଣି, ଏହି ନୀତିରେ ପାଣି ଗରମ କରି ଫୁଟାଇ ଛାଣି ବ୍ୟବହାର କଲେ ଆମେ ନିଜର ତଥା ଆମ ପିଲାମାନଙ୍କର ନିରୋଗ ଶରୀର ଓ ସୁନ୍ଦର ସ୍ୱାସ୍ଥ୍ୟ ଗଠନ କରିପାରିବା।
1: ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣୁଥିଲେ ବର୍ଷାଦିନ ଝାଡ଼ାବାନ୍ତି ସଂକ୍ରମଣର ଚିକିତ୍ସା, ଏ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ସ୍ୱପ୍ନେଶ୍ୱର ପଣ୍ଡା। ଆକାଶବାଣୀ କଟକ, ସମୟ 7:15 ହେବାକୁ ଯାଉଛି, ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ମହିଳା ସଂରକ୍ଷଣ ପ୍ରସ୍ତାବକୁ ସମର୍ଥନ କରିବାକୁ ରାଜନୈତିକ ଦଳଗୁଡ଼ିକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। 80ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଗତକାଲି ପ୍ରଥମ ଥର ପାଇଁ ଆନ୍ତର୍ଜାତିକ ସ୍ତରରେ ଆୟୋଜିତ ହୋଇଛି ସୂର୍ଯ୍ୟପଥ ତ୍ରିରଙ୍ଗା ବିଶ୍ୱ ରିଲେ କାର୍ଯ୍ୟକ୍ରମ। ତାମିଲନାଡୁକୁ ଆଜିଠାରୁ 2 ଦିନିଆ ଗସ୍ତରେ ଯିବେ ଉପରାଷ୍ଟ୍ରପତି। ରାଜସ୍ଥାନର ଅଲୱାରଠାରେ ଆଜି ଏକ ନୂତନ ଦୁଗ୍ଧ ପ୍ଲାଣ୍ଟର ଶିଳାନ୍ୟାସ କରିବେ ସ୍ୱରାଷ୍ଟ୍ର ସମବାୟ ମନ୍ତ୍ରୀ, ଏବଂ ଗାଲି ଟେଷ୍ଟରେ ଗତକାଲିର ସ୍କୋର 2 ୱିକେଟରେ 288 ରନ୍ରୁ ଆଜି ଭାରତ ଆରମ୍ଭ କରିବ ବ୍ୟାଟିଂ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦ ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳା ସଂରକ୍ଷଣ ପ୍ରସ୍ତାବକୁ ସମର୍ଥନ କରିବାକୁ ସବୁ ଦଳକୁ ଅନୁରୋଧ କରିଛନ୍ତି। ଲାଲକିଲ୍ଲାରୁ ସ୍ୱାଧୀନତା ଦିବସ ଅବସରରେ ଗତକାଲି ଦେଇଥିବା ଅଭିଭାଷଣରେ ଶ୍ରୀ ମୋଦି ରାଜନୈତିକ ଲଢ଼େଇ ନ କରି ମହିଳାଙ୍କୁ ସେମାନଙ୍କ ସମ୍ମାନ ଦେବା ପାଇଁ ଆଗକୁ ଆସିବାକୁ ସବୁ ରାଜନୈତିକ ଦଳକୁ ଆହ୍ୱାନ ଦେଇଛନ୍ତି। ବିଧାନସଭା ଏବଂ ସଂସଦରେ ମହିଳାଙ୍କ ପାଇଁ 33% ପ୍ରତିନିଧିତ୍ୱ ସୁନିଶ୍ଚିତ କରିବାକୁ ସେ କହିଛନ୍ତି। ଭାରତର ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ମହିଳାଙ୍କୁ ସୁଯୋଗ ପ୍ରଦାନ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି।
3: ଜଲ୍ଦ ସେ ଜଲ୍ଦ ହମାରି ମାତା ଓ ବହନକୁ 33% ବିଧାନସଭା ଓ ଲୋକସଭା ମେ ଉନକୋ ପ୍ରତିନିଧିତ୍ୱ ମିଳେ, ୟେ ଭାରତ କି ନୀତି ଘଡତର କେ ଅନ୍ଦର ଅପନା ଯୋଗଦାନ ଦେ, ସମୟ କି ମାଙ୍ଗ ହୈ ଔର ମେ ସଭି ରାଜନୀତିକ ଦଳୋ ସେ ଫିର ସେ ଆଗ୍ରହ କରତା ହୁଁ, ଆଇଏ ମହିଳା ଆରକ୍ଷଣ ଲାଗୁ କରକେ ମହିଳା ସମ୍ମାନ ମେ ଆପ ବି ଜୁଡିଏ, ଲେକିନ ମେରି ମାତା ଓ ବହନକୁ ହକ୍ ଦିଜିଏ।
2: 80ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଗତକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏକ ଅଭ୍ୟର୍ଥନା ସଭାର ଆୟୋଜନ କରିଥିଲେ। ଏଥିରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଲୋକସଭା ବାଚସ୍କତି ଓମ୍ ବିର୍ଲାଙ୍କ ସମେତ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟ, କୂଟନୀତିଜ୍ଞ ଏବଂ ସମାଜର ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ଚଳିତ ବର୍ଷର ସଂସ୍କରଣରେ ଛତିଶଗଡ଼, ଗୋଆ, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରର କଳାନୈପୁଣ୍ୟ ପ୍ରଦର୍ଶିତ ହୋଇଥିଲା। ଚଳିତ ବର୍ଷ ପ୍ରଥମ ଥର ପାଇଁ ଆନ୍ତର୍ଜାତିକ କ୍ଷେତ୍ରରେ ସୂର୍ଯ୍ୟପଥ ତ୍ରିରଙ୍ଗା ବିଶ୍ୱ ରିଲେ କାର୍ଯ୍ୟକ୍ରମ ଗତକାଲି ଅନୁଷ୍ଠିତ ହୋଇଛି। ପୂର୍ବ ଭାଗରେ ଫିଜିରୁ ଆରମ୍ଭ ହୋଇ ପଶ୍ଚିମ ଭାଗରେ ଯୁକ୍ତରାଷ୍ଟ୍ର ଆମେରିକା ପର୍ଯ୍ୟନ୍ତ 54ଟି ଦେଶରେ ଏହା ସଫଳତାର ସହ ଆୟୋଜିତ ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ସୂର୍ଯ୍ୟୋଦୟ ଆଧାରରେ ବିଭିନ୍ନ ସମୟରେ ସାମିଲ ହୋଇଥିବା ଦେଶଗୁଡ଼ିକରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରାଯାଇଥିଲା। ହର୍ ଘର୍ ତ୍ରିରଙ୍ଗା ଅଭିଯାନର ଏକ ଅଂଶ ଭାବେ ଏହାକୁ କାର୍ଯ୍ୟକାରୀ କରାଯାଇଛି। ଫିଜିରେ ଥିବା ଭାରତୀୟ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟରୁ ଆରମ୍ଭ ହୋଇଥିବା ଏହି ରିଲେରେ ପ୍ରବାସୀ ଭାରତୀୟ ସମ୍ପ୍ରଦାୟ ଅତ୍ୟନ୍ତ ଉତ୍ସାହର ସହ ସାମିଲ ହୋଇଥିଲେ। ସାନ୍ ଫ୍ରାନ୍ସିସ୍କୋଠାରେ ଭାରତର କନ୍ସୁଲେଟ୍ ଜେନେରାଲ୍ଙ୍କ ଦ୍ୱାରା ପତାକା ଉତ୍ତୋଳନ ପରେ ଏହି ଅଭିଯାନ ଶେଷ ହୋଇଛି। ପତାକା ଉତ୍ତୋଳନ ସମୟରେ ସବୁ ସ୍ଥାନରେ ବନ୍ଦେ ମାତରମ୍ର 150 ବର୍ଷ ପୂର୍ତ୍ତି ଅବସରରେ ଜାତୀୟ ଗୀତ ଗାନ କରାଯାଇଥିଲା। ଏହି ଅଭିଯାନରେ ବହୁ ସଂଖ୍ୟାରେ ପ୍ରବାସୀ ଭାରତୀୟଙ୍କ ଅଂଶଗ୍ରହଣ ତ୍ରିରଙ୍ଗା ସହ ସେମାନଙ୍କର ଭାବପୂର୍ଣ୍ଣ ସମ୍ପର୍କକୁ ପ୍ରତିଫଳିତ କରିଛି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆଜିଠାରୁ 2 ଦିନିଆ ତାମିଲନାଡୁ ଗସ୍ତରେ ଯିବେ। ଗସ୍ତ

ଅବସରରେ ଉପରାଷ୍ଟ୍ରପତି ଚେନ୍ନାଇ, ଚେଙ୍ଗାଲପଟ୍ଟୁ, ତିରୁଭରୁ ଏବଂ ତାଞ୍ଜାଭୁରୁଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ରାଧାକ୍ରିଷ୍ଣନ ଆଜି ଚେଙ୍ଗାଲପଟ୍ଟୁଠାରେ ଏସ୍ଆର୍ଏମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଶିକ୍ଷା ପ୍ରତିଷ୍ଠାନର 99ତମ ସମାବର୍ତ୍ତନ ସମାରୋହରେ ଯୋଗଦେବେ। ଚେନ୍ନାଇଠାରେ ନାଗାଲାଣ୍ଡ, ମଣିପୁର ଏବଂ ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଯୋଗଦେବେ। ଆସନ୍ତାକାଲି ତିରୁଭୁରୁଠାରେ ତାମିଲନାଡୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଏକାଦଶ ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ବିଦେଶୀ ସମ୍ପତ୍ତି ସୂଚନା ପ୍ରକାଶ ଅଧିନିୟମ 2026 ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରାଯାଇଛି। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ସିବିଡିଟି ପକ୍ଷରୁ ଜାରି ଅଧିସୂଚନା ଅନୁଯାୟୀ ଏହି ନିୟମ ମୁଖ୍ୟତଃ କ୍ଷୁଦ୍ର କରଦାତାଙ୍କ ପାଇଁ ଉଦ୍ଦିଷ୍ଟ। ଆଜିଠାରୁ କାର୍ଯ୍ୟକାରୀ ହେଉଥିବା ଏହି ଅଧିନିୟମ ଆସନ୍ତା ଡିସେମ୍ବର 31 ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏହା ଅଧୀନରେ ଅଘୋଷିତ ବିଦେଶୀ ସମ୍ପତ୍ତି, ବିଦେଶରୁ ଆସୁଥିବା ଆୟ ଆଦି ସମ୍ପର୍କରେ ଘୋଷଣା କରିବା ସହ ଏ ସମ୍ପର୍କିତ ଟିକସ ପ୍ରଦାନ ମାଧ୍ୟମରେ ଏହାକୁ ବୈଧ କରାଯିବାର ସୁବିଧା ରହିଛି। ଅର୍ଥ ଆଇନ 2026 ଅନ୍ତର୍ଗତ ଏହି ଅଧିନିୟମ କାର୍ଯ୍ୟକାରୀ କରାଯାଇଛି। କ୍ଷୁଦ୍ର କରଦାତାଙ୍କ ପାଇଁ ସ୍ୱେଚ୍ଛାକୃତ ଭାବେ ଏ ସମ୍ପର୍କିତ ସୂଚନା ପ୍ରଦାନ କରିବାରେ ଏହା ସହାୟକ ହୋଇଥାଏ। କରଦାତାଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ଏବଂ ଅପ୍ରକାଶିତ ବିଦେଶୀ ସମ୍ପତ୍ତି ସମ୍ପର୍କରେ ସୂଚନା ପ୍ରଦାନ କରିବାକୁ ପ୍ରତିବର୍ଷ ଆୟକର ବିଭାଗ ପକ୍ଷରୁ ଏଭଳି ଅଧିସୂଚନା ଜାରି କରାଯାଇଥାଏ। ସ୍ୱରାଷ୍ଟ୍ର ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ରାଜସ୍ଥାନର ଅଲୱାରସ୍ଥିତ ଏକ ନୂତନ ଦୁଗ୍ଧ ପ୍ଲାଣ୍ଟର ଶିଳାନ୍ୟାସ କରିବେ। ଅଲୱାର ସାରସ ଡାଏରୀ କମ୍ପ୍ଲେକ୍ସଠାରେ ଏହି ନୂତନ ପ୍ଲାଣ୍ଟଟି ନିର୍ମାଣ କରାଯିବ। ଏଥିସହ ଶ୍ରୀ ଶାହା ବିଭିନ୍ନ ଦୁଗ୍ଧ ସଂଘର ଡାଏରୀ ପ୍ରକ୍ରିୟାକରଣ ପ୍ଲାଣ୍ଟ ଏବଂ ଗୋଖାଦ୍ୟ ପ୍ଲାଣ୍ଟଗୁଡ଼ିକର ମଧ୍ୟ ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ରାଜସ୍ଥାନର 17ଟି ଜିଲ୍ଲାରେ ବିଭିନ୍ନ ବିକାଶ କାର୍ଯ୍ୟକ୍ରମର ଶ୍ରୀ ଶାହା ଆଭାସୀ ମାଧ୍ୟମରେ ଶିଳାନ୍ୟାସ ଓ ଉଦ୍ଘାଟନ କରିବାର ମଧ୍ୟ କାର୍ଯ୍ୟସୂଚୀ ରହିଛି। 6,262 କୋଟି ଟଙ୍କା ବ୍ୟୟରେ ଉଦ୍ଘାଟିତ ହେବାକୁ ଥିବା ଏହି ପ୍ରକଳ୍ପଗୁଡ଼ିକ ନିର୍ମିତ ହୋଇଛି। ଏହି ଅବସରରେ ଶ୍ରୀ ଶାହା 10,500ରୁ ଅଧିକ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ। ନୂତନ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଗଠନ ସମ୍ପର୍କରେ ମଧ୍ୟ ଶ୍ରୀ ଶାହା ଆଜି ଘୋଷଣା କରିବେ ବୋଲି ଜଣାପଡ଼ିଛି। ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସୁଫଳ ଡିବିଟି ମାଧ୍ୟମରେ ହିତାଧିକାରୀଙ୍କୁ ପ୍ରଦାନ କରିବେ। ସ୍ୱରାଷ୍ଟ୍ର ସମବାୟ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଏଥିରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ହିତାଧିକାରୀ ରହିଛନ୍ତି। ୟୁଜିସି ନେଟ୍ ଜୁନ୍ 2026, ସିଏସ୍ଆଇଆର୍ ନେଟ୍, ଆଇସିଏଆର୍ ଆଦି ସର୍ବଭାରତୀୟ ପ୍ରବେଶିକା ପରୀକ୍ଷାର ଅସ୍ଥାୟୀ ଉତ୍ତରାବଳୀ ସମ୍ପର୍କିତ ତଥ୍ୟ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଆଜି ପ୍ରକାଶ କରାଯିବ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏନ୍ଟିଏ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଏଥିରେ ପିଏଚ୍ଡି ପାଠ୍ୟକ୍ରମ ପାଇଁ ମଧ୍ୟ ହୋଇଥିବା ପ୍ରବେଶିକା ପରୀକ୍ଷାର ଉତ୍ତର ପ୍ରକାଶ କରାଯିବ। ଏନ୍ଟିଏର ୱେବ୍ସାଇଟ୍ରେ ଏ ସମ୍ପର୍କିତ ତଥ୍ୟ ଉପଲବ୍ଧ ହେବ। ତେବେ ଏନ୍ଟିଏର ସରକାରୀ ୱେବ୍ସାଇଟ୍ ଉପରେ ନିର୍ଭର କରିବାକୁ ପରୀକ୍ଷାର୍ଥୀଙ୍କୁ ପରାମର୍ଶ ଦିଆଯାଇଛି। ରାଷ୍ଟ୍ରପତି ଭବନର ଅମୃତ ଉଦ୍ୟାନ ସାଧାରଣ ଲୋକଙ୍କ ପାଇଁ ଆଜିଠାରୁ ଉନ୍ମୁକ୍ତ ହେବ। ଆସନ୍ତା ମାସ 15 ତାରିଖ ପର୍ଯ୍ୟନ୍ତ ଏହା ଖୋଲା ରହିବ। ସକାଳ 10ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଜନସାଧାରଣ ଏହି ଉଦ୍ୟାନ ପରିଦର୍ଶନ କରିପାରିବେ। ସୋମବାର ରକ୍ଷଣାବେକ୍ଷଣ ପାଇଁ ବନ୍ଦ ରହିବ। ଉଦ୍ୟାନକୁ ପ୍ରବେଶ କରିବାର ଶେଷ ସମୟ ଅପରାହ୍ନ 5ଟା ଧାର୍ଯ୍ୟ ହୋଇଛି। ବାଲବାଟିକା, ପ୍ଲୁମେରିଆ ଗାର୍ଡନ୍, ବାନିୟନ୍ ବଗିଚା, କେନ୍ଦ୍ରୀୟ ଲନ୍ ଏବଂ ବୃତ୍ତାକାର ଉଦ୍ୟାନ ଆଦି ବୁଲି ଦେଖିପାରିବେ। ଉଦ୍ୟାନରେ ଅନେକ ପ୍ରକାର ଫୁଲ ଏବଂ ଫଳ ଗଛ ଲାଗିଛି। ଉଦ୍ୟାନକୁ ପ୍ରବେଶ କରିବା ପାଇଁ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ। ତେବେ ଏଥିପାଇଁ ପରିଦର୍ଶକଙ୍କୁ ରାଷ୍ଟ୍ରପତି ଭବନ ୱେବ୍ସାଇଟ୍ରେ ଅନ୍ଲାଇନ୍ରେ ବୁକିଂ କରିବାକୁ ପଡ଼ିବ। ଅନ୍ ଦି ସ୍ପଟ୍ ବୁକିଂର ସୁବିଧା ଉପଲବ୍ଧ ନାହିଁ ବୋଲି ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ରୀୟ ସଚିବାଳୟ, ମେଟ୍ରୋ ଷ୍ଟେସନ୍ ଏବଂ ଅମୃତ ଉଦ୍ୟାନର ପ୍ରବେଶ ସ୍ଥାନ ମଧ୍ୟରେ ଏକ ଯାତ୍ରୀବାହୀ ବସ୍ ସେବା ଉପଲବ୍ଧ ରହିବ। ସକାଳ 9:30ରୁ ସନ୍ଧ୍ୟା 6:30 ପର୍ଯ୍ୟନ୍ତ ଏହି ବସ୍ ଚଳାଚଳ କରିବ। ଟେଲି ଯୋଗାଯୋଗ ବିଭାଗ ପକ୍ଷରୁ ପୁନେଠାରେ ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତି ବିଦ୍ୟା ଟ୍ରାକ୍ ଆୟୋଜନ କରାଯିବ। ଏହି କାର୍ଯ୍ୟକ୍ରମ ଚଳିତ ମାସ 17-21 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଚଳିତଥର କାର୍ଯ୍ୟକ୍ରମର ବିଷୟବସ୍ତୁ ରହିଛି ଆତ୍ମନିର୍ଭରଶୀଳ ଭବିଷ୍ୟତ ପାଇଁ ନବସୃଜନ, ସହଯୋଗ ଏବଂ ରୂପାନ୍ତରଣ। ଏହି କାର୍ଯ୍ୟକ୍ରମ ସହିତ 7ମ ବ୍ରିକ୍ସ ଆଇସିଟି କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ ମଧ୍ୟ ଆରମ୍ଭ ହେବ। ବୈଠକରେ ବିକଶିତ ଆଇସିଟି ଇକୋସିଷ୍ଟମ, ଡିଜିଟାଲ ଦକ୍ଷତା, ଦକ୍ଷତା ବିକାଶ ଏବଂ ମାନବକୈନ୍ଦ୍ରିକ ଡିଜିଟାଲ ପରିବେଶ ସମ୍ପର୍କରେ ଆଲୋଚନା କରାଯିବ। ଶ୍ରୀଲଙ୍କାର ଗାଲେଠାରେ ଚାଲିଥିବା ଭାରତ ଶ୍ରୀଲଙ୍କା ଚଳିତ ସିରିଜ୍ର ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଆଜି ଦ୍ୱିତୀୟ ଦିନର ବ୍ୟାଟିଂ ଭାରତ

0: ଆରମ୍ଭ କରିବ। ଗତକାଲି ଷ୍ଟମ୍ପ ଅପସାରଣ ବେଳକୁ ଭାରତ ପ୍ରଥମ ଇନିଂସରେ 2 ୱିକେଟ୍ ବିନିମୟରେ 288 ରନ୍ ସଂଗ୍ରହ କରିଥିଲା। ଦେବଦତ୍ତ ପାଡିକଲ 131 ରନ୍ ଏବଂ ରିଷଭ ପନ୍ଥ 27 ରନ୍ କରି ଅପରାଜିତ ଅଛନ୍ତି। ବର୍ଷା ଯୋଗୁଁ ଗତକାଲି 73 ଓଭର ଖେଳ ସମ୍ଭବ ହୋଇପାରିଥିଲା। ଏହି ମ୍ୟାଚ୍ରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି। ଓଡ଼ିଶା ସମେତ ଦେଶର ବିଭିନ୍ନ ପ୍ରାନ୍ତରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ସେଗୁଡ଼ିକ ମଧ୍ୟରେ ଅରୁଣାଚଳ ପ୍ରଦେଶ, ପଶ୍ଚିମବଙ୍ଗର ଗାଙ୍ଗେୟ ଅଞ୍ଚଳ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡ ରହିଛି। ଅନ୍ୟ ଅଞ୍ଚଳଗୁଡ଼ିକ ମଧ୍ୟରେ ଦେଶର ଉତ୍ତର ପୂର୍ବାଞ୍ଚଳ, ଛତିଶଗଡ଼, ଗୁଜରାଟ, ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀର, ଲଦାଖ, ଝାଡ଼ଖଣ୍ଡ, କୋଙ୍କଣ ଏବଂ ଗୋଆ, ମଧ୍ୟ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରେ ମଧ୍ୟ ଆଜି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଓଡ଼ିଶା ଉପକୂଳ ସମେତ କର୍ଣ୍ଣାଟକ, ପଶ୍ଚିମବଙ୍ଗର ଉପ ହିମାଳୟ ଅଞ୍ଚଳ ଏବଂ ତେଲଙ୍ଗାନାରେ ଘଡ଼ଘଡ଼ି ସହ ବିଜୁଳି ଏବଂ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ମହିଳା ସଂରକ୍ଷଣ ପ୍ରସ୍ତାବକୁ ସମର୍ଥନ କରିବାକୁ ରାଜନୈତିକ ଦଳଗୁଡ଼ିକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। 80ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଗତକାଲି ପ୍ରଥମ ଥର ପାଇଁ ଆନ୍ତର୍ଜାତିକ ସ୍ତରରେ ଆୟୋଜିତ ହୋଇଛି ସୂର୍ଯ୍ୟପଥ ତ୍ରିରଙ୍ଗା ବିଶ୍ୱ ରିଲେ କାର୍ଯ୍ୟକ୍ରମ। ତାମିଲନାଡୁକୁ ଆଜିଠାରୁ 2 ଦିନିଆ ଗସ୍ତରେ ଯିବେ ଉପରାଷ୍ଟ୍ରପତି। ରାଜସ୍ଥାନର ଅଲୱାରଠାରେ ଆଜି ଏକ ନୂତନ ଦୁଗ୍ଧ ପ୍ଲାଣ୍ଟର ଶିଳାନ୍ୟାସ କରିବେ ସ୍ୱରାଷ୍ଟ୍ର ସମବାୟ ମନ୍ତ୍ରୀ। ଗାଲେ ଟେଷ୍ଟରେ ଗତକାଲିର ସ୍କୋର 2 ୱିକେଟ୍ରେ 288 ରନ୍ରୁ ଆଜି ଭାରତ ଆରମ୍ଭ କରିବ ବ୍ୟାଟିଂ। ସମ୍ବାଦ ଶେଷ ହେଲା।
1: ଏତେବେଳେ ଯାଇ କାର୍ଯ୍ୟକ୍ରମ ରିଲେ କରି ଶୁଣିଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀ ପାଟଣା ପ୍ରଚାର କରିଛୁ କୁନି କୁନି ପିଲାଙ୍କ ପାଇଁ ସରଗଫୁଲ କାର୍ଯ୍ୟକ୍ରମ। ପ୍ରଯୋଜନା କରିଛନ୍ତି ସଚ୍ଚିଦାନନ୍ଦ ମଲ୍ଲିକ, ଉପସ୍ଥାପନା ସ୍ନିଗ୍ଧାରାଣୀ ପଣ୍ଡା।

ସରଗଠୁ ସୁନ୍ଦର ଏ ଭାରତ ମା ଆମର, ତାଜସ ଗୌରବ ଲାଗି କରିଯିବା ସବୁ କାମ। ଆମ ସମସ୍ତଙ୍କ ଭିତରେ ଏ ଦେଶଭକ୍ତି ସବୁବେଳେ ଏମିତି ରହିଥାଉ। ଯୋଉ କାମ ବି କରିବା ଦେଶ ପାଇଁ ସମର୍ପିତ ହେବା ଦରକାର। ଏଇ କଥା ସହିତ ସରଗ ଫୁଲ କାର୍ଯ୍ୟକ୍ରମକୁ ତୁମମାନଙ୍କୁ ସ୍ୱାଗତ ପିଲାଏ। ଆଜିର ଉପସ୍ଥାପନାରେ ମୁଁ ତୁମର ସ୍ନିଗ୍ଧା ଅପା। ଆସ ପିଲାଏ, ଆଜି କାର୍ଯ୍ୟକ୍ରମ ଆରମ୍ଭରେ ଶୁଣି ନେବା ଦେଶଭକ୍ତିର ଗୀତଟିଏ।

0: ଆଚ୍ଛା ପିଲାମାନେ, ତୁମେମାନେ ବିଦ୍ୟାଳୟରେ କାଲି ବହୁତ ମଜା କରିଥିବ ନା? କେତେ ବୀର ପୁରୁଷ ସ୍ୱାଧୀନତା ସଂଗ୍ରାମୀଙ୍କୁ ମନେ ପକେଇଥିବ, ଜାଣିଥିବ ଯେ ଏଇ ଯୋଉ ସୁନ୍ଦର ଦେଶଟି ପାଇଛ, ଏଇ ଯୋଉ ସ୍ୱାଧୀନତାରେ ତୁମେ ସବୁ କହିପାରୁଛ, ପଢିପାରୁଛ, ତାହା କେତେ ଲୋକଙ୍କର ବଳିଦାନରେ ଆଜି ଆମେ ପାଇଛୁ। ଅଗଷ୍ଟ 15 ଆସିଗଲେ ଆମ ମନରେ ସବୁବେଳେ ଉତ୍ସାହ ଥାଏ, ଆମେ କେମିତି ଯିବୁ, ପ୍ୟାରେଡ୍ କରିବୁ, ସେଠି ସମସ୍ତଙ୍କର ଭଲ ଭଲ କଥା ଶୁଣିବୁ, ବିଭିନ୍ନ କମ୍ପିଟିସନରେ ଭାଗ ନେବୁ, ମନରେ ଏକ ଉତ୍ସାହ ଆସିଥାଏ। ଆଉ ଏ ଉତ୍ସାହ ସବୁବେଳେ ଏମିତି ଆସିବା କଥା, ଗୋଟେ ଦିନ ନୁହଁ, ସବୁଦିନ ମନରେ ଏମିତି ଆଗ୍ରହ ଉତ୍ସାହ ରଖିଲେ ଆମ ଦେଶ ପାଇଁ ଆମେ କିଛି କରିପାରିବା। ଯୋଉ କାମ ବି କରିବା, ଦେଶ ପାଇଁ ନିଶ୍ଚୟ ସମର୍ପଣର ଭାବନା ରହିବା ଦରକାର। ଆସ ଆଜି ତୁମର ଜଣେ ସାଥୀଙ୍କୁ ଶୁଣିବା, ତାଙ୍କ ବିଦ୍ୟାଳୟରେ ସ୍ୱାଧୀନତା ଦିବସ କେମିତି ପାଳନ କଲେ, ତାଙ୍କ ମନରେ ସ୍ୱାଧୀନତା ସଂଗ୍ରାମୀଙ୍କ ପାଇଁ କିଭଳି ଭାବନା ରହିଛି, କଣ ଭଲ ପାଆନ୍ତି, ସେ ସମ୍ପର୍କରେ ଜାଣିବା।
1: ନମସ୍ତେ।
0: ନମସ୍ତେ ମାମା, ତୁମ ନାଁ କଣ?
1: ସୁଶ୍ରୀ ବିଜୟଲକ୍ଷ୍ମୀ ମହାରଣା।
0: କୋଉ ସ୍କୁଲରେ ପଢ?
1: ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ବ୍ରଜବିହାର, ଭବାନୀପାଟଣା।
0: ତୁମ ବିଦ୍ୟାଳୟରେ ତୁମକୁ ସବୁଠୁ କଣ ଭଲ ଲାଗେ?
1: ପାଠ ପଢିବା ପାଇଁ।
0: ପାଠ ପଢା ସହିତ ଆଉ କଣ କର?
1: ପାଠ ପଢିବା ସହ ବ୍ୟାୟାମ କରୁ, ପୁସ୍ତକାଳୟରେ ପୁସ୍ତକ ପଢିବା ପାଇଁ ଯାଉ, ଆଉ ଆମର ଶିଶୁ ସଭା ହୁଏ ଯେଉଁଠାରେ ଆମେ ନିଜର କଳା ପ୍ରଦର୍ଶନ କରିପାରୁ।
0: ପୁସ୍ତକାଳୟରେ ବହୁତ ପ୍ରକାର ବହି ଅଛି।
1: ହଁ,
0: ତୁମେ ପଢ ସବୁ?
1: ହଁ, ଟାଇମ ମିଳିଲେ ଆମେ ପଢି।
0: ବହି ପଢିଲେ ଆମର କଣ ହୁଏ କହିଲ?
1: ବହି ପଢିଲେ ଆମେ ବିଭିନ୍ନ ପ୍ରକାର ଜ୍ଞାନ ଅର୍ଜନ କରିପାରିବା, ଦେଶ ବିଦେଶ ବହୁତ ବିଷୟରେ ଆମେ କିଛି ଜ୍ଞାନ ଅର୍ଜନ କରିପାରିବା।
0: ବହୁତ ସୁନ୍ଦର କଥାଟେ କହିଲ ଯେ ଆମେ ଯଦି ବହି ପଢିବା, ଯୋଉ ଜିନିଷ ଆମେ ନିଜ ପରିବେଶରୁ ଶିଖି ବି ପାରୁନୁ, ସେଗୁଡିକ ଆମେ ବହିରୁ ଜାଣିପାରିବା। ତେଣୁ ବହି ଆମର ସବୁଠୁ ବଡ଼ ସାଥୀ। ତାକୁ ଯଦି ସାଥୀ କରିଛ, ତୁମେ କୋଉ ଜାଗାରେ ବି ଏକୁଟିଆ ହେଇପାରିବନି,
1: କାରଣ ଜ୍ଞାନ ଅର୍ଜନ ପାଇଁ ସର୍ବଶ୍ରେଷ୍ଠ

0: ଯେଉଁ ହଉଛି ପୁସ୍ତକ।
1: ପାଠ ବହି ଛଡା ଅନ୍ୟ ବହି ବି ପଢ।
0: ହଁ ପଢୁଛି, ଟାଇମ ମିଳିଲେ
1: ପଢିବାକୁ ଚେଷ୍ଟା କରିବ, କାହିଁକି ପାଠ ବହିରୁ ବି ଆମକୁ ବେଳେ ବେଳେ ଟିକେ ବୋର୍ ଲାଗେ ନା,
0: ଟାଇମ ମିଳିଲେ ମୁଁ ପଢିବି।
1: ପଢା ବହିରୁ ଟିକେ ଅନ୍ୟ ବହି ପଢିଲେ ବି ମନ ଟିକେ ସୁସ୍ଥ ରହେ। ଆଚ୍ଛା, ତୁମ ବିଦ୍ୟାଳୟରେ ଆଉ କଣ କଣ ଅଛି? ଗଛ ଅଛି?
0: ହଁ ଗଛ, ବହୁତ ପ୍ରକାର ଔଷଧୀୟ ଗଛ, ଫଳ ଗଛ, ସବୁ ପ୍ରକାର ଗଛ ଅଛି। ବଗିଚା ଅଛି,
1: ଖେଳ ପଡିଆ ଅଛି।
0: ହଁ ଖେଳ ପଡିଆ ବି ବହୁତ ବଡ ଅଛି।
1: ଆଚ୍ଛା, କଣ କଣ ଔଷଧ ଗଛ ଅଛି କହିଲ?
0: ତୁଳସୀ, ନିମ୍ବ, ବେଲ, ଏପରି ବହୁତ ଔଷଧୀୟ ଗଛ ଅଛି।
1: ସେ କହିଲ ଖେଳ ପଡିଆ ଅଛି, ତୁମେ ଖେଳ?
0: ହଁ
1: କଣ ଖେଳ କହିଲ?
0: ଖୋଖୋ, କବାଡି, ବ୍ୟାଡମିଣ୍ଟନ, କ୍ରିକେଟ, ବହୁତ।
1: ତମେ ବେଶୀ ଭଲ ପାଅ କୋଉଟା?
0: ଖୋଖୋ।
1: ଖୋଖୋରେ ତ ବୁଦ୍ଧି ଖଟେଇବାକୁ ପଡେ,
0: ହଁ
1: ଦୌଡିବା ସହିତ ବୁଦ୍ଧି ନ ଖଟେଇଲେ ତୁମେ ଜିତି ପାରିବନି ନା,
0: ବୁଦ୍ଧି ଦରକାର ସେ ଖେଳ ପାଇଁ।
1: ଖେଳ ଆମ ପାଇଁ କେତେ ଜରୁରୀ କହିଲ?
0: ଖେଳ ଆଉ ବ୍ୟାୟାମ ଆମ ପାଇଁ ବହୁତ ଜରୁରୀ, କାରଣ ଯଦି ଆମେ ଖେଳିବା କୁଦିବା ଆମ ଶାରୀରିକ ମାନସିକ ସ୍ତର ସବୁଠାରେ ଠିକ ରହିବ, ଆଉ ଆମେ ସୁସ୍ଥ ରହିବା, ପଢିବା ପାଇଁ ମନ ଲାଗିବ, ପରୀକ୍ଷାରେ ଆମେ ଭଲ କରିପାରିବା,
1: ଆମେ ଯଦି ଖେଳିବା ଆମର
0: ରକ୍ତ ସଞ୍ଚାଳନ ମଧ୍ୟ ଭଲ ହେବ, ଅକ୍ସିଜେନ୍ ବି ଠିକ ଭାବରେ ଆମେ ନେଇପାରିବା।
1: ରକ୍ତ ସଞ୍ଚାଳନ ଭଲ ହେଲେ ଆମ ମନ ବି ଠିକ ରହିବ, ଆଉ ଆମେ ଠିକ ଭାବରେ ପଢାପଢି ବି କରିପାରିବା ନା।
0: ହଁ
1: ସୁସ୍ଥ ରହିବା, ସୁସ୍ଥ ନ ରହିଲେ ଆମେ ପରୀକ୍ଷା କେମିତି ଦବା ନା।
0: ହଁ
1: ଅଗଷ୍ଟ ମାସ ଆସିଗଲେ ଆମ ମନରେ ଦେଶ ଭକ୍ତିର ଭାବ ଆପେ ଆପେ ଆସିଯାଏ ନୁହେଁ।
0: ହଁ
1: ଆଚ୍ଛା, ତୁମ ବିଦ୍ୟାଳୟରେ ତୁମେ ଏବେ ଅଗଷ୍ଟ 15 ପାଳନ କରିଥିବ, ଜାଣିଥିବ ଯେ ଏଇଟା ଆମର ସ୍ୱାଧୀନତା ଦିବସ।
0: ସ୍ୱାଧୀନତା ଦିବସ
1: ତ ସ୍ୱାଧୀନତା ଦିବସଟା ଆମେ କାହିଁକି ପାଳନ କରୁ କହିଲ?
0: ଏଥର ତ ହଉଛି ଭାରତର 80ତମ ସ୍ୱାଧୀନତା ଦିବସ। ଭାରତ ପ୍ରାୟ 200 ବର୍ଷ ବ୍ରିଟିଶ ଶାସନାଧୀନ ରହି 1947 ଅଗଷ୍ଟ 15 ଏକ ସ୍ୱାଧୀନ ରାଷ୍ଟ୍ର ଭାବେ ଆତ୍ମପ୍ରକାଶ କରିଥିଲା। ଏଥିପାଇଁ ବହୁତ ମହାପୁରୁଷ, ସ୍ୱାଧୀନତା ସଂଗ୍ରାମୀ ନିଜର ବଳିଦାନ ଦେଇଥିଲେ, ନିଜର ତ୍ୟାଗ ସଂଘର୍ଷ ଦେଇଥିଲେ, ଯାହାକୁ ଆମେ ମନେ ପକାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଏହି ସ୍ୱାଧୀନତା ଦିବସ ପାଳନ କରିଥାଉ। ଏହି ଦିନ ହିଁ 1947 ଅଗଷ୍ଟ 15 ଦିନ ଦିଲ୍ଲୀର ଲାଲ କିଲ୍ଲା ଠାରେ ଜବାହରଲାଲ ନେହେରୁ, ଯିଏ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ, ତ୍ରିରଙ୍ଗା ପତାକା ଉତ୍ତୋଳନ କରି ସମସ୍ତଙ୍କୁ ଜଣାଇ ଦେଇଥିଲେ ଯେ ଭାରତ ଏକ ସ୍ୱାଧୀନ ରାଷ୍ଟ୍ର ଭାବରେ ପରିଗଣିତ ହୋଇଛି।
1: ବହୁତ ସୁନ୍ଦର କଥା, ବହୁତ କଥା ଜାଣିଛ। ଆଚ୍ଛା, ତ୍ରିରଙ୍ଗା ପତାକା କହିଲ, ତ୍ରିରଙ୍ଗା ପତାକାର ପ୍ରତ୍ୟେକ ରଙ୍ଗର କିଛି ଗୋଟେ ବିଶେଷତା ଅଛି, ଜାଣିଛ ସେସବୁ?
0: ହଁ
1: କଣ କହିଲ ସବୁ?
0: ତ୍ରିରଙ୍ଗା ପତାକା ତ ହଉଛି ଆମ ଦେଶ ଭାରତର ସ୍ୱାଭିମାନ, ଏକତା, ଶାନ୍ତି ଆଉ ସ୍ୱାଧୀନତାର ପ୍ରତୀକ। ସେଥିରେ 3ଟି ରଙ୍ଗ ଅଛି, ନାରଙ୍ଗୀ, ଧଳା, ସବୁଜ। ନାରଙ୍ଗୀ ଦେଶର ସେ ସାହସ, ତ୍ୟାଗ, ନିଃସ୍ୱାର୍ଥପରତାକୁ ସୂଚାଏ, ଆଉ ଧଳା ରଙ୍ଗଟା ଯାହା ମଝିରେ ରହିଛି ତାହା ଶାନ୍ତି, ସତ୍ୟ, ପବିତ୍ରତାକୁ ଦର୍ଶାଏ, ଆଉ ସବୁଜ ରଙ୍ଗ ସମୃଦ୍ଧି, ବିଶ୍ୱାସକୁ ବୁଝାଏ। 1947 22 ଜୁଲାଇରେ ସମ୍ବିଧାନ ଗ୍ରହଣ କରିଥିଲା, ଯାହାକୁ ପିଙ୍ଗଲି ଭେଙ୍କେୟା ତିଆରି କରିଥିଲେ, ପ୍ରଥମ ଥର ପାଇଁ ଡିଜାଇନ ଯାହାର କରିଥିଲେ।
1: ଆଚ୍ଛା, ଆମର ଯୋଉ ଅଶୋକ ମଝିରେ ଧଳା ରଙ୍ଗ ମଝିରେ ଗୋଟେ ଅଶୋକ ଚକ୍ର ଅଛି,
0: ହଁ ତାହା ତ ହଉଛି ଗାଢ ନୀଳ ରଙ୍ଗ, ଯେଉଁଥିରେ 24ଟି ଅର ଅଛି, ଯାହା ଆମକୁ ସୂଚାଏ ଯେ 24 ଘଣ୍ଟା ଆମେ ନିରନ୍ତର ପ୍ରଗତି କରିବାକୁ ବୁଝାଏ।
1: ବହୁତ ସୁନ୍ଦର କଥାଟେ କହିଲ, ନିରନ୍ତର ଆମ ଗତିକୁ ଜାରି ରଖିବା।
0: ହଁ, କାରଣ ନିଜ ଚେଷ୍ଟା ଦ୍ୱାରା ହିଁ ଆମେ କିଛି ସଫଳତା ପ୍ରାପ୍ତି କରିପାରିବୁ।
1: ବହୁତ ବଢିଆ କଥା ସବୁ ମନେ ରଖିଛ, ଏଗୁଡା ସବୁ ନିଜ ଜୀବନରେ ଆପଣେଇବାକୁ ଚେଷ୍ଟା କରିବ।
0: ନିଶ୍ଚୟ,
1: ଆମେ ବହୁତ କଥା ଜାଣୁ ଶିଖୁ, କିନ୍ତୁ ବେଳେ ବେଳେ ଆମେ ଆମ ଜୀବନରେ ସେଗୁଡିକୁ ଆପଣେଇବାକୁ ଭୁଲି ଯାଉ।
0: ହଁ,
1: ସେମିତି ନ କରିକି ତୁମେ ଯାହା ଅନୁଭବ କରୁଛ, ଯାହା ଜାଣୁଛ, ତାକୁ ସବୁବେଳେ ନିଜ ଜୀବନରେ କେମିତି ତାକୁ ନେଇକି ଆଗକୁ ବଢିବ, ସେଥିପାଇଁ ସବୁବେଳେ ଚେଷ୍ଟା କରିବ।
0: ହଁ, ମୁଁ ଏଇ ବାର୍ତ୍ତା ସମସ୍ତଙ୍କୁ କହିବା ପାଇଁ ମଧ୍ୟ ଚାହେଁ କି ଆମେ କିଛି ଚେଷ୍ଟା କରିବା, ଯାହାଦ୍ୱାରା ଆମେ କିଛି ପ୍ରାପ୍ତି କରିପାରିବା।
1: ଯାହା ଆମ ଦ୍ୱାରା ହଉଛି ସେଇ କାମକୁ ଆମେ ନିରନ୍ତର କରିଚାଲିବା।
0: ହଁ,
1: ତାହେଲେ ନିଶ୍ଚୟ ସଫଳତା ବି ପାଇବା।
0: ହଁ।
2: ଯେତେବେଳେ

0: ସ୍ୱାଧୀନତା ଦିବସ ବିଷୟରେ ଏତେ କଥା ଜାଣିଛ, ଆମର ତ୍ରିରଙ୍ଗା ପତାକା ବିଷୟରେ ଏତେ କଥା ଜାଣିଛ, ତୁମେ ଜାଣିଥିବ ଯେ ଆମର ବହୁତ ଜଣଙ୍କର ବଳିଦାନରେ ଯାଇକି ଆମର ଏଇ ଯୋଉ ସ୍ୱାଧୀନତାଟା ଆମେ ପାଇଛୁ। ବହୁ ସ୍ୱାଧୀନତା ସଂଗ୍ରାମୀ ତାଙ୍କ ଜୀବନ, ତାଙ୍କ ଧନ ସମ୍ପତ୍ତି ସବୁ କିଛି ଦେଶ ପାଇଁ ତ୍ୟାଗ କରିଛନ୍ତି। ଏଇ ଯୋଉ ସ୍ୱାଧୀନତା ସଂଗ୍ରାମୀ ବିଷୟରେ ତୁମେ ନିଶ୍ଚୟ ପଢିଥିବ ବହୁତ କଥା, କାହାଙ୍କୁ ତମକୁ ବେଶୀ ଭଲ ଲାଗେ?
1: କହିବାକୁ ଗଲେ ମୋର ସବୁଠୁ ପ୍ରିୟର ମହାପୁରୁଷ ହଉଛନ୍ତି ସୁଭାଷ ଚନ୍ଦ୍ର ବୋଷ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ।
0: ତାଙ୍କ ବିଷୟରେ କିଛି ଜାଣିଛୁ?
1: ହଁ ନିଶ୍ଚୟ,
0: କହିଲ।
1: ତାଙ୍କର ଭାରତ ପାଇଁ ଅବଦାନ ଅସୀମ। ସେ ନିଜର ଅସୀମ ସାହସିକତା ଦ୍ୱାରା ଭାରତକୁ ସ୍ୱାଧୀନ ଦେବାରେ ବହୁତ ପ୍ରଚେଷ୍ଟା କରିଥିଲେ, କିନ୍ତୁ ଦେଖିନଥିଲେ ସତ, କିନ୍ତୁ ତାଙ୍କର ଅବଦାନ ବହୁତ ମହତ୍ଵ। ସେ 1897 ଜାନୁଆରୀ 23 କଟକ ଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପିତାଙ୍କ ନାମ ଥିଲା ଜାନକୀନାଥ ବୋଷ, ଯିଏ ଜଣେ ଆଇନଜୀବୀ ମଧ୍ୟ ଥିଲେ। ନିଜର ପାଠପଢା ସମାପ୍ତ କରି ସେ 1920 ICS ପରୀକ୍ଷା ଦେଇଥିଲେ, ଯେଉଁଥିରେ ସେ ଚତୁର୍ଥ ସ୍ଥାନ ପ୍ରାପ୍ତି କରିଥିଲେ, କିନ୍ତୁ ସେହି ପଦବୀକୁ ସେ ପ୍ରତ୍ୟାଖ୍ୟାନ କରି ନିଜର ସ୍ୱଦେଶର ସ୍ୱାଧୀନତା ପାଇଁ ସେ ଭାରତକୁ ଆସି ବିଦେଶକୁ ଯାଇ ଭାରତର ସ୍ୱାଧୀନତା ପାଇଁ ଅନେକ ପ୍ରଚେଷ୍ଟା କରି ସେ 1941 ଜାନୁଆରୀ 26 ବର୍ଲିନ, ଜର୍ମାନୀର ବର୍ଲିନ ଠାରେ ଫ୍ରି ଇଣ୍ଡିଆନ ଆର୍ମି ଗଠନ କରିଥିଲେ। ସେଠାରେ ଆଜାଦ ହିନ୍ଦ ରେଡିଓ ମଧ୍ୟ କରିଥିଲେ, ଯେଉଁଥିରେ ଭାରତୀୟ ମାନଙ୍କୁ ସେ ଗୁପ୍ତ ବେତାର ଦେଇଥିଲେ, ଯାହାଦ୍ୱାରା ଭାରତୀୟମାନେ ପ୍ରଭାବିତ ହୋଇ ଆନ୍ଦୋଳନକୁ ଜାରି ରଖିଥିଲେ। ରାସବିହାରୀ ବୋଷ ଜଣେ ଥିଲେ ଯିଏକି ଜାପାନରେ ଆଜାଦ ହିନ୍ଦ ଫୌଜ ଗଠନ କରିଥିଲେ, ଆଉ ତାର ନେତୃତ୍ୱ ନେବା ପାଇଁ ସେ ସୁଭାଷ ଚନ୍ଦ୍ର ବୋଷଙ୍କୁ ଡାକିଥିଲେ, ଆଉ ସେଠାର ନେତୃତ୍ୱ ନେଇ ଆଜାଦ ହିନ୍ଦ ଫୌଜକୁ ଚଲାଇଥିଲେ। ସେଠାରେ ଲକ୍ଷ ଲକ୍ଷ ଭାରତୀୟ ନିଜ ଫୌଜକୁ ଶକ୍ତିଶାଳୀ କରିଥିଲେ, ଆଉ ଭାରତ ଅଭିମୁଖେ ଭାରତର ସ୍ୱାଧୀନତା ପାଇଁ ଲଢିଥିଲେ। ଆଜାଦ ହିନ୍ଦ ଫୌଜରେ ସମସ୍ତେ ତାଙ୍କୁ ନେତାଜୀ ବୋଲି ଆଖ୍ୟା ଦେଇଥିଲେ, ତେଣୁ ଏବେ ମଧ୍ୟ ଭାରତୀୟମାନେ ତାଙ୍କୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ବୋଲି ସମ୍ବୋଧନ କରିଥାନ୍ତି। ସେ ସେହି ସମୟରେ ଆଜାଦ ହିନ୍ଦ ଫୌଜ ଗଠନ କରିଥିଲେ, ଯେଉଁଥିରେ ସେ ଇଂରେଜ ସରକାରଙ୍କୁ ଯେପରି ମଧ୍ୟ ବିତାଡିତ କରି ସ୍ୱାଧୀନ ଭାରତ ପ୍ରତିଷ୍ଠା କରିବା ପାଇଁ ଲଗାଇଥିଲେ, ଆଉ ନାରା ଦେଉଥିଲେ ଦିଲ୍ଲୀରେ ପଥ ହେଲା ସ୍ୱାଧୀନତାର ପଥ, ତୁମେ ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧୀନତା ଦେବି, ଦିଲ୍ଲୀ ଚଲୋ, ଜୟ ହିନ୍ଦ ଭଳି ନାରା ଦେଇ ସେ ଭାରତୀୟମାନଙ୍କୁ ଉଦ୍ବୁଦ୍ଧ କରିଥିଲେ। ସେ 1945 ଅଗଷ୍ଟ 18 ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ ବୋଲି ସମ୍ବାଦରେ ପ୍ରକାଶ ପାଇଥିଲା, କିନ୍ତୁ ତାଙ୍କ ମୃତ୍ୟୁ ସତ୍ୟ ବୋଲି କେହି ମାନନ୍ତି ନାହିଁ, କାରଣ ଏହା ଗୋଟେ ଗୁପ୍ତ ମୃତ୍ୟୁ ଥିଲା। କିନ୍ତୁ ତାଙ୍କର ଭାରତ ଅଭିଯାନ ଆଜାଦ ହିନ୍ଦ ଫୌଜ ସହ ପରେ ଭାରତର ସ୍ୱାଧୀନ ପ୍ରତିଷ୍ଠା ପାଇଁ ତାଙ୍କର ଅବଦାନ ଅବିସ୍ମରଣୀୟ। 1945 ବ୍ରିଟିଶ ବିରୋଧୀ ଆନ୍ଦୋଳନ କରିଥିଲେ, ଆଉ ଯାହା ବ୍ରିଟିଶ ମାନଙ୍କୁ ଭୟଭୀତ କରିଥିଲା, ଆଉ ସେ ସ୍ୱାଧୀନତା ପ୍ରାପ୍ତିରେ ମଧ୍ୟ ସାହାଯ୍ୟ କରିଥିଲା। ଜ୍ୱଳନ୍ତ ଦେଶାତ୍ମବୋଧ ସାହସିକତା ଆଉ ସାଂଗଠନିକ ଦକ୍ଷତା ପାଇଁ ସୁଭାଷ ବୋଷଙ୍କୁ ଉଚ୍ଛ୍ୱସିତ ପ୍ରଶଂସା କରାଯାଏ। ତେଣୁ ସୁଭାଷ ଚନ୍ଦ୍ର ବୋଷ ହେଉଛନ୍ତି ଜଣେ ଭିନ୍ନ ଓ ସ୍ୱତନ୍ତ୍ର ବ୍ୟକ୍ତି, ଯିଏ ହେଉଛନ୍ତି ମୋର ପ୍ରିୟର ମହାପୁରୁଷ।
0: ଆରେ ବା, ବହୁତ ସୁନ୍ଦର ଭାବରେ ଜାଣିଛ ସୁଭାଷ ବୋଷଙ୍କୁ। ଆମର ପ୍ରତ୍ୟେକ ସ୍ୱାଧୀନତା ସଂଗ୍ରାମୀ ଆମ ପାଇଁ ନମସ୍ୟ। ସେମାନେ ଯେହେତୁ ଏତେ ତ୍ୟାଗ ଦେଇଛନ୍ତି ଏଇ ଦେଶକୁ ସୁନ୍ଦର କରିବା ପାଇଁ, ଆମେ ଯୋଉ ଆଜି ମାନେ ଏତେ ସୁନ୍ଦର ଦେଶରେ ରହିଛୁ ଯୋଉଠିକି ସବୁ ସ୍ୱାଧୀନତା ରହିଛି ଆମ ଭିତରେ, ତ ସେଇଟା କେବଳ ଏଇ ସ୍ୱାଧୀନତା ସଂଗ୍ରାମୀଙ୍କର ବଳିଦାନ ପାଇଁ ଆମେ ପାଇପାରିଛୁ। ତେଣୁ ଏଇ ସ୍ୱାଧୀନ ଦେଶକୁ କେମିତି ଆମେ ସବୁବେଳେ ଏମିତି ସୁନ୍ଦର ରଖିପାରିବା, ସବୁବେଳେ ସମସ୍ତଙ୍କର ଏଇ ସ୍ୱାଧୀନତା ରହିବ, ସମସ୍ତେ ଏଇଠି ସୁସ୍ଥ ମନ ନେଇ ନିଜର କର୍ତ୍ତବ୍ୟ ପାଳନ କରିବେ, ତାହେଲେ ଯାଇକି ଆମ ଦେଶ ସବୁବେଳେ ଏମିତି ହସି ଉଠିବ। ସେଥିପାଇଁ ଆମ ସମସ୍ତଙ୍କୁ ଆମ ନିଜ ନିଜର କର୍ତ୍ତବ୍ୟ ପାଇଁ ସଚେତନ ହେବା ଦରକାର।
1: ହଁ, କର୍ତ୍ତବ୍ୟ ପାଇଁ ସଚେତନ ହେବା ଦରକାର, କାରଣ ସ୍ୱାଧୀନ ବ୍ୟକ୍ତିର କର୍ତ୍ତବ୍ୟତା।
0: ତୁମେ କଣ ହବ ଭାବିଛ?
1: IAS ଅଫିସର।
0: ସେଥିପାଇଁ ମନ ଦେଇକି ପଢାପଢି କରୁଛ?
1: ହଁ।
0: IAS ହବା ପାଇଁ କାଇଁ ଇଚ୍ଛା କରୁଛ?
1: ମୁଁ ଯେଉଁ ଅଞ୍ଚଳରେ ରହିବି ତା ପାଇଁ କିଛି ଉନ୍ନତି କରିବାକୁ ଚାହେଁ।

0: ଦ୍ୱାରା ମୋ ଦେଶର ମଧ୍ୟ ଉନ୍ନତି ହେବ, ତେଣୁ ମୁଁ IAS ଅଫିସର ହେବାକୁ ଚାହେଁ।
1: ଆମେ ଯୋଉଠି ସେ କାମଟିକୁ କରିବା ସେଠି ଯେମିତି ଭଲ ଭାବରେ ସେ କାମ ପାଇଁ ସମସ୍ତେ ଉପକୃତ ହେଇପାରିବେ, ସେ କାମଟି କେମିତି ଭଲ ହେଇପାରିବ, ସେତିକି ଚେଷ୍ଟା କଲେ ଆମେ ସମସ୍ତେ ନିଶ୍ଚୟ ଆମ ଦେଶର ବହୁତ ମଙ୍ଗଳ କରିପାରିବା, ନୁହେଁ?
0: ହଁ।
1: ଆଚ୍ଛା, ତୁମ ବିଦ୍ୟାଳୟରେ କେମିତି ପାଳନ ହୁଏ ସ୍ୱାଧୀନତା ଦିବସ?
0: ଏଥର ତ ବହୁତ ଉତ୍ସାହ ଉଦ୍ଦୀପନା ସହ ଆମ ସ୍ୱାଧୀନତା ଦିବସ ପାଳନ କଲୁ। ପ୍ରଥମେ ତ ଆମେ ସକାଳୁ ପ୍ରଭାତ ଫେରିକୁ ଗଲୁ, ତାପରେ ସକାଳ 7ଟାରେ ସ୍ୱାଧୀନତା ଦିବସ ପାଇଁ ସ୍କୁଲକୁ ଆସିଲୁ। ସେଠାରେ ମୁଖ୍ୟ ଅତିଥିଙ୍କୁ ସସମ୍ଭ୍ରମ ଅଭିବାଦନ ଜଣାଇ ମଞ୍ଚକୁ ଆଣିଲୁ। ସେ ତ୍ରିରଙ୍ଗା ପତାକା ଉତ୍ତୋଳନ କଲେ ଆଉ ସମସ୍ତଙ୍କୁ କିଛି ବାର୍ତ୍ତା ଦେଲେ। ତାପରେ ଅନେକ ଛାତ୍ରଛାତ୍ରୀ ସମସ୍ତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ, ସେମାନେ ମଧ୍ୟ ଭାଷଣ, କବିତା, ନାଚ, ନାଟକ, ଅନେକ କଳା ପ୍ରଦର୍ଶନ କଲେ। ପୁଣି ସମସ୍ତେ ଜାତୀୟ ସଙ୍ଗୀତ ଗାନ କଲେ।

0: ତ୍ରିରଙ୍ଗା ପତାକା ଉତ୍ତୋଳନ କଲି ଆଉ ସମସ୍ତଙ୍କୁ କିଛି ବାର୍ତ୍ତା ଦେଲି। ତାପରେ ଅନେକ ଛାତ୍ରଛାତ୍ରୀ ସମସ୍ତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ସେମାନେ ମଧ୍ୟ ଭାଷଣ, କବିତା, ନାଚ, ନାଟକ, ଅନେକ କଳା ପ୍ରଦର୍ଶନ କଲେ। ପୁଣି ସମସ୍ତେ ଜାତୀୟ ସଙ୍ଗୀତ ଗାନ କଲେ, ମିଷ୍ଟାନ ବଣ୍ଟନ ହେଲା। ଏହିପରି ଭାବରେ ସ୍କୁଲରେ ସ୍ୱାଧୀନତା ଦିବସ ପାଳନ କରାଗଲା।
1: ଆଚ୍ଛା, ତ ସେଦିନ କେମିତି ଲାଗେ, ତମ ମନରେ କିଛି ଆସେ?
0: ସେଇଦିନ ଦେଶ ପ୍ରେମ ଜାଗ୍ରତ ହୁଏ, ସମସ୍ତଙ୍କର ନିଜ ଦେଶ ପ୍ରତି ଗର୍ବ ଆସେ, ଆଉ ନିଜର ଦେଶର ସ୍ୱାଧୀନତାର ସ୍ୱାଦ ଆମେ 80 ବର୍ଷ ହେଲା ଚାଖିଲୁ, ତାହା ମଧ୍ୟ ଅନୁଭବ ହେଲା। ଆଉ ସମସ୍ତ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ ବଳିଦାନ ମଧ୍ୟ ମନେ ପଡିଲା। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ଭୁଲି ତାହା ଭୁଲି ଆମେ ଏକତ୍ର ହୋଇ ସ୍ୱାଧୀନତା ଦିବସ ପାଳନ କଲୁ, ଏକତା ଭାବ ଆସିଲା। କିପରି ଭାବରେ
1: ବହୁତ ବଢିଆ କଥା କହିଲ ଯେ ଆମେ ଏଇ ଦିନଟି ଏଇଥିପାଇଁ ପାଳନ କରୁ ଯେ ଆମେ ଯେମିତି ଭୁଲି ଯିବାନି ଏ ଦେଶ ପାଇଁ କେତେ କଣ ହେଇଛି, କେତେ ଲୋକଙ୍କର ବଳିଦାନ ହେଇଛି, କେତେ ଲୋକ ରକ୍ତ ବୋହିଛନ୍ତି, କେତେ ଲୋକ କେତେ କଷ୍ଟ ସହିକି ଆମକୁ ଏ ଦିନ ଦେଖେଇଛନ୍ତି। ତେଣୁ ଆମେ ବର୍ଷକୁ କିଛି ନହେଲେ ଥରେ ଦି ଥର ଆମେ ତାକୁ ମନେ ପକେଇଥାଉ। ଯେମିତି ଆମର 15 ଅଗଷ୍ଟ ଜାନୁଆରୀ 26ରେ ଆମେ ଆମ ଦେଶର ବୀର ପୁରୁଷ ମାନଙ୍କୁ ମନେ ପକେଇଥାଉ, ଆଉ ସେମାନଙ୍କ ପ୍ରତି ଆମର ଶ୍ରଦ୍ଧାଞ୍ଜଳି ସମ୍ମାନ ସବୁବେଳେ ଏମିତି ରହିଥିବ, ତାହେଲେ ଯାଇକି ଆମେ ସେମାନଙ୍କ ପ୍ରତି କିଛି ବି ଆମର କୃତଜ୍ଞତା ଜଣେଇଲେ ବୋଲି ଭାବିପାରିବା ନୁହେଁ, ଜଣେଇବା ଉଚିତ ବି।
0: ହଁ, ଜଣେଇବା ଉଚିତ।
1: କାହିଁକିନା ଏତେ କଷ୍ଟ ଯୋଉମାନେ କରିଯାଇଛନ୍ତି, ଆମେ ସାମାନ୍ୟ ତ୍ୟାଗ ଟିକେ କଲା ବେଳକୁ ଆମକୁ କଷ୍ଟ ହଉଛି, ସେମାନେ ତାଙ୍କ ପୁରା ଜୀବନ ଦେଇ ଦେଇଛନ୍ତି। ଏଇ ଜିନିଷଟା ସବୁବେଳେ ମନରେ ରଖିଥିବ, ବଡ ହବା ଯାଏ ବି ସବୁବେଳେ ମନରେ ରଖିବ ଯେ ଆମେ ଯୋଉଠି ରହିଛୁ ସେଠି କେତେ ଲୋକଙ୍କର ବଳିଦାନ ରହିଛି, ତ ଆମେ ବି କିଛି ଆମେ ବେଶୀ ନ କରିପାରିଲେ ବି ଆମେ ଆମ କର୍ତ୍ତବ୍ୟ ଗୁଡିକ ସୁନ୍ଦର ଭାବରେ କରିପାରିବା।
0: ଆଜ୍ଞା,
1: ତୁମେ ଦେଶ ବିଷୟରେ ଏତେ ସୁନ୍ଦର କଥା କହିଲ, ଦେଖି କିଛି କବିତା କହିପାରିବ?
0: ହଁ, ଗୋଟେ ପଦ କହିବାକୁ ଚାହେଁ ମୁଁ।
1: କହିଲ।

ଯାଏ ଯାହା ବି କରିବ ସବୁବେଳେ ଦେଶକୁ ଆଗରେ ରଖିବ। ଆମ ସ୍ୱାଧୀନତା ପାଇଁ ଯେଉଁମାନେ ବଳିଦାନ ଦେଇଛନ୍ତି ସେମାନଙ୍କ ବିଷୟରେ କିଛି ପଢ଼ିବାକୁ ଜାଣିବାକୁ ଚେଷ୍ଟା କରିବ। ଆଜି ପାଇଁ ଏତିକି। କାର୍ଯ୍ୟକ୍ରମ ସମ୍ପର୍କରେ ମତାମତ ନିଶ୍ଚୟ ଜଣାଇବ ଏଇ ନମ୍ବରରେ। ନମ୍ବରଟି ହେଉଛି 8895994143। ଆଉ ଚିଠି ଦେବାର ଠିକଣାଟି ହେଉଛି ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ପିନ୍ 7660001। ବିଦାୟ ନେଉଛୁ। ଆଜିର ଉପସ୍ଥାପନାରେ ମୁଁ ତୁମର ସ୍ନିଗ୍ଧା ଅପା।

ଶୁଣୁଥିଲେ କୁନି କୁନି ପିଲାଙ୍କ ପାଇଁ ସରଗପୁଲ କାର୍ଯ୍ୟକ୍ରମ ପ୍ରଯୋଜନା କରିଥିଲେ ସଚ୍ଚିଦାନନ୍ଦ ମଲ୍ଲିକ, ଉପସ୍ଥାପନରେ ଥିଲେ ସ୍ନିଗ୍ଧାରଣୀ ପଣ୍ଡା। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ମେଡିୟମ୍ ଭାବରେ ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାର ହେଉଛି 248 ମିଟର ତଥା 1206 କିଲୋହର୍ଟ୍ଜ ଓ ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ଟ୍ଜ ଯୋଗେ ତଥା ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ।

ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚି ପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।

0: to ease financial burden on their families, 1 crore youths to be trained in artificial intelligence in next 1 year. Suryapat Tiranga, first of its kind campaign involving Indian missions in over 50 countries, concludes in San Francisco. Government rolls out foreign asset disclosure scheme for small taxpayers. And in chess, world number one Magnus Carlsen retains eSports World Cup title. And with that, we end the morning news. Have a nice day.
1: ଏତେବେଳେ ସେ ଶୁଣୁଥିଲେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଥିଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ କଟକ ପ୍ରଚାର କରୁଛୁ ଓଡ଼ିଶା ଜୀବିକା ମିଶନ ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ
2: ଆମ ହାତରେ କୌଶଳ ଅଛି ଭଲ ଉତ୍ପାଦ ବି ଅଛି କିନ୍ତୁ ଆମ ବ୍ୟବସାୟ କଣ ଦିନେ ବଡ଼ ବଜାରରେ ପହଞ୍ଚି ପାରିବ
3: ନମସ୍କାର ମିଶନ ଶକ୍ତି ବିଭାଗ ପକ୍ଷରୁ ଉପସ୍ଥାପିତ ସଶକ୍ତ ମହିଳା ସମୃଦ୍ଧ ଓଡ଼ିଶାର ଏହି ବିଶେଷ ଆଲୋଚନାକୁ ଆପଣମାନଙ୍କୁ ସ୍ୱାଗତ କରୁଛି ମୁଁ ଆଶୁତୋଷ
2: ଆଉ ମୁଁ ଦିବାଲିନ ଆଜି ଆମେ ଏଭଳି ଏକ ବିଷୟ ଉପରେ ଆଲୋଚନା କରିବା ଯାହା ଗ୍ରାମୀଣ ମହିଳାଙ୍କ ଉଦ୍ୟୋଗକୁ ଆହୁରି ଆଗକୁ ନେବାରେ ସହାୟକ ହେବ
3: ଅର୍ଥାତ୍ ଆଚାର ପ୍ରସ୍ତୁତି ସିଲେଇ ହସ୍ତଶିଳ୍ପ ଖାଦ୍ୟ ପ୍ରକ୍ରିୟାକରଣ ଭଳି ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକ ପାଇଁ କଣ ଏକ ବଡ଼ ସୁଯୋଗ
2: ନିଶ୍ଚୟ ଓଡ଼ିଶା ଜୀବିକା ମିଶନ ଏବଂ ଆଇଆଇଟି ଭୁବନେଶ୍ୱରର ମିଳିତ ସହଯୋଗରେ ପରିଚାଳିତ ଉଦ୍ୟମ ଅଙ୍କୁରଣ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟୋଗୀଙ୍କୁ ମିଳିବ ଆଧୁନିକ ପ୍ରଯୁକ୍ତି ଉନ୍ନତ ପ୍ୟାକେଜିଂ ବ୍ରାଣ୍ଡିଂ ବଜାର ସଂଯୋଗ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ
3: ଆଚ୍ଛା ଯଦି କେହି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି ସେ କଣ ଏହି କାର୍ଯ୍ୟକ୍ରମରେ ଆବେଦନ କରିପାରିବେ
2: ନା ଏହି କାର୍ଯ୍ୟକ୍ରମଟି ସକ୍ରିୟ ଥିବା ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକର ବିକାଶ ପାଇଁ ଆବେଦନକାରୀ ଅତି କମ୍ରେ 12 ମାସ ଧରି ସକ୍ରିୟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇଥିବା ଆବଶ୍ୟକ
3: ଏହାଦ୍ୱାରା କେଉଁମାନେ ଲାଭାନ୍ୱିତ ହୋଇପାରିବେ
2: ବ୍ୟବସାୟର ବାର୍ଷିକ ଆୟ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାକୁ ହେବ ପଞ୍ଜୀକୃତ ବ୍ୟବସାୟ ପାଇଁ 20 ଲକ୍ଷ ଟଙ୍କା ଗୋଷ୍ଠୀଭିତ୍ତିକ ଉଦ୍ୟୋଗ ପାଇଁ 15 ଲକ୍ଷ ଟଙ୍କା ଏବଂ ବ୍ୟକ୍ତିଗତ ଉଦ୍ୟୋଗ ପାଇଁ 12 ଲକ୍ଷ ଟଙ୍କା ବାର୍ଷିକ ଆୟ ରହିବା ଆବଶ୍ୟକ
3: ଯଦି GST FSSAI କିମ୍ବା ଅନ୍ୟାନ୍ୟ ପଞ୍ଜୀକରଣ ଆବଶ୍ୟକ ହୁଏ ସେଥିପାଇଁ କଣ ସହାୟତା ରହିଛି
2: ଏହି ପ୍ରୋଗ୍ରାମ ମାଧ୍ୟମରେ ବୈଷୟିକ ଓ ଆଇନଗତ ସହାୟତା ପ୍ରଦାନ କରାଯିବ ଏହା ସହ ବ୍ୟବସାୟ ପରାମର୍ଶ ଉତ୍ପାଦର ଗୁଣବତ୍ତା ବୃଦ୍ଧି ଏବଂ ବଡ଼ ବଜାର ସହ ସଂଯୋଗର ସୁଯୋଗ ମଧ୍ୟ ମିଳିବ
3: ତେବେ ଉଦ୍ୟୋଗ ଗୁଡିକର ଚୟନ କେଉଁ ଆଧାରରେ କରାଯିବ
2: ଉଦ୍ୟୋଗ ଗୁଡିକୁ 100 ମାର୍କର ମୂଲ୍ୟାଙ୍କନ ଆଧାରରେ ଚୟନ କରାଯିବ ଏଥିରେ ସର୍ବନିମ୍ନ 60 ମାର୍କ ରଖିବା ଆବଶ୍ୟକ ସମ୍ପୂର୍ଣ୍ଣ ମହିଳାଙ୍କ ମାଲିକାନା କିମ୍ବା ପରିଚାଳନାରେ ଥିବା ଉଦ୍ୟୋଗକୁ 15 ମାର୍କର ଅତିରିକ୍ତ ସୁବିଧା ମଧ୍ୟ ମିଳିବ
3: ଚୟନ ପରେ କେଉଁ ପ୍ରକାରର ସହାୟତା ମିଳିବ
2: ଚୟନ କରାଯାଇଥିବା 18 ଜଣ ଉଦ୍ୟୋଗୀଙ୍କୁ ପ୍ରତିଯୋଗିତାମୂଳକ ଅନୁଦାନ ପାଣ୍ଠି ଅଧୀନରେ ନିଜର ବ୍ୟବସାୟ ଯୋଜନା ଉପସ୍ଥାପନ କରି 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ ଏହା ସହ ବ୍ୟବସାୟ ବିସ୍ତାର ପାଇଁ 0% ସୁଧରେ ସଫ୍ଟ ଲୋନ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି
3: ତେବେ ଆବେଦନ କିପରି କରାଯିବ
2: ଏଥିପାଇଁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ମାଧ୍ୟମରେ କିମ୍ବା ସିଧାସଳଖ ମଧ୍ୟ ଆବେଦନ କରିପାରିବେ ଆବେଦନର ଶେଷ ତାରିଖ 24 ଅଗଷ୍ଟ 2026 ସନ୍ଧ୍ୟା 5:30 ପର୍ଯ୍ୟନ୍ତ
3: ପୁଣି ଥରେ ମନେ ରଖନ୍ତୁ 24 ଅଗଷ୍ଟ 2026 ସନ୍ଧ୍ୟା 5:30 ପର୍ଯ୍ୟନ୍ତ
2: ଯୋଗ୍ୟ ମହିଳା ଉଦ୍ୟୋଗୀମାନେ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରନ୍ତୁ ଆଜିର ଛୋଟ ଗ୍ରାମୀଣ ଉଦ୍ୟୋଗ ହୋଇପାରେ ଆସନ୍ତାକାଲିର ବଡ଼ ବ୍ରାଣ୍ଡ
3: କୌଶଳ ତାଙ୍କର ଉଦ୍ୟମ ତାଙ୍କର ଏବେ ସଫଳତାର ପରିଚୟ ମଧ୍ୟ ତାଙ୍କର
4: ସଶକ୍ତ ମହିଳା ସମୃଦ୍ଧ ଓଡ଼ିଶା

ಪ್ರಾಯಶ್ಚಿತ ಕಾರ್ಯಕ್ರಮ ಎದುರು ಸುಣಂತು ಡಿಯಾಲ್ ଏତେବେଳେ ଯାଇ କାର୍ଯ୍ୟକ୍ରମ ରିଲେ କରି ପ୍ରେସର କଲୁ ଆକାଶବାଣୀ ଦିଲ୍ଲୀ ଏବଂ ପରେ ପରେ ଶୁଣିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ ଓଡ଼ିଶା ଲାଇଭଲିହୁଡ୍ ମିଶନ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ସନ୍ଥକବି ଭୀମଭୋଇଙ୍କ କୃତି ଉପରେ ଆଧାରିତ

ଚକ୍ଷୁହୀନ ଭୀମ ହୋଇ ଏକ ଚକ୍ଷୁଷ୍ମାନ ଚେତନାର ପ୍ରବକ୍ତା ରୂପେ ମହିମା ଧର୍ମର ମହାନ ବାଣୀରେ ଜନଚିତ୍ତକୁ ଗଭୀର ଭାବରେ ଆଲୋଡ଼ିତ କରିଛନ୍ତି। ନିଖିଳ ମାନବ ସମାଜର କଲ୍ୟାଣ ସାଧନ ନିମନ୍ତେ ଗୋରୁ ଜଗୁଆଳି ଭୀମ ଜୀବନରୁ ବିଶ୍ୱପ୍ରାଣ ସନ୍ଥକବି ଭୀମ ଭୋଇ ରୂପେ ପରିଚିତ ହୋଇଛନ୍ତି। ଯଷ୍ଟି ଧରିଥିବା ହସ୍ତରେ ସେ ଲେଖନୀ ଧରିଛନ୍ତି ବିପଥଗାମୀ ମଣିଷକୁ ସତ୍ମାର୍ଗରେ ପରିଚାଳିତ କରିବା ପାଇଁ। ପରମ ବ୍ରହ୍ମଙ୍କ ମୁଗ୍ଧ ଉପାସକ, ସତ୍ୟ ଧର୍ମର ପୂଜାରୀ, ମାନବବାଦୀ, ନିର୍ଭୀକ ସଂସ୍କାରବାଦୀ, ଜନ୍ମାନ୍ତରବାଦ ବିଶ୍ୱାସୀ ଏହି ଭୀମକର୍ମା ଭୀମ ବାସ୍ତବରେ ଥିଲେ ନିପୀଡ଼ିତ ଜନତାର ଦରଦୀ ବନ୍ଧୁ। ଦୁଃଖ ଯନ୍ତ୍ରଣାର ତିକ୍ତ ଅନୁଭୂତି ହିଁ କବିଙ୍କ ଲେଖନୀକୁ ପ୍ରାଣବନ୍ତ କରିଛି। ଜୀବନର ପ୍ରତିଟି ଘଟଣା କବି ଲେଖନୀରେ ସତେଜ ହୋଇଛି। ଫଳତ ଅନୁଭବ ସିଦ୍ଧ ଜୀବନ ଚିନ୍ତା ଭିତରେ କବି ବିଶ୍ୱକୁ ନିରେଖିଛନ୍ତି ଓ ବ୍ୟକ୍ତି ହୋଇଯାଇଛନ୍ତି ବିଶ୍ୱମୟ। ଦାର୍ଶନିକ ଭୀମଙ୍କ ଦୃଷ୍ଟିରେ ସମସ୍ତ ଶ୍ରେୟର ମୂଳ ହେଉଛନ୍ତି ଗୁରୁ। ଏହି ଗୁରୁଙ୍କ ଆଶୀର୍ବାଦ ବିନା କୌଣସି କାର୍ଯ୍ୟ ସମ୍ଭବପର ନୁହେଁ। ସେ ଏକାଧାରରେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର। ତାଙ୍କ ବାକ୍ୟରେ ବେଦର ନିବାସ, ପଦତଳେ ତୀର୍ଥ ବିରାଜିତ। ଆଧ୍ୟାତ୍ମିକ ମନ୍ତ୍ର ଚିନ୍ତନକାରୀ ଭୀମ ଭୋଇଙ୍କ ଏହି ଗୁରୁ ହିଁ ହେଉଛନ୍ତି ଶୂନ୍ୟ ପୁରୁଷ। ସେ ଅଣାକାର, ଶୂନ୍ୟ ବ୍ରହ୍ମ, ଅରୂପ, ଅନାଦି ଓ ଅଲେଖ। ରୂପହୀନଙ୍କ ଆକାର ବର୍ଣ୍ଣନା କରିବାକୁ ଯାଇ ଭଜନମାଳାର 22 ସଂଖ୍ୟାରେ କବି କହିଛନ୍ତି, ଅଲେଖ ଅରୂପ ଅଟ ଶୂନ୍ୟାଦି ପୁରୁଷ, କେଉଁ ପାଦେ ସେବା କରି ବୋଲାଇବି ଦାସ। ଗୁରୁ ସେବାରେ ନିଜକୁ ବିନିଯୋଗ କରିବା ମୂଳରେ ଭୀମଙ୍କ ହୃଦୟ କନ୍ଦରରୁ ଝରିଛି ସ୍ତୁତି ଓ ଭଜନ। ସକଳ ଚିନ୍ତାର ମୂଳାଧାର ପରମ ବ୍ରହ୍ମ ଯେ ଚିନ୍ତାମଣି, ତେଣୁ କବିଙ୍କ ଗୁରୁ ଉଦ୍ଦେଶ୍ୟରେ ସ୍ତୁତିଗାନ ହିଁ ସ୍ତୁତି ଚିନ୍ତାମଣିର ରୂପ ନେଇଥିବା ବେଳେ ଅଜସ୍ର ଭଜନର ସମାହାର ହିଁ ବୃହତ୍ ଭଜନମାଳା ରୂପେ ଭକ୍ତ ଚିତ୍ତ ଆହ୍ଲାଦକ ହୋଇଛି। ଏମିତି ପରମବ୍ରହ୍ମଙ୍କ ଚରଣାରବିନ୍ଦରେ ମୂଢ଼ମତୀ ମଣିଷର ସକଳ ଅପକର୍ମକୁ ସମର୍ପି ଦେବା ପାଇଁ କବିଙ୍କ ବ୍ରହ୍ମ ନିରୂପଣ ଗୀତା, ଆଦି ଅନ୍ତ ଗୀତା ଓ ଅଷ୍ଟକ ବିହାରୀ ଗୀତା ନବଚେତନାର ଗୋଟିଏ ଲେଖାଏଁ ଆଲୋକବର୍ତ୍ତିକା।

ଭାରତୀୟ ସାଂସ୍କୃତିକ ଓ ଆଧ୍ୟାତ୍ମିକ ପରମ୍ପରାରେ ଗୁରୁ ପୂଜାର୍ଚ୍ଚନା ଏକ ବିଧିବଦ୍ଧ ପ୍ରକ୍ରିୟା। ସଦ୍ଗୁରୁଙ୍କ ଆଶୀର୍ବାଦ ଦିଗ୍ଦର୍ଶନ କେବଳ ବ୍ୟକ୍ତିକୁ ନୁହେଁ ସମାଜ ଜୀବନକୁ ସୁସ୍ଥ ସୁନ୍ଦର ଓ ନିରାମୟ କରି ଗଢ଼ି ତୋଳିଥାଏ। ଏଣୁ ଗୁରୁ ମହତ୍ଵ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ। ଭୀମଭୋଇଙ୍କ କବିତ୍ୱର ଉଦୟ ହୋଇଛି ଗୁରୁ କୃପାରୁ। ଏହି ସ୍ୱୀକାରୋକ୍ତି ଆଦିଅନ୍ତ ଗୀତା ଓ ସ୍ତୁତି ଚିନ୍ତାମଣିରେ ସ୍ଥାନିତ ହୋଇଛି। ଶ୍ରୀଗୁରୁ କୃପାରେ ମୋହର କବିପଣ, ବାଳକ ବୟସ ବୁଦ୍ଧି ମୋ ନାହିଁ ଜ୍ଞାନ, ଗୁରୁ ଆଜ୍ଞାରେ ମୁଁ କରିଛି କବିକୃତ୍ୟ, ମୁଁ ହିଁ କିସ ଯେ କହିବାକୁ ସମରଥ। ସେହିପରି ସ୍ତୁତି ଚିନ୍ତାମଣିରେ ମଧ୍ୟ ଶ୍ରୀଗୁରୁଙ୍କ ଠାରୁ ନୟନ ସାଦୃଶ ବେଦଶାସ୍ତ୍ର ନାହିଁ ସାଧି, ଶୂନ୍ୟକୁ ଅନାଇ ପଦ ବଖାଣଇ ଅନୁଭବେ କରି ବୁଦ୍ଧି। ବିଶ୍ୱାସବୋଧ ଉପରେ ଧର୍ମ ପ୍ରତିଷ୍ଠିତ, ବିଶ୍ୱାସ ମିଳଇ ହରି ତର୍କେ ବହୁ ଦୂର। କବିଙ୍କ ମହିମା ଧର୍ମ ଏହି ବିଶ୍ୱାସର ଭିତ୍ତି ଉପରେ ପ୍ରତିଷ୍ଠିତ। ମହିମା ଗୋସାଇଙ୍କ ଉଦ୍ଦେଶ୍ୟରେ ଖଞ୍ଜଣି ଓ ଗିନିର ତାଳେ ତାଳେ ଭକ୍ତ କବି ହୃଦୟର ଉଚ୍ଛ୍ୱାସକୁ ମଧୁର କୋମଳ ସ୍ୱରରେ ଭଜନର ରୂପ ଦେଇଛନ୍ତି। ଗୁରୁ ମହିମା ବର୍ଣ୍ଣନା କରିଛନ୍ତି, ତାଙ୍କ ମତରେ ଗୁରୁଙ୍କର ଆଦି ଅନ୍ତ ସାଧାରଣ ମଣିଷ ଜାଣିବା ସହଜ ସାଧ୍ୟ ନୁହେଁ। ସତ୍ୟ ତ୍ରେତୟା ଦ୍ୱାପର ଓ କଳିଯୁଗରେ ବହୁ କବି ଗୁରୁ ମହିମା ଲେଖିବାକୁ ଚେଷ୍ଟା କରି ଅସମର୍ଥ ହେବାରୁ ଅଲେଖ ବୋଲି କହିଛନ୍ତି। ମାତ୍ର ସର୍ବଭୂତରେ ତାଙ୍କର ଅବସ୍ଥାନ, ତାଙ୍କର ଆଦିଅନ୍ତ ଅଜଣା ଥିବାରୁ ସେ ଅନନ୍ତ, 56 କୋଟି ଜୀବଜନ୍ତୁଙ୍କ ପତି ହୋଇଥିବାରୁ ସେ ସମସ୍ତଙ୍କ ସ୍ୱାମୀ, ସମସ୍ତଙ୍କ ହିତ ସାଧନ କରୁଥିବାରୁ ସେ ଜଗତର ନାଥ, ସେ ତ୍ରାଣକର୍ତ୍ତା, ସେବା ବିନିମୟରେ ସେ ସଦ୍ଗତି ପ୍ରଦାନ କରିଥାନ୍ତି। ସ୍ତୁତି ଚିନ୍ତାମଣିର ସପ୍ତପଞ୍ଚଦଶ ବୋଲିରେ ଏହି ଗୁରୁ ସେବା କରିବା ପାଇଁ ଭକ୍ତ କବି ମାର୍ଗଦର୍ଶନ କରାଇଛନ୍ତି। ଗୁରୁ ନ ସେବିଲେ ଉଦ୍ଧାରଣ ନୁହେଁ ଆଉ ଯେତେ ଫଳଶ୍ରୁତି।

ସାଂସାରିକ ମଣିଷ ଜପ ତପ ଦାନ ଧର୍ମ ତୀର୍ଥ ବ୍ରତ କରି ମୋକ୍ଷ ପ୍ରାପ୍ତିର ମାର୍ଗ ଖୋଜିଥାନ୍ତି। ଆଉ କେତେକ ବାମ୍ଫି ଖନନ ମନ୍ଦିର ମେଢ଼ ମଣ୍ଡପ ନିର୍ମାଣ ତଥା ଛାୟାଦାନ ପାଇଁ ବୃକ୍ଷରୋପଣ କରି ପୁଣ୍ୟ ଅର୍ଜନର ପ୍ରଚେଷ୍ଟା ତଥା ଆତ୍ମପ୍ରତିଷ୍ଠା ପାଇଁ ଉଦ୍ୟମ କରିଥାନ୍ତି। କିନ୍ତୁ ଏହା ଯେ ଅପଚେଷ୍ଟା ଏହି ଭୋଗବାଦୀ ସାଧାରଣ ମଣିଷ ଆଦୌ ବୁଝିପାରନ୍ତି ନାହିଁ। ଏମାନେ ଧରାକୁ ସରାଜ୍ଞାନ କରି କେବଳ ଆତ୍ମ ଅହଙ୍କାରର ବଶବର୍ତ୍ତୀ ହୋଇ କୀର୍ତ୍ତିଧ୍ୱଜା ସ୍ଥାପନ କରନ୍ତି ସିନା, ଏଥିରେ ସଦ୍ଗତି ମିଳିନଥାଏ। ଏହି ଅଜ୍ଞାନମାନଙ୍କୁ ଜୀବନର ଗୃଢ଼ ଚିନ୍ତନ ଅସଲ ମୁକ୍ତିର ମାର୍ଗ ସନ୍ଦର୍ଶନ ପାଇଁ ଭୀମ ବୋଇଙ୍କ ପ୍ରଚେଷ୍ଟା। ଗୁରୁ ସେବା ଧର୍ମ ଚାରି ଯୁଗେ ରହେ, କ୍ଷୟ ବୃଦ୍ଧି କେବେ ନୁହେ, ସେବା ମଧ୍ୟରେ ପ୍ରଧାନ ଅଟେ ସେ ହଉ ସତେ ପୁରୁଷର ଯାଏ। ପ୍ରତିମା ପୂଜା ଭିତରେ ଅସୀମଙ୍କୁ ବାନ୍ଧି ରଖିବାର ହୀନ ପ୍ରୟାସୀ ମଣିଷ କ୍ରମଶଃ ଅହଙ୍କାରୀ ଓ ସଂକୀର୍ଣ୍ଣ ମନା ହୋଇଥାଏ। ମନର ଅହଙ୍କାର ଏଠାରେ ଫଣା ତୋଳେ। ଏଣୁ ଦେହଧାରୀ ପାଷାଣ ଠାକୁର ରତ୍ନ ଖଟୁଳିରୁ ଓହ୍ଲାଇ ଆସି ଷୋଡ଼ଶ ଉପଚାରରେ ସମର୍ପିତ ଭୋଗରାଗକୁ ହାତ ବଢ଼ାଇ ଗ୍ରହଣ କରି ନିଅନ୍ତି ନାହିଁ। ବରଂ ମଣିଷ ଏଠାରେ ଅଧିକ ସ୍ୱାର୍ଥ ସର୍ବସ୍ୱ ହୋଇଉଠେ। ଏଣୁ ସାଂସାରିକ ମୋହ ଓ କଳୁଷର ଉର୍ଦ୍ଧ୍ୱରେ ଥିବା ଶୂନ୍ୟ ପୁରୁଷ ଗୁରୁ ଯେ ଅସଲ ମୁକ୍ତିଦାତା ତାହା ସ୍ପଷ୍ଟ କରି ବ୍ରହ୍ମ ସତ୍ୟ ଜଗତ ମିଥ୍ୟା ଗୁରୁଭକ୍ତି ହିଁ ଅସଲ ଗୀତା ବୋଲି ଭୀମ ବୋଇ ନିଜସ୍ୱ ଚିନ୍ତା ବ୍ୟକ୍ତ କରିଛନ୍ତି।

ପାପ ପଙ୍କିଳ ଦିଗ୍ଭ୍ରଷ୍ଟ ସାଂସାରିକ ମଣିଷର ଅପକର୍ମରେ କବିପ୍ରାଣ ବ୍ୟଥିତ ହୋଇଛି। କଳିଯୁଗର କୁଟିଳତା ଭିତରେ ମଣିଷ ଛନ୍ଦି ହୋଇଛି। ତାଙ୍କୁ ଅଜ୍ଞାନତା ଗ୍ରାସିଛି, ତାର ହିତାହିତ ଜ୍ଞାନ ଲୋପ ପାଇଛି। ବିବେକ ଶୂନ୍ୟ ହୋଇ ପାପଚିନ୍ତନରେ ସମୟର ଅପଚୟ କରୁଛି। ଏଣୁ ବ୍ୟଥା ବେଦନା ବିକ୍ଷୁବ୍ଧ କବିପ୍ରାଣରେ ଗଭୀର ଆଘାତ ଲାଗିଛି। ସେ ବ୍ୟଥିତ ସ୍ୱରରେ କହିଛନ୍ତି, ଏ କଳି ଯୁଗ ମନୁଷ୍ୟ ସର୍ବେ କରିଛନ୍ତି ଦୋଷ ଗୁରୁପୟରୁ, ପୂର୍ଣ୍ଣ ନୁହେଁ ଭକ୍ତିମାନ ନାମେ ଦ୍ରୋହୀ ହେବାରୁ। ଗତି ଓ ମୁକ୍ତିର ମାର୍ଗ ଏକା ସେହି ଗୁରୁବନ୍ଦନା ଓ ଗୁରୁସେବା। କବିଙ୍କ ପରାମର୍ଶ, ଦର୍ଶନ କରଧ୍ୟାୟୀ ଶ୍ରୀଗୁରୁପୟର। ଗୁରୁ ପରମବ୍ରହ୍ମଙ୍କ ଚରଣ ତଳ ହିଁ ଗତିମୁକ୍ତିର ସ୍ଥଳ, ସେଇଠି ଝରୁଛି ନିତ୍ୟ ପ୍ରେମାମୃତ। ସେହି ନାମ ବ୍ରହ୍ମର ଭଜନ କରି ଗୁରୁ ଚରଣ ନିଃସୃତ ପ୍ରେମାମୃତ ପାନ କରି କୋଟି ଜନ୍ମର ପାପହରଣ ପାଇଁ କବିଙ୍କ ମାର୍ଗଦର୍ଶନ ବେଶ ତତ୍ତ୍ୱପୂର୍ଣ୍ଣ। କବିଙ୍କ ଭାଷାରେ, ସ୍ୱାମୀ ମହିମା ଅଶେଷ, ଭଣେ ଭୀମ ହୀନ ଦାସ, ଉଦ୍ଧାର ହେବ ଅବଶ୍ୟ ଦୃଢ଼ ବନ୍ଧେ ସେବା।

ଶୁଣୁଥିଲେ ସନ୍ଥକବି ଭୀମଭୋଇଙ୍କ କୃତି ଉପରେ ଆଧାରିତ ସ୍ତୁତି ଚିନ୍ତାମଣି। ପ୍ରଯୋଜନା କରିଥିଲେ ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ, ପ୍ରସ୍ତୁତି ଓ ଉପସ୍ଥାପନ ଡକ୍ଟର ରଘୁନାଥ ମେହେର। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ଆପଣମାନଙ୍କ ପ୍ରିୟ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ଭବାନୀପାଟଣା, ଫୋନ୍ ଇନ୍ ପ୍ଲିଜ୍। ପ୍ରଯୋଜନା କରିଛନ୍ତି ସଚ୍ଚିଦାନନ୍ଦ ମଲ୍ଲିକ, ଉପସ୍ଥାପନା ନିହାରିକା ନାୟକ।

0: ନମସ୍କାର ଶ୍ରୋତା ବନ୍ଧୁ, ସକାଳ ଆଣିଛି ସୁନେଲି କିରଣ ଆପଣମାନଙ୍କ ପାଇଁ। ଶୁଭ ସକାଳର ସୁପ୍ରଭାତ ବୋଲି ସେ ଦେଇଥାଏ କହି ତା କିରଣର ସେଇ ସୁନ୍ଦର ଜୋଛନା ଦେହରେ ଦି ପକାଇ ଶୁଭ ସକାଳର ମନୋରମ ଦୃଶ୍ୟ ମନି ଶିହରଣ ଦିଏ ଖେଳାଇ। ହଁ ଶ୍ରୋତା ବନ୍ଧୁ, ଆପଣମାନଙ୍କ ଗାଁ ଗଣେ ବି ସୂର୍ଯ୍ୟଙ୍କର ସୁନେଲି କିରଣରେ ଏବେ ହସି ଉଠୁଥିବ, ତା ସହିତ ମୌସୁମୀର ଲୁଚକାଳିରେ ବି ବର୍ଷାରେ ବି ଭିଜୁଥିବ। ତାହେଲେ ଏହି ସୁନ୍ଦର ସକାଳକୁ ଉପଭୋଗ କରିବା ଆପଣ ସମସ୍ତଙ୍କର ପ୍ରିୟ କାର୍ଯ୍ୟକ୍ରମ ହେଲୋ ଆକାଶବାଣୀ ଭବାନୀପାଟଣା ସାଥିରେ। ଆଜି ଏହି କାର୍ଯ୍ୟକ୍ରମ ସହ ମୁଁ ଅଛି ଆପଣମାନଙ୍କର ସାଥୀ ନିହାରିକା। ନମସ୍କାର। ତାହେଲେ ଆସନ୍ତୁ ଦେଖିନେବା ଆମର କେଉଁ ଶ୍ରୋତା ଜଣକ ଡାଏଲ କଲେଣି ରିଙ୍ଗ ରିଙ୍ଗ ରିଙ୍ଗ।
1: ହ୍ୟାଲୋ,
0: ଗୁଡ୍ ମର୍ନିଂ, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ଗୁଡ୍ ମର୍ନିଂ, ନମସ୍ତେ,
0: ଆପଣଙ୍କ ପରିଚୟ ଦେଇ ଦିଅନ୍ତୁ।
1: ମୁଁ ରେଡିଓ ଚିତ୍ରସେନ ସବର କୁଟି କୋଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଗୋପନାଥ କୋ।
0: ଚିତ୍ରସେନ ଭାଇ, ପ୍ରଥମେ ତ ଆମ କାର୍ଯ୍ୟକ୍ରମରେ ସ୍ୱାଗତ ଜଣାଉଛୁ, କେମିତି ଅଛନ୍ତି?
1: ଧନ୍ୟବାଦ ନାନ, ବହୁତ ଭଲ ଅଛି, ଆସି ଅଛନ୍ତି, ଆପଣଙ୍କ ମର୍ମମତା ଶୁଣାଇ ଦେବେ।
0: ଠିକ ଅଛି, ଆଚ୍ଛା କହିଦିଅନ୍ତୁ କୋଉ ଗୀତ ଶୁଣିବା ପାଇଁ ଫୋନ କରିଛନ୍ତି? ବହୁତ ସୁନ୍ଦର ଗୀତଟିଏ ଅନୁରୋଧ କରିଛନ୍ତି। ଆଚ୍ଛା, ଏଇ ଚଳଚ୍ଚିତ୍ର ଦେଖିଛନ୍ତି?
1: ଦେଖିଛି ମ୍ୟାଡମ।
0: ବହୁତ ଭଲ ଲାଗେ ନା?
1: ହଁ।
0: ଆଉ ଏବେ ହୋଟେଲରେ ଥାଇକି ଫୋନ କରିଛନ୍ତି?
1: ନାଇଁ ନାଇଁ, ଘରକୁ ଆସୁଛି।
0: ଆଜି କେମିତି ଏଇ ସମୟରେ ଘରକୁ ପଳେଇଛନ୍ତି?
1: ସାମାନଟା ସୁଧା କରିଦେଲି।
0: ଆଚ୍ଛା, ଯେତେବେଳେ ଆପଣ ନଥାନ୍ତି ହୋଟେଲରେ କିଏ ଥାଏ?
1: ମିସ୍ତ୍ରୀ ଦୁଇଟା ଅଛନ୍ତି।
0: ମାନେ ଫିରସେ ଘରକୁ ଯାଇକି ଫେର ହୋଟେଲକୁ ଯିବେ ଏବେ?
1: ହଁ।
0: ଆଉ କୁହନ୍ତୁ ଘରେ ସମସ୍ତେ କେମିତି ଅଛନ୍ତି?
1: ଘରେ ସମସ୍ତେ ଭଲ ଅଛନ୍ତି, ମୋ ଜେଜେମା ବି ଭଲ ଅଛନ୍ତି।
0: ଆଉ ନାତି ନାତୁଣୀ ସବୁ?
1: ହଁ, ନାତି ବି ଭଲ ଅଛନ୍ତି, ମା ବାପା ଭଲ ଅଛନ୍ତି।
0: ଆଉ ଏବେ ଆସିଥିଲେ ନା ନାଇଁ ସେମାନେ?
1: ଆସିଥିଲେ।
0: ଆଉ ଏବେ ତ ଆଜି ଟିକେ ତ ଭଲ ପାଗ ଅଛି, ମେଘୁଆ ବର୍ଷା ହେଇପାରେ, ଭଲ ବି ଲାଗୁଥିବ?
1: ହଁ,
0: କାହିଁକି ନା ଏବେ ଦି ଦିନ ହେଲା ଗରମ ହେଇକି ଟିକେ ଗୁଳୁଗୁଳି ହଉଥିଲା।
1: ଭଲ ଲାଗୁଛି ନହେଲେ ତ ପୁରା ଗୁଳୁଗୁଳି ହଉଛି ନା।
0: ହଁ ହଁ, ତାହେଲେ ଚିତ୍ରସେନ ଭାଇ ଶୁଣିବା ପସନ୍ଦର ଗୀତ?
1: ହଁ ନାନୀ।
0: ଫୋନ କରିଥିବାରୁ ଧନ୍ୟବାଦ, ରହୁଛି, ନମସ୍କାର।
1: ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ।

0: ହ୍ୟାଲୋ
1: ଆପଣ ନମସ୍କାର।
0: ନମସ୍କାର, ଆପଣଙ୍କ ପରିଚୟ ଦେଇ ଦିଅନ୍ତୁ।
1: ମୁଁ ରେଡିଓ ଲଭର ନାରାୟଣ ପ୍ରଧାନ, ବରହମପୁର ବୁଗୁଡା ଜିଲ୍ଲା ଗଞ୍ଜାମରୁ କହୁଛି।
0: ନାରାୟଣ ଭାଇ କେମିତି ଅଛନ୍ତି?
1: ଆଜ୍ଞା ବହୁତ ବଢିଆ ଅଛି, ମା ତାରାତାରିଙ୍କ କୃପାରୁ। ଆପଣ କେମିତି ଅଛନ୍ତି?
0: ମୁଁ ବି ଭଲରେ ଅଛି। ଆଉ କୁହନ୍ତୁ, ଏବେ କଣ କରୁଥିଲେ ଫୋନ କରିବା ପୂର୍ବରୁ?
1: ଫୋନ ତ ମୁଁ ଟ୍ରାଏ କରୁଥିଲି, ଆଉ ଦୁଇଟା ମୋର ଲାଗିଲା କଲ ରାଉରକେଲା, ଆଉ ଆମର ରେଡିଓ ମନ୍ଥନ ସମ୍ବଲପୁର, ଆଉ ଏଇଟା ମୋର ତୃତୀୟ କଲ। ଖୁସିରେ ଅଛି, ମୁଁ ସବୁବେଳେ ଗୀତ ଶୁଣେ, ମତେ ଭଲ ଲାଗେ ସଙ୍ଗୀତ। ଆଉ ସଙ୍ଗୀତର ମାନେ ମୁଁ ସଙ୍ଗୀତରେ ଲଭର, ମ୍ୟୁଜିକ ଲଭର ଆଉ ରେଡିଓ ଲଭର, କାହିଁକି ନା ସଙ୍ଗୀତ ମୋ ପାଇଁ ଗୋଟେ ପେନ୍ କିଲର ସାରିଛି। ମୁଁ ସବୁବେଳେ ମୋର ହୃଦୟର ଅନ୍ତରର ବେଦନାକୁ ସଙ୍ଗୀତ ମାଧ୍ୟମରେ ଦୂର କରିଥାଏ। ମୋର ମିସେସ୍ ନାହାନ୍ତି,
0: ଦେଖନ୍ତୁ ଆପଣଙ୍କ ଏତେ ଭଲ ପାଇବା ଯୋଗୁ ମାନେ ତିନିଟା ରେଡିଓ ଷ୍ଟେସନକୁ କଲ୍ ଲାଗିଯାଉଛି। ନହେଲେ ଆମର ଅନେକ ଶ୍ରୋତା ବନ୍ଧୁ ଆମକୁ କମ୍ପ୍ଲେନ୍ କରନ୍ତି, କାହିଁକି ନା ନ ଲାଗିଲେ ନିଶ୍ଚିତ ଭାବରେ ସେମାନଙ୍କୁ ଦୁଃଖ ଲାଗେ। କିନ୍ତୁ ଆପଣଙ୍କର ଦେଖ ଗୋଟିଏ ଦିନରେ ତିନିଟା ଷ୍ଟେସନକୁ ଲାଗିଯାଉଛି ଫୋନ।
1: ବରହମପୁର ରାଜ୍ୟରେ ଖେଳି ଅଛି, ଜୟପୁରରେ ଖେଳି ଅଛି, ମୁଁ ଓଡ଼ିଶାର ଗୋଟାଏ ଲୋକ, ମୁଁ ମୁମ୍ବାଇ ହାଉଲ ଫର୍ମାସିଟି ଅନେକ କଥା ହେଇଛି, ମଣ୍ଡା କିନ୍ତୁ ଯୋଶୀ ପାଣ ସେଥିରେ, ତାପରେ ଆମର ୟୁନୁସ୍ ଖାଁ ଭାବି ସେଥିରେ, ତାପରେ ଆମର ମମତା ସିଂ ସେଥିରେ, ବହୁତ ଖୁସି ହୁଅନ୍ତି, କହନ୍ତି ଯେ ମତେ ହିନ୍ଦୀ ଠିକସେ ଆସୁନି, ଆପଣ ଓଡ଼ିଆରେ କିଛି ଗୀତ ଗାଆନ୍ତୁ, ମତେ ବହୁତ ଭଲ ପାଆନ୍ତି ସେମାନେ।
0: ଦେଖନ୍ତୁ ଏଇଟା ହିଁ ଆମ ଆକାଶବାଣୀର କୁହାଯାଏ ଯେ ଆଶୀର୍ବାଦ, ଏତେ ଭଲ ପାଇବା ଶ୍ରୋତାଙ୍କ କଥା ଶୁଣିଲେ ନା ଆମକୁ ବି ଖୁସି ଲାଗିଥାଏ।
1: ଆଜ୍ଞା,
0: ଆଉ କୁହନ୍ତୁ ଆଜି କୋଉ ଗୀତ ଶୁଣିବା ପାଇଁ ଫୋନ କରିଛନ୍ତି?
1: ମତେ ଶୁଣିବେ ଏକ ଦୁଇ କିଲୋ ଫିଲ୍ମ ଗୀତ ହେଲା ମେରେ ଜୀବନ ସାଥୀ।
0: ଠିକ ଅଛି, ବହୁତ ସୁନ୍ଦର ଗୀତଟି ଅନୁରୋଧ କରିଛନ୍ତି, ଆମେ ନିଶ୍ଚିତ ଭାବରେ ଶୁଣିବୁ। ଆଚ୍ଛା ନାରାୟଣ ଭାଇ।

0: ଏତେ ତ ଗୀତ ଶୁଣନ୍ତି, ସବୁଠାରୁ କୋଉ ଗାୟକ ଗାୟିକାଙ୍କର ଗୀତ ଶୁଣିବାକୁ ସବୁଠାରୁ ଭଲ ଲାଗିଥାଏ?
1: ମତେ ଲାଗେ ହିନ୍ଦୀର କିଶୋର କୁମାର, ମହମ୍ମଦ ରଫି, ଲତାଜୀ, ମୁକେଶ ଜୀ, ଆଉ ଆମର ଅକ୍ଷୟ ମହାନ୍ତି ଓଡ଼ିଆର, ତାଙ୍କ ଗୀତ ମତେ ଭଲ ଲାଗେ। ତାଙ୍କ ଗୀତ ମଧ୍ୟ ଗାଏ, ମତେ ଭଲ ଲାଗେ ତାଙ୍କ ଗୀତ ଯାକ।
0: ହଁ ହଁ ମାନେ ସେମାନେ ଏତେ ମାନେ ଏଭରଗ୍ରୀନ ସିଙ୍ଗର, ମାନେ ଯେତେ ମନ ଦୁଃଖ ଥାଉ ତାଙ୍କ ଗୀତ ମାନେ ଶୁଣିଦେଲେ ଗୋଟେ ମାନେ ଇନ୍ସପାଇରେସନ ଆସିଯାଏ ଲାଇଫରେ।
1: ଆଜ୍ଞା,
0: ବହୁତ ଭଲ ଲାଗେ ଆପଣଙ୍କ ସହିତ କଥା ହେଇକି ସବୁବେଳେ। ତାହେଲେ ଶୁଣିବା ପସନ୍ଦର ଗୀତ।
1: ଆଜ୍ଞା, ରହୁଛି, ନମସ୍କାର।
0: ଫୋନ କରିଥିବାରୁ ଧନ୍ୟବାଦ, ରହୁଛି, ନମସ୍କାର।

0: ଶ୍ରୋତା ବନ୍ଧୁ, କଥା ତ ହେବା ଆହୁରି ଅନେକ, କିନ୍ତୁ ବର୍ତ୍ତମାନ ସମୟ ହୋଇଯାଇଛି ଏକ ଛୋଟ ବିଜ୍ଞାପନ ବିରତିର।
1: ଚାଷୀ ଭାଇ ଭଉଣୀମାନେ, ପିଏମ୍ କିଷାନ କିସ୍ତି ପାଇବା ପାଇଁ ବାର୍ଷିକ ଇ କେୱାଇସି ବାଧ୍ୟତାମୂଳକ। ଏଥିପାଇଁ pmkisan.gov.in ପୋର୍ଟାଲରେ ନିଜର ଇ କେୱାଇସି ଯାଞ୍ଚ କରାଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ, କିମ୍ବା ପିଏମ୍ କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ, ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ NPCI ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 1553333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।
2: ଅଦମ୍ୟ ଶକ୍ତି ଏବଂ ଶୌର୍ଯ୍ୟ କି ପହଚାନ ହେ ଭାରତୀୟ ସେନା, ଜଲ ଥଲ ଗଗନ କି ରକ୍ଷା କା ବରଦାନ ହେ ଭାରତୀୟ ସେନା, ହର ସଂକଟ କା ସମାଧାନ ହେ ଭାରତୀୟ ସେନା, ଭାରତ କା ଗୌରବ ହେ ସ୍ୱାଭିମାନ ହେ ଭାରତୀୟ ସେନା।

0: ଆସିନି, କିଛି କ୍ଷୟକ୍ଷତି ହେଇନି, କାହିଁକି ନା ବର୍ଷା ଦିନେ ଏଇ ଗୋଟେ ହିଁ ନେଇକି ଅସୁବିଧା।
1: ହଁ ଅପା,
0: ଆଜି ପାଣିପାଗ କେମିତି ଅଛି?
1: ଆଜି ଅପା ପାଣିପାଗ ତ ଭଲ ଅଛି, ମୁଁ ତ ଏବେ ଭବାନୀପାଟଣାରେ ଅଛି। ଅପା
0: ଏଠିକୁ ଆସିଛନ୍ତି?
1: ହଁ ମୁଁ ଭବାନୀପାଟଣାରେ ରହେ କି ନାଇଁ ବୋଲେ ସେଠି ଜବ୍ କରସି କି ନାଇଁ ଅପା, ଭବାନୀପାଟଣାରେ ରହେ ଆଉ ଆଉ ଗାଁ କେ ରବିବାର ଛୁଟି ହେଲେ ଯାଏ ଅପା। ଆଉ
0: ଏଠି ଭବାନୀପାଟଣାରେ କୋଉଠି ରହନ୍ତି?
1: ମୁଁ ଭବାନୀପାଟଣାରେ ଯୋଉଟା କି ଦୁର୍ଗା ମଣ୍ଡପ ସବୁ ଗୋଶାଲ ପଢାରେ ରହେ ଅପା, ଆଉ ଏଥିରେ 5-6 ବର୍ଷ ହେଇଗଲା ଭବାନୀପାଟଣାରେ ଜବ୍ କରି କରି।
0: କେବେ ସମୟ କାଢିକରି ଆମ ଆକାଶବାଣୀକୁ ବୁଲି ଆସନ୍ତି।
1: ଅପା ମୁଁ ତ ଚିଠି ନିୟମିତ ଦିଏ ଅପା, ଗତ ଥରର ଚିଠି ବି ସାମିଲ ହେଲାନି ଅପା, ଟିକେ ମନ ଦୁଃଖ ହେଲା। ଏଇ ସପ୍ତାହରେ ବି ଆମେ ଚିଠି ଦେଇଛୁ, ତ ଯୁବବାଣୀରେ ଟିକେ ସାମିଲ ହୋଇପାରିଲାନି ଅପା।
0: ଦେଖନ୍ତୁ ବୋଧେ ସମୟ ଅଭାବରୁ ସେମାନେ ସାମିଲ କରିନଥିବେ, ଫିର ବି ଚିଠି ଲେଖନ୍ତୁ, ନିଶ୍ଚିତ ଭାବେ ଆପଣଙ୍କ ଚିଠି ସାମିଲ ହେବ।
1: ହଁ ଅପା ନିୟମିତ ଆମେ ଚିଠି ଦଉ ଅପା।
0: କହିଲେ 5 ବର୍ଷ ହେଲା ଭବାନୀପାଟଣାରେ ରହିଲେଣି, ଗାଁକୁ କେତେ ମିସ୍ କରନ୍ତି?
1: ଗାଁକୁ ତ ଅପା ମୁଁ ଶନିବାର ରବିବାର ଗାଁକୁ ଯାଏ, ବହୁତ ଭଲ ଲାଗେ ଅପା। ଯେତେ ହେଲେ ବି ଗାଁ ଗୋଟେ ଅଲଗା ଲାଗୁଛି ଅପା,
0: ନିଜ ଜନ୍ମସ୍ଥାନ ଯାହା ହେଲେ ବି ସବୁଠାରୁ ଭଲ ଲାଗେ।
1: ହଁ ଗାଁ ଗୋଟେ ସବୁ ପରିବେଶ ଲାଗି, ସବୁ ନଦୀ ଅଛି, ଆପଣଙ୍କର ସବୁ ଫିଲ୍ ଅଛି, ଖେଳ ପଡିଆ ଅଛି, ସ୍କୁଲ ଅଛି, ସମସ୍ତଙ୍କ ସାଥିରେ ମିଶିକି ଖୁବ ବହୁତ ସୁନ୍ଦର ଲାଗେ ଅପା। ଆଉ
0: ଏଠି ସବୁ ସାଙ୍ଗସାଥି ବନେଇଲେଣି ତ?
1: ହଁ ଏଥିରେ ସାଙ୍ଗସାଥି ସବୁ, ଆମର ମନୋଜ କୁମାର ପଟେଲ, ସେଟା ମୋର ନିୟମିତ ଆମେ ସାଙ୍ଗ ଦୁଇ ଜଣ, ଆଉ ମନୋଜ କୁମାର ପଟେଲ ଆଉ ନିୟମିତ ଚିଠି ଦଉ ଅପା, ବହୁତ ଖୁସି ଲାଗେ। ଆଉ
0: ବହୁତ ଖୁସି ଲାଗେ ଆମ ଶ୍ରୋତାଙ୍କର ଯୋଉ ସମସ୍ତଙ୍କ ଭିତରେ ଗୋଟେ ଯୋଉ ଫ୍ରେଣ୍ଡସିପ୍ ର ବଣ୍ଡିଂ ଅଛି ସେଟା ଶୁଣିଲେ ବହୁତ ଭଲ ଲାଗିଥାଏ।
1: ହଁ ଅପା ସେଟା ବହୁତ ସୁନ୍ଦର ଲାଗେ ଅପା, ଆଉ ଆକାଶବାଣୀକୁ ଯିବି ବୋଲିକି ଭାବୁଛି ଅପା, ଟିକେ ରବିବାର ଛୁଟି ହୁଏ ତ ସେଥିର ଲାଗି ଦେଖିବା ଦିନେ ସମୟ ବାହାର କରିକି ଯିବା।
0: ଆପଣ ଶନିବାର ରବିବାର ଆସିବେନି? ଆମର ଆକାଶବାଣୀ ସେଇଦିନ କ୍ଲୋଜ ଥାଏ, ଯେବେ ୱାର୍କିଂ ଡେ ରେ ହିଁ ଆସିଲେ ଆପଣ ଯାହା ସହିତ ଦେଖା ସାକ୍ଷାତ କରିବା ପାଇଁ ଚାହିଁବେ ମିଶିପାରିବେ।
1: ଯୋଉ ଦିନ ବି ଯିବା ଅପା।
0: ଠିକ ଅଛି, ତାହେଲେ ଶୂନ୍ୟବା ପସନ୍ଦ
1: ଡେଡିକେଟ କରିଦେବେ ମୋର ବାପା ଭଜ ରଣା, ଆଉ ମୋର ଯେନ୍ତା ଭାଇ ଶିବ ପ୍ରସାଦ ରଣା, ଆରୁ ଆମର ଝିଲି ରଣା, ଆରୁ ଆମର ମନୋଜ କୁମାର ପଟେଲ ଭାଇକୁ।
0: ଫୋନ କରିଥିବାରୁ ଧନ୍ୟବାଦ, ରହୁଛି, ନମସ୍କାର,
1: ବହୁତ ଧନ୍ୟବାଦ।

0: ଲୁନି ଅପା
1: ମାନେ ଆପଣଙ୍କ ଗାଁରେ 8 ଦିନ ହେଲା ବର୍ଷା ହଉନି?
0: ନାଇଁ ଅପା ବର୍ଷା ହଉନି।
1: ଦେଖନ୍ତୁ ଏଇ ତ ପାଣିପାଗର ଯୋଉ ଭିନ୍ନତା ରହିଥାଏ, ଆମର ଦେଖିବ ସେଇ ବାଲେଶ୍ୱର ଭଦ୍ରକ ସେପଟେ କେତେ ବର୍ଷା ହଉଛି, ମାନେ ସବୁ ବର୍ଷାରେ କ୍ଷୟକ୍ଷତି ହେଇଯାଉଛି।
0: ନାଇଁ ଅପା ଆମ ପଟେ ବର୍ଷା ହଉନି ଅପା, ଆମର ଧାନ ରୁଆ ମଧ୍ୟ ହେଇନି, ଆମ ବିଲରେ ଅଛି ଅପା, ଆମର ଜଣେ ଦାଦାଙ୍କର ବିଲରେ ଆମର ଧାନ ରୁଆ ହେଇ ପାରିଲାନି ବର୍ଷା ଯୋଗୁରୁ, ପାଣି ହେଇନି ଯେ।
1: ଆଉ ସେଠି କେନାଲ ଫେନାଲ ସୁବିଧା ନାହିଁ କି?
0: କେନାଲ ଫେନାର ସୁବିଧା ଅଛି ଯେ ଅପା, ଆମକୁ ପାଣି ଦିଅନ୍ତିନି ଅପା, ଆମ ସହିତ ଆମକୁ ପାଣି ନବାକୁ ମନା କରନ୍ତି ଅପା, ଆଉ ପାଣି ମଧ୍ୟ କେନାଲରେ ମଧ୍ୟ ପାଣି ଚାଲୁନି ଅପା, ଏବେ ମେଘା ପାଣି ବି ବନ୍ଦ ହେଇଯାଇଛି।
1: ହଁ ମୁଁ ୱିଶ୍ କରିବି ଜଲ୍ଦି ବର୍ଷା ହଉ, ଆପଣଙ୍କ ସବୁ କାମ ଠିକ ହେଇଯାଉ।
0: ହଁ ଅପା
1: ତାହେଲେ ଶୁଣିବା ପସନ୍ଦର ଗୀତ।
0: ହଁ ଅପା ନମସ୍କାର, ଅପା
1: କରିଥିବାରୁ ଧନ୍ୟବାଦ, ରହୁଛି, ନମସ୍କାର।

0: ପୁଣି ଥରେ ସ୍ୱାଗତ ଆପଣ ସମସ୍ତଙ୍କୁ କାର୍ଯ୍ୟକ୍ରମର ପରିସରରେ। ଆସନ୍ତୁ ଦେଖିନେବା ଆମର କୁଶ୍ରୋତାଙ୍କର କଲ୍ ଆମ ପାଖରେ ଆସି ପହଞ୍ଚି ଯାଇଛି। ହ୍ୟାଲୋ,
1: ହଁ ହ୍ୟାଲୋ ମ୍ୟାଡାମ ନମସ୍କାର।
0: ନମସ୍କାର, ଆପଣଙ୍କ ପରିଚୟ ଦେଇ ଦିଅନ୍ତୁ।
1: ମୁଁ ନାଗୁ ପାତ୍ର କହୁଛି, ସାନମୁରିଗୁଡା କର୍ଲାମୁଣ୍ଡା ଜିଲ୍ଲା କଳାହାଣ୍ଡିରୁ।
0: ନାଗୁ ଭାଇ ପ୍ରଥମେ କହିଦିଅନ୍ତୁ କୋଉ ଗୀତ ଶୁଣିବା ପାଇଁ ଫୋନ କରିଛନ୍ତି।
1: ଏଟା ତ ଆଗକେ ଆସୁଛି ଅଗଷ୍ଟ 15 ବେଲେ ତ ଆମ ସିନେମା ଗୀତ ଫିଲ୍ମ ହେଲା 10 ଆଉ ଗୀତ ହେଲା ସୁନ ଗୌର ସେ ଦୁନିଆ ବାଲୋ ବୁରି ନଜର ନା ହମକୋ ଡାଲୋ।
0: ଠିକ ଅଛି, ବହୁତ ସୁନ୍ଦର ଗୀତଟି ଅନୁରୋଧ କରିଛନ୍ତି, ଆମେ ନିଶ୍ଚିତ ଭାବରେ ଶୁଣିବୁ। ଆଉ କୁହନ୍ତୁ କାମ ଦାମ ସବୁ କେମିତି ଚାଲିଛି?
1: ଏଟା ତ ପଲା ରୁଆ ରୁଇ ଚାଲିଛି ମ୍ୟାଡମ। ଏଟା ଆମର
0: ଆପଣଙ୍କ ଅଞ୍ଚଳରେ ବର୍ଷା ଠିକ ସେ ହଉଛି ତ?
1: ବର୍ଷା ହଉଛେ, ବର୍ଷା ବହୁତ ବର୍ଷା ବେଶୀ ହେଇଯାଉଛେ। ବର୍ଷା ଯେତିକି ଦରକାର ତାର ଦରକାର ନୁ ଡବଲ ଟ୍ରିପଲ ବର୍ଷା ଅଧିକା ହେଇଯାଉଛି।
0: ଦେଖନ୍ତୁ ଟିକେ ପୂର୍ବରୁ ମୁଁ କଥା ହଉଥିଲି ଆମ ଦୀକ୍ଷା ଭଉଣୀ ସାଙ୍ଗରେ, ସେ କହୁଥିଲେ 8 ଦିନ ହେଲା ତାଙ୍କ ଗାଁରେ ବର୍ଷା ହେଇନି, ମାନେ ସେମାନେ ବର୍ଷାକୁ ଅପେକ୍ଷା କରିଛନ୍ତି କେତେବେଳେ ବର୍ଷା ହବ ପଲା ରୁଆ ହବ। ଆଉ ଆପଣ କହୁଛନ୍ତି ଅଧିକ ବର୍ଷାରେ ସବୁ କ୍ଷୟକ୍ଷତି ହେଇଯାଉଛି?
1: ହଁ ବହୁତ କ୍ଷୟକ୍ଷତି ବୋଲେ ଆମେ କାଣ ହଉଛି କି ତେଲମେଟ ପାଖେ ଅଛି କି ନାଇଁ ବୋଲେ ତେଲମେଟ ପାଣିଟା ମାରି ଯାଉଛି ପୁରା।
0: ସେଥିପାଇଁ ତ ବେଶୀ ବର୍ଷା ହେଲେ ବି ସବୁ କ୍ଷତି ହେଇଯାଏ, କମ୍ ବର୍ଷା ହେଲେ ବି କ୍ଷତି ହେଇଯାଏ।
1: ହଁ।

0: ଦେଖନ୍ତୁ, ଟିକେ ପୂର୍ବରୁ ମୁଁ କଥା ହଉଥିଲି ଆମ ଦୀକ୍ଷା ଭଉଣୀ ସାଙ୍ଗରେ, ସେ କହୁଥିଲେ ଆଠ ଦିନ ହେଲା ତାଙ୍କ ଗାଁରେ ବର୍ଷା ହେଇନି, ମାନେ ସେମାନେ ବର୍ଷାକୁ ଅପେକ୍ଷା କରିଛନ୍ତି କେତେବେଳେ ବର୍ଷା ହବ, ପଲାରୁଆ ହବ। ଆଉ ଆପଣ କହୁଛନ୍ତି ଯେ ଅଧିକ ବର୍ଷାରେ ସବୁ କ୍ଷୟକ୍ଷତି ହେଇଯାଉଛି। ସେଥିପାଇଁ ତ ବେଶୀ ବର୍ଷା ହେଲେ ବି ସବୁ କ୍ଷତି ହେଇଯାଏ, କମ ବର୍ଷା ହେଲେ ବି କ୍ଷତି ହେଇଯାଏ। ଘରେ ସମସ୍ତେ କେମିତି ଅଛନ୍ତି?
1: ଘରେ ସମସ୍ତେ ଭଲ ଅଛନ୍ତି ମ୍ୟାଡମ।
0: ଏଇଟା କେତେ କେତେ ଟାଇମ ପର୍ଯ୍ୟନ୍ତ କାମ କରୁଛନ୍ତି ଜମିରେ?
1: ଜମିରେ ସବୁ ମୂଲରେ ଦେଇ ଦିଆହଉଛି ବୋଲେ ବାଜିଯିବ ସେ ମିନିମମ୍ 5:30 ବାଜିଯିବ।
0: ହଁ ହଁ, ଆପଣ ସେଠି ଜଗିକି ଦେଖିବା ପାଇଁ ପଡିବ ନା କାମ?
1: ହଁ ହଁ ହଁ ହଁ।
0: ଏଇ ଯୋଉ କାମରେ ଲଗାନ୍ତି ସବୁ ଲୋକମାନେ ଆସନ୍ତି ପାଖ ଗାଁରୁ ଆସନ୍ତି? ଗାଁରୁ ଏକା ସମସ୍ତେ ଆସିକି କାମ କରିଦିଅନ୍ତି?
1: ହଁ, ବୋଲେ ଏକର 6,000 ଟଙ୍କା ନେଲା, 6,000 ଟଙ୍କା ଦେଲା ସେମାନେ ସବୁ କରିଦେବେ ନାଇବେ।
0: ହଁ ହଁ, ଏବେ ତ ସମସ୍ତଙ୍କର ସେଇ ଚାଷ କାମ ନା, ଯେଉଁ ଶ୍ରୋତା ଫୋନ କରିଛନ୍ତି ତାଙ୍କର ସବୁ ବ୍ୟସ୍ତ ଟାଇମ, ଫିର୍ ବି ଆପଣ ସମସ୍ତେ ଏତେ ବ୍ୟସ୍ତତାରେ ବି ଟାଇମ କାଢିକି ଆମକୁ ଫୋନ କରୁଛନ୍ତି, ବହୁତ ଭଲ ଲାଗୁଛି। ମାନେ ଭଲ ପାଇବାଟା ବହୁତ ଅଛି। ମୁଁ ବୁଝିପାରୁଛି ଆପଣଙ୍କ ଭଲ ପାଇବା, ତାହେଲେ ଶୁଣିବା ପସନ୍ଦ ର ଗୀତ
1: ଆଉ ଗୋଟେ ଡେଡିକେଟ ଟିକେ କରିଦେବା ମ୍ୟାଡମ। ଆମର ଯେତେ ବି ସୈନ୍ୟ ଯେନ୍ତା ଆମର ସୈନିକ ବୀର ସୈନିକ ମାନେ ଅଛନ୍, ସବୁ ସୁବିଧା ବୀର ସୈନିକ ଯେନ୍ତା ଆମକୁ ସୁରକ୍ଷା ଦଉଛନ୍ ବୋର୍ଡରେ, ସବୁ ସୈନ୍ୟ ବାହିନୀ ଭାଇ ମାନଙ୍କେ ଗୀତଟା ଡେଡିକେଟ କରିଦେବା।
0: ଠିକ ଅଛି, ଫୋନ କରିଥିବାରୁ ଧନ୍ୟବାଦ, ରହୁଛି, ନମସ୍କାର।
1: ନମସ୍କାର ମ୍ୟାଡମ, ନମସ୍କାର।

0: हेलो।
1: हाँ सर
0: नमस्कार। की कहते कौटू कहते
1: मुई करमशाली सर कहते हैं ग्राम चुंड मुंडा पोस्ट लाल मुंडा थाना विजयपुर जिला बरगढ़
0: केमती अच्छा
1: मुई तो भले छे आपंता अच्छ
0: आम समस्त भल कही दिंतु को गीत शुणापी फोन कर
1: आज गीत देवे आम देश प्रेमी गीत देवे
0: हाँ ठीक अच्छे आम निश्चित भाव गीत शुणु आउ घर समस्ते केमती अच्छा
1: हाँ समस्त भल पर सब भल अच्छे
0: कौन कर आप
1: ଏବେ କିଛି ନାହିଁ
0: ଦେଖନ୍ତୁ ଚେଷ୍ଟା ଚଳେଇଛନ୍ତି ଆଉ ଲାଷ୍ଟରେ ଆପଣଙ୍କ କଲଟା ଲାଗିଯାଇଛି।
1: ଆଜ୍ଞା
0: ଗାଁରେ ଆଜି ପାଣିପାଗ କେମିତି ଅଛି?
1: ପାଣିପାଗ ଟିକେ ମେଘୁଆ ପାଗ ଅଛି।
0: ବର୍ଷା ହଉନି ତ?
1: ନା ବର୍ଷା ନୁହଁ ଚାଲୁ ବର୍ଷା ହେବା କିଛି ସମୟ ପରେ ବର୍ଷା ହେଇ ଯିବା।
0: ହଁ କହୁଛି ତ ଲୋ ପ୍ରେସର ହେଇଛି ଆଗାମୀ ଦିନରେ ବର୍ଷା ହେଇ ବି ପାରେ। ଆଉ କାମ ଦାମ ସବୁ କେମିତି ଚାଲିଛି? ହଁ ଏବେ ତ ସମସ୍ତଙ୍କର ସେଇ ଚାଷ କାମ ରହିଛି ନା। ଶ୍ରୋତା ବନ୍ଧୁ ମାନେ ଫୋନ କରି କହୁଛନ୍ତି କିଏ ଜମିରେ ଥାଇକି ଫୋନ କରିଛନ୍ତି ଆପଣ ବି ସେଇ କଥା ହିଁ କହୁଛନ୍ତି। ତାହେଲେ ଶୁଣିବା ପସନ୍ଦର ଗୀତ ଫୋନ କରିଥିବାରୁ ଧନ୍ୟବାଦ। ରହୁଛି ନମସ୍କାର।

ପୁଣି ସମୟ ସରିଯାଇଛି କାର୍ଯ୍ୟକ୍ରମକୁ ଏଇଠି ରଖିବାକୁ ହେବ। କାର୍ଯ୍ୟକ୍ରମ କେମିତି ଲାଗିଲା ମତାମତ ନିଶ୍ଚୟ ଦେବେ। ଆମକୁ ହ୍ୱାଟ୍ସଆପ୍ କରିବାର ନମ୍ବର ହେଉଛି 8895994143। ସବୁଥର ଭଳି ଆଜି ବି କାର୍ଯ୍ୟକ୍ରମକୁ ସମ୍ପାଦନା ଏବଂ ପ୍ରଯୋଜନା କରିଥିଲେ ସଚ୍ଚିଦାନନ୍ଦ ମଲ୍ଲିକ। ଉପସ୍ଥାପନାରେ ମୁଁ ଥିଲି ନିହାରିକା ରୁହୁଛି। ନମସ୍କାର।

ଶୁଣୁଥିଲେ ଆପଣମାନଙ୍କ ପ୍ରିୟ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ଭବାନୀପାଟଣା ଫୋନ୍ ଇନ୍ ପ୍ଲିଜ୍। ପ୍ରଯୋଜନା କରିଥିଲେ ସଚ୍ଚିଦାନନ୍ଦ ମଲ୍ଲିକ, ଉପସ୍ଥାପନରେ ଥିଲେ ନିହାରିକା ନାୟକ।

0: ଆସନ୍ତୁ ଶୁଣିବା ସ୍ଥାନୀୟ ଖବର ଏବଂ ଝୁମିଯିବା ଶୁଣି ଗୀତ ସୁମଧୁର
1: ନମସ୍କାର ଶ୍ରୋତା ବନ୍ଧୁ, ଖୋଲା ଚରକା କାର୍ଯ୍ୟକ୍ରମର ଆଉ ଏକ ନୂତନ ଅଧ୍ୟାୟକୁ ନେଇ ଆସିଛି ମୁଁ ସୁମତି ମୁନ୍। କାର୍ଯ୍ୟକ୍ରମରେ ଶୁଣିବା କିଛି ଜଣା ଅଜଣା କଥା ସାଙ୍ଗକୁ କିଛି ମିଠା ମିଠା ଗୀତ। ତେବେ ଆଉ ଡେରି ନ କରି ଏଥର ଆପଣମାନଙ୍କୁ ନେଇଯିବି ଖୋଲା ଚରକାର ପରିଧିକୁ। ଶ୍ରୋତାବନ୍ଧୁ, ଜୀବନ ଦର୍ଶନର କଥାଟିଏ ଆପଣମାନଙ୍କ ପାଇଁ ରହିଛି, ସଂଘର୍ଷ ହିଁ ଜୀବନ। ଏକଥା ସତ ଶ୍ରୋତାବନ୍ଧୁ, କାରଣ ଜୀବନ କେବେ ବି ସହଜ ନୁହେଁ। ଏ ସୃଷ୍ଟିରେ ଛୋଟ ହେଉ ବା ବଡ଼, ପ୍ରତ୍ୟେକ ଜୀବ କୌଣସି ନା କୌଣସି ଭାବରେ ସଂଘର୍ଷରତ। ସଂଘର୍ଷ କରିବା ଛାଡ଼ିଦେଲେ ଜୀବନ କେବେ ମଧ୍ୟ ଆଗକୁ ବଢ଼ିପାରିନଥାଏ। ତେଣୁ ଆମେ ପ୍ରତିଟି ମୁହୂର୍ତ୍ତ ପ୍ରକୃତି ସହ ହେଉ ଅବା ପରିସ୍ଥିତି ସହ କିମ୍ବା ନିଜ ସହିତ ସଂଘର୍ଷ କରିବାକୁ ପଡ଼ିଥାଏ। ଏହାଦ୍ୱାରା ଆମେ ଆମର ଲକ୍ଷ୍ୟ ପ୍ରାପ୍ତ ହେଉ, ଏହା ଆମକୁ ପରିସ୍ଫୁଟ କରିଥାଏ ଓ ପ୍ରତି ମୁହୂର୍ତ୍ତ ଅଧିକ ଶକ୍ତିଶାଳୀ ଓ ଅନୁଭବୀ କରାଇଥାଏ। ଯଦି ଆମେ ବିନା ସଂଘର୍ଷରେ କିଛି ପ୍ରାପ୍ତି କରିବା, ତେବେ ତାହାର ମୂଲ୍ୟ ବୁଝିପାରିବା ନାହିଁ, ବିକାଶପ୍ରାପ୍ତ ହେବ ନାହିଁ, ବରଂ ପଙ୍ଗୁ ପାଲଟିଯିବା। ତେଣୁ ଶ୍ରୋତାବନ୍ଧୁ, ଜୀବନରେ ସଂଘର୍ଷକୁ ଖୋଲା ହୃଦୟରେ ସ୍ୱୀକାର କରିବା ଓ ତାହାକୁ ଗ୍ରହଣ କରିବାକୁ ପଡ଼ିବ। ଏହି ସନ୍ଦେଶ ସହ ଆସନ୍ତୁ ଶୁଣିନେବା ଏକ ମିଠା ଗୀତ।

ଶ୍ରୋତବନ୍ଧୁ, ଗତକାଲି 15 ଅଗଷ୍ଟ ସ୍ୱାଧୀନତା ଦିବସକୁ ସାରା ଦେଶରେ ଖୁବ୍ ଧୁମ୍ଧାମ୍‌ରେ ପାଳନ କରାଯାଇଛି। ତ୍ରିରଙ୍ଗାକୁ ଉଡ଼ାଇବା ସହ ଶ୍ରଦ୍ଧା ଓ ସମ୍ମାନ ଜଣାଇଛୁ। ପରାଧୀନ ଅତୀତର ଯନ୍ତ୍ରଣାଦାୟକ ଜୀବନରେ ସ୍ୱାଧୀନତାର ଆନନ୍ଦକୁ ଉପଭୋଗ କରିଥିଲୁ। କିନ୍ତୁ ଆପଣମାନେ ଜାଣିଛନ୍ତି କି ଶ୍ରୋତବନ୍ଧୁ, ଆମ ଦେଶରେ ଏମିତି ଏକ ଅଞ୍ଚଳ ଅଛି ଯେଉଁଠି ଆଜି ଅର୍ଥାତ 16 ଅଗଷ୍ଟ ମଧ୍ୟ ନୀଳ ଆକାଶରେ ଏହି ତ୍ରିରଙ୍ଗାକୁ ପୁଣି ଥରେ ଉଡ଼ାଇବେ। ସେହି ଅଞ୍ଚଳଟି ହେଉଛି ପଣ୍ଡିଚେରୀ। ଏବେ ଆପଣମାନଙ୍କ ମନରେ ପ୍ରଶ୍ନ ଉଠୁଥାଇପାରେ, 16 ଅଗଷ୍ଟରେ ପତାକା ଉଡ଼ାଇବାର କାରଣ କ'ଣ ହୋଇଥିବ? ହଁ ଶ୍ରୋତବନ୍ଧୁ, ଆପଣମାନେ ଜାଣିଥିବେ ଯେ 1947 ଅଗଷ୍ଟ ମାସର 15 ତାରିଖରେ ଭାରତ ସ୍ୱାଧୀନ ହେଲା ସତ, କିନ୍ତୁ ପଣ୍ଡିଚେରୀ ବା ପୁଦୁଚେରୀ ଅଞ୍ଚଳଟି ଫରାସୀ ଅଧୀନରେ ରହିଯାଇଥିଲା। ଏହା 1954 ମସିହା ନଭେମ୍ବର ମାସର 1 ତାରିଖରେ ଫରାସୀ ଅଧୀନରୁ ମୁକ୍ତ ହୋଇ ଭାରତୀୟ ସଂଘର ଅଂଶବିଶେଷ ହୋଇଥିଲା। 1674 ଶତାବ୍ଦୀରେ ଫରାସୀ ଇଷ୍ଟ ଇଣ୍ଡିଆ କମ୍ପାନୀ ପଣ୍ଡିଚେରୀରେ ନିଜର ବାଣିଜ୍ୟ କେନ୍ଦ୍ର ଓ ପ୍ରଭୁତ୍ୱ ସ୍ଥାପନ କରିଥିଲେ। ଭାରତ ସ୍ୱାଧୀନ ହେବା ପରେ ପଣ୍ଡିଚେରୀ ସହ କାରାଇକାଲ, ମାହେ ଏବଂ ୟାନମ ଅଞ୍ଚଳକୁ ଫରାସୀ ଶାସନ ହଟାଇବା ପାଇଁ ସ୍ଥାନୀୟ ଜନସାଧାରଣ ତଥା ସ୍ୱାଧୀନତା ସଂଗ୍ରାମୀମାନେ ଜୋରଦାର ଆନ୍ଦୋଳନ କରିଥିଲେ। 1954 ମସିହାରେ ପଣ୍ଡିଚେରୀର କିଝୁର ଗ୍ରାମରେ ଏକ ଜନମତ ସଂଗ୍ରହ ହୋଇଥିଲା। ଏଥିରେ ନିର୍ବାଚିତ କାଉନସିଲରମାନେ ଭାରତ ସହିତ ମିଶିବା ପାଇଁ ବହୁ ସଂଖ୍ୟକ ଭୋଟ ଦେଇଥିଲେ। ଫଳସ୍ୱରୂପ 1954 ନଭେମ୍ବର 1 ତାରିଖରେ ଫରାସୀ ସରକାର ଭାରତ ସରକାରଙ୍କୁ କ୍ଷମତା ହସ୍ତାନ୍ତର କରିବାକୁ ବାଧ୍ୟ ହୋଇଥିଲେ, ଯାହାକୁ ପଣ୍ଡିଚେରୀ ମୁକ୍ତ ଦିବସ ବା ମୁକ୍ତି ଦିବସ କୁହାଯାଇଥାଏ। ଫରାସୀ ଓ ଭାରତ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। 1962 ମସିହା ଅଗଷ୍ଟ ମାସର 16 ତାରିଖ ଆଜି ଦିନରେ ଏହା ଆଇନଗତ ମିଶ୍ରଣ ହୋଇଥିଲା ଭାରତରେ, ଯାହାକୁ ଡି ଜୁରି ଟ୍ରାନ୍ସଫର ଡେ କୁହାଯାଇଥାଏ। ତେଣୁ ଏହି ଦିନକୁ ପଣ୍ଡିଚେରୀ ସ୍ୱାଧୀନତା ଦିବସ ବା ମିଶ୍ରଣ ଦିବସ ଭାବେ ସେଠିକାର ଅଧିବାସୀମାନେ ଖୁବ୍ ଧୁମ୍ଧାମ୍‌ରେ ପାଳନ କରିବା ସହ ଜାତୀୟ ପତାକା ଉତ୍ତୋଳନ କରିଥାନ୍ତି।

ଶ୍ରୋତବନ୍ଧୁ, ଆଜି ଭାରତର ରାଜନୀତିରେ ଏକ ସ୍ମରଣ ଦିବସ ଅଟେ। 2018 ମସିହା ଅଗଷ୍ଟ 16 ତାରିଖ ଆଜିର ଦିନରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ରାଜନୀତିର ଭୀଷ୍ମ ପିତାମହ ଅଟଳ ବିହାରୀ ବାଜପେୟୀଙ୍କ 93 ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ରାଷ୍ଟ୍ରପତି ପ୍ରତି ସମର୍ପିତ ଭାବ, ସହକର୍ମୀଙ୍କ ପ୍ରତି ଉଦାରତା ଏବଂ ବିରୋଧୀଙ୍କୁ ସମ୍ମାନ ଜଣାଇଥିବା ଏହି ମହାନ ବ୍ୟକ୍ତିତ୍ୱଙ୍କୁ ତାଙ୍କର ପୁଣ୍ୟତିଥିରେ ମନେ ପକାଉଛି ଆଜି ସାରା ଦେଶ। ଭାରତୀୟ ରାଜନୀତିରେ ଅଜାତ ଶତ୍ରୁ ଭାବରେ ପରିଚିତ ଅଟଳ ବିହାରୀ ବାଜପେୟୀ ଏଭଳି ଏକମାତ୍ର ନେତା ଥିଲେ ଯାହାଙ୍କର କଥା ଓ କବିତା ଶୁଣି ବିରୋଧୀ ମଧ୍ୟ ତାଳି ମାରିବାକୁ କୁଣ୍ଠା ପ୍ରକାଶ କରୁନଥିଲେ। ରାଜନୀତିରେ ଉଦାରବାଦ ଓ ସମାନତାକୁ ବିଶ୍ୱାସ ରଖୁଥିବା ବାଜପେୟୀ ଜଣେ ସଫଳ ରାଜନେତା ତଥା ତିନିଥର ପ୍ରଧାନମନ୍ତ୍ରୀ ହୋଇଥିଲେ ଦେଶର। ଜଣେ ରାଜନେତା ଭାବରେ ସେ ଯେତିକି ସଫଳ ହୋଇଥିଲେ ସେତିକି ଲୋକପ୍ରିୟ ହୋଇପାରିଥିଲେ ନିଜର ସାହିତ୍ୟ ପାଇଁ। ହିନ୍ଦୀ ସାହିତ୍ୟ ଜଗତରେ ସେ ଏକ ସ୍ପର୍ଦ୍ଧିତ୍ୱ ସ୍ୱର। ତାଙ୍କର ପ୍ରତିଟି କବିତା ଦେଶ ଓ ଜାତି ପ୍ରତି ସମର୍ପିତ ଥିଲା, ଯେଉଁଥିପାଇଁ ଲୋକଙ୍କର ହୃଦୟ ଓ ମନକୁ ସେ ଛୁଇଁ ପାରୁଥିଲେ। କବିତାରେ ସହଜରେ ଏବଂ ସେଥିପାଇଁ ସେ ଜୀବନରେ ସାହିତ୍ୟର ଏଭଳି ଅବଦାନ ଦେଇ ଭାରତକୁ ଆଜି ଗୌରବାନ୍ୱିତ କରିଛନ୍ତି। ଭାରତ ରାଜନୀତି ସେହି ଅଟଳ ପୁରୁଷ ଜୀବନବ୍ୟାପୀ ସାହିତ୍ୟ ଓ ରାଜନୀତିର ମଙ୍ଗ ଧରି ଯେଉଁ ସଫଳତା ଆଣିଦେଇଛନ୍ତି ଦେଶ ପାଇଁ, ସେଇଥିପାଇଁ ସେ ପ୍ରାପ୍ତ ହୋଇଛନ୍ତି ଭାରତର ସମ୍ମାନ, ଭାରତରତ୍ନ। ବାସ୍ତବରେ ଶ୍ରୋତବନ୍ଧୁ, ଅଟଳଜୀ ଥିଲେ ଭାରତର ଗୋଟିଏ ହୀରା। ଆଜି ତାଙ୍କର ପୁଣ୍ୟତିଥିରେ ଆମେ ନମନ କରୁଛୁ। ଏଥର ଆସନ୍ତୁ ତାଙ୍କ ଉଦ୍ଦେଶ୍ୟରେ ଏକ ସମର୍ପିତ ସୁନ୍ଦର ଦେଶଭକ୍ତି ଗୀତ ଶୁଣିବା।

0: ଚାଷୀ ଭାଇ ଭଉଣୀମାନେ, ପିଏମ୍ କିଷାନ କିସ୍ତି ପାଇବା ପାଇଁ ବାର୍ଷିକ ଇ କେୱାଇସି ବାଧ୍ୟତାମୂଳକ। ଏଥିପାଇଁ ପିଏମ୍ କିଷାନ .gov.in ପୋର୍ଟାଲରେ ନିଜର ଇ କେୱାଇସି ଯାଞ୍ଚ କରାଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ କିମ୍ବା ପିଏମ୍ କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ, ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ NPCI ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 155333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।
1: अदम्य शक्ति एवं शौर्य की पहचान है भारतीय सेना। जल थल गगन की रक्षा का वरदान है भारतीय सेना। हर संकट का समाधान है भारतीय सेना। भारत का गौरव है, स्वाभिमान है भारतीय सेना।

ଜାତୀୟ ଧର୍ମର ଲୋକ ଭିନ୍ନ ଭିନ୍ନ ଚଳଣି ସଂସ୍କୃତି ଓ ପରମ୍ପରାକୁ ଆଧାର କରି ବସବାସ କରିଥାନ୍ତି। ତେଣୁ ପ୍ରତିଦିନ ଆମ ଦେଶରେ କିଛି ନା କିଛି ଅଲଗା ପରମ୍ପରା ଏବଂ ସେହି ପରମ୍ପରାର ଆଧାରିତ ବିଭିନ୍ନ ପର୍ବପର୍ବାଣି ଦେଖିବାକୁ ମିଳିଥାଏ। ଭିନ୍ନ ଭିନ୍ନ ସମ୍ପ୍ରଦାୟର ବିଭିନ୍ନ ପର୍ବ ଯାନିଯାତ୍ରା ଆୟୋଜିତ ହୋଇଥାଏ ନିତିଦିନ। ଏ ଦୃଷ୍ଟିରୁ ଦେଖିଲେ ଆଜି ଅର୍ଥାତ୍ ଅଗଷ୍ଟ ମାସର 16 ତାରିଖ ରବିବାର ଦିନ ପାଳନ ହେଉଛି ନବରୋଜ ବା ପାର୍ସୀ ନବବର୍ଷ। ଏମିତି ତ ଦେଖିବାକୁ ଗଲେ ଜାନୁଆରୀ ମାସର 1 ତାରିଖକୁ ଇଂରାଜୀ ନୂଆବର୍ଷ ଭାବରେ ପାଳନ କରାଯାଉଥିବା ବେଳେ ଚୈତ୍ର ମାସର ଶୁକ୍ଳ ପ୍ରତିପଦାକୁ ହିନ୍ଦୁ ନୂଆବର୍ଷ ଭାବେ ପାଳନ କରାଯାଇଥାଏ। ସେହିପରି ତେଲୁଗୁ ସମ୍ପ୍ରଦାୟର ଲୋକେ ମକର ସଂକ୍ରାନ୍ତି ବା ପୋଙ୍ଗଲକୁ ନୂଆବର୍ଷ ଭାବେ ପାଳନ କରନ୍ତି, ଆଉ ଜୈନ ସମ୍ପ୍ରଦାୟର ଲୋକେ ଦୀପାବଳିର ପରଦିନକୁ ଅର୍ଥାତ୍ ତା ପରଦିନ ନୂଆବର୍ଷ ଭାବରେ ମାନିଥାନ୍ତି। ବୈଶାଖ ପର୍ବକୁ ପଞ୍ଜାବୀମାନେ ନୂଆବର୍ଷ ଭାବେ ପାଳନ କରନ୍ତି। ସେହିପରି ପାର୍ସୀ ସମ୍ପ୍ରଦାୟର ଲୋକମାନେ ପାଳନ କରିଥାନ୍ତି ଅଗଷ୍ଟ ମାସର 15ରୁ 19 ତାରିଖ ଭିତରେ। ସାହେନ୍ସାହି କ୍ୟାଲେଣ୍ଡର ଅନୁସାରେ ଏହି ଦିନକୁ ସେମାନେ ନବବର୍ଷ ଭାବରେ ପାଳନ କରନ୍ତି। ତେଣୁ ପାର୍ସୀ ସମ୍ପ୍ରଦାୟର ଲୋକେ ଏହି ଦିନ ନୂଆ ପୋଷାକ ପିନ୍ଧିବା ସହ ଅଗିଆର ବା ଅଗ୍ନି ମନ୍ଦିରକୁ ଯାଇ ଫୁଲ ଚନ୍ଦନ କ୍ଷୀର ଅର୍ପଣ ପୂର୍ବକ ପୂଜାର୍ଚ୍ଚନା କରିଥାନ୍ତି। ନବରୋଜର ଅର୍ଥ ହେଲା ନବ କହିଲେ ନୂଆ ଏବଂ ରୋଜ କହିଲେ ସକାଳ। ଏହି ଦିନ ସେମାନେ ବିଭିନ୍ନ ପାରମ୍ପରିକ ଖାଦ୍ୟପେୟ ଓ ମିଠା ପ୍ରସ୍ତୁତ କରିଥାନ୍ତି ଓ ପରସ୍ପରକୁ ବାଣ୍ଟିବା ସହିତ ଆଲିଙ୍ଗନ କରି ଶୁଭେଚ୍ଛା ଜଣାଇଥାନ୍ତି। ଶ୍ରୋତାବନ୍ଧୁ, ସର୍ବଧର୍ମ ସମନ୍ୱୟର ଦେଶ ହେଉଛି ଭାରତବର୍ଷ। ତେଣୁ ଆସନ୍ତୁ ଆମେ ସମସ୍ତେ ନବରୋଜ ଅବସରରେ ଶୁଭେଚ୍ଛା ଜଣାଇବା ଏବଂ ଶୁଣିନେବା ଏକ ସୁନ୍ଦର ଗୀତ।

ଶ୍ରୋତା ବନ୍ଧୁ, ବେଳେବେଳେ ଆମେ ଘରର ଅଳିଆ ଆବର୍ଜନାକୁ ରାସ୍ତାକଡ଼ କିମ୍ବା ଖାଲି ସ୍ଥାନରେ ଫିଙ୍ଗି ଦେଇଥାଉ, ନିଜ ଘର ଭିତରଟା ପରିଷ୍କାର ରହିଗଲା ବୋଲି ଆଶ୍ୱସ୍ତ ହୋଇଥାଉ। ହେଲେ ଆପଣମାନେ ଥରେ ଚିନ୍ତା କରିଛନ୍ତି କି ଶ୍ରୋତାବନ୍ଧୁ, ଆମର ଏଭଳି କାର୍ଯ୍ୟ ପରିବେଶ ପାଇଁ କେତେ ବିପଜ୍ଜନକ ସମସ୍ୟା ସୃଷ୍ଟି କରିଥାଏ? ହଁ ଶ୍ରୋତାବନ୍ଧୁ, ଆମେ ଫିଙ୍ଗୁଥିବା ପ୍ଲାଷ୍ଟିକ୍ ମୁଣିଟି ମାଟିରେ ପଚି ବିଘଟିତ ହେବାକୁ 10 ରୁ 1000 ବର୍ଷ ଲାଗିଯାଇପାରେ। ଗୋଟିଏ ଷ୍ଟାଇରୋଫୋମ୍ ପାନୀୟ କପ୍ ବିଘଟନ ପାଇଁ 500 ରୁ ଅଧିକ ବର୍ଷ ନେଇଥାଏ। କ୍ୟାଣ୍ଡି ରେପର୍ ପରି ଛୋଟ ଜିନିଷ ମଧ୍ୟ ଅନେକ ଦିନ ଧରି ବିଘଟିତ ହୋଇପାରିନଥାଏ। ଶ୍ରୋତାବନ୍ଧୁ, ଆମ ଦେଶରେ ଏହି ଆବର୍ଜନା ବାର୍ଷିକ 62 ନିୟୁତ ଟନ୍ରୁ ଅଧିକ ପରିମାଣରେ ଅପରିବର୍ତ୍ତିତ ତଥା ଅପରିଚାଳିତ ହୋଇ ରାସ୍ତାକଡ଼ରେ ପଡ଼ି ରହିଥାଏ। ପରିବେଶ ମନ୍ତ୍ରଣାଳୟର ଆକଳନ ଅନୁସାରେ ଭାରତରେ 40% ପ୍ଲାଷ୍ଟିକ୍ ଅଳିଆ ରାସ୍ତା ଓ ସାର୍ବଜନୀନ ସ୍ଥାନରେ ପଡ଼ିଥାଏ। ଯଦି ଏହି ପ୍ଲାଷ୍ଟିକ୍ ମିଶ୍ରିତ ଆବର୍ଜନାକୁ ଆମେ ପୋଡ଼ିଦେବା, ତେବେ ସେଥିରେ ବାହାରୁଥିବା ଧୂଆଁରୁ ବିଷାକ୍ତ ଗ୍ୟାସ୍ ବାହାରି ବାୟୁ ପ୍ରଦୂଷିତ କରିବା ସହ ଆଜମା, ବ୍ରୋଙ୍କାଇଟିସ୍ ଓ ଫୁସ୍ଫୁସ୍ କର୍କଟ ପରି ଶ୍ୱାସକ୍ରିୟା ଜନିତ ବହୁ ରୋଗ ସୃଷ୍ଟି ହୋଇଥାଏ। ଶ୍ରୋତାବନ୍ଧୁ, ବର୍ଷାଦିନ ଏହି ଜମା ଅଳିଆ ଆବର୍ଜନା ଆଉ ଏକ ବଡ଼ ସମସ୍ୟା ସୃଷ୍ଟି କରେ। ବର୍ଷା ପାଣି ଏହି ଆବର୍ଜନାକୁ ବୋହି ନେଇ ନାଳ ନର୍ଦ୍ଦମାରେ ଅବରୋଧ କରିଥାଏ ଏବଂ ଜଳ ନିଷ୍କାସନ ନ ହୋଇ ବିଭିନ୍ନ ଅସୁବିଧା ଦେଖାଦେଇଥାଏ। ତାଛଡ଼ା ଜମା ଅଳିଆରେ ମାଛି, ମଶା ଆଦି ବଂଶ ବିସ୍ତାର କରି ଡେଙ୍ଗୁ, ମ୍ୟାଲେରିଆ, ହଇଜା ଭଳି ବିଭିନ୍ନ ରୋଗ ସୃଷ୍ଟି କରିଥାଏ। ବୁଲା ଗାଈଗୋରୁ ପ୍ଲାଷ୍ଟିକ୍ ବୁଣି, ଖାଦ୍ୟ ପ୍ୟାକେଟ୍ ଓ ଦୂଷିତ ଅଳିଆ ଖାଇ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥାନ୍ତି। ଏକ ସର୍ଭେ ଅନୁଯାୟୀ ଭାରତରେ ବାୟୁ ପ୍ରଦୂଷଣ ହେତୁ 16.7 ନିୟୁତରୁ ଅଧିକ ଲୋକ ମୃତ୍ୟୁବରଣ କରିସାରିଛନ୍ତି। ତେଣୁ ଏଭଳି ଏକ ବାସ୍ତବ ତଥା ଭୟଙ୍କର ପରିସ୍ଥିତିରେ ସୁଧାର ଆଣିବାକୁ ହେଲେ ଆମକୁ ପ୍ରଥମେ ସଚେତନ ହେବାକୁ ପଡ଼ିବ ଏବଂ ଅଳିଆ ଆବର୍ଜନାକୁ ପୃଥକୀକରଣ ସହ ଦାୟିତ୍ୱପୂର୍ଣ୍ଣ ଭାବରେ ତାହାକୁ ନଷ୍ଟ କରିବା ଓ ପୁନଃଚକ୍ରଣ କରି ତା ସହିତ ସାର୍ବଜନୀନ ସ୍ଥାନରେ ଅଳିଆ ଆବର୍ଜନାକୁ ନ ଫିଙ୍ଗି ଯଥାସ୍ଥାନରେ ତାହାକୁ ଫିଙ୍ଗିବା। ଏବେ ସରକାରଙ୍କର ସ୍ୱଚ୍ଛ ଭାରତ ଅଭିଯାନ ଯେଉଁ ମଇଳା ଗାଡ଼ି ଦ୍ୱାରା ଦ୍ୱାରମୁହକୁ ଆମର ଆସୁଅଛି, ଆମେ ସେହି ମଇଳା ଗାଡ଼ିରେ ଅଳିଆକୁ ପକାଇବା ଏବଂ ପୃଥକୀକରଣ ଭାବରେ ଫିଙ୍ଗିବା। ଯଦି ଏପରି କିଛି କାର୍ଯ୍ୟ କରିବା, ତେବେ ଶ୍ରୋତାବନ୍ଧୁ, କିଛି ମାତ୍ରାରେ ଆମେ ଆମର ପରିବେଶକୁ ସ୍ୱଚ୍ଛ ରଖିବା ସହ ନିଜେ ସୁସ୍ଥ ଓ ନିରୋଗ ଜୀବନ ଜୀଇଁପାରିବା। ଏହି ସୂଚନା

ଶ୍ରୋତାବନ୍ଧୁ, ଆମେ ଜାଣୁଛେ ଜଳ ହିଁ ଜୀବନ, ଜଳ ବିନା ମଣିଷ ବଞ୍ଚିବା ଅସମ୍ଭବ। ଜଳ ହେଉଛି ଜୀବନର ସତ୍ତା, ଏଣୁ ଜଳକୁ ଯଥାର୍ଥରେ ଜୀବନ ରକ୍ତ ସଦୃଶ ତୁଳନା କରିବା ଠିକ। ଜଳ ପ୍ରାୟତଃ ସମସ୍ତ ବିକାଶର ଏକ ପ୍ରମୁଖ ତଥା ଅଦ୍ୱିତୀୟ ଆଧାର, ଏହା ଶ୍ରେଷ୍ଠ ପ୍ରାକୃତିକ ବିଭବ ରୂପେ ପରିଗଣିତ। ଜଳ ପାଇଁ ଜୀବନ, ଜଳ ପାଇଁ ଭୂମି, ଜଳ ପାଇଁ ବଣପାହାଡ଼ ଜଙ୍ଗଲ, ଏପରିକି ଜଳ ପାଇଁ ଗ୍ରହ ନକ୍ଷତ୍ର ଆକାଶ କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ ଶ୍ରୋତାବନ୍ଧୁ, ଆମେ ଦେଖୁଥିବା ଯେ ଏବେ ମାନବ ଜାତି ପାଇଁ ଜଳାଭାବ ଏକ ବଡ଼ ସମସ୍ୟା ରୂପେ ଉଭା ହେବାକୁ ଲାଗିଲାଣି। ୱାଟର ଏଡ୍ ନାମକ ଏକ ସଂସ୍ଥାର ଆକଳନ ଅନୁସାରେ 2050 ସୁଦ୍ଧା ପୃଥିବୀର ଜନସଂଖ୍ୟାର ଅଧା ଲୋକ ଜଳ ଅଭାବର ସାମ୍ନା କରିବେ। ତେଣୁ ମାନବ ଜାତି ପାଇଁ ମଧୁର ଜଳର ଉପଲବ୍ଧିତାକୁ ସୁନିଶ୍ଚିତ କରୁଥିବା ଏକ ପ୍ରଣାଳୀର ଜରୁରୀ ଆବଶ୍ୟକତା ଦେଖାଦେଇଛି। ଏହି ସମସ୍ୟାର ଏକ ପ୍ରମୁଖ ପନ୍ଥା ହେଉଛି ବର୍ଷା ଜଳ ସଂରକ୍ଷଣ। ମଧୁର ଜଳ ପାଇବାର ଏହା ହେଉଛି ସବୁଠାରୁ ଚିର ପୋଷଣକ୍ଷମ ଉପାୟ। ତେଣୁ ପ୍ରତ୍ୟେକ ବର୍ଷା ବୁନ୍ଦା ଆମ ପାଇଁ ଅମୂଲ୍ୟ। ଆଜି ବର୍ଷା ଜଳ ସଂରକ୍ଷଣ କଲେ ଆସନ୍ତାକାଲି ଆମେ ସୁରକ୍ଷିତ ଜଳ ଭଣ୍ଡାରଟିଏ ସୃଷ୍ଟି କରିପାରିବା। ଶ୍ରୋତାବନ୍ଧୁ, ବର୍ତ୍ତମାନ ବର୍ଷା ଋତୁ ଚାଲିଛି, ଆମେ ସହଜରେ କିପରି ବର୍ଷା ଜଳକୁ ସଂରକ୍ଷଣ କରିବା ସେ ସମ୍ପର୍କରେ ଆସନ୍ତୁ କିଛି କଥା ଜାଣିବା। ଆମ ଘରର ଛାତ ଉପରେ ପଡ଼ୁଥିବା ବର୍ଷା ଜଳକୁ ପାଇପ୍ ମାଧ୍ୟମରେ ଏକାଠି କରି ଭୂତଳ ଟାଙ୍କି ବା ପାତ୍ରରେ ସଂରକ୍ଷଣ କରିପାରିବା। ବର୍ଷା ପାଣିକୁ ଗାତ କିମ୍ବା ଶୋଷଣ କୂଅ ମାଧ୍ୟମରେ ସିଧାସଳଖ ମାଟି ଭିତରକୁ ପଠାଯାଇ ଭୂତଳ ଜଳସ୍ତରକୁ ବୃଦ୍ଧି କରିପାରିବା। ଆଉ ଏକ ଉପାୟ ହେଉଛି କ୍ଷେତ କିମ୍ବା ଗାଁ ଗଣ୍ଡାରେ ପୋଖରୀ ଖୋଳି ଏବଂ ପୁରୁଣା ଜଳାଶୟଗୁଡ଼ିକୁ ପୁନରୁଦ୍ଧାର କରି ସେଥିରେ ବର୍ଷା ଜଳକୁ ସଂରକ୍ଷଣ ମଧ୍ୟ କରିପାରିବା। ଗ୍ରାମାଞ୍ଚଳରେ ଚେକ୍ ଡ୍ୟାମ୍ ଓ ଛୋଟ ବନ୍ଧ ନିର୍ମାଣ କରି କିମ୍ବା ଡ୍ରେନ୍ସ ନିର୍ମାଣ କରି ମଧ୍ୟ ଜଳ ସଂରକ୍ଷଣ କରିପାରିବା। ଶ୍ରୋତାବନ୍ଧୁ, ପ୍ରତ୍ୟେକ ବର୍ଷା ବୁନ୍ଦ ଆମ ପାଇଁ କେତେ ଯେ ଅମୂଲ୍ୟ, ତେଣୁ ଆସନ୍ତୁ ସଭିଏ ମିଶି ଭୂଗର୍ଭର ଜଳସ୍ତରକୁ ବୃଦ୍ଧି ପାଇଁ ଜଳ ସଂରକ୍ଷଣ କରିବା ଏବଂ ଆଗାମୀ ପିଢ଼ି ପାଇଁ ଜଳ ସମସ୍ୟାକୁ ଦୂରୀଭୂତ କରିବା।

ଶ୍ରୋତାବନ୍ଧୁ, ଆସନ୍ତୁ ଏଥର ଜାଣିନେବା କିଛି ସ୍ଥାନୀୟ ଖବର ସହ ପାଣିପାଗ ସୂଚନା। କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ତଥା ଅନୁଷ୍ଠାନମାନଙ୍କରେ 80ତମ ସ୍ୱାଧୀନତା ଦିବସକୁ ମହାସମାରୋହରେ ପାଳନ କରିଛନ୍ତି। ସ୍ୱାଧୀନତା ଦିବସ ଅବସରରେ ବିଶ୍ୱନାଥପୁର ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଫୁଟବଲ ଆସୋସିଏସନ ବିଶ୍ୱନାଥପୁର ଆନୁକୂଲ୍ୟରେ ତ୍ରିଦିବସୀୟ ନକ୍ଆଉଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। ନର୍ଲା ଆଇସିଟିଏସ୍ ଓ ମିଶନ ଶକ୍ତି ତରଫରୁ ବ୍ଲକ ପରିସରରେ ରଙ୍ଗୋଲି ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥର ଶୁଣିନେବା କଳାହାଣ୍ଡି ଜିଲ୍ଲାର ପାଣିପାଗ ସମ୍ପର୍କରେ। ଆଜି ଅଗଷ୍ଟ 16 ପାଗ ମେଘୁଆ ସହିତ

ହାଲୁକା ଏବଂ କେତେକ ଅଞ୍ଚଳରେ ପ୍ରବଳ ବର୍ଷା ସହିତ ବଜ୍ରପାତ ଓ ଝଡ଼ ବର୍ଷା ହେବାର ସମ୍ଭାବନା ଅଛି। ଆଜିର ତାପମାତ୍ରା ପ୍ରାୟ 37 ଡିଗ୍ରୀ ସେଣ୍ଟିଗ୍ରେଡ଼ରୁ 30 ଡିଗ୍ରୀ ସେଣ୍ଟିଗ୍ରେଡ଼ ଏବଂ ସର୍ବନିମ୍ନ ତାପମାତ୍ରା 23 ଡିଗ୍ରୀ ସେଣ୍ଟିଗ୍ରେଡ଼ରୁ 25 ଡିଗ୍ରୀ ସେଣ୍ଟିଗ୍ରେଡ଼ ମଧ୍ୟରେ ରହିବ ବୋଲି ଆକଳନ କରାଯାଇଛି।

ଶ୍ରୋତାବନ୍ଧୁ, ସମୟ ସରି ସରି ଆସୁଛି, ଆମକୁ କାର୍ଯ୍ୟକ୍ରମରୁ ବିଦାୟ ନେବାକୁ ହେବ। ତେବେ କାର୍ଯ୍ୟକ୍ରମ ସମ୍ପର୍କିତ ମତାମତ ନିଶ୍ଚିତ ରୂପେ ଆପଣମାନେ ଆମକୁ ଜଣାଇବେ ଚିଠି ମାଧ୍ୟମରେ। ଚିଠି ପଠାଇବାର ଠିକଣା ଚିଠି ପାଇଛୁ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି, ପିନ୍ 7660001। ଆମକୁ ହ୍ୱାଟ୍ସଆପ୍ କରିପାରିବେ ଏହି ନମ୍ବରରେ 8895994143।

0: ଆସନ୍ତୁ ଶୁଣିବା ସ୍ଥାନୀୟ ଖବର ଏବଂ ଝୁମିଯିବା ଶୁଣି ଗୀତ ସୁମଧୁର।
1: ଶୁଣିଥିଲେ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ଆକାଶବାଣୀ ଭବାନୀ ପାଟଣା। ସମୟ ବର୍ତ୍ତମାନ ପୂର୍ବାହ୍ନ 11:10:30। ଚଳିତ ଅଧିବେଶନକୁ ଶେଷ କରିବା ଆଗରୁ ଶୁଣନ୍ତୁ ଆମ କେନ୍ଦ୍ରରୁ ଆଜି ଦ୍ୱିତୀୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ଆଜି ଦିନ 12:30 ପ୍ରଚାର କରିବୁ ସୁଗମ ସଙ୍ଗୀତ। କଣ୍ଠଶିଳ୍ପୀମାନେ ଅନସୂୟା ନାଥ, ବିଜୟ କୁମାର ମିଶ୍ର, ସାଗରିକା ମହାନ୍ତି ଓ ଅମରେନ୍ଦ୍ର ମହାନ୍ତି। ଚାଷ କଥା ପାଇଁ ସମୟ ରହିଛି 1:10। ଦିନ 1:20 ପ୍ରଚାର କରିବୁ ଓଡ଼ିଆ ଆଲବମ୍ ଗୀତ। ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ 2:45। ଏ ଥିଲା ଆମ କେନ୍ଦ୍ରରୁ ଆଜି ଦ୍ୱିତୀୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ, ଏଇଠି ଶେଷ କରୁଛୁ ଆଜିର ପ୍ରଥମ ଅଧିବେଶନକୁ। ପୁଣି କିଛି ନୂଆ କାର୍ଯ୍ୟକ୍ରମ ସହ ଉପସ୍ଥିତ ହେବୁ ଆଜି ଦିନ 12:30। ସେତେବେଳେ ଯାଏ ବିଦାୟ ନେଉଛୁ।

ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ଦିନ 12:30। ଶ୍ରୋତାବନ୍ଧୁମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାର ହେଉଛି ମିଡିୟମ ୱେବ୍ରେ 248 meter ତଥା 1206 kHz ଯୋଗେ ଏବଂ FM ମାଧ୍ୟମରେ 103.3 MHz ଯୋଗେ। ଅଧିବେଶନର ଆରମ୍ଭରେ ପ୍ରଚାର କରୁଛୁ କେତୋଟି ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ଅନୁସୂୟା ନାଥ, ଗୀତ ରଚନା କରିଛନ୍ତି ସାମନ୍ତ ନନ୍ଦକିଶୋର ସିଂ।

ଏଥର ଦ୍ୱୈତ କଣ୍ଠରେ ଗାଇଛନ୍ତି ଅନୁସୂୟା ନାଥ ଓ ବିଜୟ କୁମାର ମିଶ୍ର। ଗୀତ ରଚନା କରିଛନ୍ତି ସାମନ୍ତ ନନ୍ଦକିଶୋର ସିଂ।

0: ଚାଷୀ ଭାଇ ଭଉଣୀମାନେ, ପିଏମ୍ କିଷାନ କିସ୍ତି ପାଇବା ପାଇଁ ବାର୍ଷିକ ଇ କେୱାଇସି ବାଧ୍ୟତାମୂଳକ। ଏଥିପାଇଁ ପିଏମ୍ କିଷାନ .gov.in ପୋର୍ଟାଲରେ ନିଜର ଇ କେୱାଇସି ଯାଞ୍ଚ କରାଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ କିମ୍ବା ପିଏମ୍ କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ, ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ NPCI ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 155333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।
1: ପରବର୍ତ୍ତୀ ଗୀତଟିକୁ ଗାଇଛନ୍ତି ସାଗରିକା ମହାନ୍ତି। ଗୀତ ରଚନା ମୀନାକ୍ଷୀ ଦେବୀ।

ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ଦିନ ଗୋଟାଏ ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ଓ ପରେ ପରେ ଶୁଣିବେ ଇଂରାଜୀରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ହେନ୍ତା ତ ଆମର୍ ଚାଷୀ ଦାଦାମାନେ ବରଷ ସାରା ଭିନ୍ନ ଭିନ୍ନ ପ୍ରକାର ଚାଷ କରିଥିସନ୍, ଯେନ୍ତାକି ଆଲୁ, ସାରୁ, ବାଇଗନ୍, କୁନ୍ଦୁରୁ ଆରୁ ଲଇନି, ତୁଇ ସବୁ ଚାଷ କଲା ଭିତରେ କିଛି ଏନ୍ତା ବି ଚାଷୀ ଦାଦାମାନେ ଅଛନ୍ ଯେନ୍ମାନେ ଇ ସମିଆ ଦେଖିକରି ହଲ୍ଦି ଚାଷ ବି କରିଥିସନେ। ହଲ୍ଦି ଆମର୍ ସବୁ ସୁଫ୍ କାମ୍ନେ, ଖାଦ୍ନେ ଆରୁ ଭିନ୍ନ ଭିନ୍ନ ପ୍ରକାରର ରୋଗ ଛଡ଼ାବାର କାଜେ, ତାର୍ ସନେ ଖାଦ୍ର ସଂରକ୍ଷଣ ଆରୁ ଦିହିକେ ସୁନ୍ଦର ରଖବାର୍ ଲାଗି ବି ଇସବୁ କାମ୍ନେ ଆମେ ଇଟାକେ ବ୍ୟବହାର କରିଥିସୁଏ। ଯଦି ଦେଖ୍ମା ବୋଇଲେ ଏ ଭିତରେ ପ୍ରୋଟିନ୍ 6.3%, ଚର୍ବି 5.1%, କାର୍ବୋହାଇଡ୍ରେଟ 69.4%, ଆରୁ ଜଳୀୟ ଅଂଶ 13.1%, ତାର୍ ସନେ ତୈଳ ଅଂଶ 5.8% ଇନ ଅଛେ। ଆଏ ତ ଚାଷୀ ଦାଦାମାନେ ଆମେ ଇ ହଲ୍ଦି ଉତ୍ପାଦନ କରବାର୍ ସନେ ସନେ ତାର୍ ଗୁଣ ଆରୁ ତାର୍ ମାନ୍କେ ନେଇକରି ଆମ୍କେ ଟିକେ ସତର୍କ ହେବାକେ ପଡ଼୍ବା। ଏ ସେଥିର୍ଲାଗି ଆମ୍କେ ଭଲ୍ କିସମର ବିହନ ନେବାର୍ ସନେ ସନେ ବିଜ୍ଞାନସମ୍ମତ ପ୍ରଣାଳୀ ନେ ହଲ୍ଦି ଚାଷ କରବାକେ ପଡ଼୍ବା। ଏ ତ ଇ ବିଜ୍ଞାନସମ୍ମତ ହଲ୍ଦି ଚାଷ କାଏଁଟା, ଇ କଥା ଗୁଟିକେ ବି ଆମର୍ ଚାଷୀ ଦାଦାମାନ୍କେ ନିହାତି ଭାବରେ ଜାନ୍ବାକେ ପଡ଼୍ବା। ଏ ପ୍ରଥମ ନେ ଆସୁଛେ ଜଳବାୟୁ, ଯେନ୍କି ବାର୍ଷିକ ବୃଷ୍ଟିପାତ 1500 ନୁ 3000 ମିଲିଲିଟର ଆରୁ 20 ନୁ 30 ଡିଗ୍ରୀ ସେଲସିୟସ ତାପମାତ୍ରା ଅଞ୍ଚଳନେ ଇ ହଲ୍ଦି ଅଧିକା ଅମଲ ହେଇଥିସିଏ। ଇ ହଲ୍ଦି ଚାଷ ଲାଗି ଜୈବିକ ବାଇଲ ଦୋର୍ସା, ନିଗିଡ଼ା ଲାଲ ମାଇଟ, ମଟାଲ ଦୋର୍ସା, ନିଗିଡ଼ା ଫସଫସିଆ ଉର୍ବର ମାଇଟ ନେ ଇ ହଲ୍ଦି ଚାଷ ଭଲ୍ ହେଇପାରସିଏ। ମାଇଟର ଗଭୀରତା 70 ନୁ 90 ସେଣ୍ଟିମିଟର ଆରୁ ପିଏଚ୍ 5.5 ନୁ 6.5 ଭିତରେ ରହିବାର ଦରକାର। ହେକ୍ଟର ପିଛା 20 କ୍ୱିଣ୍ଟାଲ ମା କନ୍ଦା ଆରୁ ଇନୁ ବାହାରୁଥିବାର ପ୍ରଥମ ପୁଆକେ ବିହନୀ ପାଶେ ଆମକେ ବ୍ୟବହାର କରବାକେ ପଡ଼୍ବା। ଏବେ କଥା ଆସୁଛେ ଇ ଚାଷ ଲାଗି ଜମି ପ୍ରସ୍ତୁତି ଆରୁ ରୋପଣ କେନ୍ ହିପାଶେ କରାଯିବା, ଇ କଥା ଗୋଟେକେ ବି ଆମକେ ଜାନ୍ବାକେ ପଡ଼୍ବା। ଏ ଯେତେବେଳେ ପ୍ରଥମ ବର୍ଷା ଆରମ୍ଭ ହେଇଯିବା ସେ ସମିଆନେ ଜମିକେ 4 ନୁ 6 ଓଡ଼ଚାଷ ମୋଡ଼ ପତର ନଙ୍ଗଲ ଆରୁ କଲ୍ଟିଭେଟରନେ ଚାଷ କରି କରି ମାଇଟ୍କେ ଭଲ୍ କରି ଗୁଣ କରିଦେବାକେ ପଡ଼୍ବା। ଏ ଚାଷ ପଛେ 15 ସେଣ୍ଟିମିଟର ଉଚ୍ଚା, 1 ମିଟର ଓସାର ଆରୁ 3 ମିଟର ନେଇ ହେଲେ ଆବଶ୍ୟକ ହିପାଶେ ଲମ୍ ପଟାଲିର ମାନ 30 ସେଣ୍ଟିମିଟର।

0: ମିଟର ବ୍ୟବଧାନନେ ତିଆରି କରବାକେ ପଡ଼ବା। ଏ ସେନ୍ତା 25 ସେଣ୍ଟିମିଟର ବ୍ୟବଧାନନେ ସିଆର ଟାନି କରି 20 ସେଣ୍ଟିମିଟର ଦୂରତାନେ ହଲଦି ଖଣ୍ଡମନକେ ଲଗେଇ ଦେଇକରି ମାଇଟ୍କେ ତୁଫି ଦେବାକେ ପଡ଼ବା। ଏ ସେନ୍ତା ଖତ ଆରୁ ସାର ଲାଗି ଜମିନେ ହେକ୍ଟର ପିଛା ଗୋବର ଖସନେ 70 ଶତକଡ଼ା ଯବକ୍ଷାରଜାନ, 30 ଶତକଡ଼ା ଫସ୍ଫରସ ଆରୁ 90 ଶତକଡ଼ା ପଟାସ ଇ ଭଳିଆ କିଲୋଗ୍ରାମ ଅନୁପାତ ନେ ଆମକେ ସାର ଆବଶ୍ୟକ ହେବା। ଏ ବିହନ ଲଗାଲା ବେଲକେ ସବୁ ଖତ ଆରୁ ଫସ୍ଫରସ ନେ ଅଧା ପଟାସ ସାର ପ୍ରୟୋଗ କରିକରି 45 ଦିନ ପଛେ 50% ଯବକ୍ଷାରଜାନ ସାର ଆରୁ 90 ଦିନ ଯେତେବେଳେ ହେଇଯିବା ସେ ସମୟରେ ବାକି ସବୁ ସାର ପ୍ରୟୋଗ କରବାକେ ପଡ଼ବା। ଏ ସେନ୍ତା ଜଳସେଚନ କଥା ଦେଖମା ବୋଇଲେ ମାଟିର ବତରକେ ଦେଖିକରି 10 ରୁ 15 ଦିନ ଅନ୍ତରନେ ଜଳସେଚନ ଆବଶ୍ୟକ ହେବା। ଏ ଯଦି ବର୍ଷା ହେଉଛେ ବୋଇଲେ ଜଳସେଚନର ଆବଶ୍ୟକତା କମ୍ ପଡ଼ବା। ସେନ୍ତା ଅନ୍ତଃ ଚାଷ କଥାକେ ଦେଖମା ବୋଇଲେ ଆମର ଚାଷୀ ଦାଦାମାନେ ଆମ, ଜାମ, ନଡ଼ିଆ, ଲିଚୁ, ପଣସ ଏସବୁ କରବାର ସନେ ସନେ ସେ ବଗିଚାନେ ଅନ୍ତଃ ଫସଲ ହିପାସେ ହଲଦିକେ ଆମେ ଚାଷ କରିପାରମା। ଏ ହଲଦି ଲଗାବାର 25 ଦିନ, 45 ଦିନ ଆରୁ 90 ଦିନନେ ଇ ଘାସ ପତର ମନକେ ୱିଡର ଯନ୍ତ୍ର ସାହାଯ୍ୟନେ ବଛାବଛି କରିଦେଇକରି ସାର ପ୍ରୟୋଗ କରବାକେ ପଡ଼ବା। ଏ ତ ଚାଷୀ ଦାଦାମାନେ ଆମେ ସବୁ କଥାକେ ଯଦି ଠିକ୍ ହିପାସେ ବୁଝି ସୁଝି କରି ଇ ହଲଦି ଚାଷ ଲାଗି ଅଣ୍ଟା ଭିଡ଼ମା ବୋଇଲେ ଆମର ଚାଷ ତ ଭଲ ହେବା ଏକା, ତାର ସନେ ସନେ ଏଇଟାକେ ଆମେ ବିକି କରି 2 ପଇସା ଅଧିକା ଲାଭ ବି ପାଇପାରମା।
1: ଶୁଣୁଥିଲେ ଚାଷର କଥା କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ।

0: ପ୍ରଚାର କଲୁ କେତୋଟି ଓଡ଼ିଆ ଆଲବମ୍ ଗୀତ। ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ଦିନ ଗୋଟାଏ ବାଜି 50 ମିନିଟ୍ ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଶୁଣିବେ ମିଡ୍ ଡେ ନ୍ୟୁଜ୍ ଓ ଦୁପହର ସମାଚାର ଆକାଶବାଣୀ ଦିଲ୍ଲୀରୁ, ଓ ତାପରେ ଶୁଣିବେ ଆଞ୍ଚଳିକ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମୟ ଦିନ ଗୋଟାଏ ବାଜି 50 ମିନିଟ୍ ହେବାକୁ ଯାଉଛି। ପ୍ରଥମେ ଓଡ଼ିଆରେ ସମ୍ବାଦ ଆମ କେନ୍ଦ୍ରରୁ, ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ।
2: ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ଦେଶର ଗରିବ ତଥା ମଧ୍ୟବିତ୍ତ ଛାତ୍ରଛାତ୍ରୀଙ୍କୁ ନିଃଶୁଳ୍କ ଅନ୍ଲାଇନ୍ ପ୍ରଶିକ୍ଷଣ ପ୍ରଦାନ କରାଯିବ ବୋଲି ଘୋଷଣା କଲେ ପ୍ରଧାନମନ୍ତ୍ରୀ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀଠାରେ ଆସନ୍ତାକାଲି ଆରମ୍ଭ ହେବ ଜଳବାୟୁ ପରିବର୍ତ୍ତନ ଓ ନିରନ୍ତର ବିକାଶ ଆଧାରିତ ବ୍ରିକ୍ସ ପରିବେଶ କାର୍ଯ୍ୟଗୋଷ୍ଠୀ ବୈଠକ। ଝାଡ଼ଖଣ୍ଡରେ ଜୋର ଧରୁଛି ଛାତ୍ର ଆନ୍ଦୋଳନ ଏବଂ ବର୍ଷା ଯୋଗୁଁ ଆରମ୍ଭ ହୋଇପାରିନି ଗାଲେ ଟେଷ୍ଟର ଦ୍ୱିତୀୟ ଦିନର ଖେଳ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଗରିବ ତଥା ମଧ୍ୟବିତ୍ତ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ଅନ୍ଲାଇନ୍ ପ୍ରଶିକ୍ଷଣ ପ୍ରଦାନ ବ୍ୟବସ୍ଥାର ଘୋଷଣା କରିଛନ୍ତି। 80ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଲାଲକିଲ୍ଲାରୁ ଗତକାଲି ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କର ପାରିବାରିକ ଆର୍ଥିକ ବୋଝକୁ ଏହି ନିଷ୍ପତ୍ତି ସହଯୋଗ ପ୍ରଦାନ କରିବ। ପ୍ରମୁଖ ଶିକ୍ଷକଙ୍କ ନେତୃତ୍ୱରେ ପ୍ରଶିକ୍ଷାର୍ଥୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ନେଇ ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ ବୋଲି ଶ୍ରୀ ମୋଦି ବର୍ଣ୍ଣନା କରିଛନ୍ତି।
3: ବିଭିନ୍ନ ପରୀକ୍ଷାଙ୍କୁ ଫ୍ରି ଅନ୍ଲାଇନ୍ କୋଚିଂ ହମଲେ କରନେ କା ନିର୍ଣ୍ଣୟ କିଆ ହୈ। ଡିଜିଟାଲ ପବ୍ଲିକ ଇନଫ୍ରାଷ୍ଟ୍ରକ୍ଚର ହୈ, ହମାରେ ପାସ ଉତ୍ତମ ଟ୍ୟାଲେଣ୍ଟ ହୈ, ଟିଚର୍ସ ହୈ, ଉନ ସଂସାଧନକୁ ଯୋଡ଼ କରକେ ହମ ଦେଶ କେ ନୌଜବାନଙ୍କୁ ଫ୍ରି କୋଚିଂ ଦେନେ କା ଏକ ପୁରା ନେଟୱର୍କ ହମ ଖଡ଼ା କରନେ ବାଲେ ହୈ।
2: ପ୍ରଧାନମନ୍ତ୍ରୀ କହିଛନ୍ତି, ଆଗାମୀ ଏକ ବର୍ଷ ମଧ୍ୟରେ 1 କୋଟି ଯୁବକଙ୍କୁ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ତାଲିମ ପ୍ରଦାନ କରାଯିବ। ସେମାନଙ୍କୁ ବିଶ୍ୱସ୍ତରୀୟ ଏଆଇ କ୍ଷେତ୍ରରେ ନେତୃତ୍ୱ ନେବାକୁ ଏହା ସହଯୋଗ ପ୍ରଦାନ କରିବ ବୋଲି ଶ୍ରୀ ମୋଦି କହିଛନ୍ତି। ତେବେ ଗୁଣବତ୍ତା, ଦକ୍ଷତା ଓ ମୂଲ୍ୟ ନିର୍ଦ୍ଧାରଣ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରିଛନ୍ତି।
3: मैं देश के नौजवानों के लिए घोषणा करना चाहता हूं, हमने तय किया है कि आने वाले 1 वर्ष में 1 करोड़ युवाओं को एआई स्किल के लिए ट्रेनिंग देने का हम काम करेंगे।
2: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଆଜି ହେଉଛି ପୁଣ୍ୟତିଥି। ଦେଶବାସୀ ତାଙ୍କ ଅମ୍ଳାହ୍ନ ସ୍କୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। 2018 ଅଗଷ୍ଟ 16 ତାରିଖରେ ଶ୍ରୀ ବାଜପେୟୀ ପରଲୋକ ଗମନ କରିଥିଲେ। 3 ଥର ପ୍ରଧାନମନ୍ତ୍ରୀ ଭାବେ ସେ କାର୍ଯ୍ୟ କରିଛନ୍ତି। 1996 ତାଙ୍କର ପ୍ରଥମ କାର୍ଯ୍ୟକାଳ ମାତ୍ର 13 ଦିନ ପାଇଁ ରହିଥିଲା। 1998-1999 ପର୍ଯ୍ୟନ୍ତ 11 ମାସ ପାଇଁ ଦ୍ୱିତୀୟ ଏବଂ 1999-2004 ପର୍ଯ୍ୟନ୍ତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ସେ ଦାୟିତ୍ୱ ନିର୍ବାହ।

ଆଣିଥିଲେ। 2015 ମସିହାରେ ତାଙ୍କୁ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତରତ୍ନରେ ସମ୍ମାନିତ କରାଯାଇଥିଲା। ନୂଆଦିଲ୍ଲୀରେ ସଦୈବ ଅଟଳ ସ୍ମାରକୀରେ ବହୁ ନେତୃସ୍ଥାନୀୟ ବ୍ୟକ୍ତି ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ଲୋକସଭା ବାଚସ୍କତି ଓମ୍ ବିର୍ଲା ପ୍ରମୁଖ ଆଜି ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ଉପରାଷ୍ଟ୍ରପତି ଶ୍ରୀ ରାଧାକ୍ରିଷ୍ଣନ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ଶ୍ରୀ ବାଜପେୟୀଙ୍କ ଜୀବନାଦର୍ଶ ସବୁବେଳେ ପରବର୍ତ୍ତୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ। ଦେଶର ପ୍ରଗତିରେ ସ୍ୱର୍ଗତଃ ବାଜପେୟୀଙ୍କ ଅବଦାନ ଅତୁଳନୀୟ ବୋଲି ଉପରାଷ୍ଟ୍ରପତି ବର୍ଣ୍ଣନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱର୍ଗତଃ ବାଜପେୟୀଙ୍କୁ ଜଣେ ଅସାଧାରଣ ରାଜନେତା ବୋଲି ବର୍ଣ୍ଣନା କରିଛନ୍ତି। ତାଙ୍କ ନେତୃତ୍ୱ ବିଭିନ୍ନ କ୍ଷେତ୍ରରେ ଦେଶକୁ ଅଧିକ ସଶକ୍ତ କରିଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସୁଶାସନ ଏବଂ ଜନକଲ୍ୟାଣ କ୍ଷେତ୍ରରେ ସ୍ୱର୍ଗତଃ ବାଜପେୟୀଙ୍କ ମାର୍ଗଦର୍ଶନ ଦେଶବାସୀଙ୍କୁ ପ୍ରେରଣା ପ୍ରଦାନ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ସ୍ୱର୍ଗତଃ ବାଜପେୟୀ ଜଣେ ଦେଶପ୍ରେମୀ ରାଜନେତା ଥିଲେ। ତାଙ୍କର ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ଦେଶସେବା ପାଇଁ ଉତ୍ସର୍ଗୀକୃତ ଥିଲା ବୋଲି ସେ କହିଛନ୍ତି। ଲୋକସଭା ବାଚସ୍କତି ଓମ୍ ବିର୍ଲା ସ୍ୱର୍ଗତଃ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି, ଜନସେବା ଏବଂ ଦେଶ ପ୍ରତି ସମର୍ପଣ ଭାବର ସେ ଥିଲେ ଏକ ପ୍ରତୀକ। ନୂଆଦିଲ୍ଲୀରେ ଆସନ୍ତା ମଙ୍ଗଳବାର ଦିନ ଦ୍ୱାଦଶ ବ୍ରିକ୍ସ ପରିବେଶ ମନ୍ତ୍ରୀଙ୍କ ବୈଠକ ଅନୁଷ୍ଠିତ ହେବ। ଏହାର ଅବ୍ୟବହିତ ପୂର୍ବରୁ ଆସନ୍ତାକାଲି ଜଳବାୟୁ ପରିବର୍ତ୍ତନ ଏବଂ ନିରନ୍ତର ବିକାଶ ଆଧାରିତ ପରିବେଶ କାର୍ଯ୍ୟଗୋଷ୍ଠୀ ଓ ଯୋଗାଯୋଗ ଗୋଷ୍ଠୀର ବୈଠକ ଅନୁଷ୍ଠିତ ହେବା ନେଇ କାର୍ଯ୍ୟସୂଚୀ ରହିଛି। ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଥିବା ଏହି ବୈଠକରେ ନିରନ୍ତରତା, ନବସୃଜନ, ସହଯୋଗ ଏବଂ ବିକାଶ ଆଧାରିତ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହେବ। ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ବୈଠକରେ ଅଧ୍ୟକ୍ଷତା କରିବେ। ଏ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରଣାଳୟ କହିଛି, ବିଭିନ୍ନ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ତଥା ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ପରିବେଶଗତ ସହଯୋଗକୁ ଅଧିକ ସୁଦୃଢ଼ କରିବା ନେଇ ଏହି ବୈଠକ ଏକ ମଞ୍ଚ ପ୍ରଦାନ କରିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଝାଡ଼ଖଣ୍ଡରେ ଚାଲିଥିବା ଛାତ୍ର ଆନ୍ଦୋଳନ ଅଧିକ ତୀବ୍ର ହେଉଛି। ରାଜ୍ୟସ୍ତରୀୟ ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଆଶାୟୀ ପରୀକ୍ଷାର୍ଥୀଙ୍କ ପକ୍ଷରୁ ପ୍ରତିବାଦ ଜାରି ରହିଛି। ଆଜି ଝାଡ଼ଖଣ୍ଡର ସମସ୍ତ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ କରିବାକୁ ପ୍ରତିବାଦକାରୀମାନେ ନିଷ୍ପତ୍ତି ନେଇଛନ୍ତି। ଏହି ଆନ୍ଦୋଳନ ଆଜି 22 ଦିନରେ ପହଞ୍ଚିଛି। ରାଞ୍ଚିର ଆଲବର୍ଟ ଏକା ଚୌକ୍ଠାରେ କୁଶପୁତ୍ତଳିକା ଦାହ ନେଇ ପ୍ରତିବାଦକାରୀଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି। ପ୍ରତିବାଦକାରୀ ଜେପିଏସ୍ସି ପରୀକ୍ଷା ବାତିଲ ଏବଂ ଜେଏସ୍ଏସ୍ସି ପରୀକ୍ଷାରେ ଅନିୟମିତତା ନେଇ ସିବିଆଇ ତଦନ୍ତ କରିବାକୁ ଦାବି କରି ଏହି ପ୍ରତିବାଦ ଚଳାଇଛନ୍ତି। ପ୍ରତିବାଦକାରୀମାନେ ମଧ୍ୟ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଇସ୍ତଫା ଦାବି କରିଛନ୍ତି। ଆସନ୍ତା 20 ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ନେଇ ସେମାନେ ଡାକରା ଦେଇଛନ୍ତି। ଜାତୀୟ ପରୀକ୍ଷା ସଂସ୍ଥା ଏନ୍ଟିଏ ପକ୍ଷରୁ ୟୁଜିସି ନେଟ୍ ଜୁନ୍ 2026 ପରୀକ୍ଷାର 84 ବିଷୟ ପାଇଁ ଅସ୍ଥାୟୀ ଉତ୍ତର ଖାତା ପ୍ରକାଶ ପାଇଛି। ଆସନ୍ତା 8 ତାରିଖ ପର୍ଯ୍ୟନ୍ତ ଏ ସଂକ୍ରାନ୍ତ ଆପତ୍ତି ଦାଖଲ ପ୍ରକ୍ରିୟା ଜାରି ରହିବ। ଏନ୍ଟିଏ କହିଛି, ପ୍ରତିଟି ଆପତ୍ତି ପାଇଁ 200 ଟଙ୍କା ଲେଖାଏଁ ଦେୟ ସହ ଆବଶ୍ୟକୀୟ ଦସ୍ତାବିଜ୍ ପ୍ରମାଣ ଆକାରରେ ଦାଖଲ କରିବାକୁ ପଡ଼ିବ। ଇଂରାଜୀ, ବାଣିଜ୍ୟ, ସମାଜ ବିଜ୍ଞାନ 3 ବିଷୟର ପ୍ରଶ୍ନପତ୍ରରେ ଥିବା ତ୍ରୁଟିଗୁଡ଼ିକର ଯାଞ୍ଚ ପାଇଁ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇଥିବା ଏନ୍ଟିଏ ପକ୍ଷରୁ ସୂଚନା ଦିଆଯାଇଛି। ଏନ୍ଟିଏର ସରକାରୀ ୱେବ୍ସାଇଟ୍ରେ ପ୍ରଦତ୍ତ ସୂଚନା ଅନୁଯାୟୀ ପଦକ୍ଷେପ ଗ୍ରହଣ କରିବାକୁ ପରୀକ୍ଷାର୍ଥୀମାନଙ୍କୁ ପରାମର୍ଶ ଦିଆଯାଇଛି। ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି, ସମନ୍ୱିତ ଆଦିବାସୀ ବିକାଶ ସଂସ୍ଥା ଓ ପ୍ରକଳ୍ପ ସରକାରୀ ପଦକ୍ଷେପ ଏବଂ ଜନଜାତି ସମ୍ପ୍ରଦାୟ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସେତୁ ଭାବେ କାର୍ଯ୍ୟ କରୁଛି। ଆଇଟିଡିଏ ଏବଂ ଆଇଟିଡିପି କାର୍ଯ୍ୟାନ୍ୱୟନ ନିର୍ଦ୍ଦେଶାବଳୀକୁ ଉନ୍ମୋଚନ କରିବା ଅବସରରେ ମନ୍ତ୍ରୀ ଶ୍ରୀ ଓରାମ ଏହା କହିଛନ୍ତି। ସେ କହିଛନ୍ତି, ଏକ ବ୍ୟାପକ, ପରାମର୍ଶଗତ ଏବଂ ପ୍ରମାଣ ଆଧାରିତ ଏହି ନିର୍ଦ୍ଦେଶାବଳୀ ଜନଜାତି ବିକାଶକୁ ଅଧିକ ତ୍ୱରାନ୍ୱିତ କରିବ। ଧର୍ତ୍ତୀ ଆବା ଜନଜାତି ଗ୍ରାମ ଉତ୍କର୍ଷ ଅଭିଯାନ ଏବଂ ପ୍ରଧାନମନ୍ତ୍ରୀ ଜନ୍ମନ ପଦକ୍ଷେପ ମାଧ୍ୟମରେ ଏହି ପ୍ରକଳ୍ପ 2 ଉଲ୍ଲେଖନୀୟ ସଫଳତା ହାସଲ ହୋଇଛି। ଏ ସଂକ୍ରାନ୍ତ ଇକୋସିଷ୍ଟମକୁ ସୁଦୃଢ଼ କରିବା ସହ ସମନ୍ୱୟ, ଉତ୍ତରଦାୟିତ୍ୱ ଏବଂ କାର୍ଯ୍ୟାନ୍ୱୟନ ଅଧିକ ସଶକ୍ତ ହୋଇପାରିଛି। ଜନଜାତି ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ 17 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର 200 ଅଧିକ ଶାଖା ପ୍ରକଳ୍ପକୁ ଅନ୍ତର୍ଭୁକ୍ତ କରି ଏହି ନିର୍ଦ୍ଦେଶାବଳୀ ଜନଜାତି ବିକାଶ ନିମନ୍ତେ ଏକ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିଛି। ରାମକୃଷ୍ଣ ପରମହଂସଙ୍କର ପୁଣ୍ୟତିଥିରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମର ଏକ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି, ଆଧୁନିକ ଭାରତର ମହାନ ଚିନ୍ତକ
ଏବଂ ମା କାଳୀଙ୍କର ଏକନିଷ୍ଠ ଭକ୍ତ ଶ୍ରୀ ରାମକୃଷ୍ଣ ପରମହଂସ ଭାରତୀୟ ସନାତନ ପରମ୍ପରାର ଗଭୀର ଶକ୍ତି ଓ ଆଧ୍ୟାତ୍ମିକ ଚେତନା ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ପହଞ୍ଚାଇଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି ଶ୍ରୀ ରାମକୃଷ୍ଣ କେବଳ

0: ଲୋକଙ୍କୁ ବିଶ୍ୱାସରେ ପରିଣତ କରିନଥିଲେ, ବରଂ ସେବା ଓ ମାନବ କଲ୍ୟାଣର ଏକ ମାଧ୍ୟମ ମଧ୍ୟ ରହିଥିଲେ। ତାଙ୍କର ଉଚ୍ଚ ଚିନ୍ତାଧାରା ଏବଂ ଆଦର୍ଶ ସବୁଦିନ ପାଇଁ ମାନବ ସମାଜକୁ ମାର୍ଗଦର୍ଶନ କରି ଚାଲିଥିବ ବୋଲି ଶ୍ରୀ ଶାହା କହିଛନ୍ତି। କ୍ରିକେଟ୍। ଶ୍ରୀଲଙ୍କାର ଗାଲେଠାରେ ଚାଲିଥିବା ଭାରତ ଶ୍ରୀଲଙ୍କା ଚଳିତ ସିରିଜ୍ର ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଆଜି ଦ୍ୱିତୀୟ ଦିନର ଖେଳ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହୋଇଛି। ସମ୍ବାଦ ପ୍ରସ୍ତୁତ ହେଲା ବେଳକୁ ଖେଳ ଆରମ୍ଭ ହୋଇନଥିଲା। ଭାରତ ଆଜିର ଦ୍ୱିତୀୟ ଦିନର ବ୍ୟାଟିଂ ଗତକାଲିର ପ୍ରଥମ ଇନିଂସ୍ ସ୍କୋର 2 wicket ବିନିମୟରେ 288 ରନ୍ରୁ ଆରମ୍ଭ କରିବ। ଦେବଦତ୍ତ ପାଡିକଲ 131 ରନ୍ ଏବଂ ରିଷଭ ପନ୍ଥ 27 ରନ୍ କରି ଅପରାଜିତ ଅଛନ୍ତି। ଏହି ମ୍ୟାଚ୍ରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି। ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ୍ରେ ଆସନ୍ତାକାଲିଠାରୁ ବିଡବ୍ଲ୍ୟୁଏଫ୍ ବିଶ୍ୱ ଚାମ୍ପିୟନ୍ସିପ୍ ଆରମ୍ଭ ହେବ। 2009 ପରେ ଦ୍ୱିତୀୟ ଥର ପାଇଁ ଭାରତ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ କରୁଛି। ଏହି ପ୍ରତିଯୋଗିତା ଆସନ୍ତା 23 ତାରିଖ ପର୍ଯ୍ୟନ୍ତ ଚାଲିବ। ମହିଳା ସିଙ୍ଗଲ୍ସ ବିଭାଗରେ ପିଭି ସିନ୍ଧୁ ଭାରତର ନେତୃତ୍ୱ ନେବେ। ପୁରୁଷ ଏକକ ବର୍ଗରେ ଆୟୁଷ ସେଠି ପ୍ରଥମ ରାଉଣ୍ଡରେ ପୂର୍ବଥରର ଚାମ୍ପିୟନ୍ ତଥା ଶୀର୍ଷ ମାନ୍ୟତାପ୍ରାପ୍ତ ଚୀନ୍ର ସି ୟୁକିଙ୍କ ସହ ମୁକାବିଲା କରିବେ। ପୁରୁଷ ଡବଲ୍ସ ଯୋଡ଼ିରେ ସାତ୍ତ୍ୱିକ ସାଇରାଜ ରାଙ୍କି ରେଡ୍ଡି ଏବଂ ଚିରାଗ ସେଠି ଭାରତର ପଦକ ଆଶାୟୀ ରହିବେ। ତ୍ରିଶା ଜଲି ଏବଂ ଗାୟତ୍ରୀ ଗୋପୀଚାନ୍ଦ ମହିଳା ଯୁଗଳ ମୁକାବିଲାର ନେତୃତ୍ୱ ନେବେ ଏବଂ ଧ୍ରୁବ କପିଳା ଓ ତନିଷା କ୍ରିଷ୍ଟୋ ମିଶ୍ରିତ ଯୁଗଳ ଅଭିଯାନର ନେତୃତ୍ୱ ନେବେ। ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶର ଗରିବ ତଥା ମଧ୍ୟବିତ୍ତ ଛାତ୍ରଛାତ୍ରୀଙ୍କୁ ନିଃଶୁଳ୍କ ଅନ୍ଲାଇନ୍ ପ୍ରଶିକ୍ଷଣ ପ୍ରଦାନ କରାଯିବ ବୋଲି ଘୋଷଣା କଲେ ପ୍ରଧାନମନ୍ତ୍ରୀ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀଠାରେ ଆସନ୍ତାକାଲି ଆରମ୍ଭ ହେବ ଜଳବାୟୁ ପରିବର୍ତ୍ତନ ଓ ନିରନ୍ତର ବିକାଶ ଆଧାରିତ ବ୍ରିକ୍ସ ପରିବେଶ କାର୍ଯ୍ୟଗୋଷ୍ଠୀ ବୈଠକ। ଝାଡ଼ଖଣ୍ଡରେ ଜୋର ଧରୁଛି ଛାତ୍ର ଆନ୍ଦୋଳନ ଏବଂ ବର୍ଷା ଯୋଗୁଁ ଆରମ୍ଭ ହୋଇପାରିନି ଗଲେ ଟେଷ୍ଟର ଦ୍ୱିତୀୟ ଦିନର ଖେଳ। ସମ୍ବାଦ ଶେଷ ହେଲା।
1: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ and I'm Shagun Chopra with the Midday News. The headlines. NTA releases provisional answer keys for 84 subjects of UGC NET 2026. Objections window to remain open till Tuesday. Students protesting against JPSC-JSSC exam irregularities in Jharkhand demand resignation of Chief Minister Hemant Soren. Union Home Minister Amit Shah unveils statue of former PM Atal Bihari Vajpayee in Rajasthan as nation pays homage on his death anniversary. Fresh low pressure over northwest Bay of Bengal intensifies flood threat in northern Odisha. In badminton, India set to host BWF World Championships beginning tomorrow. And in cricket, Bangladesh secure historic first test win in Australia. And now the news in detail. The National Testing Agency, NTA, has released the provisional answer keys for 84 subjects of the UGC NET June 2026 examination. Our correspondent reports, the NTA has also opened the challenge window, which will remain open till the 18th of August.
2: Candidates can challenge the answer keys online through the official UGC NET portal. A processing fee of 200 rupees per question challenged will be applicable. Candidates must support each challenge with documentary evidence. Challenges submitted through any other mode will not be entertained. The last date for payment of the processing fee is 18th of this month. The NTA said a committee was constituted to examine complaints regarding various types of errors in the question papers for the remaining three subjects, including English, Commerce and Sociology. It said that based on the committee's recommendations, a separate public notice concerning these three subjects will be issued later today. Saklan Akhtar for Akashwani News, Delhi.
1: The JPSC-JSSC aspirants' agitation in Jharkhand has intensified with protesters demanding for the first time the resignation of Chief Minister Hemant Soren over alleged irregularities in recruitment examinations. As the protest entered its 22nd day, student leaders said their key demands remained unresolved. Here's a report.
3: The JPSC-JSSC Reform Munch has given the state government an ultimatum to take positive action by August 18th. The protesters have also, for the first time, demanded the resignation of Chief Minister Hemant Soren. They have announced a major protest outside the Chief Minister's residence on August 20th and said they would continue their agitation there if their demands are not addressed.

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ବନ୍ୟା ପରିସ୍ଥିତି ପରିଚାଳନା ପାଇଁ 3 ଜିଲ୍ଲାକୁ ବରିଷ୍ଠ ଅଧିକାରୀଙ୍କୁ ପଠାଇଲେ ରାଜ୍ୟ ସରକାର। ଲଗାଣ ବର୍ଷା ଏବଂ ଲଘୁଚାପ କ୍ଷେତ୍ର ସୃଷ୍ଟି ଯୋଗୁଁ ସତର୍କ ରହିବା ଲାଗି ସହରାଞ୍ଚଳ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ତିରୋଧାନ ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଦେଶ। ମଧୁବାବୁ ପେନ୍ସନ୍ ଯୋଜନା ଅଧୀନରେ ସୋମବାର ସୁଦ୍ଧା ସମସ୍ତ ଯାଞ୍ଚ ଶେଷ କରିବାକୁ ନିର୍ଦ୍ଦେଶ। ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ପ୍ରଭାବରେ ସମସ୍ତ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା। ଲଗାଣ ବର୍ଷା

0: ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରୁଥିବା ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି। ଜୁନ୍ ପହିଲାରୁ ଆଜି ସୁଦ୍ଧା ରାଜ୍ୟରେ 953 ମିଲିମିଟର ବର୍ଷା ହୋଇଛି। ସ୍ୱାଭାବିକଠାରୁ ଏହା 20% ଅଧିକ ବୋଲି ସେ କହିଛନ୍ତି। ବନ୍ୟା ପରିସ୍ଥିତିର ମୁକାବିଲା ଲାଗି ରାଜ୍ୟ ସରକାର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି। ଯେଉଁମାନେ ଛୁଟିରେ ଅଛନ୍ତି ସେମାନଙ୍କ ଛୁଟି ମଧ୍ୟ ସରକାର ବାତିଲ କରିଥିବା ଶ୍ରୀମତୀ ଗର୍ଗ କହିଛନ୍ତି। ରାଜ୍ୟ ସରକାର 3 ଜଣ ବରିଷ୍ଠ ଅଧିକାରୀଙ୍କୁ 3ଟି ଜିଲ୍ଲାକୁ ପଠାଇବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ମୁଖ୍ୟ ଶାସନ ସଚିବ କହିଛନ୍ତି ଭଦ୍ରକ, ଯାଜପୁର ଏବଂ ବାଲେଶ୍ୱରକୁ 3 ଜଣ ବରିଷ୍ଠ ଅଧିକାରୀ ଯାଇ ଜିଲ୍ଲାପାଳମାନଙ୍କୁ ବନ୍ୟା ପରିଚାଳନା କ୍ଷେତ୍ରରେ ସହଯୋଗ କରିବେ। ଅନ୍ୟପକ୍ଷରେ ବାଲେଶ୍ୱରକୁ ଜଣେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପଠାଯାଇଥିବା ବେଳେ ଭଦ୍ରକ ଓ ଯାଜପୁରକୁ ବରିଷ୍ଠ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ପଠାଯାଇଛି। ଆଜି ପର୍ଯ୍ୟନ୍ତ ସୃଷ୍ଟ ବନ୍ୟା ପରିସ୍ଥିତି ଯୋଗୁଁ 49ଟି ବ୍ଲକ ପ୍ରଭାବିତ ହୋଇଥିବା ବେଳେ 331ଟି ଗ୍ରାମ ପଞ୍ଚାୟତର 947 ଗ୍ରାମ ଏବଂ 5ଟି ସହରାଞ୍ଚଳ ପ୍ରଭାବିତ ହୋଇଥିବା ଶ୍ରୀମତୀ ଗର୍ଗ କହିଛନ୍ତି। ଏଥିରେ 515,000 ଲୋକ ପ୍ରଭାବିତ ହୋଇଥିବା ବେଳେ 237,000 ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ବୋଲି ଶ୍ରୀମତୀ ଗର୍ଗ କହିଛନ୍ତି।
1: 4ଟା ଜିଲ୍ଲାରେ ରେଡ୍ ୱାର୍ଣ୍ଣିଂ ଦିଆଯାଇଛି, ଆଉ ବହୁତ ଜିଲ୍ଲାରେ ଅରେଞ୍ଜ ଆଣ୍ଡ ବାକିରେ ୟେଲୋ। ଆଜି ଆମେ ସମସ୍ତଙ୍କୁ ପୁରା ଆଲର୍ଟ କରିଦେଇଛୁ। ଆମର କଲେକ୍ଟର ମାନେ ତାଙ୍କର ଟିମ୍ ଫିଲ୍ଡରେ ଅଛନ୍ତି, ତାଙ୍କର ଅଫିସର୍ସ ମାନେ ବି ଫିଲ୍ଡରେ ଅଛନ୍ତି। ସେମାନେ ଯାହା ଯାହା କରିବା କଥା ସବୁ ଜିନିଷ ସେମାନେ କରୁଛନ୍ତି। ଆମର ତରଫରୁ ଯେତେ ବି ଅଫିସର୍ସ ଅଛନ୍ତି ସମସ୍ତଙ୍କୁ କହିଦେଇଛୁ ଯେ କିଏ ବି ବର୍ତ୍ତମାନ ଛୁଟିରେ ଯିବେ ନାହିଁ, ଆଉ ଯେଉଁମାନେ ଛୁଟିରେ ଅଛନ୍ତି ସେମାନଙ୍କର ଛୁଟିକୁ ବାତିଲ କରାଯାଉଛି। କଲେକ୍ଟର ମାନଙ୍କ ସପୋର୍ଟ ପାଇଁ ଜଣେ ସିନିୟର ଅଫିସର ଯିବେ ଭଦ୍ରକ, ଜଣେ ଯିବେ ବାଲେଶ୍ୱର, ଆଉ ଜଣେ ଯିବେ ଯାଜପୁର। ଦରକାର ହେଲେ ଆମେ ଅନ୍ୟ ଜାଗାରେ ବି ଆଉ ଜଣେ ସିନିୟର ଅଫିସରକୁ ବି ପଠାଇବା, ଯୋଉକି ଡିଷ୍ଟ୍ରିକ୍ଟ ଅର୍ ଷ୍ଟେଟ୍ ସାଙ୍ଗରେ ଲିଏଜନ୍ କରିପାରିବେ।
0: ଲଗାଣ ବର୍ଷା ଏବଂ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବାରୁ ସହରାଞ୍ଚଳ କର୍ତ୍ତୃପକ୍ଷଙ୍କୁ ସତର୍କ ରହିବା ଲାଗି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି। ପରିସ୍ଥିତିର ମୁକାବିଲା ପାଇଁ ତ୍ୱରିତ, ସମନ୍ୱିତ ଏବଂ ଜନକୈନ୍ଦ୍ରିକ ପଦକ୍ଷେପ ସୁନିଶ୍ଚିତ କରିବା ପାଇଁ ସେ କହିଛନ୍ତି। ସହରାଞ୍ଚଳଗୁଡ଼ିକରେ ର୍ୟାପିଡ୍ ରେସ୍ପନ୍ସ ଟିମ୍କୁ ସତର୍କ ରହିବା ଏବଂ ସମସ୍ତ ଯନ୍ତ୍ରପାତି ପ୍ରସ୍ତୁତ ରଖିବା ଲାଗି ଶ୍ରୀମତୀ ପାଢ଼ୀ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଆମ ଭଦ୍ରକ ସମ୍ବାଦଦାତା ଜଣାଇଛନ୍ତି, ଜିଲ୍ଲାର ଶାଳନ୍ଦୀ ଏବଂ ବୈତରଣୀ ନଦୀ ଆଖୁଆପଦାଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଭଣ୍ଡାରୀ ପୋଖରୀ, ଧାମନଗର, ଭଦ୍ରକ, ବାସୁଦେବପୁର, ତିହିଡ଼ି ଏବଂ ଚନ୍ଦବାଲି ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତର ହଜାର ହଜାର ଏକର ଚାଷଜମି ଜଳମଗ୍ନ ହୋଇଛି। ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। କର୍ମଚାରୀମାନଙ୍କୁ ମୁଖ୍ୟାଳୟରେ ଉପସ୍ଥିତ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସେଠାକାର ବନ୍ୟା ପରିସ୍ଥିତି ସମ୍ପର୍କରେ ଆମ ଭଦ୍ରକ ସମ୍ବାଦଦାତା ଅଶୋକ କୁମାର ନାୟକ କହିଛନ୍ତି,
2: ଜିଲ୍ଲାର ଶାଳନ୍ଦୀ ନଦୀ ଏବଂ ବୈତରଣୀ ନଦୀ ଆଖୁଆପଦାଠାରେ ଜଳସ୍ତର ବିପଦ ସଙ୍କେତ ଉପରେ ଆଜି ପ୍ରବାହିତ ହେଉଛି। ଜିଲ୍ଲାର ଭଣ୍ଡାରୀ ପୋଖରୀ, ଧାମନଗର, ଭଦ୍ରକ, ବାସୁଦେବପୁର, ତିହିଡ଼ି, ଚାନ୍ଦବାଲି ଏପରି 6ଟି ବ୍ଲକରେ ଥିବା ବିଭିନ୍ନ ପଞ୍ଚାୟତରେ ହଜାର ହଜାର ଏକର ଚାଷଜମି ଜଳମଗ୍ନ ହେବା ସହିତ ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ବାସଗୃହ ଜଳଘରରେ ଥିବା ଲକ୍ଷ୍ୟ କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଉଥିବା ଜିଲ୍ଲାପାଳ ସମେଶ କୁମାର ଉପାଧ୍ୟାୟ କହିଛନ୍ତି। ବର୍ଷା ବନ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ବିଭାଗ ଓ କାର୍ଯ୍ୟାଳୟର ଅଧିକାରୀ ଏବଂ କର୍ମଚାରୀଙ୍କୁ ମଞ୍ଜୁର ହୋଇଥିବା ସମସ୍ତ ପ୍ରକାର ଛୁଟି ବାତିଲ କରାଯାଇ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବାତିଲ କରାଯାଇଥିବା ଜିଲ୍ଲାପାଳ କହିଛନ୍ତି।
0: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଆଜି ତିରୋଧାନ ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଜଣେ ଦୂରଦର୍ଶୀ ରାଷ୍ଟ୍ରନେତା ଓ ଅସାଧାରଣ ନେତୃତ୍ୱର ଅଧିକାରୀ ଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମରେ କହିଛନ୍ତି, ଶ୍ରୀ ବାଜପେୟୀ ଦେଶର ବିକାଶ, ସୁଶାସନ ଏବଂ ଜାତୀୟ ଗୌରବକୁ ନୂତନ ଦିଗ ପ୍ରଦାନ କରିଥିଲେ। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ସ୍ୱର୍ଗତ ବାଜପେୟୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ପରିସରରେ ରାଜ୍ୟସଭା ସାଂସଦ ତଥା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଆଜି ଅବସର ଗ୍ରହଣ କରୁଛନ୍ତି। ଏହି ଅବସରରେ ବିଦାୟୀ ଅଭିଭାଷଣରେ ଶ୍ରୀ ଖୁରାନିଆ ଓଡ଼ିଶା ପୁଲିସ୍ର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ କହିଛନ୍ତି, ଓଡ଼ିଶାରେ ନକ୍ସଲ ଅଭିଯାନ ସଫଳ ହୋଇଛି ଏବଂ ଓଡ଼ିଶା ପ୍ରାୟ ନକ୍ସଲ ମୁକ୍ତ ହୋଇଛି। ସେ କହିଛନ୍ତି, ନିଶାମୁକ୍ତ ଅଭିଯାନରେ ମଧ୍ୟ ଓଡ଼ିଶାକୁ ସଫଳତା ମିଳିପାରିଛି। ପ୍ରାୟ 4,000 କୋଟିରୁ ଅଧିକ ଟଙ୍କାର ନିଶାଦ୍ରବ୍ୟ ଜବତ ହୋଇଥିବା ଶ୍ରୀ ଖୁରାନିଆ

ସୂଚନା ଦେଇଛନ୍ତି। ଭୁବନେଶ୍ୱରସ୍ଥିତ ପୁଲିସ୍ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଖୁରାନିଆ କହିଛନ୍ତି, ରାଜ୍ୟରେ ନକ୍ସଲ ବିରୋଧୀ ଅଭିଯାନକୁ ପ୍ରଭାବଶାଳୀ କରିବା ପାଇଁ ପୂର୍ବତନ ସେନା କର୍ମଚାରୀଙ୍କୁ ନେଇ 3 ଅତିରିକ୍ତ ଓଏସ୍ଏସ୍ଏଫ୍ ବାଟାଲିୟନ୍ ଗଠନ କରାଯାଇଛି ଏବଂ ଏଥିପାଇଁ 3009 ପଦବୀ ଅନୁମୋଦନ କରାଯାଇଛି। 1990 ବ୍ୟାଚ୍ର ଭାରତୀୟ ପୁଲିସ୍ ସେବା ଅଧିକାରୀ ଭାବେ ୱାଇବି ଖୁରାନିଆ ଆରକ୍ଷୀ ଅଧୀକ୍ଷକ ଭାବେ ନୟାଗଡ଼, ଯାଜପୁର, ଗଞ୍ଜାମ, ମୟୂରଭଞ୍ଜ ଓ ରାଉରକେଲାରେ ସଫଳତାର ସହ କାର୍ଯ୍ୟ କରିଥିଲେ। ତାଙ୍କ ଚାକିରିକାଳ ମଧ୍ୟରେ ସେ ରାଷ୍ଟ୍ରପତି ପଦକ ଏବଂ ରାଜ୍ୟପାଳ ପଦକ ସମେତ ବିଭିନ୍ନ ସମ୍ମାନରେ ସମ୍ମାନିତ ହୋଇଥିଲେ। ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ କାର୍ଯ୍ୟକାଳ ସମାପ୍ତି ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଧନ୍ୟବାଦ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଖୁରାନିଆଙ୍କ ସମର୍ପିତ ସେବା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ ହେବ ବୋଲି ସେ କହିଛନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ଓ ସଦ୍ଭାବନା ବଜାୟ ରଖିବାରେ ତାଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ମରଣ କରି ଓଡ଼ିଶା ପୁଲିସ୍କୁ ଅଧିକ ଦକ୍ଷ, ସଶକ୍ତ ଏବଂ ଜନକୈନ୍ଦ୍ରିକ କରିବାରେ ଶ୍ରୀ ଖୁରାନିଆ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଆଜି ଅବସର ଗ୍ରହଣ କରୁଥିବାରୁ ସିଆଇଡି କ୍ରାଇମ୍ବ୍ରାଞ୍ଚ ମହାନିର୍ଦ୍ଦେଶକ ଦାୟିତ୍ୱରେ ଥିବା ବିନୋଦ ସୁମିଶ୍ରଙ୍କୁ ଅସ୍ଥାୟୀ ଭାବେ ପୁଲିସ୍ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦିଆଯାଇଛି। ରାଜ୍ୟ ସରକାରଙ୍କ ପୁଲିସ୍ ମହାନିର୍ଦ୍ଦେଶକ ଚୟନ ମାମଲା ସର୍ବୋଚ୍ଚ ନ୍ୟାୟାଳୟଙ୍କ ବିଚାରାଧୀନ ଥିବାରୁ ଶ୍ରୀ ମିଶ୍ରଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ମଧୁବାବୁ ପେନ୍ସନ୍ ଯୋଜନା ଅଧୀନରେ ଆସନ୍ତା ସୋମବାର ସୁଦ୍ଧା ସମସ୍ତ ଆବେଦନଗୁଡ଼ିକର ଯାଞ୍ଚ ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନା ଅନୁଯାୟୀ ମଧୁବାବୁ ପେନ୍ସନ୍ ଯୋଜନା ଅଧୀନରେ 63,848 ଅନ୍ଲାଇନ୍ ଆବେଦନର ଯାଞ୍ଚ ହୋଇନଥିବା ଜଣାପଡ଼ିଛି। ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଆବେଦନପତ୍ରଗୁଡ଼ିକର ଯାଞ୍ଚ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁଯାୟୀ ରାଜ୍ୟରେ ଏବେ 36,75,008 ଜଣ ହିତାଧିକାରୀଙ୍କୁ ମଧୁବାବୁ ପେନ୍ସନ୍ ଯୋଜନାରେ ସହାୟତା ପ୍ରଦାନ କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତାକାଲି ବନ୍ଦ ରହିବ। ମୁଖ୍ୟମନ୍ତ୍ରୀଙ୍କ ପରବର୍ତ୍ତୀ ଅଭିଯୋଗ ଶୁଣାଣି ସମ୍ପର୍କରେ ଗଣମାଧ୍ୟମ ଜରିଆରେ ଜନସାଧାରଣଙ୍କୁ ଅବଗତ କରାଯିବ ବୋଲି ସାଧାରଣ ଅଭିଯୋଗ ଓ ପ୍ରଶାସନ ବିଭାଗ ପକ୍ଷରୁ କୁହାଯାଇଛି। 2026-27 ବର୍ଷ ନିମନ୍ତେ ଜାତୀୟ ଆୟଭିତ୍ତିକ ମେଧାବୃତ୍ତି ପରୀକ୍ଷା ଆସନ୍ତା ଡିସେମ୍ବର ମାସ 6 ହେବ। ରାଜ୍ୟ ଶିକ୍ଷକ ଶିକ୍ଷା ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ପକ୍ଷରୁ ଏଥିପାଇଁ ଦରଖାସ୍ତ ଆହ୍ୱାନ କରାଯାଉଛି। ଚଳିତ ଶିକ୍ଷାବର୍ଷରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଯୋଗ୍ୟ ଛାତ୍ରଛାତ୍ରୀମାନେ ଏହି ବୃତ୍ତି ପରୀକ୍ଷା ଲାଗି ଆସନ୍ତାକାଲିଠାରୁ ସେପ୍ଟେମ୍ବର ମାସ 17 ପର୍ଯ୍ୟନ୍ତ ଅନ୍ଲାଇନ୍ ଜରିଆରେ ଆବେଦନ କରିପାରିବେ। ଏଥିପାଇଁ 2 ପୋର୍ଟାଲ୍ ଖୋଲାଯାଇଛି। ଛାତ୍ରଛାତ୍ରୀମାନେ nmms.odisha.gov.in ଏବଂ scert.odisha.gov.nic.in ୱେବ୍ସାଇଟ୍ରେ ଆବେଦନ କରିପାରିବେ। କେନ୍ଦ୍ର ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ଏବଂ ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ମିଳିତ ଉଦ୍ୟମରେ ରାୟଗଡ଼ା ଜିଲ୍ଲାରେ 3 ଜନଶୁଣାଣି ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଢେଙ୍କାନାଳ ଜିଲ୍ଲାରେ କୁଷ୍ଠରୋଗ ନିରୂପଣ ଅଭିଯାନ ଆସନ୍ତାକାଲିଠାରୁ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଛି। ଆସନ୍ତା 3 ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପ୍ରାୟତଃ ସମସ୍ତ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ତେବେ 4 ଜିଲ୍ଲାକୁ ଆସନ୍ତାକାଲି ପର୍ଯ୍ୟନ୍ତ ସତର୍କତା ଜାରି କରାଯାଇଛି। କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ବିଭାଗ କହିଛି। ଏହି ସମୟ ମଧ୍ୟରେ ଘଣ୍ଟା ପ୍ରତି 40-50 କିଲୋମିଟର ପର୍ଯ୍ୟନ୍ତ ପବନ ବହିବା ସମ୍ଭାବନା ରହିଛି। ଲଗାଣ ବର୍ଷା ଫଳରେ ବୈତରଣୀ, ବ୍ରାହ୍ମଣୀ, ଛାଳନ୍ଦୀ, ଜଳକା ଏବଂ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ବୃଦ୍ଧି ପାଇବା ସହ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ସୂଚନା ଅନୁଯାୟୀ ଏହିସବୁ ଜିଲ୍ଲାଗୁଡ଼ିକରେ ବର୍ଷା କ୍ରମାଗତ ଭାବେ ଲାଗି ରହିବ ବୋଲି କୁହାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ବନ୍ୟା ପରିସ୍ଥିତି ପରିଚାଳନା ପାଇଁ 3 ଜିଲ୍ଲାକୁ ବରିଷ୍ଠ ଅଧିକାରୀଙ୍କୁ ପଠାଇଲେ ରାଜ୍ୟ ସରକାର। ଲଗାଣ ବର୍ଷା ଏବଂ ଲଘୁଚାପ କ୍ଷେତ୍ର ସୃଷ୍ଟି ଯୋଗୁଁ ସତର୍କ ରହିବା ଲାଗି ସହରାଞ୍ଚଳ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ତିରୋଧାନ ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଦେଶ। ମଧୁବାବୁ ପେନ୍ସନ୍ ଯୋଜନା ଅଧୀନରେ ସୋମବାର ସୁଦ୍ଧା ସମସ୍ତ ଯାଞ୍ଚ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ। ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ପ୍ରଭାବରେ ସମସ୍ତ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45ରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳେ ଯାଏ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀରୁ ଓ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ନେଇଛୁ ବାଗୀ କଥାଚିତ୍ରରୁ। ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଅର୍ମାନ ମଲ୍ଲିକ ଓ ଶ୍ରଦ୍ଧା କପୁର। ଗୀତ ରଚନା କରିଛନ୍ତି ସଞ୍ଜୀବ ଚତୁର୍ବେଦୀ, ସଙ୍ଗୀତ ପରିଚାଳନା ଅମଲ ମଲ୍ଲିକ।

ପରବର୍ତ୍ତୀ ଗୀତଟି ନେଇଛୁ ୱାଣ୍ଟେଡ଼୍ କଥାଚିତ୍ରରୁ। ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଶାନ୍ ଓ ଶ୍ରେୟା ଘୋଷାଲ। ଗୀତ ରଚନା କରିଛନ୍ତି ଅରୁଣ ଭୈରବ। ସଙ୍ଗୀତ ପରିଚାଳନା ସାଜିତ ୱାଜିଦ।

କାର୍ଯ୍ୟକ୍ରମର ଶେଷ ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଉଦିତ ନାରାୟଣ ଓ ଅଲକା ୟାଗ୍ନିକ। ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତ ପରିଚାଳନା ଅନୁ ମଲ୍ଲିକ। କଥାଚିତ୍ର ଅବ୍ ତୁମାରେ ହୱାଲେ ୱତନ ସାଥିଓ।

ଏତେବେଳେ ଯାଏ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ଅପରାହ୍ନ 3:25। ଏଥର ଶୁଣନ୍ତୁ ଆଜିର ତୃତୀୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଅପରାହ୍ନ 5:00 ଶୁଣିବେ ବିଶେଷ କାର୍ଯ୍ୟକ୍ରମ ଉଦୟ ଭାରତ। ଯୁବବାଣୀ କାର୍ଯ୍ୟକ୍ରମ ପ୍ରଚାର କରିବୁ ଅପରାହ୍ନ 5:30। ସନ୍ଧ୍ୟା 6:30 ଶୁଣିବେ ଆଦିବାସୀ ଗୀତକ୍ରମରେ ଭୂମିଆ ସମ୍ପ୍ରଦାୟର ଗୀତ, ପରିବେଷଣ କରିବେ ମହେଶ୍ୱର ପୂଜାରୀ ଓ ସାଥୀ। ରାତି 7:00 ପ୍ରଚାର କରିବୁ ପ୍ରାୟୋଜିତ କାର୍ଯ୍ୟକ୍ରମ BSNL ଓଡ଼ିଶା ସର୍କଲ ଆକାଶବାଣୀ କଟକ କେନ୍ଦ୍ରରୁ। ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ସୁବର୍ଣ୍ଣପୁର ଜିଲ୍ଲା ସମ୍ପର୍କରେ ରାତି 7:25 ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷବାସ କାର୍ଯ୍ୟକ୍ରମ ଶୁଣିବେ ରାତି 7:30। ରାତି 8:00 ପ୍ରଚାର କରିବୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଓଡ଼ିଶା ଲାଇଭଲିହୁଡ଼ ମିଶନ ଆକାଶବାଣୀ କଟକ କେନ୍ଦ୍ରରୁ। ଚିଠି ପାଇଛୁ କାର୍ଯ୍ୟକ୍ରମ ଶୁଣିବେ ରାତି 8:05। ରାତି 8:15 ଶୁଣିବେ ହିନ୍ଦୀ ଭକ୍ତିଗୀତ, ଶିଳ୍ପୀ ହରିଓମ ଶରନ। ରାତି 8:30 ସ୍ପୋର୍ଟସ୍ ସ୍କାନ୍, ରାତି 9:15 ସ୍ପଟ୍ଲାଇଟ୍ ଓ ରାତି 10:00 ଶୁଣିବେ ରବିବାସରୀୟ ସଙ୍ଗୀତ ସଭା। ଏହି ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 9:30 ଶୁଣିବେ ଅଖିଳ ଭାରତୀୟ ନାଟକ କ୍ରମରେ ନାଟକ ରାଣୀ ଦୁର୍ଗାବତୀ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ମୂଳ ରଚନା ଯୋଗେଶ ତ୍ରିପାଠୀ, ଓଡ଼ିଆ ଭାଷାନ୍ତର ପ୍ରକାଶ ଚନ୍ଦ୍ର ଡାଭେ, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ। ଶୁଣିଲେ କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ ଭବାନୀପାଟଣା, ଏଇଠି ଶେଷ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସହିତ ପୁଣିଥରେ ଉପସ୍ଥିତ ହେବୁ ଅପରାହ୍ନ 5:00। ସେତେବେଳେ ଯାଏ ବିଦାୟ ନେଉଛୁ।

ଅପରାହ୍ନ 5ଟା। ଶ୍ରୋତାବନ୍ଧୁ, ଆପଣଙ୍କୁ ଆନ୍ତରିକ ଶୁଭେଚ୍ଛା ତଥା ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଜ, ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ଜ ଏବଂ ନ୍ୟୁଜ୍ ଅନ୍ ଏୟାର୍ ଆପ୍ ମାଧ୍ୟମରେ। ଶ୍ରୋତାବନ୍ଧୁ, ଅଧିବେଶନର ଆରମ୍ଭରେ ପ୍ରଚାର କରୁଛୁ ଭାରତ ସରକାରଙ୍କର ବିଭିନ୍ନ ଉନ୍ନୟନମୂଳକ ଯୋଜନାକୁ ନେଇ କାର୍ଯ୍ୟକ୍ରମ ଉଦୟ ଭାରତ।

ଶୁଭ ସନ୍ଧ୍ୟା ଶ୍ରୋତା ବନ୍ଧୁ, ଉଦୟ ଭାରତରେ ଏକ ନୂତନ ଅଧ୍ୟାୟ ସହ ଉପସ୍ଥାପନାରେ ମୁଁ ସୁଧୀର କୁମାର ଧୁଙ୍ଗୁଡ଼ା ମାଝି ନମସ୍କାର। ଶ୍ରୋତାବନ୍ଧୁ, ଉଦୟ ଭାରତ କାର୍ଯ୍ୟକ୍ରମରେ ଆମେ ଆଲୋଚନା କରିଥାଉ ଦେଶକୁ ସମୃଦ୍ଧ କରିବା ପାଇଁ ଭାରତ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ, କାରଣ ଯୋଜନା ସବୁ ସେତେବେଳେ ସଫଳ ହୁଅନ୍ତି ଯେତେବେଳେ ଲୋକେ ସଚେତନ ହୋଇ ତାହାର ଲାଭ ଉଠାନ୍ତି ଏବଂ ନିଜର ଉନ୍ନତି ସହ ଦେଶର ଉନ୍ନତିରେ ଭାଗିଦାର ହୁଅନ୍ତି। ଶ୍ରୋତାବନ୍ଧୁ, ଭାରତ ହେଉଛି ବିଶ୍ୱର ଯୁବ ଦେଶମାନଙ୍କ ମଧ୍ୟରୁ ଅନ୍ୟତମ, ଯେଉଁଠି 65%ରୁ ଅଧିକ ଜନତା 35 ବର୍ଷରୁ କମ୍ ବୟସର। ଏହି ଜନସଂଖ୍ୟାକୁ ଆର୍ଥିକ ସମୃଦ୍ଧିରେ ପରିଣତ କରିବା ପାଇଁ ଯୁବପିଢ଼ିକୁ ଉପଯୁକ୍ତ ତାଲିମ ଓ ଦକ୍ଷତା ପ୍ରଦାନ କରିବା ଆବଶ୍ୟକ। ଏହି ଉଦ୍ଦେଶ୍ୟରେ ଭାରତ ସରକାର ଆରମ୍ଭ କରିଛନ୍ତି ସ୍କିଲ୍ ଇଣ୍ଡିଆ ମିଶନ, ଯାହାର ଲକ୍ଷ୍ୟ ଯୁବପିଢ଼ିକୁ ବିଭିନ୍ନ ଶିଳ୍ପରେ ଆବଶ୍ୟକତା ଅନୁଯାୟୀ ଦକ୍ଷ ଏବଂ ସ୍ୱାବଲମ୍ବୀ କରିବା। ଶ୍ରୋତାବନ୍ଧୁ, ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2015 ଜୁଲାଇ 15 ଦିନ ସ୍କିଲ୍ ଇଣ୍ଡିଆ ମିଶନ ଆରମ୍ଭ କରିଥିଲେ। ଏହି ମିଶନ ସବ୍କା ସାଥ୍ ସବ୍କା ବିକାଶ ଭାବନା ସହ ନିଯୁକ୍ତି ଓ ଆତ୍ମନିଯୁକ୍ତି ସୁଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ଏକ ବ୍ୟାପକ ରଣନୀତିର ଅଂଶବିଶେଷ। ଏହି ମିଶନର ଲକ୍ଷ୍ୟ ହେଉଛି ଯୁବପିଢ଼ିଙ୍କୁ ବୈଷୟିକ ଏବଂ ଅଣବୈଷୟିକ କ୍ଷେତ୍ରରେ ଦକ୍ଷତା ତାଲିମ ପ୍ରଦାନ କରି ସେମାନଙ୍କର ଉତ୍ପାଦକତା ବୃଦ୍ଧି କରିବା ଏବଂ ଆଜିର ପ୍ରତିଯୋଗିତାମୂଳକ ବଜାରରେ ସେମାନଙ୍କୁ ନିଯୁକ୍ତିଯୋଗ୍ୟ କରିବା।

0: ଲିଙ୍କେଜ କିଛି ଡାଇରେକ୍ଟଲି ନାହିଁ, କିନ୍ତୁ ଆମେ ଡିଷ୍ଟ୍ରିକ୍ଟ ଲେଭେଲରେ ଯେଉଁ ଡିଆଇସି ଅଛନ୍ତି, ଡିଷ୍ଟ୍ରିକ୍ଟ ଇଣ୍ଡଷ୍ଟ୍ରିଆଲ ସେଣ୍ଟର କିମ୍ବା ଆମର ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ଅଛନ୍ତି, ତାଙ୍କ ସହିତ କୋଅର୍ଡିନେଟ୍ କରିକି ତାଙ୍କୁ ପ୍ଲେସମେଣ୍ଟ ବି ଦେବା ପାଇଁ ଆମେ ଟ୍ରାଏ କରିଥାଉ। ୟା ବାଦ ସେମାନେ ବିଭିନ୍ନ ସ୍କିମ, ଗଭର୍ଣ୍ଣମେଣ୍ଟର ଯେଉଁ ଯେଉଁ ସ୍କିମ ଗୁଡ଼ାକ ଆସୁଥାଏ, ସେଇ ଜାଗାରେ ସେମାନେ କେମିତିକି ଲୋନ୍ ନେଇକି ନିଜେ ଗୋଟେ ଷ୍ଟାର୍ଟଅପ୍ ଷ୍ଟାର୍ଟ କରିପାରିବେ, ସେଇଥିପାଇଁ ବି ଆମେ ଚେଷ୍ଟା ଆମେ କରିଥାଉ।
1: ତେବେ ସାର୍, ତାଲିମ ନେଲା ପରେ ଆମର ଯୁବକ ଯୁବତୀମାନଙ୍କୁ ସରକାରଙ୍କ ତରଫରୁ କ'ଣ ସବୁ ସୁବିଧା ଯୋଗାଇ ଦିଆଯାଉଛି ସାର୍?
0: ସ୍କିଲ ଇଣ୍ଡିଆର ଇକୋସିଷ୍ଟମରେ ଦେଖନ୍ତୁ, ସମସ୍ତଙ୍କର କିଛି ନା କିଛି ରୋଲ୍ ରହିଛି। ତ ଏଇ ଜାଗାରେ ଆମର ରୋଲ୍ ରହିଛି ତାଲିମ ଦେବାଟା। ଆମେ ତାଲିମ ଦେଲା ପରେ ସେମାନେ ଅନ୍ୟ ଏଜେନ୍ସି ଯେଉଁଗୁଡ଼ାକ ଅଛନ୍ତି ତାଙ୍କ ପାଖକୁ ଯାଇକି କେମିତିକି ଏଇ ତାଲିମର ଆଉଟକମ୍ଟା ସେମାନେ ପାଇପାରିବେ, ସେଇଟା ଚେଷ୍ଟା କରିବା କଥା। ଆଉ କିଛି ଲୋକ ଚେଷ୍ଟା ବି କରୁଛନ୍ତି, ଯେମିତିକି ମୁଁ ଆପଣଙ୍କୁ ଗୋଟେ ଏକ୍ସାମ୍ପଲ୍ ଦେବା ପାଇଁ ଚାହିଁବି, ଯେ ଏବେ ଆମ ଗୋଟେ ବେନିଫିସିଆରି ଟ୍ରେନିଂ ସରେଇଲେ, ଡିଷ୍ଟ୍ରିକ୍ଟ ଏମ୍ପ୍ଲୟମେଣ୍ଟ ଅଫିସରେ ଯାଇକି କଣ୍ଟାକ୍ଟ କଲା ପରେ ସେ ନାନୋ ୟୁନିକର୍ନ ପାଇଁ ତାଙ୍କ ଗୋଟେ 7 ଦିନିଆ ଟ୍ରେନିଂ ହେଲା। ଟ୍ରେନିଂ ପରେ ସେ ନାନୋ ୟୁନିକର୍ନ ପାଇଁ ସିଲେକ୍ଟ ହେଲେ। ନାନୋ ୟୁନିକର୍ନ ଟାଇପ୍ର ବହୁତଟେ ସ୍କିମ୍ ଅଛି ଗଭର୍ଣ୍ଣମେଣ୍ଟର, ବହୁତ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜର, ବହୁତ ଡିଆଇସିର, ସବୁ ଏଜେନ୍ସିର କିଛି ନା କିଛି ରହୁଛି। ତ ବେନିଫିସିଆରି ଯାଇକି ସେ ଜାଗାରେ ଲୋନ୍ ନେଇକି ତାଙ୍କ ଗାଇଡ଼େନ୍ସ ନେଇକି ସେମାନେ ଷ୍ଟାର୍ଟ କରୁଛନ୍ତି। ଗଭର୍ଣ୍ଣମେଣ୍ଟର ଡିଫରେଣ୍ଟ ସ୍କିମ୍ ଅଛି, ଯେମିତି ମୁଁ ଆପଣଙ୍କୁ ଏବେ ଗୋଟେ ଏକ୍ସାମ୍ପଲ୍ ଦେଲି, ନାନୋ ୟୁନିକର୍ନ ଗୋଟେ ଇନିସିଏଟିଭ ଯେଉଁ ଜାଗାରେ ଏମ୍ପ୍ଲୟମେଣ୍ଟ ଅଫିସର ସେଇଠି ଗୋଟେ 7 ଦିନର ଗୋଟେ ଟ୍ରେନିଂ ହେଉଛି। ଟ୍ରେନିଂ ପରେ ତାଙ୍କୁ ସ୍କ୍ରୁଟିନି କରିକି ସେଇ ଭିତରୁ କିଛି ଲୋକଙ୍କୁ ସେମାନେ ସର୍ଟଲିଷ୍ଟ କରୁଛନ୍ତି, ଯେଉଁମାନଙ୍କୁ ସେମାନେ ଲକ୍ଷେ ଟଙ୍କାର ଲୋନ୍ ଦେଉଛନ୍ତି। ଯଦି ସେମାନେ ଠିକ୍ସେ କାମ କଲେ ତାହେଲେ ସେଇଟା ପୁଣି ନେକ୍ସଟ ଟ୍ରେଞ୍ଚରେ ଅଧିକା ମିଳିବ। ଏଇ ଟାଇପ୍ର ଅନ୍ୟ ସ୍କିମ୍ ଗୁଡ଼ାକ ବି ଅଛି, ଯେମିତିକି ଆପଣଙ୍କର ହେଲା କରେଣ୍ଟଲି ପିଏମ୍ ବିଶ୍ୱକର୍ମା ଟ୍ରେନିଂ ବହୁତ ଚାଲିଛି। ତ ଏଇ ଟାଇପ୍ର ଗଭର୍ଣ୍ଣମେଣ୍ଟର ଡିଫରେଣ୍ଟ ଏଜେନ୍ସିର ଡିଫରେଣ୍ଟ ଟାଇପ୍ ଅଫ୍ ଲୋନ୍ ରହୁଛି, ଯାହାକୁ ଆପଣ ଯାଇକି ପ୍ରପର୍ ଅଥରିଟି ସାଙ୍ଗେ କଣ୍ଟାକ୍ଟ କରିକି ଯଦି ଆପଣ ପ୍ରପର୍ ୱେରେ ଡକ୍ୟୁମେଣ୍ଟେସନ୍ କରିକି ପ୍ରଡ୍ୟୁସ୍ କରିପାରିଲେ ତାହେଲେ ଡେଫିନେଟଲି ତାର ଗେନ୍ ଆପଣ ଡାଇରେକ୍ଟ ପାଇପାରିବେ।
1: ତେବେ ସାର୍, ତାଲିମ ଶେଷ ହେଲା ପରେ ଆପଣ କିଛି ପ୍ରମାଣପତ୍ର ଦିଅନ୍ତି?
0: ଦେଖନ୍ତୁ, ଆମେ 20ଟା ବେନିଫିସିଆରିକୁ ନେଇକି ଆମ ଗୋଟେ ବେଚ୍ ଷ୍ଟାର୍ଟ ହୋଇଥାଏ, ଆଉ ବିଭିନ୍ନ କୋର୍ସର ଡ୍ୟୁରେସନ୍ଟା ଭିନ୍ନ ଭିନ୍ନ ଥାଏ। ଯେମିତି ଫୁଡ଼ ପ୍ରୋସେସିଂର 75 ଡେଜ୍ ଥାଏ, ଟେଲରିଂର 105 ଡେଜ୍ ଥାଏ, ପ୍ରତ୍ୟେକ ଦିନ 3 ଘଣ୍ଟାର ଗୋଟେ କ୍ଲାସ୍ ହୋଇଥାଏ। ଆଉ ଫୁଡ଼ ପ୍ରୋସେସିଂ ହେଲା ତାହେଲେ 60ଟା କ୍ଲାସ୍, 60ଟା ସେସନ୍, ଯଦି ଟେଲରିଂ ହେଲା ତାହେଲେ ସେଇଟା 80ଟା ସେସନ୍, ଏଇ ଟାଇପ୍ର ଡିଫରେଣ୍ଟ କୋର୍ସ ପାଇଁ ଡିଫରେଣ୍ଟ ଡିଭିଜନ୍ ହୋଇଯାଇଛି। ଆଉ କୋର୍ସ ସରିଲା ପରେ ତାଙ୍କର ଏସେସମେଣ୍ଟ ହୋଇଥାଏ। ଏସେସମେଣ୍ଟ ଟାଇମ୍ରେ ସେମାନେ ଯାହା ଯାହା ଶିଖିଥିଲେ ତାର ଗୋଟେ ବୋଥ୍ ଥିଓରି ଆଉ ଗୋଟେ ପ୍ରାକ୍ଟିକାଲ୍, ଦୁଇଟା ଆମେ ନେଇଥାଉ। ସେଇ ଗାଁର ସେଇ ପାଖାପାଖି କାଉନସିଲର୍ ହେଲେ କିମ୍ବା ଲୋକାଲ୍ ଟିଚର୍ ହେଲେ କିମ୍ବା ଲୋକାଲ୍ ମେମ୍ବର୍ ହେଲେ, ଜଣେ ଲୋକାଲ୍ ଲୋକଙ୍କୁ ଆମେ ସେଇଠି ରଖିଥାଉ, କାହିଁକି ସେମାନେ ଜାଣିବା କଥା ତାଙ୍କ ଏରିଆରେ କ'ଣ ହେଉଛି ଆଉ ଏଇଟା ହେଇଛି କି ହେଇନି, ସେଥିପାଇଁ ଆମେ ତାଙ୍କୁ ରଖିଥାଉ। ଆଉ ଆମର ଜଣେ ଦକ୍ଷ ଟିଚର୍ ଯାଇକି ତାଙ୍କ ଏସେସମେଣ୍ଟ କରିଥାନ୍ତି। ଆଉ ଆଫ୍ଟର ଏସେସମେଣ୍ଟ ମିନିଷ୍ଟ୍ରିର ଅଟୋମେଟିକ୍ ଜେନେରେଟେଡ୍ ସାର୍ଟିଫିକେଟ୍ ଆସିଥାଏ, MSD ମିନିଷ୍ଟ୍ରି ଅଫ୍ ସ୍କିଲ୍ ଡେଭଲପମେଣ୍ଟର ସେ ସାର୍ଟିଫିକେଟ୍ ଜେନେରେଟ୍ ହେଇକି ଆସିଥାଏ। ଆଉ ଏଇ ବର୍ଷଠୁ ସେଇଟା NCVT ସାର୍ଟିଫିକେଟ୍ ଆସୁଛି। ତ ଆଫ୍ଟର ଟ୍ରେନିଂ ଆମେ ତାଙ୍କୁ ସାର୍ଟିଫିକେଟ୍ ଦେଇଥାଉ, ଆଉ ସେ ସାର୍ଟିଫିକେଟ୍ ବେସିସ୍ରେ ସେମାନେ ଇନ୍ ଫ୍ୟୁଚର୍ରେ ନିଜ ଏଷ୍ଟାବ୍ଲିଶମେଣ୍ଟ ଷ୍ଟାର୍ଟ ବି କରିପାରିବେ। ଯଦି ଚାହିଁବେ ତାହେଲେ ଥ୍ରୁ ଡିଷ୍ଟ୍ରିକ୍ଟ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ କିମ୍ବା ଅନ୍ୟ କୌଣସି ଏଜେନ୍ସି ଥ୍ରୁରୁ ଅନ୍ୟ ଜାଗାକୁ ଯାଇକି ଜଏନ୍ ବି କରିପାରିବେ, କିମ୍ବା ସେମାନେ ନିଜେ ଆମ ଟାଇପ୍ର ଯେଉଁ ଅନୁଷ୍ଠାନ ଅଛନ୍ତି ସେଠାରେ ସେମାନେ ଶିକ୍ଷାଦାନ ବି କରିପାରିବେ। ମୁଁ ଏଇଟା କହିବା ପାଇଁ ବହୁତ ଖୁସି ଲାଗୁଛି ମୋତେ, ଯେ ଆମେ ଟ୍ରେନିଂ ଦେଇଥିବା ବହୁତ ଗୁଡ଼ାଏ ବେନିଫିସିଆରି ବର୍ତ୍ତମାନ ଆମ ନିଜ ବିଭିନ୍ନ ସେଣ୍ଟରର ସେମାନେ ରିସୋର୍ସ ପର୍ସନ୍ ଟିଚର୍ ଆକାରରେ କାମ କରୁଛନ୍ତି।
1: ତେବେ ଏହି କାର୍ଯ୍ୟକ୍ରମକୁ ନେଇକି ଆପଣଙ୍କର ଏଭଳି କିଛି ଅନୁଭୂତି ଅଛି କି ଯାହା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ?
0: ଦେଖନ୍ତୁ, ଯେତେବେଳେ ଜଣେ ଟିଚର୍ ଷ୍ଟୁଡେଣ୍ଟକୁ ପଢ଼ାଏ ତ ସେ ଡେଫିନେଟଲି ଷ୍ଟୁଡେଣ୍ଟରୁ କିଛି ବେଟର୍ ଆଉଟକମ୍ ଆଶା କରିଥାଏ। ଠିକ୍ ସେମିତି ଆମେ ବି ଯେତେବେଳେ ଗୋଟେ ଦକ୍ଷତା ଟ୍ରେନିଂ ଦେଉଛୁ, ଆମେ ବି ଆଶା କରୁଛୁ ଯେ ଆମ ବେନିଫିସିଆରି ସେଇ ଦକ୍ଷତାକୁ ନେଇକି ଆଗକୁ କିଛି କରନ୍ତୁ, କିଛି ନିଜ ପାଇଁ ହଉ ସମାଜ ପାଇଁ ହଉ କିଛି ଭଲ କରିପାରନ୍ତୁ, ସେଇଟା ହିଁ ଆମର ଚେଷ୍ଟା ଥାଏ। ଆଉ ଏଇ ଦିଗରେ ବହୁତ ଗୁଡ଼ାଏ ଆମର ବେନିଫିସିଆରି ଅଛନ୍ତି ଯେଉଁମାନେ ନିଜ ଷ୍ଟାର୍ଟଅପ୍ ସେମାନେ ଷ୍ଟାର୍ଟ କରିଛନ୍ତି, ନିଜର ଗୋଟେ ବିୟୁଟି ପାର୍ଲର ହେଲା କିମ୍ବା ନିଜର ଗୋଟେ ଟେଲରିଂ ସପ୍ ସେମାନେ ଷ୍ଟାର୍ଟ କରିଛନ୍ତି। ଆଉ ନିଜେ ଷ୍ଟାର୍ଟ କରିବା ସାଙ୍ଗେ ସାଙ୍ଗେ ସେମାନେ ତାଙ୍କ ସାଙ୍ଗରେ ଯେଉଁମାନେ ପଢ଼ୁଥିଲେ, ତାଙ୍କ ସାଙ୍ଗରେ ଯେଉଁମାନେ ବେନିଫିସିଆରି ତାଲିମ ନେଉଥିଲେ, ତାଙ୍କୁ ବି ସେମାନେ ସେ ଜାଗାରେ ଏନଗେଜ୍ କରିପାରିଛନ୍ତି। ଏଇଟା ଗୋଟେ ବୋଲି ନୁହେଁ, କଳାହାଣ୍ଡି ଡିଷ୍ଟ୍ରିକ୍ଟର ବିଭିନ୍ନ ଏରିଆରେ, ଜୟପାଟଣା ଏରିଆରେ ଗୋଟେ ବେନିଫିସିଆରି ଆମର ଜଣେ ସେ ଗୋଟେ ତାଙ୍କ ନିଜ ବିୟୁଟି ପାର୍ଲର ଷ୍ଟାର୍ଟ କରିପାରିଲେ, ବେହେରା ଏରିଆରେ ଆମର କିଛି ଭଉଣୀମାନେ ସେମାନେ ତାଙ୍କର ଗୋଟେ ପ୍ରଡକ୍ସନ୍ ଗ୍ରୁପ୍ ଗୋଷ୍ଠୀ ରେଜିଷ୍ଟର କରିକି ସ୍କୁଲର ଡ୍ରେସ୍ ଆଉ ଅନ୍ୟାନ୍ୟ ଜିନିଷ ସେମାନେ ପ୍ରସ୍ତୁତ କରିକି ସେମାନେ ଜୀବିକା ମାନେ ଆର୍ନ କରିପାରିଲେ।

0: ତ ଏଇ କିଛିଟା ଜିନିଷ ଦେଖିଲା ପରେ ଆମକୁ ବହୁତ ଖୁସି ଲାଗେ ଆଉ ଏଇଟା ହିଁ ଆମର ସନ୍ତୁଷ୍ଟି।
1: ତେବେ ସ୍କିଲ ଇଣ୍ଡିଆ ଯୋଜନାକୁ ଆହୁରି ଲୋକାଭିମୁଖୀ କରିବା ପାଇଁ କ'ଣ ସବୁ ଆଉ ଆପଣଙ୍କର ଯୋଜନା ରହିଛି ସାର୍?
0: ସ୍କିଲ ଇଣ୍ଡିଆ କ'ଣ ହେଉଛି ନା, ବହୁତ ଲୋକ ଜାଣିପାରୁନାହାନ୍ତି ଆଉ ସେ ଦିଗରେ ହିଁ ଏକ୍ଚୁଆଲି ମୁଁ ଭାବୁଛି ଯେ ପ୍ରଚାର ପ୍ରସାର ହେବା କଥା। ବହୁତ ଗୁଡ଼ାଏ ଲୋକ ଏପର୍ଯ୍ୟନ୍ତ ଜାଣିପାରୁନାହାନ୍ତି ଯେ ମାନେ ଗଭର୍ଣ୍ଣମେଣ୍ଟ ତାଙ୍କୁ ଆତ୍ମନିର୍ଭର କରିବା ପାଇଁ କେଉଁ କେଉଁ ଜିନିଷ ଗୁଡ଼ାକ ସେ ଷ୍ଟାର୍ଟ କରିଛି। ନୋ ଡାଉଟ୍ ଗଭର୍ଣ୍ଣମେଣ୍ଟ ଚେଷ୍ଟା କରୁଛି, ବ୍ଲକ୍ ଲେଭେଲ୍ କାଉନ୍ସିଲିଂ କ୍ୟାମ୍ପ ଏବେ ଜଷ୍ଟ ହେଇଥିଲା, ତ ବିଭିନ୍ନ ପ୍ରକାର ଚେଷ୍ଟା ଚାଲିଛି। କିନ୍ତୁ ଏଇ ଦିଗରେ ଆଉ କିଛି ଅଧିକା କାମ ହେବା ଦରକାର ଯେଉଁ ଜାଗାରେ କି ଗ୍ରାସରୁଟ୍ ଲେଭେଲ୍ ତକ୍ ଏଇ ମେସେଜଟା ଯାଇପାରିବ ଯେ ସେମାନଙ୍କୁ ଗାଁ ସେଇ ଟ୍ରେଡିସନାଲ୍ କାମ ଛାଡ଼ିକି କିଛି ଅନ୍ୟ ଜିନିଷ କରିବାକୁ ପଡ଼ିବ ଯେଉଁ ଜାଗାରେ ସେମାନେ କିଛି ଅଧିକା ଉପାର୍ଜନ କରିପାରିବେ।
1: ତେବେ ଏଥିପାଇଁ ଯୁବପିଢ଼ିକୁ ଆପଣ କିଛି କହିବାକୁ ଚାହିଁବେ ସାର୍?
0: ଯୁବପିଢ଼ି ପାଇଁ ଗୋଟେ ହିଁ ମୋର କଥା ରହିବ ଯେ ସମସ୍ତେ ଆଜିକାଲି କ'ଣ ହେଉଛି ନା, ଜବ୍ କଥା ଚିନ୍ତା କରୁଛନ୍ତି ଯେ ସେମାନେ କେମିତି କି ଗଭର୍ଣ୍ଣମେଣ୍ଟ କିମ୍ବା ସେମି ପ୍ରାଇଭେଟ୍ କିମ୍ବା ପ୍ରାଇଭେଟ୍ର ଯାଇକି ଏନଗେଜ୍ ହେଇକି ଗୋଟେ 10ରୁ 4 ସେଇଠି ରହିକି କାମ କରିକି ପଳେଇ ଆସିବେ, ସେଇଟା ଯେ ସେତେ ଦୂର ସନ୍ତୁଷ୍ଟି ନୁହେଁ। ଯୁବପିଢ଼ିକୁ ମୋର ଗୋଟେ ସଜେସନ୍ ଏଇଟା ରହିବ ଯେ ସେମାନେ ନିଜ ଆଡ଼ୁ କିଛି ଗୋଟେ ଷ୍ଟାର୍ଟ କରନ୍ତୁ। ପ୍ରତ୍ୟେକ ଡିଷ୍ଟ୍ରିକ୍ଟରେ କିଛି ସ୍କିଲ୍ର ରିକ୍ୱାର୍ମେଣ୍ଟ ଥାଏ, କିଛି ମାର୍କେଟ୍ର ମାନେ ନିଡ୍ ଥାଏ, ସେଇଟାକୁ ସେମାନେ ଟିକେ ନିଜେ ଧ୍ୟାନ ଦେଇକି କିମ୍ବା ୱିଥ୍ ଦ ହେଲ୍ପ ଅଫ୍ ଡିଷ୍ଟ୍ରିକ୍ଟ ଆଡ଼ମିନିଷ୍ଟ୍ରେସନ୍, ଡିଷ୍ଟ୍ରିକ୍ଟ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ଅଛି, DIC ଅଛନ୍ତି, ତାଙ୍କ ସହିତ କଣ୍ଟାକ୍ଟ କରିକି ସେମାନେ କେଉଁ ଜିନିଷ କଲେ ବେଟର୍ ହେଇପାରିବ ସେଇଟା ଚିନ୍ତା କରିକି ନିଜେ ଗୋଟେ ଷ୍ଟାର୍ଟଅପ୍ କରିବା ପାଇଁ ଚିନ୍ତା କରନ୍ତୁ। ସେଇଟା ହିଁ ମୋ ହିସାବରେ ଗୋଟେ ବେଟର୍ ଅପରଚ୍ୟୁନିଟି ହେବ, ତାଙ୍କ ପାଇଁ ନୁହେଁ ବଟ୍ ସୋସାଇଟି ପାଇଁ। ସେମାନେ ନିଜ ସାଙ୍ଗେ ସାଙ୍ଗେ ଆଉ କିଛି ଲୋକଙ୍କୁ ନିଯୁକ୍ତି ଦେଇପାରିବେ, ତ ସେଇ ଜାଗାରେ ହିଁ ଆମ ସନ୍ତୁଷ୍ଟି ମିଳିବ।
1: ତେବେ ଏଇ ଯୋଜନା କାର୍ଯ୍ୟକାରୀ କରିବାରେ କ'ଣ ବିଶେଷ ଆହ୍ୱାନର ସମ୍ମୁଖୀନ ହେଲା ଭଳି ଆପଣଙ୍କୁ ଲାଗୁଛି କି ସାର୍?
0: ଦେଖନ୍ତୁ, ଲୋକଙ୍କ ଯେଉଁ ମାଇଣ୍ଡସେଟ୍ଟା ଥାଏ, କେହି ବି ତାଙ୍କ ନିଜ ଏରିଆରୁ ବାହାରିକି ଯିବା ପାଇଁ ଚାହୁଁନାହାନ୍ତି। ଏଇ ଜାଗାରେ ଆମେ ଯେଉଁଟା ଗୋଟେ ମେଜର୍ ପ୍ରୋବ୍ଲେମ୍ ଆମେ ଫେସ୍ କରୁଛୁ, ଆମେ ଇଣ୍ଟରାକ୍ଟ ହେଲା ଟାଇମ୍ରେ ଆମକୁ ବହୁତ କନ୍ଭିନ୍ସ କରିବାକୁ ପଡ଼ୁଛି ଲୋକଙ୍କୁ, ସେମାନେ ତାଙ୍କ ଏରିଆ ଶିଖି ସାରିଲା ପରେ ବି ସେମାନେ ନିଜ ଏରିଆ ଛାଡ଼ିକି ଅନ୍ୟ ଏରିଆରେ ଅପରଚ୍ୟୁନିଟି ଥିଲେ ବି ସେମାନଙ୍କୁ ଯିବା ପାଇଁ ସେମାନେ ଇଣ୍ଟରେଷ୍ଟେଡ୍ ହେଉନାହାନ୍ତି। ତ ସେଇ ଗୋଟେ ହିଁ ଜିନିଷ ଟିକେ ଲୋକେ ନିଜ ଆଡ଼ୁ ଚିନ୍ତା କରିକି ଟିକେ ମାଇଣ୍ଡସେଟ୍ ଚେଞ୍ଜ କରିବା ପାଇଁ ଯେଉଁ ଚେଷ୍ଟା ହେବା କଥା, ସେଇଟା ଗୋଟେ ହିଁ ଜିନିଷ ଲ୍ୟାକ୍ ରହିଯାଉଛି ଏଇ ଜାଗାରେ।
1: ତେବେ ଶେଷରେ ସାର୍ କ'ଣ ବାର୍ତ୍ତା ଦେବାକୁ ଚାହିଁବେ ଆମ ଶ୍ରୋତା ବନ୍ଧୁମାନଙ୍କୁ?
0: ମୁଁ ସମସ୍ତଙ୍କୁ ଏଇଟା ହିଁ କହିବାକୁ ଚାହୁଁଛି ଯେ ଏଇ ସମୟରେ ଭାରତ ମେକ୍ ଇନ୍ ଇଣ୍ଡିଆ, ସ୍କିଲ୍ ଇଣ୍ଡିଆ ଉପରେ ବହୁତ କାମ କରୁଛି ଆଉ ସମସ୍ତେ ତାର ଗୋଟେ ପାର୍ଟ ହେବା ପାଇଁ ଚେଷ୍ଟା କରନ୍ତୁ। ନିଜେ ଟ୍ରେନିଂ ନେବା ସଙ୍ଗେ ସଙ୍ଗେ ଗୋଟେ ଛୋଟ ଷ୍ଟାର୍ଟଅପ୍, କୌଣସି ଗୋଟେ ପ୍ରୋଜେକ୍ଟ ନେଇକି ଆରମ୍ଭ କରିବା ପାଇଁ ଟ୍ରାଏ କରନ୍ତୁ, ସୋ ଦେଟ୍ ଆମର ଏଇ ଯେଉଁ ଚେଷ୍ଟାଟା ଅଛି ସେଇଟା ସଫଳ ହେଇପାରିବ।
1: ବହୁତ ସୁନ୍ଦର ବାର୍ତ୍ତା ସାର୍, ଆପଣଙ୍କର ବହୁମୂଲ୍ୟ ସମୟ ଦେଇ ଆପଣ ସ୍କିଲ୍ ଇଣ୍ଡିଆ ସମ୍ପର୍କରେ ଆମ ସହ ଆଲୋଚନା କଲେ। ଏହି ଆଲୋଚନାରୁ ନିଶ୍ଚିତ ଭାବରେ ଆମର ଯୁବପିଢ଼ି ପ୍ରେରଣା ପାଇବେ। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ନମସ୍କାର।
0: ଧନ୍ୟବାଦ, ନମସ୍କାର।
1: ଶ୍ରୋତାବନ୍ଧୁ, ଆମେ କଥା ହେଉଥିଲେ ଜନଶିକ୍ଷଣ ସଂସ୍ଥାନ କଳାହାଣ୍ଡିର ନିର୍ଦ୍ଦେଶକ ସୁବ୍ରତ କୁମାର ତ୍ରିପାଠୀଙ୍କ ସହ। ଏବେ ଆସନ୍ତୁ ଶୁଣିବା ସ୍କିଲ୍ ଇଣ୍ଡିଆ ମିଶନରେ ତାଲିମ ନେଇ ସ୍ୱାବଲମ୍ବୀ ହୋଇଥିବା ଜଣେ ଯୁବତୀଙ୍କୁ। ସେ ହେଉଛନ୍ତି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବେହେରା ଗ୍ରାମର ଦୁର୍ଲଭି ହଂସ।
2: ମୋର ନାମ ଦୁର୍ଲଭି ହଂସ, ବେହେରା ଗ୍ରାମ କଳାହାଣ୍ଡିରେ ମୋର ଘର। ଏବେ ମୁଁ ଯୁକ୍ତ 3 ଶେଷ ବର୍ଷ ପଢ଼ିବା ସହ ସିଲେଇ କାମ କରୁଛି। ଏଥିପାଇଁ ଭାରତ ସରକାରଙ୍କ ସ୍କିଲ୍ ଇଣ୍ଡିଆ ମିଶନ ମୋତେ ସାହାଯ୍ୟ କରିଛି। ଦନପାଟ ଯୁବ ସେବା ସଂଗଠନ ବେହେରା, ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ୍ ଅର୍ଗାନାଇଜେସନ ମୁଣ୍ଡ୍ରାଗୁଡ଼ା ଏବଂ ଜନଶିକ୍ଷଣ ସଂସ୍ଥା ଭବାନୀପାଟଣା ସହଯୋଗରେ ସ୍କିଲ୍ ଇଣ୍ଡିଆ ମିଶନ ଅଧୀନରେ ଆମ ଅଞ୍ଚଳର ଯୁବତୀ ଓ ମହିଳାଙ୍କୁ ସିଲେଇ ତାଲିମ ପ୍ରଦାନ କରାଯାଇଛି। ଏଥିରେ ତାଲିମ ଗ୍ରହଣ କରି ଆମେ ସଶକ୍ତ, ଆତ୍ମନିର୍ଭର, ସଂଗଠିତ ଓ ସ୍ୱାବଲମ୍ବୀ ହୋଇପାରିଛୁ। ଆମେ ପ୍ରାକ୍ ବିଦ୍ୟାଳୟ ପୋଷାକ, ବିଦ୍ୟାଳୟ ପୋଷାକ, ରେଡିମେଡ୍ ପୋଷାକ ଓ ବ୍ୟାଗ୍ ତିଆରି କରି ରୋଜଗାରକ୍ଷମ ହୋଇପାରିଛୁ। ସଂଗଠିତ ଭାବେ କାମ କରିବାକୁ ଆମେ ଦନପାତ ଉତ୍ପାଦକ ଗୋଷ୍ଠୀ ଗଠନ କରିଛୁ, ଏଥିପାଇଁ ସରକାର ସହାୟତା ବି ମିଳିଛି। ବର୍ତ୍ତମାନ ଆମ ଗୋଷ୍ଠୀରେ 300 ଜଣ ମହିଳା କାର୍ଯ୍ୟରତ ଅଛନ୍ତି। ନିକଟ ଅତୀତରେ ଆମେ ମିଶନ ଶକ୍ତି ବିଭାଗ ତରଫରୁ ତ୍ରିରଙ୍ଗା ପତାକା କାର୍ଯ୍ୟଦେଶ ପାଇଁ ସିଲେଇ କରି BLF ମାଧ୍ୟମରେ ଜିଲ୍ଲା ପ୍ରଶାସନଙ୍କୁ ଯୋଗାଇ ଦେଇଛୁ। ତତ୍ ସହିତ ଧର୍ମଗଡ଼ ବ୍ଲକର 21 ଗୋଟି

0: ପ୍ରାଥମିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୋଷାକ ସିଲେଇ କରି ବଣ୍ଟନ କରିଥିଲୁ। ସ୍ଥାନୀୟ ବଜାରରେ ମଧ୍ୟ ଆମ ସିଲେଇ ବ୍ୟାଗ୍ର ଚାହିଦା ରହିଛି। ମୋଟାମୋଟି ଭାବେ ସ୍କିଲ୍ ଇଣ୍ଡିଆ ମିଶନ ଆମକୁ ସଶକ୍ତ ସ୍ୱାବଲମ୍ବୀ କରିଛି, ଏଣୁ ସରକାରଙ୍କୁ ଧନ୍ୟବାଦ। କାର୍ଯ୍ୟକ୍ରମ ଶୁଣିଥିବା ଯୁବତୀ ଯୁବକମାନେ ସ୍କିଲ୍ ଇଣ୍ଡିଆ ମାଧ୍ୟମରେ ତାଲିମ ନେଇ ନିଜ ଭବିଷ୍ୟତ ଗଢ଼ିବା ସହ ଦେଶକୁ ସମୃଦ୍ଧ କରିବେ ବୋଲି ମୋର ଆଶା।
1: ଶ୍ରୋତା ବନ୍ଧୁ ଶୁଣୁଥିଲେ ସ୍କିଲ୍ ଇଣ୍ଡିଆ ମିଶନରେ ତାଲିମ ନେଇ ସ୍ୱାବଲମ୍ବୀ ହୋଇଥିବା ଦୁର୍ଲଭୀ ହଂସକୁ। ଶ୍ରୋତା ବନ୍ଧୁ, ସ୍କିଲ୍ ଇଣ୍ଡିଆ ମିଶନ ଭାରତକୁ ଆତ୍ମନିର୍ଭରଶୀଳ କରିବା ପାଇଁ ଏକ ଦୃଢ଼ ପଦକ୍ଷେପ। ଯଦି ଯୁବପିଢ଼ି ନିଜ ଆଗ୍ରହ ଏବଂ କ୍ଷମତା ଅନୁଯାୟୀ ତାଲିମ ପାଆନ୍ତି, ତେବେ ସେମାନେ କେବଳ ନିଜର ଜୀବିକା ଅର୍ଜନ କରିପାରିବେ ନାହିଁ, ବରଂ ଦେଶର ବିକାଶରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇପାରିବେ। ଆଜିର ପ୍ରତିଯୋଗିତାମୂଳକ ଯୁଗରେ ଦକ୍ଷତା ହେଉଛି ସଫଳତାର ଚାବିକାଠି। ଯଦି ଭାରତକୁ ବିଶ୍ୱଗୁରୁ କରିବାର ଅଛି, ତେବେ ଆମ ଯୁବପିଢ଼ି କୁଶଳୀ, ସ୍ୱାବଲମ୍ବୀ ଏବଂ ନବସୃଜନଶୀଳ ହେବା ଅତ୍ୟନ୍ତ ଜରୁରୀ। ସ୍କିଲ୍ ଇଣ୍ଡିଆ ମିଶନ ଏହି ଦିଗରେ ଏକ ଯୁଗାନ୍ତକାରୀ ପ୍ରୟାସ, ଯାହା ଭାରତର ଏକ ସୁବର୍ଣ୍ଣ ଭବିଷ୍ୟତ ପାଇଁ ପଥ ପ୍ରଶସ୍ତ କରୁଛି। ଶ୍ରୋତାବନ୍ଧୁ, ଆଜି ତ ସମୟ ହୋଇଯାଇଛି ଉଦୟ ଭାରତ କାର୍ଯ୍ୟକ୍ରମକୁ ଏଇଠି ରଖିବା। କାର୍ଯ୍ୟକ୍ରମ କେମିତି ଲାଗିଲା ଆମକୁ ଚିଠିଟିଏ ନିଶ୍ଚୟ ଲେଖିବେ। ଆମକୁ ଚିଠି ଲେଖିବାର ଠିକଣା ହେଉଛି ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା, ପିନ୍ 7660001। ଆମକୁ ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ଆପଣ ମତ ଦେଇପାରିବେ। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895994143। ଏବେ ମୋତେ ବିଦାୟ ଦିଅନ୍ତୁ। ଆଜିର ଉଦୟ ଭାରତ ସହ ଥିଲି ମୁଁ ସୁଧୀର କୁମାର ଧମରା ମାଝୀ। ନମସ୍କାର।

ଶ୍ରୋତାବନ୍ଧୁ ପ୍ରଚାର କଲୁ ଭାରତ ସରକାରଙ୍କର ବିଭିନ୍ନ ଉନ୍ନୟନମୂଳକ ଯୋଜନାକୁ ନେଇ କାର୍ଯ୍ୟକ୍ରମ ଉଦୟ ଭାରତ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ।

ଆକାଶବାଣୀ ଭବାନୀପାଟଣା, ସମୟ ଅପରାହ୍ନ 5:30। ଶ୍ରୋତାବନ୍ଧୁ, ଏ ସମୟଟି ଯୁବଶ୍ରୋତାଙ୍କର। ତେବେ ଆସନ୍ତୁ ଶୁଣିବା ଯୁବଶ୍ରୋତା।

0: ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ତେବେ ତା ପୂର୍ବରୁ କିଛି ସୂଚନା।
1: ଦଶ ଲକ୍ଷର ଲଟ୍ରି ମତେ ୱାଓ
2: ହସିଲା। ନକଲି ଅଫର୍ସ ପ୍ରତି ସାବଧାନ।
3: ଆର୍‌ବିଆଇ କହେ
4: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
5: ତିନିଟା କଲେଜରେ
6: ବ୍ୟସ୍ତ ହଉନା,
5: ଫିସ୍ ତ ଦେଖ।
7: କ'ଣ ଖବର,
8: କ'ଣ ହେଲା?
6: ଫିସ୍ର ଟେନସନ୍।
8: ରାହୁଲର ବ୍ୟାଙ୍କ ଆକାଉଣ୍ଟ ତ ଅଛି, ତ ରାସ୍ତା କ୍ଲିୟର। ବ୍ୟାଙ୍କରୁ ଆବଶ୍ୟକ ଅନୁଯାୟୀ ଷ୍ଟୁଡେଣ୍ଟ ଏଜୁକେସନ୍ ଲୋନ୍ ଇଜିଲି ମିଳିବ, ଯେଉଁଥିରେ 4 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନୋ କୋଲାଟ୍ରାଲ।
5: ସିଏ କୋଉଠି
8: ମିଠା?
9: ଆର୍‌ବିଆଇ କହେ
3: କର ସଠିକ୍ ଆରମ୍ଭ, ହୁଅ ଫାଇନାନ୍ସିଆଲି ସ୍ମାର୍ଟ।

ନମସ୍କାର ଶ୍ରୋତା ବନ୍ଧୁ, ଶୁଭ ସନ୍ଧ୍ୟା। ଆଶା କରୁଛି ଆପଣ ସମସ୍ତେ ଭଲ ଅଛନ୍ତି। ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଆମ ସମସ୍ତଙ୍କ ପ୍ରିୟ କାର୍ଯ୍ୟକ୍ରମ ମନୋରଞ୍ଜନରେ। ଆଜିର ଏହି ସୁନ୍ଦର ସନ୍ଧ୍ୟାରେ ମୁଁ ଆପଣଙ୍କ ପ୍ରିୟ ଯୁବସାଥୀ ଲିପ୍ସା। କିଛି ମୁହୂର୍ତ୍ତ ହସିବା ପାଇଁ, କିଛି ମୁହୂର୍ତ୍ତ ନିଜକୁ ଭୁଲିଯିବା ପାଇଁ, ଆଉ କିଛି ମୁହୂର୍ତ୍ତ ମନର ଦୁଆର ଖୋଲି ଖୁସିକୁ ଭିତରକୁ ଆମନ୍ତ୍ରଣ କରିବା ପାଇଁ। କାରଣ ଜୀବନର ଦୌଡ଼ ଭିତରେ, ଆମର ଚାପ ଭିତରେ, ଦାୟିତ୍ୱର ଭିଡ଼ ଭିତରେ ମନକୁ ଟିକିଏ ହସିବାର ସୁଯୋଗ ଦେବା ମଧ୍ୟ ତ ଦରକାର। କେବେ ଗୋଟିଏ ପୁରୁଣା ଗୀତ ଆମକୁ ନେଇଯାଏ ସ୍ମୃତିର ଗଳିରେ, କେବେ ଗୋଟିଏ ମଜାଦାର କଥା ମୁହଁରେ ହସ ଆଣିଦିଏ, କେବେ ଜଣେ କଳାକାରଙ୍କ ଅଭିନୟ ଆମକୁ ମନ୍ତ୍ରମୁଗ୍ଧ କରିଦିଏ, ଆଉ କେବେ ଗୋଟିଏ ଛୋଟ ଘଟଣା ହିଁ ଦିନଟାକୁ ସୁନ୍ଦର କରିଦିଏ। ଶ୍ରୋତା ବନ୍ଧୁ, ମନୋରଞ୍ଜନ କେବଳ ହସ ନୁହେଁ, ମନୋରଞ୍ଜନ ହେଉଛି ମନକୁ ହାଲକା କରିବାର ଏକ ସୁନ୍ଦର ଅବସର। ଆଉ ସେହି ଖୁସିର ମୁହୂର୍ତ୍ତକୁ ଆପଣଙ୍କ ଘର ଅଗଣା ପର୍ଯ୍ୟନ୍ତ ନେଇ ଆସିବା ପାଇଁ ଆପଣଙ୍କ ପ୍ରିୟ ଗୀତ, ମଜାଦାର ଘଟଣା, ମନୋରଞ୍ଜନ ଜଗତର ରୋଚକ କଥା ଓ ଆନନ୍ଦର ଅନେକ ରଙ୍ଗ ନେଇ ଆମେ ପହଞ୍ଚିଛୁ ଆପଣଙ୍କ ପାଖରେ। ଏହା ହେଉଛି ଆମ ସମସ୍ତଙ୍କ ପ୍ରିୟ କାର୍ଯ୍ୟକ୍ରମ ମନୋରଞ୍ଜନୀ, ଯେଉଁଠି ମନ ହସିବ, ସ୍ମୃତି ହସିବ, ଆଉ ଆପଣଙ୍କ ମୁହଁରେ ଆସିବ ଏକ ଛୋଟ ହସ। ଆଜିର ଏହି ସୁନ୍ଦର ସମୟରେ ଆପଣ ଯେଉଁଠି ଥାନ୍ତୁ, ଘରେ, କାମରେ, ଯାତ୍ରା ପଥରେ କିମ୍ବା ନିଜ ପ୍ରିୟ ଲୋକଙ୍କ ସହ, ଟିକିଏ ସମୟ ପାଇଁ ସବୁ ଚିନ୍ତାକୁ ଦୂରେଇ ଦିଅନ୍ତୁ। କାରଣ ଏହି ସମୟଟା କେବଳ ଆପଣଙ୍କର, ଏହି ସମୟଟା ହସିବାର, ଏହି ସମୟଟା ଗୀତରେ ହଜିଯିବାର, ଏବଂ ଏହି ସମୟଟା ହେଉଛି ମନୋରଞ୍ଜନର। ତେବେ ଆଉ ବିଳମ୍ବ କାହିଁକି, ଚାଲନ୍ତୁ ମନୋରଞ୍ଜନର ପ୍ରଥମ ପୃଷ୍ଠା ଖୋଲିବା ଆଉ ଆରମ୍ଭ କରିବା ଏକ ମନ ଛୁଆଁ ସୁର ସହିତ। ତେବେ ଶୁଣୁଥାନ୍ତୁ ଆପଣଙ୍କ ଅତି ଆପଣାର କାର୍ଯ୍ୟକ୍ରମ ମନୋରଞ୍ଜନୀ, ଯେଉଁଠି ପ୍ରତ୍ୟେକ ସୁର କହିବ ହସନ୍ତୁ, କାରଣ ଜୀବନ ଟିକିଏ ଖୁସିର ମଧ୍ୟ ହକଦାର।

ସୁରିଲା ଗୀତ ପରି ପୁଣି ଥରେ ସମସ୍ତଙ୍କୁ କାର୍ଯ୍ୟକ୍ରମର ଏହି ପର୍ଯ୍ୟାୟରେ ସ୍ୱାଗତ କରୁଛି। ବନ୍ଧୁଗଣ, କଳ୍ପନା କରନ୍ତୁ, ଆଜିଠାରୁ ପ୍ରାୟ 90 ବର୍ଷ ପଛକୁ ଚାଲି ଯାଇଛନ୍ତି ଆପଣ। ସମୟ ହେଉଛି 1930 ଦଶକର ଏକ ସାଧାରଣ ସନ୍ଧ୍ୟା। ଭାରତ ତେବେ ବ୍ରିଟିଶ ଶାସନ ଅଧୀନରେ ଗାଁ ମାଟି ରାସ୍ତାରେ ଧୀରେ ଧୀରେ ଘରକୁ ଫେରୁଛନ୍ତି ଲୋକମାନେ। କେଉଁଠି ଚୁଲିରେ ରାତିର ଖାଦ୍ୟ ରନ୍ଧା ହେଉଛି, କେଉଁଠି ଗୋଟିଏ ପରିବାର ଦିନର କାମ ଶେଷ କରି ଦ୍ୱାର ଆଗରେ ବସିଛନ୍ତି। କିନ୍ତୁ ଆଜିର ଭଳି ଟେଲିଭିଜନ ନାହିଁ, ମୋବାଇଲ ନାହିଁ, ଇଣ୍ଟରନେଟ୍ ନାହିଁ, ସୋସିଆଲ ମିଡିଆ ନାହିଁ, ସିନେମା ହଲ୍ ମଧ୍ୟ ପ୍ରତ୍ୟେକ ଗାଁର ମନୋରଞ୍ଜନର ଅଂଶ ନୁହେଁ। ତେବେ ପ୍ରଶ୍ନ ହେଉଛି, ସେ ସମୟର ଲୋକମାନେ ମନୋରଞ୍ଜନ କରୁଥିଲେ କେମିତି? ଉତ୍ତରଟି କେବଳ ମନୋରଞ୍ଜନର କାହାଣୀ ନୁହେଁ, ଏହା ହେଉଛି ଗୀତର କାହାଣୀ, ନାଟକର କାହାଣୀ, ପାଲ ଦାସକାଠିଆ ଓ ଯାତ୍ରାର କାହାଣୀ, କବିତାର କାହାଣୀ। ଆଉ ଧୀରେ ଧୀରେ ଏହି ସବୁ ମାଧ୍ୟମ କିପରି ଲୋକଙ୍କ ମନରେ ଦେଶ, ସମାଜ, ସ୍ୱାଧୀନତାର ଭାବନାକୁ ଜାଗ୍ରତ କରିବାର ଏକ ମାଧ୍ୟମ ହେଉଥିଲା, ସେହି କାହାଣୀ। ଆସନ୍ତୁ ଆଜିର ଏହି ଯାତ୍ରାରେ ଆମେ ଫେରିଯିବା ସେହି ଭାରତକୁ। ଗତକାଲି ଆମେ ଆମର ସ୍ୱାଧୀନତା ଦିବସ ପାଳନ କରିଛୁ, ଆଜି ଜାଣିବା ସେହି ସମୟରେ ଲୋକଙ୍କର ମନୋରଞ୍ଜନକୁ ନେଇ ଭାବନାକୁ। ସେହି ସମୟର ମନୋରଞ୍ଜନର ସବୁଠାରୁ ବଡ଼ ମଞ୍ଚ ଥିଲା ସମାଜ ନିଜେ। ଘର ଅଗଣା, ଗାଁ ଦାଣ୍ଡ, ମନ୍ଦିର ପ୍ରାଙ୍ଗଣ, ମେଲା ପଡ଼ିଆ, ନଦୀକୂଲ, ଏହି ସବୁ ସ୍ଥାନ ହେଇଯାଉଥିଲା ମନୋରଞ୍ଜନର ମଞ୍ଚ। ଲୋକମାନେ ଗୀତ ଗାଉଥିଲେ, କାହାଣୀ ଶୁଣୁଥିଲେ, ପୁରାଣ, ଇତିହାସ ଓ ଲୋକକଥା ଶୁଣୁଥିଲେ। ପର୍ବପର୍ବାଣୀର ମେଲା ବସୁଥିଲା, ଯାତ୍ରା ହେଉଥିଲା, ନାଟକ ହେଉଥିଲା, କେଉଁଠି ପାଲା, କେଉଁଠି ଦାସକାଠିଆ, କେଉଁଠି ପୁତୁଲି ନାଚ। ମନୋରଞ୍ଜନର ଏହି ରୂପଗୁଡ଼ିକ ମଧ୍ୟରେ ଏକ ବିଶେଷତା ଥିଲା, ଦର୍ଶକ କେବଳ ଦର୍ଶକ ନଥିଲେ, ସେମାନେ ମଧ୍ୟ ସେହି ପରିବେଶର ଅଂଶ ଥିଲେ। ଗୋଟିଏ ଗୀତ ଆରମ୍ଭ ହେଲେ ଅନ୍ୟମାନେ ସାଥୀ ହେଉଥିଲେ, ନାଟକ ହେଲେ ଦର୍ଶକ ହସୁଥିଲେ, କାନ୍ଦୁଥିଲେ, ତାଲି ଦେଉଥିଲେ, ଗୋଟିଏ କାହାଣୀ ଶେଷ ହେଲେ ତାହା ପରଦିନ ଅନ୍ୟ ଗାଁରେ ଆଉ ଥରେ କୁହାଯାଉଥିଲା। ଏହା ଥିଲା ଏକ ମୌଖିକ ସଂସ୍କୃତି ଯେଉଁଠାରେ କଥା, ସୁର ଓ ଅଭିନୟ ଥିଲା ସ୍ମୃତି ସଂରକ୍ଷଣର ମାଧ୍ୟମ। ଭାରତୀୟ ଜୀବନରେ ଗୀତ କେବଳ ଗୀତ ନୁହେଁ, କ୍ଷେତ୍ର କାମ କରିବା ସମୟର ଗୀତ, ବିବାହରେ ଗୀତ, ପର୍ବରେ ଗୀତ, ଭକ୍ତିରେ ଗୀତ, ବିରହରେ ଗୀତ, କେବେ କେବେ ସମାଜର ଦୁଃଖ ଓ ଆଶାରେ ମଧ୍ୟ ଗୀତ। ଗ୍ରାମୀଣ ଲୋକଗୀତରେ ସ୍ଥାନୀୟ ଜୀବନର ଚିତ୍ର ରହୁଥିଲା। ଚାଷୀର ଜୀବନ, ପ୍ରେମ, ପରିବାର, ଋତୁ, ପର୍ବପର୍ବାଣୀ ସବୁକିଛି ଗୀତରେ ଆସୁଥିଲା। ଆଉ ଯେତେବେଳେ ଦେଶର ପରିସ୍ଥିତି ବଦଳିବାକୁ ଲାଗିଲା, କେତେକ ଗୀତରେ ମଧ୍ୟ ଆସିଲା ଦେଶପ୍ରେମ, ସ୍ୱଦେଶୀ ଭାବନା ଓ ଜାଗରଣର ସ୍ୱର। ବିଶେଷ କରି 1905 ମସିହାର ବଙ୍ଗଭଙ୍ଗ ବିରୋଧୀ ସ୍ୱଦେଶୀ ଆନ୍ଦୋଳନ ସମୟରେ ଦେଶପ୍ରେମୀ ଗୀତ ଲୋକମାନଙ୍କ ମଧ୍ୟରେ ଭାବନା ଓ ଆନ୍ଦୋଳନର ସନ୍ଦେଶ ପହଞ୍ଚାଇବାର ଏକ ମାଧ୍ୟମ ହୋଇଥିଲା। ରବୀନ୍ଦ୍ରନାଥ ଟେଗୋର ସମେତ ଅନେକ କବି ଓ ଗୀତିକାର ଏହି ସମୟର ଦେଶପ୍ରେମୀ ସାଂସ୍କୃତିକ ପରିବେଶରେ ଅବଦାନ କରିଥିଲେ। ଏଠାରେ ଗୋଟିଏ କଥା ମନେ ରଖିବା ଦରକାର, ପ୍ରତ୍ୟେକ ଲୋକଗୀତ ରାଜନୈତିକ ଗୀତ ନଥିଲା, କିନ୍ତୁ ଲୋକଙ୍କ ପାଖରେ ଶୀଘ୍ର ପହଞ୍ଚିଥିବାରୁ ଗୀତ ଏକ ଶକ୍ତିଶାଳୀ ସାଂସ୍କୃତିକ ମାଧ୍ୟମ ହୋଇପାରିଥିଲା। ଏବେ ଆସନ୍ତୁ ଓଡ଼ିଶାକୁ। ଯୁବବନ୍ଧୁ, ଓଡ଼ିଶାର ସାଂସ୍କୃତିକ ପରମ୍ପରାରେ ପାଲା ଓ ଦାସକାଠିଆର ସ୍ଥାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଦୁଇଜଣ କଳାକାର ହାତରେ ଦାସକାଠିଆ, ସ୍ୱର ଲୟ, ମଝିରେ ହାସ୍ୟ, କାହାଣୀ, ଶିକ୍ଷା ଓ ସନ୍ଦେଶ, ଏହି ଥିଲା ଏକ ଚଳନ୍ତି ଲୋକମଞ୍ଚ। ପାଲାରେ ପୁରାଣ, ଧର୍ମ, ନୀତି ଓ ସାମାଜିକ ମୂଲ୍ୟବୋଧର କାହାଣୀ ଆସୁଥିଲା। ଦାସକାଠିଆ ମଧ୍ୟ ଗୀତ, କଥା ଓ ହାସ୍ୟର ମାଧ୍ୟମରେ ଲୋକଙ୍କୁ ଆକର୍ଷିତ କରୁଥିଲା। ଏହି ଲୋକକଳାଗୁଡ଼ିକର ମହତ୍ତ୍ୱ କେବଳ ମନୋରଞ୍ଜନରେ ନଥିଲା, ଏଗୁଡ଼ିକ ମୌଖିକ ସାହିତ୍ୟ, ମାନବିକତା, ଭାଇଚାରା ଓ ସାମାଜିକ ମୂଲ୍ୟବୋଧ ପ୍ରସାରରେ ମଧ୍ୟ ଭୂମିକା ନେଇଥିଲା। କଳ୍ପନା କରନ୍ତୁ, ଗାଁ ଦାଣ୍ଡରେ ରାତି, ଚାରିପଟେ ଲଣ୍ଠନର ଆଲୋକ, ଛୋଟ ପିଲାମାନେ ସାମ୍ନାରେ ବସିଛନ୍ତି, ବୟସ୍କମାନେ ପଛରେ, କଳାକାର ଗୀତ ଆରମ୍ଭ କରୁଛନ୍ତି, ପ୍ରଥମେ ହସ, ତାପରେ କାହାଣୀ, କାହାଣୀ ଭିତରେ ଏକ ନୀତି, ଆଉ ନୀତି ଭିତରେ ସମାଜକୁ ଭାବିବାର ଏକ ପ୍ରଶ୍ନ, ଏହିଠାରେ ଥିଲା ଲୋକ କଳାର ଶକ୍ତି। ଭାରତୀୟ ମନୋରଞ୍ଜନର ଆଉ ଏକ ବଡ଼ ଅଂଶ ଥିଲା ନାଟକ। ହଁ ବନ୍ଧୁଗଣ, ପୌରାଣିକ କାହାଣୀ, ଐତିହାସିକ ଚରିତ୍ର, ସାମାଜିକ ସମସ୍ୟା ସବୁ ନାଟକର ବିଷୟ ହୋଇପାରୁଥିଲା। ବିଶେଷ କରି ବଙ୍ଗର ଯାତ୍ରା ଓ ନାଟ୍ୟ ପରମ୍ପରା ସ୍ୱଦେଶୀ ଯୁଗରେ ଜାତୀୟବାଦୀ ଭାବନା ପ୍ରକାଶର ଏକ ମଞ୍ଚ ହୋଇଥିଲା। ବନ୍ଧୁଗଣ, ଗବେଷଣାରୁ ଜଣାଯାଏ 1905 ମସିହାରୁ 1912 ମସିହା ପର୍ଯ୍ୟନ୍ତର ସମୟରେ

ଯାତ୍ରା, ନାଟକ ଓ ଗୀତ ପରିବେଷଣ ମାଧ୍ୟମରେ ଜାତୀୟତାର ଭାବନା ଦର୍ଶକଙ୍କ ମନରେ ପହଞ୍ଚୁଥିଲା। ଏଠାରେ ମଧ୍ୟ ଗୋଟିଏ ସୂକ୍ଷ୍ମ କଥା ଅଛି। ନାଟକ ସବୁବେଳେ ସିଧାସଳଖ ରାଜନୀତି କହୁନଥିଲା, କେବେ ଇତିହାସର ଗୋଟିଏ ସାହସୀ ଚରିତ୍ର ମାଧ୍ୟମରେ ଦର୍ଶକଙ୍କୁ ସାହସର ଅର୍ଥ ବୁଝାଉଥିଲା, କେବେ ଅନ୍ୟାୟ ବିରୋଧରେ ଠିଆ ହେବାର ଭାବନା ଆସୁଥିଲା, କେବେ ଦେଶୀ ସଂସ୍କୃତି ଓ ଆତ୍ମସମ୍ମାନର କଥା ଉଠୁଥିଲା। ଅର୍ଥାତ୍ କାହାଣୀ ମଞ୍ଚରେ ଥିଲା, କିନ୍ତୁ ପ୍ରଶ୍ନଟି ଦର୍ଶକଙ୍କ ମନରେ ରହିଯାଉଥିଲା। ଗୀତ ସହିତ କବିତା ମଧ୍ୟ ଜାଗରଣର ଏକ ଶକ୍ତିଶାଳୀ ମାଧ୍ୟମ ହୋଇଥିଲା। ଯୁବବନ୍ଧୁ, କବିତା ପଢା ଯାଉଥିଲା ସଭାରେ, ସାହିତ୍ୟିକ ଆଶ୍ରାରେ, ସାମାଜିକ ସମାବେଶରେ, କେବେ କେବେ ସାଧାରଣ ଲୋକଙ୍କ ମଧ୍ୟରେ। କବିତାର ଶକ୍ତି ହେଉଛି ଅଳ୍ପ ଶବ୍ଦ ଭିତରେ ଗଭୀର ଭାବନା। ଦେଶ, ମାଟି, ମାତୃଭୂମି, ସ୍ୱାଭିମାନ, ଅନ୍ୟାୟ ଓ ଆଶା, ଏହି ସବୁ ଭାବନା କବିତା ମାଧ୍ୟମରେ ଲୋକ ମନରେ ସ୍ଥାନ ପାଇପାରୁଥିଲା। ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ବନ୍ଦେ ମାତରମ୍ ମଧ୍ୟ ଏହି ଦୀର୍ଘ ଦେଶପ୍ରେମ ଗୀତ ପରମ୍ପରାର ଏକ ଐତିହାସିକ ଅଂଶ ହୋଇଯାଉଥିଲା। କିନ୍ତୁ ମନେ ରଖନ୍ତୁ, ସେ ସମୟର ଭାରତ ଏକ ଭାଷାର ଭାରତ ନଥିଲା। ଅନେକ ଭାଷା, ଅନେକ ଉପଭାଷା, ଅନେକ ଅଞ୍ଚଳ ଓ ଅନେକ ପରମ୍ପରା, ସେଥିପାଇଁ ଜାତୀୟ ଭାବନା ମଧ୍ୟ ବିଭିନ୍ନ ଭାଷା ଓ ସଂସ୍କୃତିର ସୁରରେ ପ୍ରକାଶ ପାଇଥିଲା। ଭାରତର ସାମୂହିକ ଗାନର ପରମ୍ପରା ବହୁ ପୁରୁଣା। କୀର୍ତ୍ତନ ହେଉ କି ଭଜନ, ଲୋକମାନେ ଏକାଠି ହେଉଥିଲେ, ଗାଉଥିଲେ, ଶୁଣୁଥିଲେ। ଏହି ସମାବେଶ ଗୁଡ଼ିକର ମୂଲ ଉଦ୍ଦେଶ୍ୟ ସବୁବେଳେ ରାଜନୈତିକ ନଥିଲା, ସେଗୁଡ଼ିକ ଧାର୍ମିକ ଓ ସାଂସ୍କୃତିକ ଜୀବନର ସ୍ୱାଭାବିକ ଅଂଶ ଥିଲା। କିନ୍ତୁ ଏକାଠି ହେବାର ଅଭ୍ୟାସ, ସାମୂହିକ ଗାନ ଓ ମୌଖିକ ଭାବେ ଭାବନାର ପ୍ରସାର କରିବା ଶକ୍ତି ଏହି ସାଂସ୍କୃତିକ ପରମ୍ପରାକୁ ବିଶେଷ ମହତ୍ତ୍ୱ ଦେଇଥିଲା। ଅର୍ଥାତ୍ ମନୋରଞ୍ଜନ ଓ ସାମାଜିକ ଜୀବନ ଦୁଇଟି ଅଲଗା ଦୁନିଆ ନଥିଲା, ସେମାନେ ପରସ୍ପର ସହିତ ଜଡିତ ଥିଲେ। ଏବେ ଆସନ୍ତୁ ଏକ ଛୋଟ କଳ୍ପନାର ଯାତ୍ରା କରିବା। ଏହା କୌଣସି ଐତିହାସିକ ଘଟଣା ନୁହେଁ, ସେ ସମୟର ସାଧାରଣ ସାଂସ୍କୃତିକ ପରିବେଶକୁ ବୁଝିବା ପାଇଁ ଏକ କଳ୍ପିତ ପୁନର୍ନିର୍ମାଣ କଳ୍ପନା କରନ୍ତୁ। ତ 1930 ଦଶକର ଗୋଟିଏ ଗାଁ, ଘରେ ରାତିରେ ଖାଇବା ଶେଷ, ପଡ଼ୋଶର କିଛି ଲୋକ ଗାଁ ଦାଣ୍ଡକୁ ଯାଉଛନ୍ତି। ଜଣେ ବୃଦ୍ଧ କହୁଛନ୍ତି, ଆଜି ରାତିରେ ପାଲା ହବ। ପିଲାମାନେ ଦୌଡ଼ି ଯାଉଛନ୍ତି, ଲଣ୍ଠନ ଜଳୁଛି। କିଛି ସମୟ ପରେ ଗୀତ ଆରମ୍ଭ, କାହାଣୀ ଆରମ୍ଭ, ଲୋକମାନେ ହସୁଛନ୍ତି। ତାପରେ କାହାଣୀ ଏକ ଏମିତି ଚରିତ୍ର ପାଖକୁ ଯାଉଛି ଯିଏ ଅନ୍ୟାୟ ସାମ୍ନାରେ ମୁଣ୍ଡ ନୁଆଏ ନାହିଁ। ପରିବେଶ ହଠାତ୍ ଗମ୍ଭୀର ହୋଇଯାଏ, କିଛି ଲୋକ ଚୁପ୍, କାହାଣୀ ଶେଷ ହୁଏ, ତାଲି ବାଜି। କିନ୍ତୁ ମନରେ ରହିଯାଏ ଗୋଟିଏ ପ୍ରଶ୍ନ, ଅନ୍ୟାୟ ସାମ୍ନାରେ ଆମେ କଣ କରିବା ଉଚିତ? ଏହା ହିଁ ଥିଲା ଲୋକ ମଞ୍ଚର ଶକ୍ତି। ସବୁବେଳେ ସିଧାସଳଖ ରାଜନୈତିକ ଭାଷଣ ନୁହେଁ, କେବେ କାହାଣୀ, କେବେ ପ୍ରତୀକ, କେବେ ଗୀତ, ଆଉ ସେହି ମାଧ୍ୟମରେ ଏକ ଭାବନା। 1930 1940 ଦଶକରେ ଭାରତର ରାଜନୈତିକ ପରିବେଶ ଆହୁରି ତୀବ୍ର ହେଉଥିଲା। ସ୍ୱାଧୀନତା ଆନ୍ଦୋଳନର ପ୍ରଭାବ ସମାଜର ବିଭିନ୍ନ ସ୍ତରରେ ପହଞ୍ଚୁଥିଲା। କଳାକାରମାନଙ୍କ ଏକ ଅଂଶ ନିଜ କଳାକୁ ସାମାଜିକ ଓ ରାଜନୈତିକ ସଚେତନତା ସହିତ ଯୋଡ଼ିବାକୁ ଲାଗିଲେ। ଏହାର ଏକ ସ୍ପଷ୍ଟ ଉଦାହରଣ ଦେଖାଯାଏ ଇଣ୍ଡିଆନ ପିପୁଲ୍ସ ଥିଏଟର ଏସୋସିଏସନ ବା IPTA ର ଗଠନରେ। 1943 ବମ୍ବେରେ ଗଠିତ ଏହି ସାଂସ୍କୃତିକ ଆନ୍ଦୋଳନ ନାଟକ, ସଙ୍ଗୀତ ଓ କଳାକୁ ଲୋକଜୀବନ, ଉପନିବେଶବାଦୀ ବିରୋଧୀ ଚେତନା ଓ ସାମାଜିକ ପ୍ରଶ୍ନ ସହିତ ଯୋଡ଼ିଥିଲା। ଏଠାରେ କଳା କେବଳ ମଞ୍ଚରେ ଦେଖାଯାଉନଥିଲା, କଳା ଲୋକଙ୍କ ଜୀବନର କଥା କହିବାକୁ ଲାଗିଥିଲା। ଗୀତ ହେଉଥିଲା ଆଶାର ସ୍ୱର, ନାଟକ ହେଉଥିଲା ପ୍ରଶ୍ନ କରିବାର ମଞ୍ଚ, କବିତା ହେଉଥିଲା ଭାବନାର ଭାଷା। କିନ୍ତୁ ଏହା ମଧ୍ୟ ମନେ ରଖିବା ଦରକାର, ସମସ୍ତ କଳାକାର ଏକା ଭାବରେ ରାଜନୈତିକ ଭୂମିକା ନେଇଥିଲେ। ସେ ସମୟରେ ମନୋରଞ୍ଜନ ଅତ୍ୟନ୍ତ ବିବିଧ ଥିଲା। କେହି କେବଳ ମନୋରଞ୍ଜନ ଦେଉଥିଲେ ତ କେହି ସାମାଜିକ ସନ୍ଦେଶ ଦେଉଥିଲେ, ଆଉ କେହି ନିଜ କଳାକୁ ସିଧାସଳଖ ଜାତୀୟ ଆନ୍ଦୋଳନ କିମ୍ବା ସାମାଜିକ ପରିବର୍ତ୍ତନ ସହିତ ଯୋଡ଼ିଥିଲେ। ଏହି ଭିନ୍ନତାକୁ ବୁଝିବା ହେଉଛି ଇତିହାସକୁ ଠିକ୍ ଭାବରେ ବୁଝିବା। ଏବେ କଥା ହେବା ମେଳା ଓ ପର୍ବପର୍ବାଣୀ ବିଷୟରେ। ମେଳା ମାନେ କେବଳ କିଣାବିକା ନୁହେଁ, ମେଳା ମାନେ ଲୋକଙ୍କ ସହିତ ଲୋକଙ୍କ ସାକ୍ଷାତ। କେଉଁଠି ଲୋକଗୀତ, କେଉଁଠି ନାଟକ, କେଉଁଠି ପୁତୁଲି ନାଚ, କେଉଁଠି କାହାଣୀ କହୁଥିବା କଳାକାର, ଏହିସବୁ ସାମାଜିକ ସ୍ଥାନରେ ଲୋକମାନେ ଖବର ଶୁଣୁଥିଲେ, ନୂଆ କଥା ଜାଣୁଥିଲେ, ଆଉ ନିଜ ଅନୁଭବ ଅନ୍ୟମାନଙ୍କ ସହ ବାଣ୍ଟୁଥିଲେ। ସେ ସମୟରେ ଆଜିର ଭଳି ସୂଚନାର ଅସୀମ ପ୍ରବାହ ନଥିଲା, ତେଣୁ ଏକାଠି ହେବାର ଏହି ସ୍ଥାନଗୁଡ଼ିକର ସାମାଜିକ ମହତ୍ତ୍ୱ ବହୁତ ଥିଲା। ଏବେ ମନୋରଞ୍ଜନ ଦୁନିଆରେ ଆସିଯାଇଥିଲା ଏକ ନୂଆ ଅତିଥି, ଗ୍ରାମୋଫୋନ। କଳ୍ପନା କରନ୍ତୁ, ଯେଉଁ ସମୟରେ ଗୀତ ଶୁଣିବା ପାଇଁ ଗାୟକଙ୍କୁ ସାମ୍ନାରେ ଥିବା ଦରକାର, ସେ ସମୟରେ ହଠାତ୍ ଏକ ଯନ୍ତ୍ରରୁ ଶୁଣାଗଲା ଅନ୍ୟ ଜଣଙ୍କ ରେକର୍ଡ ହୋଇଥିବା ସ୍ୱର। ଏହା ନିଶ୍ଚୟ ଏକ ନୂଆ ଅନୁଭୂତି ଥିଲା। ଧୀରେ ଧୀରେ ରେକର୍ଡ ହୋଇଥିବା ସଙ୍ଗୀତ ସହରୀ ଓ ଅନ୍ୟାନ୍ୟ ସାମାଜିକ ପରିବେଶରେ ମନୋରଞ୍ଜନର ଅଂଶ ହେଲା। ତାପରେ ଆସିଲା ସିନେମା। ଭାରତୀୟ ସିନେମାର

ଆରମ୍ଭ ନିଜେ ଏକ ରୋମାଞ୍ଚକର କାହାଣୀ। 1913 ଦାଦା ସାହେବ ଫାଲକେଙ୍କ ରାଜା ହରିଶ୍ଚନ୍ଦ୍ର ଭାରତୀୟ ଫିଚର ଫିଲ୍ମର ଇତିହାସରେ ଏକ ମହତ୍ତ୍ୱପୂର୍ଣ୍ଣ ମାଇଲଷ୍ଟୋନ୍ ହେଲା। ଏହା ଥିଲା ଏକ ନିରବ ଚଳଚ୍ଚିତ୍ର, ଅର୍ଥାତ୍ ପରଦାରେ ଚିତ୍ର ଥିଲା, କିନ୍ତୁ ଆଜିର ଭଳି ଡାଏଲଗ୍ ଓ ସାଉଣ୍ଡ ଟ୍ରାକ୍ ନଥିଲା। 1931 ଆସିଲା ଆଲମାରା, ଭାରତୀୟ ସିନେମାର ପ୍ରଥମ ସଫଳ ଟକି ଭାବେ ଐତିହାସିକ ଭାବେ ପରିଚିତ। ଏହା ସହିତ ଚଳଚ୍ଚିତ୍ରରେ ସ୍ୱର ଓ ଗୀତର ଏକ ନୂଆ ଯୁଗ ଆରମ୍ଭ ହେଲା। କିନ୍ତୁ ମନେ ରଖନ୍ତୁ, 1930 ଭାରତରେ ସିନେମା ସମସ୍ତଙ୍କ ଘରେ ଥିବା ମନୋରଞ୍ଜନ ନୁହେଁ। ସହର ଓ ଗାଁ ମଧ୍ୟରେ ସୁବିଧାର ବଡ ତଫାତ ଥିଲା। ତେଣୁ ଗ୍ରାମୀଣ ଭାରତରେ ପାଲା, ଯାତ୍ରା, ଲୋକଗୀତ, ମେଳା ଓ ସାମୂହିକ ମନୋରଞ୍ଜନ ଦୀର୍ଘ ସମୟ ପର୍ଯ୍ୟନ୍ତ ନିଜର ମହତ୍ତ୍ୱ ରଖିଥିଲା। ଆମ ଓଡ଼ିଶାର କଥା ନ କହିଲେ ଏହି ଯାତ୍ରା ଅଧୁରା ରହିଯିବ। ଓଡ଼ିଶାର ଗାଁ ଗୁଡ଼ିକରେ ପାଲା, ଦାସକାଠିଆ, ଯାତ୍ରା, ଲୋକଗୀତ, କାହାଣୀ କହିବା ପରମ୍ପରା ଓ ପର୍ବପର୍ବାଣୀ ଲୋକ ଜୀବନର ଅଂଶ ଥିଲା। ଏଠାରେ ମନୋରଞ୍ଜନ ସହିତ ଜ୍ଞାନ ଓ ମୂଲ୍ୟବୋଧ ମଧ୍ୟ ପହଞ୍ଚୁଥିଲା। ପାଲାର ଗାୟକ କେବେ ପୁରାଣର କାହାଣୀ କହୁଥିଲେ, ଦାସକାଠିର କଳାକାର ହାସ୍ୟର ମାଧ୍ୟମରେ କଥା କହୁଥିଲେ, ଯାତ୍ରା ମଞ୍ଚରେ ଚରିତ୍ରମାନେ ଜୀବନ୍ତ ହେଉଥିଲେ, ଗାଁର ପର୍ବରେ ଲୋକମାନେ ଏକାଠି ହେଉଥିଲେ। ଏହି ପରମ୍ପରା ଗୁଡ଼ିକ ଓଡ଼ିଶାର ମୌଖିକ ସାହିତ୍ୟ ଓ ସାଂସ୍କୃତିକ ସ୍ମୃତିକୁ ପିଢ଼ିରୁ ପିଢ଼ି ନେଇଯିବାରେ ସହାୟକ ହୋଇଛି। ସ୍ୱାଧୀନତା ଆନ୍ଦୋଳନର ପ୍ରଭାବ ଓଡ଼ିଶାରେ ମଧ୍ୟ ସାମାଜିକ ଓ ସାଂସ୍କୃତିକ ଜୀବନକୁ ଛୁଇଁଥିଲା। କିନ୍ତୁ ଆମେ ଏଠାରେ ଅତିରଞ୍ଜନ କରିବା ଉଚିତ ନୁହେଁ। ପ୍ରତ୍ୟେକ ପାଲା, ପ୍ରତ୍ୟେକ ଯାତ୍ରା କିମ୍ବା ପ୍ରତ୍ୟେକ ଲୋକଗୀତ ସ୍ୱାଧୀନତା ଆନ୍ଦୋଳନର ଅଂଶ ଥିଲା ବୋଲି କହିବା ଠିକ୍ ହେବ ନାହିଁ। କିନ୍ତୁ ଏହି ସାଂସ୍କୃତିକ ମଞ୍ଚଗୁଡ଼ିକ ଲୋକଙ୍କୁ ଏକାଠି କରୁଥିଲା, ଭାବନା ବାଣ୍ଟିବାର ସୁଯୋଗ ଦେଉଥିଲା ଏବଂ ସେହି ସାମାଜିକ ଜାଲ ବଡ଼ ପରିବର୍ତ୍ତନର ସମୟରେ ନିଜର ଗୁରୁତ୍ୱ ରଖୁଥିଲା। ତେବେ ପ୍ରିୟ ଯୁବବନ୍ଧୁ, ଆମେ ଏ ପର୍ଯ୍ୟନ୍ତ ଯାହା ଜାଣିଲୁ ତାହାରୁ ଗୋଟିଏ କଥା ସ୍ପଷ୍ଟ, ମନୋରଞ୍ଜନ ଏକ ଜାଗରଣ ମଧ୍ୟରେ ଗୋଟିଏ ସେତୁ ଥିଲା। କିନ୍ତୁ ସେ ସେତୁ ଏକ ଦିନରେ ତିଆରି ହୋଇନଥିଲା। ଶତାବ୍ଦୀ ଧରି ଚାଲି ଆସୁଥିବା ଲୋକକଳା ପ୍ରଥମେ ଲୋକଙ୍କୁ ମନୋରଞ୍ଜନ ଦେଇଥିଲା, ତାହାପରେ ସେହି ମଞ୍ଚରେ ସାମାଜିକ ପ୍ରଶ୍ନ ଆସିଥିଲା, ତାପରେ ଜାତୀୟତା ଭାବନା ଆସିଲା, ଆଉ କେତେକ ସ୍ଥାନରେ କଳା ସିଧାସଳଖ ରାଜନୈତିକ ଓ ସାମାଜିକ ଆନ୍ଦୋଳନ ସହିତ ଯୋଡ଼ାଗଲା। 1940 ସାଂସ୍କୃତିକ ଆନ୍ଦୋଳନଗୁଡ଼ିକ ଦେଖାଇ ଦେଲା ଯେ କଳା ଲୋକଙ୍କ ଦୁଃଖ, ଆଶା ଓ ପ୍ରତିରୋଧର ଭାଷା ହୋଇପାରେ। ଆଇପିଟିଏ ଭଳି ସଂଗଠନ ଏହି ସାଧାରଣ ସଂଗଠିତ ଭାବରେ ଆଗକୁ ନେଇଥିଲେ। ସେଥିପାଇଁ ଇତିହାସ ଆମକୁ ଗୋଟିଏ ସୁନ୍ଦର କଥା ଶିଖାଏ, ଗୋଟିଏ ଜାତିର ସଂଗ୍ରାମ କେବଳ ଯୁଦ୍ଧ କ୍ଷେତ୍ରରେ ହୁଏ ନାହିଁ, କେବେ ତାହା କଲମରେ ହୁଏ, କେବେ ମଞ୍ଚରେ, କେବେ ଗୀତରେ, କେବେ କାହାଣୀରେ, ଆଉ କେବେ ଜଣେ ସାଧାରଣ ଲୋକଙ୍କ ମନରେ। ଆଜି ଆମ ହାତରେ ଗୋଟିଏ ମୋବାଇଲ ଅଛି, ଗୋଟିଏ ସ୍କ୍ରିନ୍ ଖୋଲିଲେ ହଜାର ହଜାର ଗୀତ, ଗୋଟିଏ ଆପ୍ ଖୋଲିଲେ ହଜାର ହଜାର ଚଳଚ୍ଚିତ୍ର, କିଛି ସେକେଣ୍ଡରେ ମନୋରଞ୍ଜନ। ସେତେବେଳେ ଗୋଟିଏ ଗୀତ ଶୁଣିବା ପାଇଁ ହୁଏତ ଗାୟକଙ୍କ ପାଖକୁ ଯିବାକୁ ପଡୁଥିଲା, ଗୋଟିଏ ନାଟକ ଦେଖିବା ପାଇଁ ଗାଁ ଦାଣ୍ଡରେ ବସିବାକୁ ପଡୁଥିଲା, ଗୋଟିଏ କାହାଣୀ ଶୁଣିବା ପାଇଁ କଥାକାରଙ୍କ ଚାରିପଟେ ଲୋକ ଜମା ହେଉଥିଲେ। ତେଣୁ ସେଦିନର ମନୋରଞ୍ଜନ ଧୀର ଥିଲା, କିନ୍ତୁ ହୁଏତ ଅଧିକ ସାମୂହିକ ଥିଲା। ଆମେ ଆଜି ଏକା ଏକା ଗୋଟିଏ ସ୍କ୍ରିନ୍ ଦେଖୁଛୁ, ସେମାନେ ଏକାଠି ବସି ଗୋଟିଏ ମଞ୍ଚ ଦେଖୁଥିଲେ। ଏହା ଦୁଇ ଯୁଗର ମନୋରଞ୍ଜନର ଏକ ବଡ ପାର୍ଥକ୍ୟ। ତେବେ ଆଜିର ଏହି ଯାତ୍ରାକୁ ଆଉ ଥରେ ମନେ ପକାଇବା, ସେହି 1930 ଗାଁ, ଲଲ୍ଠନର ଆଲୋକ, ଦାଣ୍ଡରେ ଲୋକଙ୍କ ଭିଡ଼, ଦୂରରୁ ଆସୁଥିବା ଢୋଲର ଶବ୍ଦ, ଜଣେ କଳାକାରଙ୍କ ସ୍ୱର, ଗୋଟିଏ କାହାଣୀ, ଗୋଟିଏ ଗୀତ, ଗୋଟିଏ କବିତା ଏବଂ ତାହା ଶୁଣୁଥିବା ଶହ ଶହ କାନ, ସେହି ଲୋକମାନଙ୍କ ପାଖରେ ଆଜି ଆମ ଭଳି ଅସୀମ ମନୋରଞ୍ଜନର ସୁଯୋଗ ନଥିଲା, କିନ୍ତୁ ସେମାନଙ୍କର ଥିଲା କଳ୍ପନା, ଥିଲା ସାମୂହିକତା, ଥିଲା ନିଜ ମାଟିର କାହାଣୀ। ଆଉ ସମୟ ବଦଳିବା ସହିତ କାହାଣୀରେ ଯୋଡ଼ାଗଲା ସ୍ୱାଭିମାନ, ଜାଗରଣ ଓ ସ୍ୱାଧୀନତାର ସ୍ୱପ୍ନ। ସବୁ ଗୀତ ଆନ୍ଦୋଳନର ନଥିଲା, ସବୁ ନାଟକ ସ୍ୱାଧୀନତାର ନଥିଲା, ସବୁ କଳାକାର ରାଜନୈତିକ କର୍ମୀ ନଥିଲେ, କିନ୍ତୁ କଳାର ଏକ ଅଦ୍ଭୁତ ଶକ୍ତି ଅଛି, ସେ ହୃଦୟକୁ ଛୁଇଁପାରେ। ଏବଂ ଯେତେବେଳେ ଏକ ଦେଶର ହୃଦୟରେ ସ୍ୱାଧୀନତାର ଇଚ୍ଛା ଜାଗେ, ସେତେବେଳେ ଗୋଟିଏ ଗୀତ ହୋଇପାରେ ସାହସ, ଗୋଟିଏ କବିତା ହୋଇପାରେ ଆଶା, ଗୋଟିଏ ନାଟକ ହୋଇପାରେ ପ୍ରଶ୍ନ, ଗୋଟିଏ ଲୋକ କାହାଣୀ ହୋଇପାରେ ସ୍ମୃତି, ଆଉ ଗୋଟିଏ ସାମୂହିକ ଆଶରା ହୋଇପାରେ ଲୋକଙ୍କୁ ଏକାଠି କରିବାର ଏକ ଶକ୍ତି। ଆଜି ଆମ ପାଖରେ ମନୋରଞ୍ଜନର ଅଭାବ ନାହିଁ, କିନ୍ତୁ ସେହି ଯୁଗ ଆମକୁ ଏକ ପ୍ରଶ୍ନ ପଚାରି ଯାଇଛି, ଆମ ମନୋରଞ୍ଜନ କେବଳ ଆମକୁ ହସାଉଛି କି, ନା ଆମକୁ କିଛି ଭାବିବାକୁ ମଧ୍ୟ ଶିଖାଉଛି? କାରଣ ଯେଉଁ କଳା ମଣିଷକୁ ଆନନ୍ଦ ଦେବା ସହିତ ତାକୁ ନିଜ ସମାଜ, ନିଜ ମାଟି ଓ ନିଜ ଦାୟିତ୍ୱ ବିଷୟରେ ଭାବିବାକୁ ପ୍ରେରଣା ଦିଏ, ସେହି କଳାର ପ୍ରଭାବ ସମୟଠାରୁ ମଧ୍ୟ ବଡ଼। ଶ୍ରୋତାବନ୍ଧୁ, ଆଜି ଆମେ ଫେରି ଆସିଲୁ ସେହି ପୁରୁଣା ଭାରତକୁ, ଯେଉଁଠି ମନୋରଞ୍ଜନ ଥିଲା ସରଳ, ସାମୂହିକ

ଓ ମାଟିର ମହକରି ଭରା, ଯେଉଁଠି ଗାଁ ଦାଣ୍ଡ ଥିଲା ମଞ୍ଚ, ଲୋକଙ୍କ ସ୍ୱର ଥିଲା ମାଇକ୍, ଗୀତ ଥିଲା ସନ୍ଦେଶ, ଆଉ କାହାଣୀ ଥିଲା ମନକୁ ଜାଗ୍ରତ କରିବାର ଏକ ଉପାୟ। ଏହି ସୁନ୍ଦର ସ୍ମୃତି ସହିତ ଆଜିର ଏହି କାର୍ଯ୍ୟକ୍ରମର ପର୍ଯ୍ୟାୟକୁ ମୁଁ ଏଇଠି ଶେଷ କରୁଛି। କିନ୍ତୁ ଯୁବବନ୍ଧୁ, ଗୋଟିଏ କଥା, ମନୋରଞ୍ଜନ ବଦଳିଛି, ସମୟ ବଦଳିଛି, ମାଧ୍ୟମ ମଧ୍ୟ ବଦଳି ଯାଇଛି, କିନ୍ତୁ ମଣିଷର ମନକୁ ଛୁଇଁ ଯାଉଥିବା ଏକ ସତ୍ୟ କାହାଣୀ, ଏକ ସୁନ୍ଦର ସୁର ଓ ଏକ ଭଲ ଚିନ୍ତାର ଶକ୍ତି ଆଜି ବି ସେତିକି ଅମର। ଏବେ ଏହି ଭାବନାରୁ ଟିକିଏ ବିରତି ନେବା, ଆଉ ହଜିଯିବା ଗୋଟିଏ ମଧୁର ସଙ୍ଗୀତର।

ବନ୍ଧୁଗଣ, କାର୍ଯ୍ୟକ୍ରମର ଏହି ପର୍ଯ୍ୟାୟରେ ଆସନ୍ତୁ ଜାଣିବା ଗୁଳିର ଶବ୍ଦରେ ଆହୁରି ତୀବ୍ର ହୋଇଥିବା ସ୍ୱାଧୀନତାର ସଂକଳ୍ପ 1919 ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ବିଷୟରେ। ତେବେ 1919 ଏପ୍ରିଲ ମାସ 13 ତାରିଖ ପଞ୍ଜାବର ଅମୃତସର ବୈଶାଖୀର ଦିନ ସହରରେ ପର୍ବର ମାହୁଲ କିନ୍ତୁ ଦେଶର ରାଜନୈତିକ ପରିବେଶ ଥିଲା ଅଶାନ୍ତ। ସେଦିନ ଜାଲିଆନାୱାଲାବାଗରେ ହଜାର ହଜାର ଲୋକ ଏକାଠି ହୋଇଥିଲେ, କେହି ବୈଶାଖୀ ପାଇଁ, କେହି ରାଜନୈତିକ ସଭା ପାଇଁ। କିନ୍ତୁ କିଛି ସମୟ ପରେ ଏହି ସ୍ଥାନ ପାଲଟିଗଲା ଭାରତୀୟ ଇତିହାସର ସବୁଠାରୁ ଦୁଃଖଦ ଅଧ୍ୟାୟ ମଧ୍ୟରୁ ଗୋଟିଏ। ଗୋଟିଏ ଦିନ ଗୋଟିଏ ଘଟଣା, ଆଉ ତାପରେ ବଦଳିଗଲା ସ୍ୱାଧୀନତା ସଂଗ୍ରାମର ଦିଗ। ପ୍ରଥମ ବିଶ୍ୱଯୁଦ୍ଧ 1914 1918 ପର୍ଯ୍ୟନ୍ତ ଚାଲିଥିଲା। ଯୁଦ୍ଧରେ ଭାରତୀୟମାନଙ୍କ ସହଯୋଗ ପରେ ଅନେକ ଆଶା କରିଥିଲେ ଯେ ଭାରତକୁ ଅଧିକ ରାଜନୈତିକ ଅଧିକାର ମିଳିବ, କିନ୍ତୁ ଏହା ପରିବର୍ତ୍ତେ 1919 ଆସିଲା ରାଓଲେଟ୍ ଆକ୍ଟ। ଏହି ଆଇନ ସରକାରକୁ ସନ୍ଦେହ ଆଧାରରେ ଲୋକଙ୍କୁ ଗିରଫ କରିବା ଓ ବିଚାର ପ୍ରକ୍ରିୟାକୁ ସୀମିତ କରିବାର ଶକ୍ତି ଦେଇଥିଲା। ମହାତ୍ମା ଗାନ୍ଧୀ ଏହା ବିରୋଧରେ ସତ୍ୟାଗ୍ରହ ଆହ୍ୱାନ କଲେ। 1919 ଏପ୍ରିଲ ମାସ 6 ଦେଶବ୍ୟାପୀ ହର୍ତାଲ ହୋଇଥିଲା। ପଞ୍ଜାବର ଅମୃତସରରେ ଡାକ୍ତର ସତ୍ୟପାଲ ଓ ଡାକ୍ତର ସୈଫୁଦ୍ଦିନ କିଚଲୁ ଆନ୍ଦୋଳନରେ ସକ୍ରିୟ ଥିଲେ। ଏପ୍ରିଲ 10 ସେମାନଙ୍କୁ ଗିରଫ କରାଯିବା ପରେ ଅମୃତସରରେ ପ୍ରତିବାଦ ତୀବ୍ର ହୋଇଥିଲା। ଅନ୍ୟାୟର ଆଇନ ବିରୋଧରେ ଉଠିଥିଲା ସତ୍ୟାଗ୍ରହର ସ୍ୱର। ଏପ୍ରିଲ ମାସ 13 ଜାଲିଆନାୱାଲା ବାଗରେ ବହୁତ ସଂଖ୍ୟକ ଲୋକ ଜମା ହୋଇଥିଲେ। ବାଗଟି ଚାରିପଟେ ପ୍ରାଚୀର ଓ ଘର ବାଡ଼ିରେ ଘେରା ଥିଲା ଏବଂ ପ୍ରବେଶ ପ୍ରସ୍ଥାନର ରାସ୍ତା ସଂକୀର୍ଣ୍ଣ ଥିଲା। ସେଠାକୁ ପ୍ରାୟ 50 ଜଣ ସଶସ୍ତ୍ର ସୈନିକଙ୍କ ସହ ପହଞ୍ଚିଲେ ବ୍ରିଗେଡିୟର ଜେନେରାଲ ରେଜିନାଲ୍ଡ ଡାୟର। କୌଣସି ପର୍ଯ୍ୟାପ୍ତ ସଚେତନତା ବାଣୀ ନ ଦେଇ ସେ ଭିଡ଼ ଭିତରେ ଗୁଲି ଚଲାଇବାକୁ ଆଦେଶ ଦେଲେ। ସୈନିକମାନେ ପ୍ରାୟ 1650 ରାଉଣ୍ଡ ଗୁଲି ଚଲାଇଥିଲେ। ଭାରତୀୟ ଲୋକମାନେ ପଳାଇବାକୁ ଚେଷ୍ଟା କଲେ, କେହି ପ୍ରାଚୀର ଚଢ଼ିବାକୁ ଚେଷ୍ଟା କଲେ, ଆଉ କେହି ଗୁଲିରୁ ବଞ୍ଚିବା ପାଇଁ ବାଗ ଭିତରେ ଥିବା କୂଅକୁ ଡେଇଁଥିଲେ। ହଣ୍ଟର କମିଶନ ଅନୁସାରେ 380 ଜଣ ମୃତ୍ୟୁବରଣ କରିଥିଲେ, ଯଦିଓ ଭାରତୀୟ ଉତ୍ସଗୁଡ଼ିକରେ ଏହାଠାରୁ ଅଧିକ ମୃତ୍ୟୁର ଆକଳନ ମିଳେ। ଗୁଲି ଥମିଗଲା, କିନ୍ତୁ ଭାରତୀୟ ମନରେ ଉଠିଗଲା ପ୍ରତିବାଦର ଅଗ୍ନି। ଘଟଣାର ତଦନ୍ତ ପାଇଁ ବ୍ରିଟିଶ ସରକାର ଡିସଅର୍ଡର୍ସ ଇନକ୍ୱାରି କମିଟି ହଠାତ୍ ଅର୍ଥାତ୍ ହଣ୍ଟର କମିଶନ ଗଠନ କରାଗଲା। ଏହାର ଅଧ୍ୟକ୍ଷ ଥିଲେ ଲର୍ଡ ୱିଲିୟମ ହଣ୍ଟ।

ଡାଇରେକ୍ଟର 1920 ମସିହାରେ ରିପୋର୍ଟଟି ପ୍ରକାଶ ପାଇଲା। ଡାୟରଙ୍କ ଭୂମିକା ତୀବ୍ର ଭାବେ ସମାଲୋଚିତ ହେଲା। ତାଙ୍କୁ ସକ୍ରିୟ ସେନା ସେବାରୁ ହଟାଯାଇଥିଲା। 1920 ମସିହାରେ ବ୍ରିଟିଶ ସଂସଦରେ ୱିନଷ୍ଟନ ଚର୍ଚ୍ଚିଲ ମଧ୍ୟ ଏହି ଘଟଣାକୁ କଠୋର ଭାବରେ ନିନ୍ଦା କରିଥିଲେ। ଜାଲିଆନାବାଲାବା ଘଟଣାର ପ୍ରତିବାଦରେ ରବୀନ୍ଦ୍ରନାଥ ଟେଗୋର ବ୍ରିଟିଶ ସରକାର ପ୍ରଦତ୍ତ ନାଇଟହୁଡ୍ ଉପାଧି ତ୍ୟାଗ କରିଥିଲେ। ଏହା ଥିଲା ଏକ ଗଭୀର ନୈତିକ ପ୍ରତିବାଦ। ସମ୍ମାନଠାରୁ ବଡ଼ ହେଲା ମାନବତା। ଜାଲିଆନାବାଲାବାଗ ଭାରତୀୟ ଜନମନରେ ବ୍ରିଟିଶ ଶାସନ ପ୍ରତି ଥିବା ଆସ୍ଥାକୁ ଗଭୀର ଭାବେ କ୍ଷତିଗ୍ରସ୍ତ କଲା। ଏହା ସ୍ୱାଧୀନତାର ଦାବିକୁ ଆହୁରି ତୀବ୍ର କରିଥିଲା ଏବଂ 1920 ମସିହାର ଅସହଯୋଗ ଆନ୍ଦୋଳନ ପାଇଁ ରାଜନୈତିକ ପରିବେଶ ଗଢ଼ିବାରେ ଗୁରୁତ୍ୱପୂର୍ଣ୍ଣ ହୋଇଥିଲା। ଏହା ଭାରତୀୟ ଜାତୀୟ ଆନ୍ଦୋଳନର ଏକ ବଡ଼ ମାନସିକ ମୋଡ଼ ହୋଇଗଲା। ଘଟଣା ଗୋଟିଏ ଦିନର, କିନ୍ତୁ ତାହାର ପ୍ରତିଧ୍ୱନି ପିଢ଼ି ପିଢ଼ିର। ଜାଲିଆନାବାଲାବାଗ ସ୍ମୃତି ସହିତ ପରେ ଜଡ଼ିଗଲା ଉଦ୍ଧମ ସିଂଙ୍କ ନାମ। 1940 ମସିହାରେ ଲଣ୍ଡନରେ ସେ ମାଇକେଲ ଡାୟାରଙ୍କୁ ହତ୍ୟା କରିଥିଲେ। ଡାୟାର ସେତେବେଳେ ପଞ୍ଜାବର ପୂର୍ବତନ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଥିଲେ। ଏହାକୁ ସ୍ୱାଧୀନତା ଆନ୍ଦୋଳନର ଅହିଂସାମୂଳକ ଧାରା ସହ ଏକାକାର କରିବା ଉଚିତ ନୁହେଁ, କିନ୍ତୁ ଏହା ଜାଲିଆନାବାଲାବାଗର ଦୀର୍ଘସ୍ଥାୟୀ ପ୍ରଭାବକୁ ଦର୍ଶାଏ। ଯୁବବନ୍ଧୁ, 1919 ମସିହା ଏପ୍ରିଲ ମାସ 13 ତାରିଖର ଏହି ସନ୍ଧ୍ୟା ଶେଷ ହୋଇଗଲା, କିନ୍ତୁ ତାହାର ସ୍ମୃତି ଶେଷ ହୋଇନାହିଁ। ଜାଲିଆନାବାଲାବାଗ ଆମକୁ ମନେ ପକାଏ, ସ୍ୱାଧୀନତା କେବଳ ଏକ ଶବ୍ଦ ନୁହେଁ, ଏହା ଅସଂଖ୍ୟ ଲୋକଙ୍କ ତ୍ୟାଗ, ସାହସ ଓ ସଂକଳ୍ପର ଫଳ। ଇତିହାସକୁ କେବଳ ପଢ଼ନ୍ତୁ ନାହିଁ, ତାଠାରୁ ଶିଖନ୍ତୁ। ମାନବ ଜୀବନର ମୂଲ୍ୟ, ନ୍ୟାୟ, ନାଗରିକ ସ୍ୱାଧୀନତା ଓ ଗଣତନ୍ତ୍ରର ମର୍ଯ୍ୟାଦାକୁ ସବୁବେଳେ ସମ୍ମାନ କରିବ, ଏହା ହିଁ ଜାଲିଆନାବାଲାବାଗର ସବୁଠାରୁ ବଡ଼ ଶିକ୍ଷା। ଜାଲିଆନାବାଲାବାଗର ଶହୀଦମାନଙ୍କୁ ଶତ ଶତ ପ୍ରଣାମ।

ତେବେ ପ୍ରିୟ ଯୁବବନ୍ଧୁ, ଆଜି ପାଇଁ ତ ସମୟ ଶେଷ ହୋଇଯାଇଛି। ହେଲେ ବିଦାୟ ନେବା ପୂର୍ବରୁ ଆପଣମାନଙ୍କୁ ମୋର ସେହି ଛୋଟ ଅନୁରୋଧଟି ରହିବ ଯେ ଆପଣମାନଙ୍କୁ ଆମର କାର୍ଯ୍ୟକ୍ରମଗୁଡ଼ିକ କେମିତି ଲାଗୁଛି ଚିଠି ଲେଖି ନିଜର ସୁନ୍ଦର ସୁଚିନ୍ତିତ ମତାମତଗୁଡ଼ିକ ନିଶ୍ଚିତ ଭାବରେ ଆମ ପାଖକୁ ପଠାଇବେ। ଚିଠି ଲେଖିବା ପାଇଁ ଆମର ଠିକଣା ହେଲା ସାପ୍ତାହିକୀ କାର୍ଯ୍ୟକ୍ରମ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀ ପାଟଣା ଜିଲ୍ଲା କଳାହାଣ୍ଡି ପିନ୍ 7660001। ଆପଣମାନେ ଚିଠି ଲେଖି ନ ପାରିଲେ ମଧ୍ୟ ନିଜର ମତାମତ ଆମ ହ୍ୱାଟ୍ସଆପ୍ ନମ୍ବର ଜରିଆରେ ଆମ ପାଖକୁ ପଠାଇ ପାରିବେ। ଆମ ହ୍ୱାଟ୍ସଆପ୍ ନମ୍ବରଟି ହେଲା 8895994143। ପୁଣି ଥରେ କହି ରଖୁଛି 8895994143। ତେବେ ଆପଣମାନଙ୍କ ଚିଠି ଅପେକ୍ଷାରେ ରହିଲି। ପୁଣି ଭେଟ ହେବା ଆଉ ଏକ ସୁନ୍ଦର ସନ୍ଧ୍ୟାରେ ଆଉ ଏକ ମନୋରମ କାର୍ଯ୍ୟକ୍ରମ ସହିତ। ଆଜି ପାଇଁ ବିଦାୟ ଦିଅନ୍ତୁ। ଆଜିର ଉପସ୍ଥାପନାରେ ମୁଁ ଥିଲି ଆପଣଙ୍କ ପ୍ରିୟ ରେଡିଓ ସାଥୀ ଲିପ୍ସା ନାୟକ। ରହିଲି, ନମସ୍କାର।

ଆଦିବାସୀ ଗୀତ କ୍ରମରେ ପ୍ରଚାର କଲୁ ଭୂୟାଁ ସମ୍ପ୍ରଦାୟର ଗୀତ। ପରିବେଷଣ କରିଥିଲେ ମହେଶ୍ୱରୀ ପୂଜାରୀ ଓ ସାଥୀ। ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ। ପ୍ରଥମେ ଆକାଶବାଣୀ କଟକ କେନ୍ଦ୍ରରୁ ଓ ପରେ ପରେ କାର୍ଯ୍ୟକ୍ରମ ଶୁଣିବେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ତେବେ ପ୍ରଥମେ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ବଡ଼ ବୋହୁ, ଏଇଟା ତୁମ ନାଁରେ।
2: ଏତେ ଜଲ୍ଦି କ'ଣ ପାଇଁ?
3: ଆରେ ଆଉ ସାନ ବୋହୁ, ଏଇଟା ତୁମ ନାଁରେ, ଆଉ ଏଇଟା ମୋ କଣ୍ଢେଇର ନାଁରେ।
2: କିନ୍ତୁ ଜେଜେ ମା, ତୁମ ନାଁରେ
4: ସବୁ କିଛି, ମୋ ବ୍ୟାଙ୍କ ଲକର, ଫିକ୍ସ ଡିପୋଜିଟ ସବୁଥିରେ ୟାଙ୍କୁ ହିତ ନମିନି ରଖିଛି। କାଲିକୁ ଯେବେ ମୁଁ ନଥିବି ସେତେବେଳେ ୟାଙ୍କୁ ଟଙ୍କା ମିଳିବା ସହଜ ହେବ।
3: ଶୁଭ ଶୁଭ କୁହ କଣ?
5: RBI କହେ
3: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
2: ଶୁଣନ୍ତୁ, କଣ ଆପଣ PM ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା ବିଷୟରେ ଶୁଣିଛନ୍ତି?
6: ଭାରତ ସରକାର କା ଲକ୍ ସୋଲର ପାୱର ସେ ବିଜୁଳି ବିଲ ଜିରୋ କରନେ କା ଭି ହେ।
2: ଏଥିରେ ଆପଣଙ୍କ ଘର ସୂର୍ଯ୍ୟଘର ହେଇଯିବ, ମାନେ ବିଜୁଳି ବିଲ ଜିରୋ। ଆଉ ଅଧିକ ବିଜୁଳି ଉତ୍ପାଦନ ହେଲେ ବିଜୁଳି ଗ୍ରିଡ କୁ ବିକି ପଇସା ରୋଜଗାର କରିପାରିବେ। ତେବେ ବସିଛନ୍ତି କଣ ପାଇଁ? ଏବେ ହିଁ ଭିଜିଟ୍ କରନ୍ତୁ PM ସୂର୍ଯ୍ୟଘର.gov.in।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଉଲ୍ଲେଖନୀୟ ବୀରତ୍ୱ ସେବା ପାଇଁ 24 ଜଣ ପୁଲିସ୍ କର୍ମଚାରୀଙ୍କୁ ମିଳିବ ରାଷ୍ଟ୍ରପତି ପଦକ। ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲ୍ଲାର ବନ୍ୟା ସ୍ଥିତି ପରିଚାଳନା ପାଇଁ 3 ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ନିଯୁକ୍ତ କଲେ ରାଜ୍ୟ ସରକାର। ଅନ୍ତରୀଣ ପୁଲିସ୍ ମହାନିର୍ଦ୍ଦେଶକ ଦାୟିତ୍ୱ ନେଲେ ବରିଷ୍ଠ ପୁଲିସ୍ ଅଧିକାରୀ ବିନୟ ତୋଷ ମିଶ୍ର। ଏବଂ ଲଘୁଚାପର ପ୍ରଭାବରେ କେନ୍ଦୁଝର, ବାଲେଶ୍ୱର, ମୟୂରଭଞ୍ଜ, ଯାଜପୁର ଓ ଭଦ୍ରକ ଜିଲ୍ଲାରେ

0: ପ୍ରବଳ ବର୍ଷା ସମ୍ଭାବନା। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସ୍ୱାଧୀନତା ଦିବସ ଅବସରରେ ଉଲ୍ଲେଖନୀୟ ପ୍ରଶଂସନୀୟ ଓ ସାହସିକତା ବୀରତ୍ୱ ସେବା ପାଇଁ ରାଷ୍ଟ୍ରପତି ପଦକ ଘୋଷଣା କରାଯାଇଛି। ଓଡ଼ିଶା ପୁଲିସ୍, ଅଗ୍ନିଶମ, ହୋମ୍ଗାର୍ଡ ଓ ଜେଲ୍ ବିଭାଗକୁ ମିଶାଇ 24 ଜଣଙ୍କୁ ଏହି ପଦକ ପ୍ରଦାନ କରାଯିବ। ପୁଲିସ୍ ବିଭାଗର 17, ଜେଲ୍ ବିଭାଗର 2, ଅଗ୍ନିଶମ ବିଭାଗର 3 ଜଣ ଓ ହୋମ୍ଗାର୍ଡର ଜଣେ ଏହି ପଦକ ପାଇବାକୁ ମନୋନୀତ ହୋଇଛନ୍ତି। ସାହସିକତା ପାଇଁ ଓଡ଼ିଶାର 5 ଜଣଙ୍କୁ, ଉଲ୍ଲେଖନୀୟ ସେବା ପାଇଁ 3 ଜଣ, ପ୍ରଶଂସନୀୟ ସେବା ପାଇଁ 15 ଜଣଙ୍କୁ ପୁଲିସ୍ ପଦକ ପ୍ରଦାନ କରାଯିବ। 2027 ମସିହା ଜାନୁଆରୀ 26 ତାରିଖରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ଏହି ପଦକ ପ୍ରଦାନ କରିବେ। ଲଗାଣ ବର୍ଷା ଜନିତ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି। ଜୁନ୍ ପହିଲାରୁ ଆଜି ସୁଦ୍ଧା ରାଜ୍ୟରେ 953 ମିଲିମିଟର ବର୍ଷା ହୋଇଛି। ସ୍ୱାଭାବିକଠାରୁ ଏହା 27% ଅଧିକ ବୋଲି ଜଣାପଡ଼ିଛି। ବନ୍ୟା ପରିସ୍ଥିତିର ମୁକାବିଲା ଲାଗି ରାଜ୍ୟ ସରକାର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି। ଯେଉଁମାନେ ଛୁଟିରେ ଅଛନ୍ତି ସେମାନଙ୍କ ଛୁଟି ମଧ୍ୟ ସରକାର ବାତିଲ କରିଥିବା ଶ୍ରୀମତୀ ଗର୍ଗ କହିଛନ୍ତି। ରାଜ୍ୟ ସରକାର 3 ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ 3 ବନ୍ୟା ପ୍ରଭାବିତ ଜିଲ୍ଲା ପାଇଁ ନିୟୋଜିତ କରିଛନ୍ତି। ଭଦ୍ରକ ପାଇଁ ସୁଧାଂଶୁ ମୋହନ ସାମଲ, ବାଲେଶ୍ୱର ପାଇଁ କେ ସୁଦର୍ଶନ ଚକ୍ରବର୍ତ୍ତୀ ଓ ଯାଜପୁର ଜିଲ୍ଲା ପାଇଁ ପି ଅନ୍ୱେଷା ରେଡ୍ଡିଙ୍କୁ ଦାୟିତ୍ୱ ଦିଆଯାଇଛି। ଅନ୍ୟପକ୍ଷରେ ବାଲେଶ୍ୱରକୁ ଜଣେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପଠାଯାଇଥିବା ବେଳେ ଭଦ୍ରକ ଓ ଯାଜପୁରକୁ ବରିଷ୍ଠ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ପଠାଯାଇଛି। ଆଜି ପର୍ଯ୍ୟନ୍ତ ସୃଷ୍ଟ ବନ୍ୟା ପରିସ୍ଥିତି ଯୋଗୁଁ 49 ବ୍ଲକ ପ୍ରଭାବିତ ହୋଇଥିବା ବେଳେ 331 ଗ୍ରାମ ପଞ୍ଚାୟତର 947 ଗ୍ରାମ ଓ 5 ସହରାଞ୍ଚଳ ପ୍ରଭାବିତ ହୋଇଥିବା ଶ୍ରୀମତୀ ଗର୍ଗ କହିଛନ୍ତି। ଏଥିରେ 5,15,000 ଲୋକ ପ୍ରଭାବିତ ହୋଇଥିବା ବେଳେ 2,37,000 ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ବୋଲି ଶ୍ରୀମତୀ ଗର୍ଗ କହିଛନ୍ତି। ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି କେନ୍ଦୁଝର ଜିଲ୍ଲାରେ ଆସନ୍ତାକାଲି ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଜିଲ୍ଲାପାଳ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯୋଡ଼ା ବ୍ଲକରେ ହେବାକୁ ଥିବା ଅଭିଯୋଗ ଶୁଣାଣି ମଧ୍ୟ ସ୍ଥଗିତ ରଖାଯାଇଛି। ଭଦ୍ରକ ଜିଲ୍ଲାର ପାଣିଘାରରେ ରହିଥିବା 4 ବ୍ଲକର 271 ବିଦ୍ୟାଳୟକୁ ମଧ୍ୟ ଆସନ୍ତାକାଲି ପାଇଁ ଛୁଟି ଘୋଷଣା କରାଯାଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଭଦ୍ରକ ଜିଲ୍ଲାର ବିଭିନ୍ନ ପଞ୍ଚାୟତ ଓ ବନ୍ୟା ଅଞ୍ଚଳ ଅନୁଧ୍ୟାନ କରି ବିପନ୍ନ ଲୋକଙ୍କୁ ଭେଟି ଉଦ୍ଧାର ଓ ଥଇଥାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବନ୍ୟା ବିପନ୍ନଙ୍କୁ ଶୁଖିଲା ଖାଦ୍ୟ, ରନ୍ଧା ଖାଦ୍ୟ, ପାନୀୟ ଜଳ ଓ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରୀ ଶ୍ରୀ ସୁରଜ ପରାମର୍ଶ ଦେଇଛନ୍ତି।
1: ଯେଉଁମାନେ ଜଳ ଘେରରେ ଅଛନ୍ତି ସେମାନଙ୍କୁ ଶୁଖିଲା ଖାଦ୍ୟ ରନ୍ଧା ଖାଦ୍ୟ ଦିଆଯାଉଛି, ଯେଉଁମାନେ କଞ୍ଚା ଘରେ ଅଛନ୍ତି ସେମାନଙ୍କୁ ମଧ୍ୟ ପ୍ରଦାନ କରାଯାଉଛି। ଆର୍ଡବ୍ଲ୍ୟୁଏସ୍ଏସ୍ ଏବଂ ମେଡିକାଲ ଟିମ୍ ସହଯୋଗରେ ଗୋଟେ କମନ୍ ପ୍ରୋଟୋକଲ୍ ପ୍ରୋସିଜିଓର ତିଆରି କରାଯାଇଛି। ହେଲ୍ଥର ଗୋଟେ ଟିମ୍, ସେମାନେ ମଧ୍ୟ ଯୋଉ ଜାଗାରେ ସ୍କିନ୍ ଡିଜିଜ୍ ଗୁଡ଼ାକ ହେବାର ସମ୍ଭାବନା ସେଗୁଡ଼ିକୁ ଯାଇକି ମଧ୍ୟ ସେମାନେ ଆବଶ୍ୟକୀୟ ଔଷଧ ଏବଂ ପରୀକ୍ଷଣ ମଧ୍ୟ କରୁଛନ୍ତି। 3 ଓଡ୍ରାଫ୍ ଟିମ୍, ଗୋଟେ ଏନ୍ଡିଆର୍ଏଫ୍ ଟିମ୍ ଏବଂ ଗୋଟିଏ ସ୍ଥାନୀୟ ଫାୟାର ଫାଇଟିଂ ଟିମ୍, ଆଉ 2 ଫାୟାର ଫାଇଟିଂ ଟିମ୍କୁ ନିକଟସ୍ଥ ଜିଲ୍ଲାରୁ ଅଣାଯାଇଛି। ଉଦ୍ଧାର
0: ସମାଜ ପ୍ରତି ଦାୟିତ୍ୱବୋଧ, ଶୃଙ୍ଖଳା, ମାନବିକତା ଓ ସେବା ମନୋଭାବକୁ ଜୀବନର ଅଂଶ ଭାବେ ଗ୍ରହଣ କରି ଯୁବପିଢ଼ି ଆଗକୁ ଅଗ୍ରସର ହେବା ଆବଶ୍ୟକ ବୋଲି ବାଚସ୍ପତି ତଥା ରଣପୁର ବିଧାୟିକା ସୁରମା ପାଢ଼ୀ କହିଛନ୍ତି। ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ପ୍ରେକ୍ଷାଳୟରେ ଆୟୋଜିତ ଉତ୍ସବରେ ଯୋଗଦେଇ ବିଶିଷ୍ଟ ବ୍ୟକ୍ତିମାନଙ୍କ ଜୀବନ ଓ କାର୍ଯ୍ୟରୁ ଶିକ୍ଷା ଗ୍ରହଣ କରି ଦେଶର ଉଜ୍ଜଳ ଭବିଷ୍ୟତ ଗଠନରେ ଯୁବବର୍ଗ ଭୂମିକା ନେବାକୁ ଶ୍ରୀମତୀ ପାଢ଼ୀ ଆହ୍ୱାନ ଦେଇଛନ୍ତି। ନିଜର ଜ୍ଞାନ ପ୍ରତିଭା ଓ ଶକ୍ତିକୁ ସକାରାତ୍ମକ ଦିଗରେ ବିନିଯୋଗ କଲେ ସମାଜରେ ସୁସ୍ଥ ଓ ଉନ୍ନତ ପରିବେଶ ସୃଷ୍ଟି ହୋଇପାରିବ ବୋଲି ସେ କହିଛନ୍ତି। କାର୍ଯ୍ୟକ୍ରମରେ ଅତିଥିମାନେ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ଓ ସାମାଜିକ ସଚେତନତାର ଗୁରୁତ୍ୱ ଉପରେ ମତ ରଖିଛନ୍ତି। ସ୍ଥାନୀୟ ଅଞ୍ଚଳର ଆବଶ୍ୟକତା ଓ ଲୋକଙ୍କ ସମସ୍ୟାକୁ ପ୍ରାଥମିକତା ଦେଇ ବିକାଶମୂଳକ ପ୍ରକଳ୍ପ ଚୟନ ଓ ରୂପାୟନ କରାଯିବ ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଝାରସୁଗୁଡ଼ା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ନୂତନ କାର୍ଯ୍ୟାଳୟକୁ ଉଦ୍ଘାଟନ କରି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, ଜିଲ୍ଲାର ସାମଗ୍ରିକ ଓ ଦ୍ରୁତ ବିକାଶ ଦିଗରେ ପରିଷଦ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଲୋକଙ୍କୁ ବିକାଶର ମୁଖ୍ୟଧାରାରେ ସାମିଲ କରିବା ଦିଗରେ ପରିଷଦ କାର୍ଯ୍ୟ କରିବ ଏବଂ ଜିଲ୍ଲା ପ୍ରଶାସନ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସମନ୍ୱୟ ରଖି ବିକାଶ କାର୍ଯ୍ୟକୁ ଫଳପ୍ରଦ କରିବା ପାଇଁ ପ୍ରୟାସ ଜାରି ରହିବ। ବରିଷ୍ଠ ପୁଲିସ୍ ଅଧିକାରୀ ବିନୋଦ ମିଶ୍ର ଅନ୍ତରୀଣ ପୁଲିସ୍ ମହାନିର୍ଦ୍ଦେଶକ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ଅପରାହ୍ନରେ କଟକସ୍ଥିତ ପୁଲିସ୍ ମୁଖ୍ୟାଳୟରେ ଅବସରପ୍ରାପ୍ତ ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ଦାୟିତ୍ୱ ହସ୍ତାନ୍ତର ପରେ ୱାଇବି ଖୁରାନିଆଙ୍କୁ

ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ନାରୀ ସୁରକ୍ଷା, ନିଶାମୁକ୍ତ ଓଡ଼ିଶା ଗଠନ, ସଂଗଠିତ ଅପରାଧ ରୋକିବା, ସାଇବର ଅପରାଧ ଦୂର ଆଦି ଚାରୋଟି ବିନ୍ଦୁ ଉପରେ ଗୁରୁତ୍ୱ ଦେଇ କାର୍ଯ୍ୟ କରିବା ପାଇଁ ଶ୍ରୀ ମିଶ୍ର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ରାଜ୍ୟ ସରକାରଙ୍କର ପୁଲିସ୍ ମହାନିର୍ଦ୍ଦେଶକ ଚୟନ ମାମଲା ସୁପ୍ରିମକୋର୍ଟଙ୍କ ବିଚାରାଧୀନ ଥିବାରୁ କ୍ରାଇମ୍ବ୍ରାଞ୍ଚ ମହାନିର୍ଦ୍ଦେଶକ ବିନୟ ଦୋଷ ମିଶ୍ରଙ୍କୁ ସରକାର ଅସ୍ଥାୟୀ ଭାବେ ପୁଲିସ୍ ମହାନିର୍ଦ୍ଦେଶକ ପଦ ତୁଲାଇବା ପାଇଁ ଦାୟିତ୍ୱ ଦେଇଛନ୍ତି। ଓଡ଼ିଶା ପୁଲିସ୍ ଗତ 2 ବର୍ଷରେ ଆଇନ ଶୃଙ୍ଖଳା, ନକ୍ସଲ ଦମନ, ନିଶା ନିୟନ୍ତ୍ରଣ, ମହିଳା ଶିଶୁ ସୁରକ୍ଷା, ସାଇବର ଅପରାଧ ଓ

ଘଟିଛି। ନିଶା ବିରୋଧୀ ଅଭିଯାନରେ 4,195 କୋଟି ଟଙ୍କାର ନିଶାଦ୍ରବ୍ୟ ଜବତ ହୋଇଛି। 4,892 ମାମଲାରେ 5,376 ଜଣ ଗିରଫ ଏବଂ 64,022 ଏକର ଗଞ୍ଜେଇ ଚାଷ ନଷ୍ଟ ହୋଇଛି। ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ସୋମବାର ଶ୍ରାବଣ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଶ୍ରୀବିଗ୍ରହମାନଙ୍କର ଖସାପଡ଼ା ଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ପ୍ରାୟ ସନ୍ଧ୍ୟା 6ଟାରୁ ରାତି 10ଟା ପର୍ଯ୍ୟନ୍ତ ଗୁପ୍ତ ନୀତି କରାଯିବ। ଏହି ନୀତି ପାଇଁ 4 ଘଣ୍ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଯାଜପୁର ଜିଲ୍ଲାରେ ଜାତୀୟ ପତାକା ଓ ଦେଶପ୍ରେମ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଯୁବବର୍ଗଙ୍କୁ ହର୍ ଘର୍ ତିରଙ୍ଗା ଅଭିଯାନରେ ସାମିଲ କରାଯାଇଛି। ଜିଲ୍ଲାର ଧର୍ମଶାଳା, ଦଶରଥପୁର, ବରୀ ବ୍ଲକରେ ଯୁବ କ୍ଲବ ଏବଂ ମହିଳା ମଣ୍ଡଳର ସହଯୋଗରେ ହର୍ ଘର୍ ତିରଙ୍ଗା ରାଲି ଆୟୋଜିତ ହୋଇଥିଲା। ମାଇ ଭାରତ ପୋର୍ଟାଲ ମାଧ୍ୟମରେ ହର୍ ଘର୍ ତିରଙ୍ଗା ସମ୍ପର୍କିତ କୁଇଜ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ନୟାଗଡ଼ ଜିଲ୍ଲା ଭାପୁରଠାରେ ଜାତୀୟ ଏକତାର ବାର୍ତ୍ତା ନେଇ ତ୍ରିରଙ୍ଗା ବାଇକ୍ ରାଲି ଆୟୋଜନ କରାଯାଇଥିଲା। ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନ ଦେଶର ଏକତା ଓ ଅଖଣ୍ଡତାକୁ ସୁଦୃଢ଼ କରିବା ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ଦେଶପ୍ରେମ ଭାବନାକୁ ଜାଗ୍ରତ କରିବା ପାଇଁ ଗୁରୁତ୍ୱ ଦିଆଯାଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରଠାରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସଚେତନତା ସୃଷ୍ଟି ପାଇଁ ରାଜନଗର ବଜାରଠାରୁ ଏକ ତ୍ରିରଙ୍ଗା ଯାତ୍ରା ବିଭିନ୍ନ ସ୍ଥାନ ଅତିକ୍ରମ କରି ବ୍ଲକ ଛକରେ ପହଞ୍ଚିଥିଲା। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଛି। ଆସନ୍ତା 3 ଦିନ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ 4ଟି ଜିଲ୍ଲାକୁ ଆସନ୍ତାକାଲି ପର୍ଯ୍ୟନ୍ତ ସତର୍କତା ଜାରି କରାଯାଇଛି। କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି। ଏହି ସମୟ ମଧ୍ୟରେ ଘଣ୍ଟା ପ୍ରତି 40-50 କିଲୋମିଟର ପର୍ଯ୍ୟନ୍ତ ପବନ ବହିବାର ସମ୍ଭାବନା ରହିଛି। ଲଗାଣ ବର୍ଷା ଫଳରେ ବୈତରଣୀ, ବ୍ରାହ୍ମଣୀ, ଶାଳନ୍ଦୀ, ଜଳକା ଏବଂ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ବୃଦ୍ଧି ପାଇବା ସହ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। 6ଟି ଜିଲ୍ଲା ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର ଏବଂ କେନ୍ଦ୍ରାପଡ଼ା ଜିଲ୍ଲାରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି। ସୂଚନା ଅନୁଯାୟୀ ଏହି ବନ୍ୟାରେ 2,70,000 ଲୋକ ପ୍ରଭାବିତ ହୋଇଥିବା ବେଳେ 95,000 ଲୋକଙ୍କୁ ରିଲିଫ୍ କ୍ୟାମ୍ପକୁ ସ୍ଥାନାନ୍ତର କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଉଲ୍ଲେଖ

0: ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ନୂଆକାର ଜିତିବାର ମୌକା, ୱାଓ, ବାପାଙ୍କୁ ସରପ୍ରାଇଜ ଦେବି। ଅଳ୍ପ କିଛି ତ ଡିଟେଲ୍ସ ଭରିବାର ଅଛି, ରହିଯା ବୁଝୁ।
2: କଣ ଏଭଳି ପପ୍ଅପ୍ସ ପ୍ରତି ସାବଧାନ ରୁହ, ସ୍କାମର୍ ପର୍ସନାଲ ଡିଟେଲ୍ସ ଭୁଲ ୟୁଜ୍ କରିପାରନ୍ତି।
1: ଓ ତୁ ବୁଝିଗଲୁ ନା?
2: ରିଲାକ୍ସ।
1: କିନ୍ତୁ କାର ଜିତି ଯାଇଥିଲେ ବାପା ହୋମୱର୍କ କରାଇ ନଥାନ୍ତେ।
2: RBI କହେ ସ୍ମାର୍ଟ ବନ, କୁଲ ରୁହ।

0: ସଂଗ୍ରାମୀଙ୍କୁ। ଏବେ ମଧ୍ୟ ଏହି ଆହ୍ୱାନ ଭାରତୀୟଙ୍କ ହୃଦୟରେ ଆଲୋଡ଼ନ ସୃଷ୍ଟି କରୁଛି। ସ୍ୱାଧୀନତା ସଂଗ୍ରାମ ସମୟର ଏଭଳି କେତେକ ଆହ୍ୱାନ ସମ୍ପର୍କରେ ଜାଣିବା। ଜୟ ହିନ୍ଦ ଚାରି ଅକ୍ଷରର ଛୋଟ ଶବ୍ଦଟିଏ, ଏହା କିନ୍ତୁ ସମଗ୍ର ଶରୀରରେ ଅଦ୍ଭୁତ ରୋମାଞ୍ଚ ସୃଷ୍ଟି କରେ। 1942 ମସିହାରେ ଯେତେବେଳେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆଜାଦ ହିନ୍ଦ ଫୌଜ ଗଠନ କଲେ, ଏହାର ନାରା ରଖାଗଲା ଜୟ ହିନ୍ଦ। ତେବେ ସର୍ବପ୍ରଥମେ କ୍ରାନ୍ତିକାରୀ ସେନବାଗ ରମଣ ପିଲାଇ ଏହି ସ୍ଲୋଗାନ ଦେଇଥିଲେ। 19ଶ ଶତାବ୍ଦୀର ପ୍ରାରମ୍ଭରେ ତିରୁବନନ୍ତପୁରମ୍ଠାରେ ଜନ୍ମଗ୍ରହଣ କରିଥିବା ପିଲାଇ ଯେତେବେଳେ ନିଜ ସ୍କୁଲରେ ଏହି ସ୍ଲୋଗାନ ଦେଲେ, ତୁରନ୍ତ ପୁଲିସ ଡକାଯାଇଥିଲା। ପରେ ସେ ଉଚ୍ଚଶିକ୍ଷା ପାଇଁ ଜର୍ମାନୀ ଚାଲିଯାଇଥିଲେ। ସୁଭାଷ ବୋଷଙ୍କୁ ବିଦେଶ ମାଟିରେ ପ୍ରଥମ ସାକ୍ଷାତରେ ପିଲାଇ ତାଙ୍କୁ ଜୟ ହିନ୍ଦ କହି ଅଭିବାଦନ ଜଣାଇଥିଲେ। ପ୍ରଥମ ଥର ଏଭଳି ନାରା ନେତାଜୀଙ୍କ ମନକୁ ଛୁଇଁ ଯାଇଥିଲା। ପରେ ଯେତେବେଳେ ଆଜାଦ ହିନ୍ଦ ଫୌଜର ନାରା କ'ଣ ହେବା ଉଚିତ ବୋଲି ଆଲୋଚନା କରାଗଲା, ତାଙ୍କର ସେକ୍ରେଟାରୀ ଦାୟିତ୍ୱରେ ଥିବା ଆବିଦ ହୁସେନ ଜୟ ହିନ୍ଦର ପ୍ରସ୍ତାବ ଦେଇଥିଲେ। ସ୍ୱାଧୀନ ଭାରତର ପ୍ରଥମ ଡାକଟିକଟରେ ମଧ୍ୟ ଜୟ ହିନ୍ଦ ଲେଖାଯାଇଥିଲା। ଅଠରଶହ 1870 ମସିହାରେ ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟ ବଙ୍ଗଳା ଭାଷାରେ ଏକ ଗୀତ ରଚନା କଲେ, ଯାହାର ଆରମ୍ଭରେ ଦୁଇଟି ଶବ୍ଦ ଥିଲା ବନ୍ଦେ ମାତରମ୍, ଅର୍ଥାତ୍ ଭାରତ ମା, ମୁଁ ତୁମ ସମ୍ମୁଖରେ ନତମସ୍ତକ ବା ତୁମକୁ ବନ୍ଦନା କରୁଛି। ଏହି ଗୀତଟିକୁ ସେ 1882 ମସିହାରେ ପ୍ରକାଶିତ ତାଙ୍କର ଉପନ୍ୟାସ ଆନନ୍ଦମଠରେ ସ୍ଥାନିତ କରିଥିଲେ। 1770 ଦଶକରେ ଇଂରେଜମାନଙ୍କ ବିରୋଧରେ ସନ୍ନ୍ୟାସୀମାନଙ୍କ ବିଦ୍ରୋହକୁ ଆଧାର କରି ଏହି ଉପନ୍ୟାସ ରଚନା କରାଯାଇଥିଲା। ପ୍ରଥମ ଥର ପାଇଁ 1896 ମସିହାରେ ଜାତୀୟ କଂଗ୍ରେସ ଅଧିବେଶନରେ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋର ବନ୍ଦେ ମାତରମ୍ଙ୍କୁ ରାଜନୈତିକ ସ୍ତରରେ ବ୍ୟବହାର କରିଥିଲେ। ଏହି ଆହ୍ୱାନ ଏପରି ରୂପ ନେଲା ଯେ ବ୍ୟତିବ୍ୟସ୍ତ ହୋଇ ଇଂରେଜ ସରକାର ଏହାକୁ ନିଷେଧ କରିବା ଲାଗି ଉପାୟ ଖୋଜିବାରେ ଲାଗିଗଲେ। ଇନକିଲାବ ଜିନ୍ଦାବାଦ, ଏହାର ଅର୍ଥ କ୍ରାନ୍ତି ଅମର ରହେ। 1929 ମସିହା ଜୁନ୍ 6 ତାରିଖ ଭଗତ ସିଂ ଏବଂ ବଟୁକେଶ୍ୱର ଦତ୍ତଙ୍କ ଏହି ସ୍ଲୋଗାନରେ ପରିବେଶ ଥରି ଉଠିଥିଲା। ଆସେମ୍ବ୍ଲି ବୋମା ବିସ୍ଫୋରଣ ମାମଲାରେ କୋର୍ଟରେ ଶୁଣାଣି ଚାଲିଥିବା ବେଳେ ବିପ୍ଳବୀମାନେ ନାରା ଦେଇଥିଲେ, କହିଥିଲେ କ୍ରାନ୍ତିର ଭାବନା ମଣିଷ ମଧ୍ୟରେ ସ୍ଥାୟୀ ହୋଇ ରହିବା ଜରୁରୀ, ଫଳରେ ରୂଢ଼ିବାଦୀ ଶକ୍ତିମାନେ ସମାଜର ପ୍ରଗତିରେ ବାଧା ସୃଷ୍ଟି କରିବା ଲାଗି ସଂଗଠିତ ହୋଇପାରିବେ ନାହିଁ। 1921 ମସିହାରେ ପ୍ରଖ୍ୟାତ ସାୟର ତଥା ସଂଗ୍ରାମୀ ହସରତ ମୋହାନୀ ଏହି ନାରା ସୃଷ୍ଟି କରିଥିଲେ। ସ୍ୱାଧୀନତା ହାସଲ କରିବା ପାଇଁ ଭାରତୀୟମାନଙ୍କର ଦୁର୍ବାର ଆନ୍ଦୋଳନରେ ବିଚଳିତ ବ୍ରିଟିଶ ସରକାର 1928 ମସିହାରେ ଭାରତକୁ କିଛି ଅଧିକାର ଦେବା ଲାଗି ସାଇମନ କମିଶନ ଗଠନ କରିଥିଲା। ତେବେ ଏଥିରେ ଜଣେ ବି ଭାରତୀୟ ନଥିଲେ, ତେଣୁ ସାଇମନ ଫେରିଯାଅ ବା ସାଇମନ ଗୋ ବ୍ୟାକ୍ ନାରା ସମଗ୍ର ଦେଶରେ ପ୍ରତିଧ୍ୱନିତ ହେଲା। ଲାହୋରରେ ପ୍ରଦର୍ଶନ ବେଳେ ପୁଲିସର ଭୟଙ୍କର ଲାଠିମାଡ଼ରେ ଗୁରୁତର ଆହତ ହେଲେ ପଞ୍ଜାବ କେଶରୀ ଲାଲା ଲଜପତ ରାୟ। ତେବେ ସେ କହିଥିଲେ, ମୋ ଦେହରେ ଲାଠିର ପ୍ରତ୍ୟେକ ପ୍ରହାର ବ୍ରିଟିଶ ଶାସନର କଫିନ୍ରେ ଗୋଟିଏ ଗୋଟିଏ କଣ୍ଟା ସାବ୍ୟସ୍ତ ହେବ। ଏହି ଘଟଣାରେ ଲାଲାଜୀଙ୍କ ମୃତ୍ୟୁ ହୋଇଯାଇଥିଲା ଏବଂ ତାଙ୍କର ଏ କଥା ମଧ୍ୟ କିଛି ବର୍ଷ ମଧ୍ୟରେ ସାବ୍ୟସ୍ତ ହୋଇଥିଲା। ଅଗଷ୍ଟ 8 ତାରିଖରେ ଭାରତ ଛାଡ଼ ଆନ୍ଦୋଳନ ପାଇଁ ପ୍ରସ୍ତାବ ଗୃହୀତ ହେବା ପରେ ଇଂରେଜ ଭାରତ ଛାଡ଼ ବୋଲି ନାରା ଭାରତର ପ୍ରତ୍ୟେକ ଗଳିକନ୍ଦିରେ ଗୁଞ୍ଜରିତ ହେବାରେ ଲାଗିଲା। ସେତେବେଳେ ମହାତ୍ମା ଗାନ୍ଧୀ ଗୋୱାଲିଆ ଟ୍ୟାଙ୍କ ମଇଦାନରେ ଜନତାଙ୍କୁ ଆହ୍ୱାନ ଦେଲେ, କର ବା ମର। ଏହା ଏକ ବିରାଟ ଆଇନ ଅମାନ୍ୟ ଆନ୍ଦୋଳନ ଥିଲା। ଇଂରେଜମାନେ ନିଶ୍ଚିତ ହୋଇଗଲେ ଭାରତ ଉପରେ ଶାସନ କରିବା ଆଉ ବେଶୀ ଦିନ ନୁହେଁ, ତଥାପି ପ୍ରମୁଖ ନେତାମାନଙ୍କୁ ଗିରଫ କରି ନିଆଗଲା। ଆନ୍ଦୋଳନକୁ ଦୁର୍ବଳ କରିଦେବା ଲାଗି ସେନା ନିୟୋଜିତ କରାଯାଇଥିଲା।
1: ଶୁଣିଲେ ଜନଜୀବନ ସମ୍ବାଦ, ଉପସ୍ଥାପନା ଲହରିକା ପଟ୍ଟନାୟକ। ଆକାଶବାଣୀ କଟକ ପ୍ରଚାର କରୁଛୁ ବିଏସ୍ଏନ୍ଏଲ୍ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।
2: ମାତ୍ର 1 ଟଙ୍କାରେ ନିଅନ୍ତୁ ବିଏସ୍ଏନ୍ଏଲ୍ର ନୂଆ ମୋବାଇଲ ସିମ୍, କିମ୍ବା ଆପଣଙ୍କ ନମ୍ବର ବିଏସ୍ଏନ୍ଏଲ୍କୁ ପୋର୍ଟ କରନ୍ତୁ।
3: 5-24 ଦିନର ଭ୍ୟାଲିଡିଟି, ଅସୀମିତ କଲ୍ ଏବଂ ପ୍ରତ୍ୟେକ ଦିନ 1 GB ଡାଟା।
2: 2399 ଟଙ୍କାର ରିଚାର୍ଜ କରନ୍ତୁ ଏବଂ 5-412 ଦିନର ଭ୍ୟାଲିଡିଟି ଆଉ ତା ସହ ଅସୀମିତ କଲ୍, ଦିନକୁ 100 SMS ଏବଂ ପ୍ରତ୍ୟେକ ଦିନ 2 GB ଡାଟାର ଲାଭ ଉଠାନ୍ତୁ।
3: ଏ ଦୁଇଟି ଅଫର୍ ସେପ୍ଟେମ୍ବର 12 ତାରିଖ ପର୍ଯ୍ୟନ୍ତ ବୈଧ ଅଟେ।
2: ଆଜି ହିଁ ଆପଣାନ୍ତୁ ବିଏସ୍ଏନ୍ଏଲ୍।
4: ସ୍ୱାଧୀନତା ଦିବସ ଅବସରରେ ଗ୍ରାହକମାନଙ୍କ ପାଇଁ ଉପଲବ୍ଧ

0: ଆକାଶବାଣୀ କଟକ ଶୁଣନ୍ତୁ ଜନଜୀବନ ସମ୍ବାଦ।
1: ଜନଜୀବନ ସମ୍ବାଦ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ଦେଶର ସ୍ୱାଧୀନତାକୁ 80 ବର୍ଷ ହୋଇଗଲା। ବିଦେଶୀ କବଳରୁ ମାତୃଭୂମିକୁ ମୁକ୍ତ କରିବା ଲାଗି ନିଜର ସର୍ବସ୍ୱ ସମର୍ପି ଦେଇଥିଲେ ସ୍ୱାଧୀନତା ସଂଗ୍ରାମୀମାନେ। ଗୋଟିଏ ଗୋଟିଏ ନାରା ସାରା ଦେଶରେ ସୃଷ୍ଟି କରୁଥିଲା ଜାତୀୟତାବାଦ। ଛୋଟ ଛୋଟ ଶବ୍ଦ କାର୍ଯ୍ୟ କରୁଥିଲା ମନ୍ତ୍ରର ମହାଶକ୍ତି ପରି। ଏହା ମୁକ୍ତି ସଂଗ୍ରାମୀଙ୍କୁ ମହାଭାରତୀୟତାର ସ୍ରୋତରେ ଉଦ୍ବୁଦ୍ଧ କରିଥିଲା, ଉଦ୍ବେଳିତ କରିଥିଲା। ଏହାର ପ୍ରୟୋଗରେ ଜାତ ହେଉଥିଲା ଦେଶପ୍ରେମର ସ୍ପନ୍ଦନ। ମହାସଂଗ୍ରାମରେ ଝାସ ଦେବା ପାଇଁ ଶକ୍ତି ମିଳୁଥିଲା।

0: ବିଭିନ୍ନ ନୂତନ ସେବା ସମ୍ପର୍କରେ ସୂଚନା ଦେଇଛନ୍ତି ଭାରତ ସଞ୍ଚାର ନିଗମ ଲିମିଟେଡ୍ ଓଡ଼ିଶା ସର୍କଲର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଦୁଷ୍ମନ୍ତ କୁମାର ବେହେରା।
1: ନମସ୍କାର ଶ୍ରୋତା ବନ୍ଧୁ, ଭାରତର 80ତମ ସ୍ୱାଧୀନତା ଦିବସର ଏହି ପବିତ୍ର ଓ ଆନନ୍ଦଦାୟକ ଅବସରରେ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଆଜି ଆମେ ଆପଣଙ୍କ ପାଇଁ ଏକ ବହୁତ ବଡ଼ ଖୁସିର ଖବର ନେଇ ଆସିଛୁ। ଆମ ଦେଶର ନିଜସ୍ୱ ଓ ବିଶ୍ୱସ୍ତ ସାର୍ବଜନୀନ ଦୂରସଞ୍ଚାର ସେବା ପ୍ରଦାନକାରୀ ଭାରତ ସଞ୍ଚାର ନିଗମ ଲିମିଟେଡ୍ ବା BSNL ଏହି ସ୍ୱାଧୀନତା ଦିବସ ଅବସରରେ ସମସ୍ତ ଦେଶବାସୀ ଓ ଓଡ଼ିଶାର ଗ୍ରାହକମାନଙ୍କ ପାଇଁ କିଛି ନୂତନ ଆକର୍ଷଣୀୟ ଏବଂ ଗ୍ରାହକ କେନ୍ଦ୍ରିକ ଡିଜିଟାଲ ଯୋଜନା ଓ ସ୍ୱତନ୍ତ୍ର ଅଫର୍ ଘୋଷଣା କରିଛି। ଆତ୍ମନିର୍ଭର ଭାରତ ଏବଂ ଡିଜିଟାଲ ଇଣ୍ଡିଆର ସ୍ୱପ୍ନକୁ ସାକାର କରି BSNL ସ୍ୱଦେଶୀ ଜ୍ଞାନକୌଶଳ ମାଧ୍ୟମରେ ଆମ ଓଡ଼ିଶାର କୋଣ ଅନୁକୋଣରେ ପହଞ୍ଚିବାର ସଫଳ ହୋଇପାରିଛି। ଓଡ଼ିଶାରେ 4G ସାଚୁରେସନ୍ ପ୍ରକଳ୍ପ ଅଧୀନରେ 1741 ମୋବାଇଲ ଟାୱାର ସ୍ଥାପନ କରାଯାଇ 2487 ଅପହଞ୍ଚ ଏବଂ ଦୁର୍ଗମ ଗ୍ରାମକୁ ସଫଳତାର ସହ 4G ସେବା ଯୋଗାଇ ଦିଆଯାଇଛି। କେବଳ ସେତିକି ନୁହେଁ, ଆଗାମୀ ଦିନରେ 865 ନୂତନ ଗ୍ରାମକୁ ଏହି ସେବା ପ୍ରସାରଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହା ସହିତ ଭାରତ ନେଟ୍ ପ୍ରକଳ୍ପ ମାଧ୍ୟମରେ ରାଜ୍ୟର ସମସ୍ତ 314 ବ୍ଲକ ଏବଂ 6798 ଗ୍ରାମ ପଞ୍ଚାୟତକୁ ଆଧୁନିକ IPMPLS ୱେବ୍ ସିରିଂ ନେଟୱାର୍କ ସହ ଯୋଡ଼ାଯିବାର ପ୍ଲାନ୍ ରହିଛି। ଗ୍ରାମାଞ୍ଚଳରେ ଇଣ୍ଟରନେଟ୍କୁ ଆହୁରି ମଜବୁତ କରିବା ପାଇଁ FTTH ବା ଘରକୁ ଫାଇବର ସଂଯୋଗ ମଧ୍ୟ କରାଯାଉଛି। ଆପଣ ଜାଣିଲେ ଖୁସି ହେବେ ଯେ ଓଡ଼ିଶାରେ ଏବେ ସୁଦ୍ଧା 93,000 FTTH କନେକ୍ସନ୍ ରହିଛି, ଯେଉଁଥିରେ କି 32% ସମ୍ପୂର୍ଣ୍ଣ ଗ୍ରାମାଞ୍ଚଳରେ ରହିଛି। ଖୁବ୍ ଶୀଘ୍ର BSNL ଓଡ଼ିଶାରେ 5,000 ଅଧିକ ମାଧ୍ୟମିକ ବିଦ୍ୟାଳୟ ଏବଂ 1100 ସ୍ୱାସ୍ଥ୍ୟ କେନ୍ଦ୍ରକୁ ଏହି ହାଇସ୍ପିଡ଼ ଇଣ୍ଟରନେଟ୍ ସୁବିଧା ଯୋଗାଇ ଦେବା ପାଇଁ ଯୋଜନା ରଖିଛି। ଶ୍ରୋତାବନ୍ଧୁ, ଏହି ସ୍ୱାଧୀନତା ଅବସରରେ BSNL ଆପଣଙ୍କମାନଙ୍କ ପାଇଁ କିଛି ସ୍ୱତନ୍ତ୍ର ଅଫର୍ ଆଣିଛି, ଚାଲନ୍ତୁ ସେହି ବିଷୟରେ ଆମେ ଜାଣିବା। Rs.1 ଫ୍ରିଡମ୍ ଅଫର୍, ମାତ୍ର 1 ଟଙ୍କା ମଧ୍ୟରେ ନୂତନ ଗ୍ରାହକ BSNL ମୋବାଇଲ ସେବାର 4G ନେଟୱାର୍କ ମଜା ନେଇପାରିବେ। ଏଥିରେ ପ୍ରତିଦିନ 1 GB ଡାଟା, 100 SMS ଏବଂ ଅସୀମିତ ଭଏସ୍ କଲ୍ ସହିତ 24 ଦିନ ପର୍ଯ୍ୟନ୍ତ ଭ୍ୟାଲିଡ଼ିଟି ମିଳିବ। ଏହି ସୁବିଧା ଆମେ 12 ସେପ୍ଟେମ୍ବର ପର୍ଯ୍ୟନ୍ତ ରଖିଛୁ। ସେକେଣ୍ଡ ପ୍ଲାନ୍ ଯେଉଁଟା BSNL ଏହି ଅବସରରେ ଦେଇଛି ସେଇଟା ହେଲା ଫାଇବର ଫ୍ରିଡମ୍ ପ୍ଲାନ୍। ପ୍ରିମିୟମ୍ ବ୍ରଡ୍ବ୍ୟାଣ୍ଡ ପାଇଁ ମାସକ ମାତ୍ର 1111 ଟଙ୍କା ମୂଲ୍ୟରେ ଏହି ପ୍ଲାନ୍ ହାସଲ କରିପାରିବେ। ଏଥିରେ 200 MB ସ୍ପିଡ୍ ପାଇପାରିବେ, ମାସକ 5,000 GB ଡାଟା ବ୍ୟବହାର କରିପାରିବେ ଏବଂ 25 ଅଧିକ ପ୍ରିମିୟମ୍ OTT ପ୍ଲାଟଫର୍ମ ମଧ୍ୟ ମାଗଣାରେ ପାଇପାରିବେ। ଆମେ ଯେଉଁ ତୃତୀୟ ପ୍ଲାନ୍ଟା ଆମର କଷ୍ଟମରକୁ ଅଫର୍ କରିଛୁ ସେଇଟା ହେଉଛି BSNL ଏଣ୍ଟରଟେନମେଣ୍ଟ TV। ଏଥିରେ ଆପଣ ନ୍ୟୁ BSNL ସେଲ୍ଫ କେୟାର ଆପ୍ଲିକେସନ୍ ମାଧ୍ୟମରେ ମୋବାଇଲ ଗ୍ରାହକମାନେ ଏହି ମାଗଣା ଟାଙ୍ଗ ଦ୍ୱାରା ପରିଚାଳିତ ଲାଇଭ୍ TV ଏବଂ ଅନ୍ ଡିମାଣ୍ଡ କାର୍ଯ୍ୟକ୍ରମର ଆନନ୍ଦ ନେଇପାରିବେ। ଆମେ ଆଉ ଯେଉଁ ଗୋଟେ ଯୋଜନା କରିଛୁ ସେଇଟା ହେଉଛି BSNL ସାଟେଲାଇଟ୍ ଫୋନ୍ ସର୍ଭିସେସ୍। ଯେଉଁ ଦୁର୍ଗମ ସ୍ଥାନରେ ମୋବାଇଲ ସେବା କିମ୍ବା ଅନ୍ୟ କେଉଁ ଟେଲି ଯୋଗାଯୋଗ ସୁବିଧା ନାହିଁ, କିମ୍ବା ଆପଣଙ୍କର ଏମର୍ଜେନ୍ସି ସିଚୁଏସନ୍ ସମୟରେ ଗ୍ଲୋବାଲ ସାଟେଲାଇଟ୍ ଫୋନ୍ ସର୍ଭିସ୍ ଦ୍ୱାରା ଆପଣ କମ୍ୟୁନିକେସନ୍ କରିପାରିବେ। ବାସ୍ତବରେ ଏହି ସମସ୍ତ ପଦକ୍ଷେପ ସୁଲଭ, ସୁରକ୍ଷିତ ଏବଂ ନିର୍ଭରଯୋଗ୍ୟ ଡିଜିଟାଲ ସେବା ଯୋଗାଇ ଏକ ସଶକ୍ତ ଏବଂ ଡିଜିଟାଲ ସକ୍ଷମ ଭାରତ ଗଠନ ଦିଗରେ BSNL ପ୍ରତିବଦ୍ଧତାକୁ ପ୍ରମାଣିତ କରୁଛି। ତେବେ ଆଉ ବିଳମ୍ବ କାହିଁକି, ଆଜି ହିଁ BSNL ସହିତ ଯୋଡ଼ି ହୋଇ ଏହି ସ୍ୱତନ୍ତ୍ର ସ୍ୱାଧୀନତା ଦିବସ ଅଫର ଆପଣ ଲାଭ ଉଠାନ୍ତୁ। ପୁଣି ଥରେ ଆପଣ ସମସ୍ତଙ୍କୁ 80ତମ ସ୍ୱାଧୀନତା ଦିବସର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ଜୟ ହିନ୍ଦ, ଜୟ ଭାରତ।
2: ମାତ୍ର 1 ଟଙ୍କାରେ ନିଅନ୍ତୁ BSNL ର ନୂଆ ମୋବାଇଲ ସିମ୍ କିମ୍ବା ଆପଣଙ୍କ ନମ୍ବର BSNL କୁ ପୋର୍ଟ କରନ୍ତୁ।
3: ପାଆନ୍ତୁ 24 ଦିନର ଭ୍ୟାଲିଡିଟି, ଅସୀମିତ କଲ୍ ଏବଂ ପ୍ରତ୍ୟେକ ଦିନ 1 GB ଡାଟା।
2: 2399 ଟଙ୍କାର ରିଚାର୍ଜ କରନ୍ତୁ ଏବଂ ପାଆନ୍ତୁ 412 ଦିନର ଭ୍ୟାଲିଡିଟି ଆଉ ତା ସହ ଅସୀମିତ କଲ୍, ଦିନକୁ 100 SMS ଏବଂ ପ୍ରତ୍ୟେକ ଦିନ 2 GB।
4: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଭାରତ ଗୌରବ ଦାସ। ଜୁହାର। ପହିଲା ମୁଖ୍ୟ ଖବର, ରାଜ୍ୟ ବୟଡ଼ ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ। ସ୍ଥିତିର ପରିଚାଳନା ଲାଗି 3ଟା ଜିଲ୍ଲାକେ ବରିଷ୍ଠ IAS ଅଧିକାରୀଙ୍କୁ ପଠାଲେ ରାଜ୍ୟ ସରକାର। ଓଡ଼ିଶା ପୋଲିସର ନୂଆ ଆରକ୍ଷୀ ମହାନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ନେଲେ କ୍ରାଇମବ୍ରାଞ୍ଚ DG ବିନୟ ତୋଷ ମିଶ୍ର। ପୁଲିସ ମହାନିର୍ଦ୍ଦେଶକ YB ଖୁରାନିଆ ଚାକିରିରୁ ନେଲେ ଅବସର। ଆଘର ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ତିରୋଧାନ ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଉଛି ସାରା ଦେଶ। ଆଉ ଉତ୍ତର ପଶ୍ଚିମ ବଙ୍ଗୋପସାଗରନ ହୋଇଥିବା ଲଘୁଚାପର ପ୍ରଭାବ ସବୁ ଜିଲ୍ଲାନ ବର୍ଷାର ସମ୍ଭାବନା।

0: ତ୍ରପୁରା ଖବର ଲଗାୟତ ବର୍ଷା ଲାଗି ହୋଇଥିବା ବନ୍ୟାତି ଦିଗେ ନଜରଥି ରଖିକରି ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ ବୋଲି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍। ଜୁନ୍ ଏକ ତାରିଖନୁ ଆଇସ୍ଥକ ରାଇଜେ 953 ମିଲିମିଟର ବର୍ଷା ହୋଇଛେ। ସ୍ୱାଭାବିକନୁ ଇଟା 20% ଅଟକାଏ ବୋଲି ସେ କହିଛନ୍। ବୟଡ଼ ସ୍ଥିତିର ମୁକାବିଲା ଲାଗି ରାଜ୍ୟ ସରକାର ସବୁ କର୍ମଚାରୀମାନଙ୍କ ଛୁଟି ବାତିଲ କରିଛନ୍। ଯେନ୍ମାନେ ଭିଲ୍ ଛୁଟି ଦେଇଅଛନ୍ ସେମାନଙ୍କ ଛୁଟିକେ ସରକାର ବାତିଲ କରିଥିବା ଶ୍ରୀମତୀ ଗର୍ଗ କହିଛନ୍। ରାଜ୍ୟ ସରକାର ତିନିଜଣ ଭାରତୀୟ ପ୍ରଶାସନିକ ଅଧିକାରୀଙ୍କୁ 3 ଜିଲ୍ଲାକେ ପଠାବାର୍କେ ନିଷ୍ପତ୍ତି ନେଇଛନ୍। ମୁଖ୍ୟ ଶାସନ ସଚିବ କହିଛନ୍, ଭଦ୍ରକ ଯାଜପୁର ଆର୍ ବାଲେଶ୍ୱରକେ ଏହି ତିନିଜଣ ଅଧିକାରୀ ଯାଇକରି ଜିଲ୍ଲାପାଳମାନଙ୍କୁ ବୟଡ଼ ପରିଚାଳନା କ୍ଷେତ୍ରଟି ସହଯୋଗ କରିବେ। ସେଡ଼େ ବାଲେଶ୍ୱରକେ ଜଣେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପଠାଯାଇଥିବା ବେଳେ ଭଦ୍ରକ ଆଉ ଯାଜପୁରକେ ବରିଷ୍ଠ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ପଠାଯାଇଛି। ଆଇସ୍ତକ ହୋଇଥିବା ବୟଡ଼ ଲାଗି 49 ବ୍ଲକ ପ୍ରଭାବିତ ହୋଇଥିବା ବେଳେ 331 ଗ୍ରାମ ପଞ୍ଚାୟତର 947 ଗାଁ ଆର୍ 5 ସହରାଞ୍ଚଳ ପ୍ରଭାବିତ ହୋଇଥିବାର ଶ୍ରୀମତୀ ଗର୍ଗ କହିଛନ୍। ଏଥି 515,000 ଲୋକ ପ୍ରଭାବିତ ହୋଇଥିବା ବେଳେ 237,000 ଲୋକଙ୍କୁ ସୁରକ୍ଷିତ ଜାଗାକୁ ନିଆଯାଇଛି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍।
1: 4 ଜିଲ୍ଲାରେ ରେଡ୍ ୱାର୍ନିଂ ଦିଆଯାଇଛି, ଆଉ ବହୁତ ଜିଲ୍ଲାରେ ଅରେଞ୍ଜ ଆଣ୍ଡ ବାକିରେ ୟେଲୋ। ଆଜି ଆମେ ସମସ୍ତଙ୍କୁ ପୁରା ଆଲର୍ଟ କରିଦେଇଛୁ। ଆମର କଲେକ୍ଟର ମାନେ ତାଙ୍କର ଟିମ୍ ଫିଲ୍ଡରେ ଅଛନ୍ତି, ତାଙ୍କର ଅଫିସର୍ସ ମାନେ ବି ଫିଲ୍ଡରେ ଅଛନ୍ତି। ସେମାନେ ଯାହା ଯାହା କରିବା କଥା ସବୁ ଜିନିଷ ସେମାନେ କରୁଛନ୍ତି। ଆମର ତରଫରୁ ଯେତେ ବି ଅଫିସର୍ସ ଅଛନ୍ତି ସମସ୍ତଙ୍କୁ କହିଦେଇଛୁ ଯେ କିଏ ବି ବର୍ତ୍ତମାନ ଛୁଟିରେ ଯିବେ ନାହିଁ, ଆଉ ଯେଉଁମାନେ ଛୁଟିରେ ଅଛନ୍ତି ସେମାନଙ୍କର ଛୁଟିକୁ ବାତିଲ କରାଯାଉଛି। କଲେକ୍ଟର ମାନଙ୍କ ସପୋର୍ଟ ପାଇଁ ଜଣେ ସିନିୟର ଅଫିସର ଯିବେ ଭଦ୍ରକ, ଜଣେ ଯିବେ ବାଲେଶ୍ୱର, ଆଉ ଜଣେ ଯିବେ ଯାଜପୁର। ଦରକାର ହେଲେ ଆମେ ଅନ୍ୟ ଜାଗାରେ ବି ଆଉ ଜଣେ ସିନିୟର ଅଫିସରକୁ ବି ପଠାଇବା, ଯୋଉକି ଡିଷ୍ଟ୍ରିକ୍ଟ ଅର୍ ଷ୍ଟେଟ୍ ସାଙ୍ଗରେ ଲିଏଜନ୍ କରିପାରିବେ।
0: ଲଘୁଚାପ ବେଳେ ରାଇଜେ ହେଉଥିବା ବର୍ଷାକେ ନେଇକରି ସହରାଞ୍ଚଳ କର୍ତ୍ତୃପକ୍ଷଙ୍କୁ ସତର୍କ ରହିବା ଲାଗି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ନିର୍ଦ୍ଦେଶ ଦେଇଛନ୍। ପରିସ୍ଥିତିର ମୁକାବିଲା ଲାଗି ତୁର୍ତ୍ତି ସମନ୍ୱିତ ଆଉ ଜନକୈନ୍ଦ୍ରିକ ପଦକ୍ଷେପ ସୁନିଶ୍ଚିତ କରିବା ଲାଗି ସେ କହିଛନ୍। ସହରାଞ୍ଚଳମାନଙ୍କେ ରାପିଡ୍ ରେସ୍ପନ୍ସ ଦଲ୍କେ ସତର୍କ ରହିବାର ଆଉ ସବୁ ଯନ୍ତ୍ରପାତି ପ୍ରସ୍ତୁତ ରଖିବାର ଲାଗି ଶ୍ରୀମତୀ ପାଢ଼ୀ ନିର୍ଦ୍ଦେଶ ଦେଇଥିବାର ଜଣାପଡ଼ିଛି। ବରିଷ୍ଠ ଆଇପିଏସ୍ ଅଧିକାରୀ ଆଉ କ୍ରାଇମ୍ବ୍ରାଞ୍ଚର ମହାନିର୍ଦ୍ଦେଶ ବିନୟତୋଷ ମିଶ୍ର ଆଇଜ୍ ଆଘର ଡିଜିପି ଯୋଗେଶ ବାହାଦୁର ଖୁରାନିଆଙ୍କନୁ ଓଡ଼ିଶା ପୁଲିସର ନୂଆ ଆରକ୍ଷୀ ମହାନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ନେଇଛନ୍। କଟକ ନଥିବା ରାଜ୍ୟ ପୁଲିସ ମୁଖ୍ୟାଳୟ ପହଞ୍ଚିବାରୁ ବରିଷ୍ଠ ପୁଲିସ ଅଧିକାରୀମାନେ ତାଙ୍କୁ ସ୍ୱାଗତ ଜଣାବାର ସହିତ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ଏହି ଅବସରରେ ଶ୍ରୀ ମିଶ୍ର ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଲାଗି ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାବାର ସହିତ ନିଷ୍ଠାର ସହିତ ଏତାକେ ତୁଲାବେ ବୋଲି କହିଛନ୍।
2: ମୋତେ ଏହି ଦାୟିତ୍ୱ ପାଇଁ ବିବେଚିତ କରିଥିବା ପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେବି। ଆମେ 4 ବିନ୍ଦୁ ଉପରେ କାମ କରୁଥିଲୁ। ପ୍ରଥମ ହେଉଛି ନାରୀ ସୁରକ୍ଷା, ଶିକ୍ଷାର ବିକାଶ ହେଲା ଯୋଗୁଁ ଆମର ଝିଅମାନେ ବାହାରୁଛନ୍ତି, ଆଉ ଯେତେବେଳେ ସମାଜରେ ବାହାରୁଛନ୍ତି ତାଙ୍କ ଉପରେ ରିସ୍କ ବି ଆସୁଛି, ତ ସେଥିପାଇଁ ନାରୀ ସୁରକ୍ଷା ଗୋଟେ ବହୁତ ମହତ୍ୱପୂର୍ଣ୍ଣ ଜିନିଷ ଅଛି। ସେକେଣ୍ଡ, ଆମେ ବି ନିଶାମୁକ୍ତ ଓଡ଼ିଶାର ଲକ୍ଷ୍ୟ ରଖିକି ଚାଲିଛୁ। ଥାର୍ଡ, ସଂଗଠିତ ଅପରାଧ, ଆମେ ସେଇଟାକୁ ଟାର୍ଗେଟ୍ କରୁଛୁ। ସାଇବର କ୍ରାଇମ୍ ଦିଗରେ ସରକାର ବହୁତ ଆମକୁ ସମ୍ବଳ ପ୍ରୋଭାଇଡ୍ କରିଛନ୍ତି। ଶୀଘ୍ର ଆମର ଷ୍ଟେଟ୍ ସାଇବର କମାଣ୍ଡ ସେଣ୍ଟର ବି କ୍ରିଏଟ୍ ହେଇଯିବ। ନକ୍ସଲ ସମସ୍ୟା ଗୋଟେ ବଡ ସମସ୍ୟା ଥିଲା, ବର୍ତ୍ତମାନ ଆମର ପ୍ରୟାସ ରହିବ ଯିଏ ଅଛନ୍ତି ତାଙ୍କୁ ଆଉ ପଣପିବାକୁ ଦେବା ନାହିଁ।
0: ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଆଜି ଅବସର ନେଇଛନ୍। ଏହି ଅବସରରେ ବିଦାୟୀ ଅଭିଭାଷଣଟି ଶ୍ରୀ ଖୁରାନିଆ ଓଡ଼ିଶା ପୁଲିସର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ସେ କହିଛନ୍, ଓଡ଼ିଶାର ନକ୍ସଲ ଅଭିଯାନ ସଫଳ ହୋଇଛେ ଆଉ ଓଡ଼ିଶା ପାଖାପାଖି ନକ୍ସଲ ମୁକ୍ତ ହୋଇପାରିଛେ। ନିଶାମୁକ୍ତ ଅଭିଯାନଟି ଭିଲ୍ ସଫଳତା ମିଳିଛେ ବୋଲି ସେ କହିଛନ୍। ପାଖାପାଖି 4,000 କୋଟି ଅଧିକା ଟଙ୍କାର ନିଶା ଜିନିଷ ଜବତ ହୋଇଛେ ବୋଲି ଶ୍ରୀ ଖୁରାନିଆ କହିଛନ୍। 1990 ବ୍ୟାଚ୍ର ଭାରତୀୟ ପୁଲିସ ସେବା ଅଧିକାରୀ ଭାବେ ଶ୍ରୀ ଖୁରାନିଆ ଆରକ୍ଷୀ ଅଧୀକ୍ଷକ ହିସାବରେ ନୟାଗଡ଼, ଯାଜପୁର, ଗଞ୍ଜାମ, ମୟୂରଭଞ୍ଜ ଆଉ ରାଉରକେଲାନ ସଫଳତାର ସହିତ କାମ କରିଛନ୍। ତାଙ୍କର ଚାକିରି ସମୟଥି ସେ ରାଷ୍ଟ୍ରପତି ପଦକ ଆଉ ରାଜ୍ୟପାଳ ପଦକ ସହିତ ଭିନ୍ ଭିନ୍ ସମ୍ମାନଥି ସମ୍ମାନିତ ହୋଇଥିଲେ। ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଖୁରାନିଆଙ୍କର କାର୍ଯ୍ୟକାଳ ଶେଷ ହେବାକୁ ନେଇକରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସାମାଜିକ ଗଣମାଧ୍ୟମ ଜରିଏ ଶ୍ରୀ ଖୁରାନିଆଙ୍କର ସମର୍ପିତ ସେବା ଅଲଗାମାନଙ୍କର ଲାଗି ପ୍ରେରଣାଦାୟକ ହେବା ବୋଲି କହିଛନ୍। ରାଇଜେ ଆଇନ ଶୃଙ୍ଖଳା ଆଉ ସଦ୍ଭାବନା ବଜାୟ ରଖବାର୍ଥି ତାଙ୍କର ଅବଦାନକେ ଶ୍ରୋତା କରିକରି ଓଡ଼ିଶା ପୁଲିସକେ ଅତ୍ୟା ଦକ୍ଷ, ସଶକ୍ତ ଆଉ ଜନକୈନ୍ଦ୍ରିକ କରବାର୍ଥି ଶ୍ରୀ ଖୁରାନିଆଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଆଘର ପ୍ରଧାନମନ୍ତ୍ରୀ ଅଟଲ ବିହାରୀ ବାଜପେୟୀଙ୍କର ଆଜି ତିରୋଧାନ ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଶ୍ରଦ୍ଧାଞ୍ଜଳି ଜଣାଇକରି କହିଛନ୍, ଆଘର ପ୍ରଧାନମନ୍ତ୍ରୀ ଅଟଲ ବିହାରୀ ବାଜପେୟୀ ଜଣେ ଦୂରଦର୍ଶୀ ରାଷ୍ଟ୍ରନେତା ଆଉ ଅସାଧାରଣ ନେତୃତ୍ୱର ଅଧିକାରୀ ଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମଟି କହିଛନ୍, ଶ୍ରୀ ବାଜପେୟୀ ଦେଶର ବିକାଶ

0: ବିନିଯୋଗରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଶିଳାନ୍ୟାସ କରିଛନ୍ତି। ସେ କହିଛନ୍ତି କୃଷକମାନଙ୍କ କଲ୍ୟାଣ ନିମନ୍ତେ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। 2014-2026 ମସିହା ମଧ୍ୟରେ କେନ୍ଦ୍ର ସରକାର କୃଷକମାନଙ୍କ ପାଇଁ ଅନେକ ଯୋଜନା ଶୁଭାରମ୍ଭ କରିଛନ୍ତି ଏବଂ ସର୍ବନିମ୍ନ ସହାୟକ ରାଶି ବୃଦ୍ଧି କରିଛନ୍ତି।
1: किसानों के लिए पशुपालकों के लिए हर साल एक योजना घोषित की। 14 से लेकर 26 तक एक भी साल ऐसा नहीं गया है कि इन्होंने किसानों के लिए कोई बड़ी योजना जाहिर न की हो।
0: श्री शाह दुग्ध उत्पादन क्षेत्र को ग्रामीण अर्थनीति में परिणत करने पर गुरुत्व प्रदान करते। ଅଧିକ ଦୁଗ୍ଧ ଉତ୍ପାଦନ ଜାତୀୟ ଗାଈ ଏବଂ ମଇଁଷି ରାଜସ୍ଥାନର ପ୍ରତ୍ୟେକ ଘରେ ଉପଲବ୍ଧ ହେବା ସୁନିଶ୍ଚିତ କରାଯିବ ବୋଲି ସେ କହିଛନ୍ତି। ଏହି ଅବସରରେ ଶ୍ରୀ ଶାହା ମୁଖ୍ୟମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ କୃଷକମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରତ୍ୟକ୍ଷ ପାଣ୍ଠି ହସ୍ତାନ୍ତର କରିଥିଲେ। ରାଜସ୍ଥାନର ଚିତ୍ରଗଡ଼ ଜିଲ୍ଲାର ନିମ୍ ବାହେରାଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଏକ ବିରାଟ ପ୍ରତିମୂର୍ତ୍ତି ଆଜି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଉନ୍ମୋଚନ କରିଛନ୍ତି। ଏହି ଅବସରରେ ଶ୍ରୀ ଶାହା ଅଟଳ ବିହାରୀ ବାଜପେୟୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ତାଙ୍କୁ ଅଜାତଶତ୍ରୁ ବୋଲି ବର୍ଣ୍ଣନା କରିଛନ୍ତି। ସ୍ୱର୍ଗତ ବାଜପେୟୀ କେବେ ତାଙ୍କ ନୀତି ଓ ଆଦର୍ଶରୁ ପଥଚ୍ୟୁତ ହେଉନଥିଲେ ବରଂ ଏବଂ ସେ ଦେଶ ପ୍ରଥମ ଉପରେ ଗୁରୁତ୍ୱ ପ୍ରଦାନ କରିବା ସହ ଅନେକ ଐତିହାସିକ ନିଷ୍ପତ୍ତି ନେଇଥିଲେ।
1: 16 अगस्त आज ही के दिन अटल जी हम सबके बीच में से विदा लिए थे। अटल जी की याद में इस पवित्र भूमि पर आज एक बहुत बड़ी 21 फीट की प्रतिमा लगाने का काम और एक भव्य स्मारक बनाने का काम भारतीय जनता पार्टी के कार्यकर्ताओं ने किया है।
0: ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ସ୍ନାତକ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ଜ୍ଞାନ ଦକ୍ଷତା ଏବଂ ନବସୃଜନକୁ ଦେଶ ପ୍ରଥମ ନୀତି ଆଧାରରେ ରାଷ୍ଟ୍ର ଗଠନ ଦିଗରେ ବିନିଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି। ଚେନ୍ନାଇ ନିକଟବର୍ତ୍ତୀ କାଟାନକୁଲାଥୁର ସ୍ଥିତ ଏସ୍ଆର୍ଏମ୍ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ସଂସ୍ଥାନର 22ତମ ସମାବର୍ତ୍ତନ ଉତ୍ସବରେ ଉଦ୍ବୋଧନ ଦେଇ ଉପରାଷ୍ଟ୍ରପତି କହିଛନ୍ତି 2047 ମସିହା ସୁଦ୍ଧା ବିକଶିତ ଭାରତ ଗଠନ ଯାତ୍ରା ଦିଗରେ ଯୁବବର୍ଗଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କୋଭିଡ୍ 19 ସମୟରେ ଭାରତର ଭୂମିକା ମନେ ପକାଇ ଶ୍ରୀ ରାଧାକୃଷ୍ଣନ୍ କହିଛନ୍ତି ସେହି ଦୁର୍ଦ୍ଦିନ ସମୟରେ ଭାରତ 100ରୁ ଉର୍ଦ୍ଧ୍ୱ ଦେଶକୁ ପ୍ରତିଷେଧକ ଟିକା ଯୋଗାଇଥିଲା। ଏହା ଭାରତର ମାନବିକତା ଏବଂ ବିଶ୍ୱ ମଙ୍ଗଳ ଦିଗରେ ପ୍ରତିବଦ୍ଧତା ଦର୍ଶାଉଛି ବୋଲି ସେ କହିଛନ୍ତି। 2014 ମସିହା ପରଠାରୁ ଦେଶରେ ଉଚ୍ଚତର ଶିକ୍ଷା କ୍ଷେତ୍ରରେ ବ୍ୟାପକ ବୃଦ୍ଧି ଘଟିଛି। ବହୁ ସଂଖ୍ୟାରେ ମହିଳା ଉଚ୍ଚତର ଶିକ୍ଷା ଲାଭ କରିବାର ସୁଯୋଗ ପାଇଛନ୍ତି। କୃତ୍ରିମ ବୁଦ୍ଧିମତା, କ୍ୱାଣ୍ଟମ୍ ଟେକ୍ନୋଲୋଜି, ସେମି କଣ୍ଡକ୍ଟର, ରୋବୋଟିକ୍ସ ଏବଂ ଜୈବ ପ୍ରଯୁକ୍ତିବିଦ୍ୟା ଶିକ୍ଷାର ଗୁରୁତ୍ୱ ରହିଛି ବୋଲି ସେ କହିଛନ୍ତି। ଶ୍ରୀ ରାଧାକୃଷ୍ଣନ୍ ଛାତ୍ରଛାତ୍ରୀମାନଙ୍କୁ ନିଶା ସେବନଠାରୁ ଦୂରରେ ରହି ଶୃଙ୍ଖଳା ବଜାୟ ରଖିବା ସହ ନିଜର ଦକ୍ଷତା ପ୍ରତିପାଦିତ କରିବା ଲାଗି ପରାମର୍ଶ ଦେଇଥିଲେ। କେନ୍ଦ୍ରମନ୍ତ୍ରୀ ମନୋହର ଲାଲ ସ୍ୱାଧୀନତା ସଂଗ୍ରାମୀ ମହାରାଣୀ ଅବନ୍ତୀବାଇ ଲୋଧିଙ୍କ ଜନ୍ମବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ହରିୟାଣାର କର୍ଣ୍ଣାଟଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମହାରାଣୀ ଅବନ୍ତୀବାଇଙ୍କ ସାହସ ଏବଂ ବୀରତ୍ୱ ବର୍ଣ୍ଣନା କରିବା ସହ ଦେଶର ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅବଦାନର ସ୍କୃତିଚାରଣ କରିଥିଲେ। 1857 ମସିହା ବିଦ୍ରୋହ ସମୟରେ ଅବନ୍ତୀବାଇ ତାଙ୍କର ଅନନ୍ୟ ସାହସ ଏବଂ ବୀରତ୍ୱ ପ୍ରଦର୍ଶନ କରିଥିଲେ। ଶ୍ରୀ ମନୋହର ଲାଲ ଦେଶ ପ୍ରତି ଏକତା ଅଖଣ୍ଡତା ସୁଦୃଢ଼ କରିବା ଦିଗରେ ତାଙ୍କର ରହିଥିବା ନୀତି ଓ ଆଦର୍ଶକୁ ସମସ୍ତେ ପାଳନ କରିବା ଲାଗି ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ। ରୁଷ ଓ ୟୁକ୍ରେନ୍ ମଧ୍ୟରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣରେ ଉଭୟ ପକ୍ଷର 11 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ରୁଷର ବିଭିନ୍ନ ଅଞ୍ଚଳରେ ୟୁକ୍ରେନ୍ର ଶତାଧିକ ଡ୍ରୋନ୍ ଆକ୍ରମଣରେ 6 ଜଣଙ୍କର ମୃତ୍ୟୁ ଘଟିଛି। ରୁଷର ଦକ୍ଷିଣ ପଶ୍ଚିମ ରୋସ୍ତୋ ପ୍ରଦେଶରେ 5 ଜଣଙ୍କର ମୃତ୍ୟୁ ଘଟିଛି। ୟୁକ୍ରେନ୍ର ଏହି ଆକ୍ରମଣରେ ବହୁ ସଂଖ୍ୟକ ବାସଗୃହ ଏବଂ ରେଳ ଷ୍ଟେସନ୍ ମଧ୍ୟ ନଷ୍ଟ ହୋଇଛି। ମସ୍କୋର ଗଭର୍ଣ୍ଣର ୟୁକ୍ରେନ୍ର ଏହି ଡ୍ରୋନ୍ ଆକ୍ରମଣ ସୁନିଶ୍ଚିତ କରିଛନ୍ତି। ପୋଡୋଲ୍ସ୍କ ୱାଇଲ୍ଡ ବେରି ଗୋଦାମ ଗୃହରେ ଏହି ଆକ୍ରମଣରେ ନିଆଁ ଲାଗିଯାଇଥିବା ସୂଚନା ଦେଇଛନ୍ତି। ଅପରପକ୍ଷରେ ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ୟୁକ୍ରେନ୍ର 822 ଡ୍ରୋନ୍କୁ ନଷ୍ଟ କରାଯାଇଥିବା ସୂଚନା ଦିଆଯାଇଛି। ରୁଷର ଆକ୍ରମଣରେ ୟୁକ୍ରେନ୍ର 5 ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ଦିଆଯାଇଛି। ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍ସ୍କି କହିଛନ୍ତି କିଭି ଉପରେ କ୍ଷେପଣାସ୍ତ୍ର ଆକ୍ରମଣରେ 2 ଜଣଙ୍କର ମୃତ୍ୟୁ ହେବା ସହ 14 ଜଣ ଆହତ ହୋଇଛନ୍ତି। ସେହିପରି ସୁମିରେ ଜଣଙ୍କର ଏବଂ ଜାପୋରିଝିଆରେ 2 ଜଣଙ୍କର ମୃତ୍ୟୁ ଘଟିଛି। ଇଣ୍ଡୋନେସିଆର ପୂର୍ବ ନୁସା ଟେଙ୍ଗାରା ପ୍ରଦେଶ ଅଞ୍ଚଳରେ 14 ଦିନିଆ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ଗତକାଲି ସକାଳେ ଫ୍ଲୋରେସ୍ ଉପକୂଳରେ 7.7 ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଅନୁଭୂତ ହୋଇଥିଲା।

0: ମୂଷା ଟେଙ୍ଗାରା ଗଭର୍ଣ୍ଣର ମିଲ୍କି ଲାକା ଲେନା ଏହି ଜରୁରୀ ପରିସ୍ଥିତି ଆସନ୍ତା 28 ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଘୋଷଣା କରିଛନ୍ତି। ଅଞ୍ଚଳରେ ବିପର୍ଯ୍ୟୟ ପରିଚାଳନା ରିଲିଫ୍ ଯୋଗାଣ ଏବଂ ଉଦ୍ଧାର କାର୍ଯ୍ୟ ତ୍ୱରିତ କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଇଣ୍ଡୋନେସିଆର ଜାତୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା ପକ୍ଷରୁ ଭୂମିକମ୍ପରେ 51 ଜଣଙ୍କର ମୃତ୍ୟୁ ହେବା ସହ 113 ଜଣ ଆହତ ହୋଇଥିବା ସୂଚନା ଦିଆଯାଇଛି। ନୂଆଦିଲ୍ଲୀରେ ଆସନ୍ତା ମଙ୍ଗଳବାର ଦିନ ଦ୍ୱାଦଶ ବ୍ରିକ୍ସ ପରିବେଶ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଏହାର ଅବ୍ୟବହିତ ପୂର୍ବରୁ ଆସନ୍ତାକାଲି ଜଳବାୟୁ ପରିବର୍ତ୍ତନ ଏବଂ ନିରନ୍ତର ବିକାଶ ଆଧାରିତ ପରିବେଶ କାର୍ଯ୍ୟଗୋଷ୍ଠୀ ଓ ଯୋଗାଯୋଗ ଗୋଷ୍ଠୀର ବୈଠକ ଅନୁଷ୍ଠିତ ହେବା ନେଇ କାର୍ଯ୍ୟସୂଚୀ ରହିଛି। ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଥିବା ଏହି ବୈଠକରେ ନିରନ୍ତରତା ନବସୃଜନ ସହଯୋଗ ଏବଂ ବିକାଶ ଆଧାରିତ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହେବ। ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ବୈଠକରେ ଅଧ୍ୟକ୍ଷତା କରିବେ। ଏ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରଣାଳୟ କହିଛି, ବିଭିନ୍ନ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ତଥା ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ପରିବେଶଗତ ସହଯୋଗକୁ ଅଧିକ ସୁଦୃଢ଼ କରିବା ନେଇ ଏହି ବୈଠକ ଏକ ମଞ୍ଚ ପ୍ରଦାନ କରିବ। ସ୍ଥାୟୀ ଜୀବନଶୈଳୀ ବନୀକରଣ ବନାଗ୍ନିଜନିତ ବିପର୍ଯ୍ୟୟକୁ ପ୍ରତିହତ କରିବା ଆଦି କ୍ଷେତ୍ରଗୁଡ଼ିକ ଉପରେ ବୈଠକରେ ଆଲୋଚନା ହେବାର ସମ୍ଭାବନା ରହିଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆସନ୍ତାକାଲି ରାତି 9:30 ଖାଉଟି ଅଧିକାର ଏବଂ ବ୍ୟବସାୟୀ ବାଣିଜ୍ୟିକ ସଂକେତରେ ଭ୍ରମ ସୃଷ୍ଟି ଶୀର୍ଷକ ଆଲୋଚନା ପ୍ରଚାର କରାଯିବ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ 01 2371717 1 7 1 1 7 2 3 3 1 4 4 4 2 3 3 1 0 4 8 1 ଏବଂ 2 3 7 1 7 1 0 6 ନମ୍ଘରକୁ ଡାଏଲ କରିବାକୁ ହେବ। ଏହାବ୍ୟତୀତ ଶ୍ରୋତାମାନେ 9 2 8 9 0 9 4 0 4 4 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଏଫ୍ଆଇଏଚ୍ ମହିଳା ହକି ବିଶ୍ୱକପ୍ ପ୍ରତିଯୋଗିତାରେ ଭାରତ ଚୀନ୍ ବିପକ୍ଷରେ ଖେଳି ତା'ର ଅଭିଯାନ ଆରମ୍ଭ କରିଛି। ନେଦରଲ୍ୟାଣ୍ଡର ଆମଷ୍ଟେଲ୍ ଭିଲ୍ ୱାଗନ୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ପୁଲ୍ ଡି ମ୍ୟାଚ୍ରେ ଭାରତ ଓ ଚୀନ୍ ମଧ୍ୟରେ 2-2 ଗୋଲ୍ରେ ଖେଳ ଅମୀମାଂସିତ ରହିଛି। ଭାରତ ପକ୍ଷରୁ ନବନୀତ ପ୍ରଥମ 8 ମିନିଟ୍ରେ ଚୀନ୍ ବିପକ୍ଷରେ ପ୍ରଥମ ଗୋଲ୍ ଦେଇଥିଲେ। ଚୀନ୍ ପକ୍ଷରୁ ଝାଙ୍ଗ୍ ୱିଙ୍ଗ୍ ପେନାଲ୍ଟି ଷ୍ଟ୍ରୋକ୍ ଦେଇଥିଲେ। ସେହିପରି ଦୀପିକା 25ତମ ମିନିଟ୍ରେ ପେନାଲ୍ଟି କର୍ଣ୍ଣର ଗୋଲ୍ ଦେଇଥିବାବେଳେ ଚୀନ୍ 39ତମ ମିନିଟ୍ରେ ଦେଇଥିଲେ। ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ସହିତ ପୁଲ୍ ଡିରେ ଭାରତ ଓ ଚୀନ୍ ରହିଛନ୍ତି। ପୁଲ୍ ଡିରୁ ଶ୍ରେଷ୍ଠ 2ଟି ଦଳ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହେବେ। ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ୍ରେ ଆସନ୍ତାକାଲିଠାରୁ ବିଡବ୍ଲ୍ୟଏଫ୍ ବ୍ୟାଡ୍ମିଣ୍ଟନ ବିଶ୍ୱ ଚମ୍ପିୟନ୍ସିପ୍ ପ୍ରତିଯୋଗିତା ଆରମ୍ଭ ହେବ। ଏହି ପ୍ରତିଯୋଗିତା ଆସନ୍ତା 23 ତାରିଖ ପର୍ଯ୍ୟନ୍ତ ଚାଲିବ। ଶ୍ରୀଲଙ୍କାର ଗାଲେ ଆନ୍ତର୍ଜାତୀୟ ଷ୍ଟାଡିୟମ୍ଠାରେ ଚାଲିଥିବା ଭାରତ ଶ୍ରୀଲଙ୍କା ଚଳିତ ସିରିଜ୍ର ପ୍ରଥମ ଟେଷ୍ଟ ମ୍ୟାଚ୍ର ଆଜି ଦ୍ୱିତୀୟ ଦିନରେ ଭାରତ 9 ୱିକେଟ୍ ବିନିମୟରେ 460 ରନ୍ ସଂଗ୍ରହ କରିଛି। ଆଜିର ଖେଳ ଶେଷ ସୁଦ୍ଧା ପ୍ରସିଦ୍ଧ କ୍ରିଷ୍ଣ ଏବଂ କୁଲଦୀପ ଯାଦବ ଅପରାଜିତ ଥିଲେ। ଭାରତ ଆଜିର ଦ୍ୱିତୀୟ ଦିନର ବ୍ୟାଟିଂ ଗତକାଲିର ପ୍ରଥମ ଇନିଂସ୍ ସ୍କୋର 2 ୱିକେଟ୍ ବିନିମୟରେ 288 ରନ୍ରୁ ଆରମ୍ଭ କରିଥିଲା। ମୁଖ୍ୟ ସମ୍ବାଦ ପୁଣିଥରେ, ଭାରତକୁ 2047 ମସିହା ସୁଦ୍ଧା ପୂର୍ଣ୍ଣ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ଯୁବ ଗରିବ ମହିଳା କୃଷକମାନଙ୍କୁ ସଶକ୍ତ କରିବାର ଆବଶ୍ୟକତା ରହିଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ରାଜସ୍ଥାନରେ 6,400 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବିନିଯୋଗରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କଲେ ଉଦ୍ଘାଟନ ଓ ଶିଳାନ୍ୟାସ। ଛାତ୍ର ସମାଜକୁ ଦେଶ ପ୍ରଥମ ନୀତି ଆଧାରରେ ନିଜର ଜ୍ଞାନ ଦକ୍ଷତା ଓ ନବସୃଜନକୁ ବିନିଯୋଗ କରିବାକୁ ଉପରାଷ୍ଟ୍ରପତିଙ୍କ ଆହ୍ୱାନ ଏବଂ ଏଫ୍ଆଇଏଚ୍ ମହିଳା ହକି ବିଶ୍ୱକପ୍ ପ୍ରତିଯୋଗିତାରେ ଭାରତ ଚୀନ୍ ମଧ୍ୟରେ ଖେଳ 2-2ରେ ଅମୀମାଂସିତ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭାସମିତି ସମାରୋହ, ପ୍ରଗତି ଦୁର୍ଗତି ଓ ଅସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ସୁବର୍ଣ୍ଣପୁର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ସୁବର୍ଣ୍ଣପୁର ସମ୍ବାଦଦାତା ବେଣୁଧର ପ୍ରଧାନ ଓ ଉପସ୍ଥାପନାରେ ମୁଁ ମହେନ୍ଦ୍ର କୁମାର ମାଝି। କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଏବଂ ରାଜ୍ୟ ସରକାରଙ୍କ 2 ବର୍ଷର ଉପଲବ୍ଧି ଅବସରରେ ସୁବର୍ଣ୍ଣପୁରରେ ପ୍ରତିଭା ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଛି। ସର୍କିଟ୍ ହାଉସ୍ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବଲାଙ୍ଗୀର ଲୋକସଭା ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ଯୋଗଦେଇ କଳା, ସାହିତ୍ୟ, ସଂସ୍କୃତି ଓ ସମାଜସେବା କ୍ଷେତ୍ରରେ 58 ଜଣ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏହି ଅବସରରେ ସେ ଅଞ୍ଚଳର ରାସ୍ତାଘାଟ, ରେଳସେବା, ଶିକ୍ଷା, ସ୍ୱାସ୍ଥ୍ୟ ଓ ବିଭିନ୍ନ

0: କଲ୍ୟାଣକାରୀ ଯୋଜନାର ଅଗ୍ରଗତି ଉପରେ ଆଲୋକପାତ କରିଥିଲେ।
1: ଇଜିଙ୍କର ସରକାରର 12 ବରଷର ପୂର୍ତ୍ତି ଏବଂ ମୋହନ ମାଝୀଜୀ ଆମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଜିଙ୍କର 2 ବରଷ सरकार रो उपलब्धि बाबद्रे आज आम ये कार्यक्रम होल्ड करू। सोनपुर जिलार वरिष्ठ नागरिक मान को डाकी करी प्रोफेशनल्स आर्टिस्ट समस्त को डाकी करी आमर राज्य और केन्द्र रो उपलब्धि बाबद्रे सरकार रो उपलब्धि बाबद्रे कथा हेलु आउ आगामी दिन रे विकसित भारत एवं विकसित ओडिशा को केन्ता करी आम अचीव करी पार्मु ई बाबद्रे भी कथा।
0: निशामुक्त जुबा ଓ ବିକଶିତ ଭାରତ ଗଠନ ଲକ୍ଷ୍ୟରେ ମୋ ଯୁବା ଭାରତ ମୋ ଭାରତ ପକ୍ଷରୁ ସୁବର୍ଣ୍ଣପୁର ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଯୁବ କାର୍ଯ୍ୟକ୍ରମ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଲିନା ପ୍ରଧାନ ଓ ବିଦ୍ୟାଳୟ ଅଧ୍ୟକ୍ଷ ନିଗନ୍ଧ ମହାପାତ୍ର ଏହାର ଉଦ୍ଘାଟନ କରିଥିଲେ। ନୃତ୍ୟ ଲୋକଗୀତ ଚିତ୍ରାଙ୍କନ ଏକକ ଅଭିନୟ ଓ ବକ୍ତୃତା ସମେତ 8ଟି ବିଭାଗରେ ଯୁବ ପ୍ରତିଭାମାନେ ଅଂଶଗ୍ରହଣ କରିଥିଲେ। ନିଶାମୁକ୍ତ ଜୀବନଶୈଳୀ ଆପଣେଇବାକୁ ଯୁବବର୍ଗଙ୍କୁ ଆହ୍ୱାନ କରାଯାଇଥିଲା।
2: ଏଥିରେ ଆମର ବିକଶିତ ଭାରତ ଯୋଉଟାକି 2047ରେ ହେବା କଥା ସେଇଟା ଆଚିଭ କରିବା ପାଇଁ ଆମକୁ କେମିତି ଯୁବଶକ୍ତି ନିଶା ମାନେ ନିଶା ନିବାରଣର କାର୍ଯ୍ୟକ୍ରମରେ ସାମିଲ ହେବା କଥା ଆଉ ନିଶାମୁକ୍ତ ହେବା କଥା ସେଇ ହେଲେ ଯାଇକି ଆମର ଏହି ବିକଶିତ ଭାରତ ଉଦ୍ଦେଶ୍ୟଟା ଆମେ ସାଧିତ କରିପାରିବା।
0: ହରଘର ତିରଙ୍ଗା ଅଭିଯାନ ଅବସରରେ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଛାତ୍ରଛାତ୍ରୀ ଓ ମହିଳାଙ୍କୁ ନେଇ ତିରଙ୍ଗା ପ୍ରଦର୍ଶନ ପଦଯାତ୍ରା ଆୟୋଜିତ ହେଉଛି। ଜିଲ୍ଲା ପ୍ରଶାସନ ଓ ସଂସ୍କୃତି ବିଭାଗର ସହଯୋଗରେ ହୋଇଥିବା ଶୋଭାଯାତ୍ରାରେ ବିଧାୟକ ରଘୁନାଥ ଜଗଦଲା ଓ ଜିଲ୍ଲାପାଳ ନୃପରାଜ ସାହୁ ଯୋଗଦେଇ ଜାତୀୟ ଏକତା ଦେଶପ୍ରେମ ଓ ତ୍ରିରଙ୍ଗାର ଗୌରବ ବିଷୟରେ ବାର୍ତ୍ତା ଦେଇଥିଲେ। ଏ ସମ୍ପର୍କରେ ବିଧାୟକ ରଘୁନାଥ ଜଗଦଲା କହିଥିଲେ,
3: ସେ ନରେନ୍ଦ୍ର ମୋଦିଙ୍କର ଦାୟିତ୍ୱ ନେଲା ପରେ ଭାରତର ଅଖଣ୍ଡତା ଏକତା ଶାନ୍ତି ମୈତ୍ରୀ ଆଉ ଗୋଟେ ଟିମ୍ ହେଇକରି ଭାରତର ବିକାଶ କରିବାର ଲାଗି ସେ ଅନବରତ ଚେଷ୍ଟା କରି ଆସିଛନ୍। ଆଉ ହଜାର ହଜାର ସଂଖ୍ୟାରେ ଆପଣ ଦେଖିଥିବେ ଆଜି ଆମର ଜିଲ୍ଲାସ୍ତରୀୟ ତିରଙ୍ଗା ରାଲି ବିନିକାରେ ଅନୁଷ୍ଠିତ ହେଲା। ଆଉ ବହୁ ସଂଖ୍ୟାରେ ଆମର ସ୍କୁଲ କଲେଜ ସାମାଜିକ ସଂଗଠନ ମାନେ ସମସ୍ତେ ଆସିକରି ଅଫିସିଆଲ ମାନେ ପଲିଟିକାଲ ଦଳ ମାନେ ଆସିକରି ଭାଗ ନେଲେ।
0: ଏ ସମ୍ପର୍କରେ କହିଥିଲେ ଜିଲ୍ଲାପାଳ ନୃପରାଜ ସାହୁ।
4: ସୁବର୍ଣ୍ଣପୁର ଜିଲ୍ଲାରେ ଆମେ ହର ଘର ତିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ କରୁଛୁ ଏବଂ ଏହି କାର୍ଯ୍ୟକ୍ରମ ଆଜି ବିନିକା ବ୍ଲକ ହେଡକ୍ୱାର୍ଟରରେ ଆମର ଅନୁଷ୍ଠିତ ହେଉଛି। ହଜାର ହଜାର ସଂଖ୍ୟାରେ ପିଲା ଅଛନ୍ତି, ଛାତ୍ରଛାତ୍ରୀ ଅଛନ୍ତି, ଜନସାଧାରଣ ଅଛନ୍ତି, ବିଭିନ୍ନ ସଂଗଠନର କର୍ମକର୍ତ୍ତା ଅଛନ୍ତି, ପାର୍ଟିର କର୍ମକର୍ତ୍ତା ଅଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି କି ଛାତ୍ରଛାତ୍ରୀଙ୍କ ଭିତରେ ଜନସାଧାରଣଙ୍କ ଭିତରେ ଦେଶ ପ୍ରେମ ପ୍ରତି ଗୋଟେ ଭାବ ଉଦ୍ରେକ କରିବା ଏବଂ ଦେଶ ପ୍ରତି ଗୋଟେ ସମର୍ପିତ ମନୋଭାବ ସୃଷ୍ଟି କରିବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ।
0: ସୁବର୍ଣ୍ଣପୁରରେ ଜାତୀୟ ହସ୍ତତନ୍ତ ଦିବସ 2026 ପାଳିତ ହୋଇଛି। ହସ୍ତତନ୍ତ ଶିଳ୍ପର ବିକାଶ ସହ ବୁଣାକାର ଓ ବାନ୍ଧ ଶିଳ୍ପୀଙ୍କ ଆର୍ଥିକ ଏବଂ ସାମାଜିକ ଉନ୍ନତି ପାଇଁ ଜିଲ୍ଲାର ବୁଣାକାରମାନେ ସଂକଳ୍ପ ନେଇଛନ୍ତି। କେନ୍ଦ୍ର ସରକାରଙ୍କ ପ୍ରୋତ୍ସାହନ ହସ୍ତତନ୍ତ କ୍ଷେତ୍ରରେ ଆତ୍ମନିର୍ଭରତା ବୃଦ୍ଧିରେ ସହାୟକ ହେଉଛି। କୋଶଲୀ ସମ୍ବଲପୁରୀ ଭାଷା ସାହିତ୍ୟର ଯୁଗସ୍ରଷ୍ଟା କବି ସତ୍ୟନାରାୟଣ ବହିଦାରଙ୍କ ଜୟନ୍ତୀକୁ ପଶ୍ଚିମ ଓଡ଼ିଶା ଭାଷା ଦିବସ ଭାବେ ସୁବର୍ଣ୍ଣପୁରର ବିଭିନ୍ନ ସ୍ଥାନରେ ପାଳନ କରାଯାଇଛି। ଛାତ୍ରୀମାନଙ୍କ ସୁରକ୍ଷା, ସଶକ୍ତିକରଣ ଓ ଆତ୍ମବିଶ୍ୱାସ ବୃଦ୍ଧି ଲକ୍ଷ୍ୟରେ ଶକ୍ତିଶ୍ରୀ କାର୍ଯ୍ୟକ୍ରମକୁ ନେଇ ସୁବର୍ଣ୍ଣପୁରର ବିଭିନ୍ନ ମହାବିଦ୍ୟାଳୟରେ ସଚେତନତା କର୍ମଶାଳା ଚାଲିଛି। ସୁବର୍ଣ୍ଣପୁରର କୋଟସମଲାଇସ୍ଥିତ ପାତଳି ଶ୍ରୀକ୍ଷେତ୍ରରେ ପବିତ୍ର ରଥଯାତ୍ରା, ବାହୁଡ଼ା ଯାତ୍ରା ଓ ନୀଳାଦ୍ରୀ ବିଜେ ପର୍ବ ପାରମ୍ପରିକ ରୀତିନୀତିରେ ସମ୍ପନ୍ନ ହୋଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ସୁନ୍ଦରଗଡ଼ ଜିଲ୍ଲା ସମ୍ପର୍କରେ।
5: ଶ୍ରୋତା ବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ସମୟରାତି 17:30 ପ୍ରଚାର କରୁଛୁ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ। ତେବେ ତା ପୂର୍ବରୁ କିଛି ସୂଚନା।
6: ଚାଷୀ ଭାଇ ଭଉଣୀମାନେ ପିଏମ୍ କିଷାନ କିସ୍ତି ପାଇବା ପାଇଁ ବାର୍ଷିକ ଇ କେୱାଇସି ବାଧ୍ୟତାମୂଳକ। ଏଥିପାଇଁ pmkisan.gov.in ପୋର୍ଟାଲରେ ନିଜର ଇ କେୱାଇସି ଯାଞ୍ଚ କରାଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ କିମ୍ବା ପିଏମ୍ କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ ଏନ୍ପିସିଆଇ ମ୍ୟାପିଂ ଫର୍ମ ଦାଖଲ କରନ୍ତୁ।

0: ଯୁଗେ ଦାଦା ଜୁହାର ଜୁହାର ଜୁହାର ଜୁହାର ଜୁହାର ଜୁହାର ଜୁହାର
1: ଜୁହାର ରେ ମକାରୁ ଜୁହାର ଜୁହାର ଜୁହାର ବାବୁ ମକାରୁ
0: ହଁ ଦାଦା
1: ତିନ ଚାରି ଦିନ ହେଇଗଲା ବାବୁ
0: ହଇ
1: ଯେନ୍ତା ମକ ଜ୍ୱର ହେଇଯାଉଛି ତାର ସୁକେ ବୋଲନୁ ମକେ କେନ୍ତା କେନ୍ତା କେନ୍ତା କେନ୍ତା ଲାଗୁଛି
0: ଦାଦା ମୁଇଁ ଦେଖୁଛୁ କିନି ପଥରା ଖଣ୍ଡ ଡାବି ହେଇକରି ଖେଟିଛେ ତାର ସୁକେ କଣ କଣ ଆନୁଛେ ଦାଦା
1: କାଁ କରବୁ ରେ ବାବୁ
0: ହଁ
1: ଜ୍ୱର ତ ହଉଛି
0: ହଇ
1: ଏନେ ରୂପା ଗୋଡା ବି ଚାଲିଛି
0: ଚାଲିଛି
1: ସେଟାକେ ପୁଣି ଛାଡ଼ି ନେଇ ହୁଏ
0: ହୁଏ
1: ମାତର ଯେନ୍ତା ହେଇଯାଉଛି ମୋର ଗାଗର ମୁଡ ତାର ସୁକେ
0: କରତି କର୍ମ ଘୁସ ଘୁସ ବିଦ୍ୟା କାମ ତ ଚାଲବା ମାତ୍ର ଗାଗର ପାଣି ନସିଲେ କେନ୍ତା କରବୁ କହ
1: ଆର କାଁ କରବୁ କହ
0: ହଁ
1: କାମ ବି ଚାଲବା
0: ହଇ
1: ଆର ଗାଗର ମୁଣ୍ଡ ନସଲେ ବି ତାକୁ ଯତ୍ନେବାକେ ପଡ଼ବା
0: ହଏ ବୋଇଲେ ମୁଇଁ କାଁ ବୋଲୁଥିଲି ଦେଖ ଦାଦା ଆଜିକାଲି ଯେତେ ପ୍ରକାରର ଜ୍ୱର ହଉଛି ହେ ମେଲେରିଆ କି କାଁ ଗୋଟେ ବୋଲୁଛନ୍ ଦାଦା ସେଟା ବଡ଼ା ମାରାତ୍ମକ ଜାଣିଲୁ
1: କାଁ କରବୁ ରେ ବାବୁ
0: ହଁ
1: କ୍ଷେତକେ ଯିବାର ତ ପଡ଼ବା ବୋଲୁ
0: ହଇ
1: ମାତ୍ର ସେରେ ଯେନ୍ ଆମର ଯେନ୍ ମଶା ମୁସି ମାନେ ଚାବି ଦଉଛନ୍
0: ହେଲା ହଇ
1: ଏଇଟା ମେଲେରିଆ କେ ଲାଗିଛେ ନା
0: ହଇ ହଇ ହଇ ଦାଦା ଆର ମେଲେରିଆ ବୋଇଲେ ଦାଦା ଏଇଟା ବଡ଼ା ବିପଦର କଥା
1: କଥା ତ ବାବୁ
0: ହଇ
1: ହଇ ଦେଖ ରେ ବାବୁ
0: ହଁ
1: ଆମକେ ତ ଜ୍ୱର ହେବା ମୁଡ ହେବା ନାନାଦି ପ୍ରକାର ବେମାର ହେବା
0: ହଇ
1: ଆର ଇ ଦିନିଆ ବୋଲନୁ
0: ଇ
1: ଖଣେ ପେନ୍ ମାରବାର ଦିନେ ସବୁ ପ୍ରକାର ବେମାର ହେସି
0: ହେସି ହେସି
1: ଝାଡ଼ା ବାନ୍ତି ରୋଗ ହେସି ହେଲା ଜ୍ୱର ମୁଡ ଆନସି
0: ଆନସି
1: ମେଲେରିଆ ଫୁନି ହେସି
0: ହେଲା
1: ନାନା ପ୍ରକାର ରୋଗ ହେସି
0: ହେସି
1: ଆର ଇ ଦିନେ ଏକା ଆମର ଖୁବ କାମ କବାର ଥିସି
0: ଥିସି
1: ମାତ ଆମେ ଯଦି କେତେଟା କଥାକେ ଯଦି ମାନିକରି ଚଲମୁ ବାବୁ
0: ହଁ
1: ବେଲେ ରୋଗ ଖଣେ କମ ହେବା ବୋଲୁ ମୁଇଁ ନେଇ ହେବା ବୋଲି ନେଇ କହିବାର ଦେଖ ରେ ବାବୁ ତୁଇ କହିଲା ପରା ଯେତେବେଳେ ଆମକେ ଜ୍ୱର ମୁଡ ହେଲା ସାଙ୍ଗେ ସାଙ୍ଗେ ଡାକ୍ତର ଆଜ୍ଞା ପାଖେ ଯାଇ କରି ହେଲା ଡାକ୍ତର ଆଜ୍ଞା ଯଦି କହିବେ ରୁଧିର ପରୀକ୍ଷା କରି କରି ଔଷଧ କଷା ଖାଇବା କଥା ଆମେ କାଁ କରୁଛୁ ଔଷଧ ଦୋକାନକେ ଯାଉଛୁ ଆଜ୍ଞା ମକେ ଜ୍ୱର ହଉଛେ ମୁଡ ହଉଛେ ଗୋଡ଼ ହାତ କସ କସୁଛେ ବୋଲେ ଔଷଧ ଗୋଟେ ଦଉଛେ ଆମେ ଧରିକିରି ପଳେଇ ଆସୁଛୁ ଡାକ୍ତର ଆଜ୍ଞା ଦେବାର ଔଷଧ ଗୋଟେ ଅଲଗା ଆର ଔଷଧ ଦୋକାନ ଆଣବାର ଔଷଧ ଗୋଟେ ଅଲଗା
0: ଅଲଗା
1: ଅଲଗା ବୋଲେ ବାବୁ ଡାକ୍ତର ଆଜ୍ଞା ସେ ବିଷୟରେ ପାଠ ପଢିଛନ୍ ଔଷଧ ଦୋକାନ ବାଲା ଔଷଧ ବିକୁଛି ଜ୍ଞାନଟା ଟିକେ ଅଲଗା ଅଲଗା ହେବା ଆର ଇ ଯେନ୍ ମେଲେରିଆ ସାଙ୍ଗେ ସାଙ୍ଗେ ଇ ଯେନ୍ ଡେଙ୍ଗୁ ବେମାର ଗୋଟେ ଅଛି ଇଟା ଗୋଟେ ପ୍ରକାର ଜ୍ୱର ନା ମଶା ଚାଲିଲେ
0: ଏଇଟାର
1: ମହାବିପଦ ତ ଯେତେବେଳେ ବି ଆମେ ଘରେ ରହୁଛୁ ଇ ଦିନିଆ କାଣା କରା କଥା ମଶାରି ଟାଙ୍ଗି କରି ଶୋଇବାର କଥା ଆଉ ତପତ ତପତ କ୍ଷେତ ଖାଇବାର କଥା ଆର ବାବୁ ସବୁବେଳେ ଉଷୁମ ପାନ ପିଇବାର କଥା
0: ଆର ଗୋଟେ ବଡ କଥା ଦାଦା ଘର ଚାରି ବେରାତେ ବୋଲନୁ ସଫା ସୁତର ରହିବାର ଅଛି
1: ହଇରେ ବାବୁ ଏଇଟା ତ ଗଲା ହାଟେ ବୋଲନୁ ମୋ ନାତି ପିଲାକେ କହିଲି ବାବୁ ଲୋକ ଦୁଇଟା ଆନ ଆର ଯେତିକି ଝାର ଝୁଡ ଅଛି ସବୁ ସଫା କର ବୋଲିକି ନାତି ଶୁଣିଲା ବୋଲୁ ଆର ଲୋକ ଦୁଇଟା ଡାକି ଆଣିଲା ଆମର ଘର ଚାରି ବେରାତି କି ହେ ଫଟା ଡବା ମନ ଥିଲା ହେ ଟ୍ରାକ୍ଟର ଟାୟାର ମନ ଥିଲା ସେ ପଇଡ ଫଇଡ ଆଣିଥିଲୁ ଯେ ତାର ସେ ହାଣି ହାଣି ପରାଣ ଥିଲା ସବକେ ସଫା କରିଦେଲା ଖଣେ ରକ୍ଷା ପାଇଛୁ
0: ଦାଦା ସଚେତନ ହେଲା ସବୁଠାନୁ ବଡ଼
1: କଥା ଯଦି ସଚେତନ ହେମୁ ବେଲେ ଆମେ ନିଶ୍ଚୟ ଆମକେ ଜ୍ୱର ବେମାର ଆକ୍ରମଣରୁ ରକ୍ଷା ପାଇମୁ ଯେ ବାବୁ ଜ୍ୱର ତ ହେବା ଚାଷବାସ ବି ଚାଲିଥିବା ଇତାର ଭିତରେ ଆମକେ ଟିକେ ମନୋରଞ୍ଜନ ବି କରବାକେ ପଡବା
0: ମନ ଚାଙ୍ଗା ଥିଲେ ଗାଡିଆ ଗଙ୍ଗା
1: ଦେଖ ରେ ବାବୁ ଗୀତ ଟିକେ ଶୁଣିଲେ ମନ ଟିକେ ଉଲ୍ଲାସ ଲାଗବା ମୋର ଜ୍ୱର ଖଣେ ଉତରିବା ପରେ ଲାଗୁଛି ତ ଦେଖୁଛୁ କି ନି ଆମର ବୈଠକ କେ କ୍ଷିତିରାମ ସାହୁ ଆର ତାଙ୍କର ଦଲବଲ ଆସିଛନ୍
0: ଆସିଛନ୍ ଆସିଛନ୍
1: ତ ଗୀତ ଶୁଣୁ ବାବୁ

0: କୃଷି ବର୍ଜ୍ୟବସ୍ତୁର ଗୁଣବତ୍ତା ବି ମଧ୍ୟ ବଢ଼ିଥାଏ ସାଧାରଣ ଗୋବର ଖତ ଅପେକ୍ଷା, ଆଉ ଯାହା ସାଧାରଣ ଗୋବର ଖତରୁ ବହୁତ ଉତ୍କୃଷ୍ଟ ମାନର, ଅର୍ଥାତ୍ ତା ଦେହରେ ଆପଣ ଯେତେ କୃଷି ଫସଲ ପାଇଁ ଯେତେ ପ୍ରକାର ଆପଣଙ୍କର ଅଣୁ ଦରକାର ବା ସାର ଦରକାର ତା ଦେହରେ ଅଧିକ ଅଂଶରେ ଥାଏ।
1: ତ ଏଇନେ ଗୋଟେ କଥା ଆଜ୍ଞା, ଏଇ ଜିଆ ଖତ ଆମର ମ୍ୟାଟ ଆରୁ ଫସଲ ଲାଗି କେନ୍ତା କରି ଲାଭ ମିଳିଛି?
0: ଦେଖନ୍ତୁ, ପ୍ରଥମ କଥା ହେଲା ଜିଆ ତ ମୃତ୍ତିକା ଗଠନ ସାହାଯ୍ୟ କରେ। ମୃତ୍ତିକା ଗଠନ କ'ଣ? ମୃତ୍ତିକା ଆପଣ ମନେ କରନ୍ତୁ ଟେଳା ମାଟି ହେଇଯିବ ବା ଆପଣ ଟାଣ ମାଟି ହେବ, ସେଇଟା ଆମର ମୃତ୍ତିକା ଗଠନ ନୁହେଁ। ମୃତ୍ତିକା ହେଉଛି ଫୁସ୍ଫୁସିଆ ହେବା ଦରକାର, ମୃତ୍ତିକା ହାଲୁକା ହେବା ଦରକାର, ମୃତ୍ତିକା ଦେଇକରି ଜଳ ପ୍ରବେଶ କରୁଥିବ, ବାୟୁ ଚଳାଚଳ କରୁଥିବ, ତେଣୁ ମୃତ୍ତିକା ଗଠନରେ ମଧ୍ୟ ଇଏ ସାହାଯ୍ୟ କରେ। ଏମାନେ ମାଟିରେ ଚଳପ୍ରଚଳ ହେବା ଯୋଗୁଁ ମାଟିରେ ଯେଉଁ ହାଲୁକା ଫସ୍ଫୁସିଆ ହୁଏ, ମାଟି ଜଳଧାରଣ ଶକ୍ତି ବଢ଼େ। ଆଉ ସବୁଠୁ ବଡ଼ ଜିନିଷ ଯେ ମାଟିରେ ଥିବା ଅଳିଆ ଆବର୍ଜନା ଖାଇ ପରିବେଶ ପ୍ରଦୂଷଣ ମୁକ୍ତ କରେ, ମାଟିର ଅଙ୍ଗାରକ ଅଂଶ ବୃଦ୍ଧି କରେ, ଅମଳ ମାଟିକୁ ଶୋଧନ କରେ। ଆଉ ଜିଆ ଦ୍ୱାରା ଖତ ମାଟିକୁ ସାଧାରଣ ଖତ ଠାରୁ ମଧ୍ୟ 3-5 ଗୁଣା ଯବକ୍ଷାରଜାନ, ଫସ୍ଫରସ୍, ପଟାସ୍, ଚୁନ, ମ୍ୟାଗ୍ନେସିୟମ୍ ଇତ୍ୟାଦି ଯେଉଁ ଖାଦ୍ୟ ଯୋଗାଇବା କଥା ତାହା ଯୋଗାଇଥାଏ। ଆଉ ମାଟିରେ ଅନିଷ୍ଟକାରୀ ଅଣୁଜୀବ ସୂତ୍ରଜୀବ ସଂଖ୍ୟା କମିବା ସହିତ ସାହାଯ୍ୟକାରୀ ଜୀବାଣୁ ଯେମିତି ରାଇଜୋବିୟମ୍ ବା ଭାମ୍, ଯେଉଁଟାକି ଇଂରାଜୀରେ କହନ୍ତି ଭେସିକୁଲାର ଆର୍ବସ୍କୁଲାର ମାଇକ୍ରୋଜା, ତାର ବଂଶ ବୃଦ୍ଧି କରେ, ଯେଉଁଟାକି ଚେର ବଢ଼ିବାରେ ସାହାଯ୍ୟ କରେ। ଏ ସମସ୍ତ ସାର ସହିତ ଆଉ କିଛି ଥାଏ ଅଣୁସାର, ସେ ଅଣୁସାର ମଧ୍ୟ ସମାନୁପାତିକ ଭିତରେ ବା ସନ୍ତୁଳିତ ଅବସ୍ଥାରେ ଅନୁପାତରେ ଯୋଗାଇଥାଏ, ଯାହାଦ୍ୱାରା ଗଛକୁ ରୋଗ ଆଉ ପୋକ ଦାଉରୁ ମଧ୍ୟ ରକ୍ଷା କରେ।
1: ତ ଇନେ ଗୋଟେ କଥା କହନ ଆଜ୍ଞା, ଆମର ଏଇ ଯେନ୍ କେଚୁଆ, ଯେନ୍ଟାକି ଆମର କଳାହାଣ୍ଡି ଭାଷାରେ ଜିଆ କେଚୁଆ ବୋଲସନ୍, ଏଇଟା କେତେ କିସମର ଅଛି ଆଜ୍ଞା?
0: ହଁ ଦେଖନ୍ତୁ, ସାରା ବିଶ୍ୱରେ ଯଦି ଦେଖିବା ବା ସାରା ପୃଥିବୀରେ ଆମେ 3000 ପ୍ରକାର ଜିଆ ଦେଖାଯାଆନ୍ତି। ସେମାନଙ୍କ ମଧ୍ୟରୁ 4 ପ୍ରକାର ଜିଆ ଯେଉଁଟାକି ଆମର ଜିଆ ଖତ ପ୍ରସ୍ତୁତି ପାଇଁ ବ୍ୟବହାର କରାଯାଏ। ତ ଆପଣ ଭାବୁଥିବେ, ଦେଖନ୍ତୁ ମନେ କରନ୍ତୁ ଦେଶୀ କୁକୁଡ଼ା ଯେମିତି ଶୀଘ୍ର ବଢ଼େ ନାହିଁ, ବ୍ରଏଲର କୁକୁଡ଼ା ଶୀଘ୍ର ବଢ଼ିକି ଏବେ ମାର୍କେଟ ସାଇଜ୍ ହୁଏ, ଠିକ୍ ସେମିତିକା ଏଇ 4 ପ୍ରକାର ଜିଆ ଯିଏକି ଶୀଘ୍ର ଜୈବ ବର୍ଜ୍ୟବସ୍ତୁକୁ ଜିଆ ଖତରେ ପରିଣତ କରିପାରନ୍ତି ଏବଂ ସେମାନଙ୍କ ସଂଖ୍ୟା ମଧ୍ୟ ଶୀଘ୍ର ବୃଦ୍ଧି ହୋଇଥାଏ। ତ ତା ଭିତରୁ ହେଲା ଆପଣଙ୍କର ଏସିନିଆ ଫୋର୍ଟିଟା, ଯେଉଁଟାକି ଆପଣଙ୍କର ହଳଦିଆ ବା ବାଦାମୀ ରଙ୍ଗର, ଆଉ ଯାହାକି ସେଇଟା ୟୁରୋପରୁ ମିଳିଥାଏ, ଆଉ ୟୁରୋପରୁ ଏଠାରେ ଆସିଛି। ତାପରେ ୟୁଟ୍ରିଲସ୍ ୟୁଜିନି, ଯେଉଁଟାକି ଗାର୍ଡ ବାଇଗଣୀ ରଙ୍ଗର, ଏହା ଆଫ୍ରିକାରୁ ଆସିଛି। ଆଉ ତାପରେ ପେରୋନିକ୍ସ ଏକ୍ସକାଭେଟସ୍ ଏବଂ ଲୁମ୍ରିକସ୍ ଭୁବେଲ୍ସ, ଏ 4 ପ୍ରକାର ଯେଉଁ ଜିଆ କିସମ ଅଛି ଏମାନେ ସବୁ ତ ବିଦେଶୀ ପ୍ରକାରର, କିନ୍ତୁ ଏଥିରୁ ପ୍ରଥମ 2ଟି ଅର୍ଥାତ୍ ଏସିନିଆ ଫୋର୍ଟିଟା ଏବଂ ୟୁଟ୍ରିଲସ୍ ୟୁଜିନି, ଏଇ 2ଟା ଆମର ଜିଆ ଖତ ପାଇଁ ଓଡ଼ିଶାରେ ବିଶେଷ କରିକି ଆମେ ତାକୁ ପ୍ରୟୋଗ କରିଥାଉ।
1: ତ ଏଇ ଯେନ୍ ଆମ ଜିଆ ପାଳନ କରମା ଆଜ୍ଞା, ଯେନ୍ ଚାଷୀ ଭାଇମାନେ ଜିଆ ପାଳନ କରିବା ଲାଗି ଚାହୁଁଛନ୍, ତ ସେଥିଲାଗି କାଁ କାଣା ଦରକାର ଆଜ୍ଞା?
0: ଜିଆ ପାଳନ ପାଇଁ ସାଧାରଣତଃ ଗୋଟେ ଛପର ଦରକାର, ଯେଉଁଥିରେ କି ଆପଣ ସିଧାସଳଖ ସୂର୍ଯ୍ୟାଲୋକ ବା ଖରା ପଡ଼ୁନଥିବ କିମ୍ବା ବର୍ଷା ଜଳ ସିଧା ଭାବରେ ପଡ଼ିବନି, ତେଣୁ କୁଣ୍ଡ ପଦ୍ଧତି ହେଉ, ଶଯ୍ୟା ପଦ୍ଧତି, ଗାତ ପ୍ରଣାଳୀ ବା ନିରନ୍ତର କୁଣ୍ଡ ପଦ୍ଧତିରେ ଜିଆ ପାଳନ କରିପାରିବା ବା ଜିଆ ଖତ ପ୍ରସ୍ତୁତ କରିପାରିବା।
1: ତ ଏଇ ଯେନ୍ କୁଣ୍ଡ କଥା କହିଲେ, ବୋଲେ ଟାଙ୍କି କଥା ଯେନ୍ଟା କହୁଛନ୍, ତ ଏଇ ଯେନ୍ କୁଣ୍ଡ ପଦ୍ଧତିରେ ବୋଲେ ଗୋଟେ ଟାଙ୍କିରେ କେନ୍ତା କରି ଜିଆ ଖତ ପ୍ରସ୍ତୁତ କରମା, ସେ ବିଷୟରେ ଆପଣ କିଛି କହିବେ କି ଆଜ୍ଞା?
0: 1 ଘନମିଟର ଆକାରର କୁଣ୍ଡ, ମନେ କରନ୍ତୁ ଆପଣଙ୍କର 1 ମିଟର ଓସାର, 1 ମିଟର ଲମ୍ବ ଏବଂ 1 ମିଟର ଗଭୀର, ତ 1 ଘନମିଟର ଆକାର ଯଦି କୁଣ୍ଡ ଆମେ ନେବା, ତ ସେଥିରେ ଆମେ 2000ଟି ଜିଆ ବା ପାଖାପାଖି 1 କିଲୋଗ୍ରାମ ଜିଆ ଆବଶ୍ୟକ ପଡ଼େ। ଆମେ ଯଦି ଇଟାରେ କୁଣ୍ଡ କରିପାରିବା ସେଇଟା ଭଲ କଥା। ଆଉ କୁଣ୍ଡର କାନ୍ଥ 5 ଇଞ୍ଚ ମୁଟେଇ ହେଲେ ଆମକୁ ଖର୍ଚ୍ଚ କମ୍ ପଡ଼ିଥାଏ, ମୁଟେଇରେ ଆମର କୌଣସି ଅଧିକ ହେବାର ଆବଶ୍ୟକତା ନାହିଁ। ଅଧିକତମ 3 ଫୁଟ ଗଭୀର କରିପାରିବା, 1 ମିଟର ଓସାର କରିପାରିବା, ଆମେ ଯେତେ ଚାହିଁଲେ ଲମ୍ବା ସେତେ ବଢ଼େଇ ପାରିବା। ଆମ ଛପରକୁ ନେଇକି ଆମ ଜାଗା କେତେ ଅଛି, ତ ତାର ଲମ୍ବାକୁ ନେଇକି ଆମ ଲମ୍ବାର କୌଣସି ପ୍ରକାର ସୀମା ନାହିଁ। ତେଣୁ କୁଣ୍ଡର ଭିତର ପଟେ ଗୋଟେ କଡ଼କୁ ଆମେ ଯଦି ଟିକେ ଢାଲୁ କରିବା, ଯେମିତିକି ପାଣି ଅଧିକ ଯଦି ହେଇଗଲା କୌଣସି କାରଣରୁ, ତ ନିଷ୍କାସନ ନାଳି ଥିବା ଦରକାର। ତ 2-3ଟି କୂଅ ନନ୍ଦ ଜାଣିଥିବେ, କୂଅ ନନ୍ଦକୁ ବ୍ୟବହାର କରିକି ଆମେ ମଧ୍ୟ କୁଣ୍ଡଟିଏ ତିଆରି, ମାନେ 3ଟି କୁଣ୍ଡ ଯଦି ଆମେ ଉପରକୁ ଉପରକୁ ରଖିବା ଥାକ ମାରି, ତାହେଲେ ବି ଆମେ 3ଟା କୁଣ୍ଡ 3 ଫୁଟ ହେଇଯିବ ଏବଂ 3 ଫୁଟ ଆକାରରେ ଆମେ ଗୋଟେ କୂଅର ନନ୍ଦ ମାଧ୍ୟମରେ ଆମେ କୁଣ୍ଡଟିଏ ତିଆରି କରିପାରିବା। ସେଥିପାଇଁ ଆମେ କ'ଣ କରିବା ନା, ଟିକେ ଉଚ୍ଚା ଜାଗା ଦରକାର, ଯେଉଁଟାକି ନିଗିଡ଼ା ମାଟି ହେଇଥିବ, ଅର୍ଥାତ୍ ମାଟିରେ 6 ଇଞ୍ଚ ଉଚ୍ଚର ଯଦି ଆମେ ପିଣ୍ଡି କରି ତା ଉପରେ ଗୋଟେ ପଲିଥିନ ରଖିବା, ତା ଉପରେ ଆମେ ନନ୍ଦ ଗୁଡ଼ିକ ଉପରକୁ ଉପରକୁ ରଖିକରି ଆମେ କୁଣ୍ଡ ପ୍ରଣାଳୀରେ 4ଟି ସ୍ତରରେ ଆମେ ଜିଆ ପ୍ରସ୍ତୁତ କରିବା। କିନ୍ତୁ ଆମେ ଟିକେ ପ୍ରଥମେ ଆଲୋଚନା କରିବା ଯେ ଏଇ ଯେଉଁ 4ଟି ସ୍ତର କଥା କହିଲେ, ଚାଷୀ ଭାଇମାନେ ସ୍ତର ବିଷୟରେ ଯଦି ଆମେ ଟିକେ ଜ୍ଞାନ ଅର୍ଜନ କରିପାରନ୍ତେ, ତାହେଲେ ଆମେ ସେ ସ୍ତରର ତାର ବହୁ ଗୁରୁତ୍ୱପୂର୍ଣ୍ଣ ତାର ବିଷୟବସ୍ତୁ ଅଛି, ଯେଉଁଥିପାଇଁ ଆମେ ଯଦି ନ ଜାଣିବା ତାହେଲେ ଜିଆ ହୁଏତ ତାର ଜୀବନ ବିପଦରେ ବି ପଡ଼ିପାରେ। ତେଣୁ ଏଇ ସ୍ତର ଗୁଡ଼ିକ ବିଷୟରେ ପ୍ରଥମେ ଜାଣିବା, ତାପରେ ଆମେ ଶଯ୍ୟା ପ୍ରଣାଳୀକୁ ବି ଆମେ ଯାଇପାରିବା। କିନ୍ତୁ ଆମେ 4ଟା ସ୍ତରକୁ ଆମେ ଗଠନ କରିବା। ତ ପ୍ରଥମେ ହେଲା କ'ଣ ନା, ନିମ୍ନ ସ୍ତର ବା ପ୍ରଥମ ସ୍ତର, ମାନେ ଅର୍ଥାତ୍ ଭୂଇଁ ପାଖରେ ବା ତଳ ସ୍ତରରେ 3 ଇଞ୍ଚ ବହଳରେ ଆମେ ଶୁଖିଲା ନଡ଼ିଆ କତା କିମ୍ବା ଅଗାଡ଼ି କିମ୍ବା ଶୁଖିଲା କଦଳୀ ପତ୍ର, ଯାହାକି ସହଜରେ ପଚିବ ନାହିଁ, ତାକୁ ରଖନ୍ତୁ। ଏହା ପରିବର୍ତ୍ତେ ଆମେ ତା ବଦଳରେ ବି ନେଇପାରିବା ଆମେ ଛୋଟ ଛୋଟ ଇଟା ଖଣ୍ଡ, ଚିପ୍ସ ଖଣ୍ଡ ବା ଗୁଡ଼ି ମଧ୍ୟ ରଖିକି ସେଥିରେ ଅଳ୍ପ ବାଲି ଖେଳିକରି ତାକୁ ସମାନ କରିଦିଆଯିବ। ଏହି ସ୍ତର ହେଉଛି ଅଧିକ ଯଦି ଜଳ ଉପର ଆଡ଼ୁ ଆମେ ଯେତେବେଳେ ଭୁଲ ବଶତଃ

0: ଦେଇଦେବୁ ତାହେଲେ ନିଷ୍କାସନ ପାଇଁ ସାହାଯ୍ୟ କରେ। ତାପରେ ଆମେ ଦ୍ୱିତୀୟ ସ୍ତର କଥା ଆସିବା, ଯେଉଁଥିରେ କି 3 ଇଞ୍ଚ ବହଳର ଆପଣଙ୍କର ବିଳା ମାଟି ଦିଆଯାଇପାରିବ, କିମ୍ବା ପୁରୁଣା ଖତ ବା ଶୁଖିଲା ଗୋବର ଗୁଣ୍ଡ ବା ଗୋବର ଗ୍ୟାସ ପ୍ଲାଣ୍ଟରୁ ବାହାରୁଥିବା ସ୍ଲରି, ଏପରିକି ଜିଆ ଖତ, ପୁରୁଣା ଜିଆ ଖତ ବି ଆମେ ବ୍ୟବହାର କରିହେବ। ଏହି ସ୍ତରକୁ ଜିଆର ଶଯ୍ୟା କହନ୍ତି।
1: ତ ଆଜ୍ଞା, ଏଇଟା ତ ଆପଣ 1 ନମ୍ବର 2 ନମ୍ବର ସ୍ତର କଥା କହିଲେ, ଆଉ ଗୋଟେ 3 ନମ୍ବର ସ୍ତର ଯେଉଁଟା ତୃତୀୟ ସ୍ତର, ଏଇଟା କେନ୍ଦ୍ର ପ୍ରସ୍ତୁତ କରିବା ଆଜ୍ଞା?
0: ତୃତୀୟ ସ୍ତର କ'ଣ ନା, ଆପଣ ଜାଣିଥିବେ ଦରଶଢ଼ା ହୋଇଥିବା ଖତ, ମାନେ ଯେଉଁଟାକି ଯେତେବେଳେ ଦେଖିବେ ପ୍ରଥମେ ଯେତେବେଳେ ଗାଈ ଗୋବର ଫ୍ରେଶ ଯେଉଁ ଗୋବର ଆପଣ ଧରିଲେ ବି ଗରମ ଲାଗିବ, ବା ସେଗୁଡ଼ାକ ନ ସଢ଼ିଲା ପାଇଁ, ଅଧା ନ ସଢ଼ିଲା ପାଇଁ ତା ଦେହରୁ ଗରମ ବାହାରେ, ତେଣୁ ଆମେ ଅଧା ସଢ଼ା ହେଇଥିଲେ ଯେତେବେଳେ ଆଉ ଗରମ ବାହାରନ୍ତୁ, ସେହି ପ୍ରକାର ଯେଉଁ ଖତ ତାକୁ ସାମାନ୍ୟ ଓଦା କରିକି ଆମେ ତାକୁ ତୃତୀୟ ସ୍ତରରେ ପ୍ରୟୋଗ କରିବା, ଅର୍ଥାତ୍ ସେ 3 ଇଞ୍ଚ ପର୍ଯ୍ୟନ୍ତ ଆମେ ତାକୁ ଦେବା। ଏବଂ ସେଥିରେ ପାଣି ଓଦା କରୁଥିବା କେତେ ପର୍ଯ୍ୟନ୍ତ ନା, ଯେତେ ପର୍ଯ୍ୟନ୍ତ ବଳକା ପାଣି ଆପଣଙ୍କର କୁଣ୍ଡର ଯେଉଁ ଆମେ ତଳପଟ ନାଳି ହେଇଛି ସେଥିରୁ ନିଷ୍କାସନ ନ ହେବା ପର୍ଯ୍ୟନ୍ତ, ଅର୍ଥାତ୍ ଆମେ ଜାଣିବା ଯେ ପ୍ରଥମ ଦ୍ୱିତୀୟ ତୃତୀୟ ସ୍ତର ସମ୍ପୂର୍ଣ୍ଣ ଭାବରେ ଓଦା ହେଇଯାଇଛି। ତାପରେ କ'ଣ କର, ସେ ଓଦା ସ୍ତରରେ ଜିଆ ଗୁଡ଼ିକୁ ଆମେ ଛାଡ଼ିଦେବା। ସେଥିପାଇଁ ଆମେ ଆଗରୁ କହିଛେ ଯେ ଗୋଟେ ଘନ ମିଟର ପାଇଁ ଆମେ ପ୍ରାୟ 1 କିଲୋଗ୍ରାମ ଜିଆ ଆମେ ବ୍ୟବହାର କରିଥାଉ, ତ ସେହି ଅନୁସାରେ ଆମର ଯେତିକି ଘନ ମିଟର ଆମର କୁଣ୍ଡ ହେଇଥିବ ତ ସେହି ମାତ୍ରାରେ ଆମେ ଜିଆ ଛାଡ଼ିବା। ଯଦି ଜିଆ ଯଦି କମ୍ ଛାଡ଼ିବା ତାହେଲେ ଆମକୁ ଡେରି ଲାଗିବ ଗୋବର ଖତରୁ ଜିଆ ଖତ ହେବା ପାଇଁ, ତେଣୁ କିଛି ସମୟ ପ୍ରଥମେ କ'ଣ କରିବା ନା, ସେ ଯେଉଁ ଓଦା ହେଇଥିବା ତୃତୀୟ ସ୍ତରରେ ଆମେ ଜିଆ ଗୁଡ଼ିକୁ ଛାଡ଼ିକି କିଛି ସମୟ ଅପେକ୍ଷା କରିବା। ଯଦି ଜିଆ ମାନେ କ'ଣ କରିବେ ନା, ସବୁବେଳେ ଆଲୋକଠୁ ଦୂରେଇ ରହିବା ପାଇଁ ଚେଷ୍ଟା କରନ୍ତି, ସେମାନେ ମୁଣ୍ଡ ଗେଞ୍ଜିକିରି କ'ଣ କରିବେ ଭିତରକୁ ପ୍ରବେଶ କରିବା ପାଇଁ ଚେଷ୍ଟା କରିବେ, ତେଣୁ ସେମାନେ ଭିତରେ କିଛି ସମୟ ଅପେକ୍ଷା କଲେ ପଶିଯିବେ। ଯଦି କେହି ନ ଯାଇଥିବେ ଭିତରକୁ ତେବେ ସେମାନେ ରୋଗିଣା ହେଇଥିବେ କିମ୍ବା ନଚେତ ଖଣ୍ଡିଆ ଖାବରା ହୋଇଯାଇଥିବେ, ତେଣୁ ସେଗୁଡ଼ାକ କିଛି ସମୟ ପରେ ମରି ବି ଯାଇପାରନ୍ତି, ମରିଗଲେ ତାଙ୍କୁ ପିମ୍ପୁଡ଼ି ଆକ୍ରମଣ କରିପାରନ୍ତି, ତେଣୁ ତାକୁ ଆମେ ବାହାର କରିଦେବା ଭଲ, ନଚେତ ପିମ୍ପୁଡ଼ି ହେଲେ ମାନେ ଯିବା ପାଇଁ ଶତ୍ରୁ ସଦୃଶ ହେଇଥାନ୍ତି।
1: ଆଜ୍ଞା, ଏଇଟା ତ 3 ନମ୍ବର ସ୍ତର କଥା କହିଲେ, ଆମର ଚାଷୀ ଭାଇମାନେ ଜାଣିବା ଲାଗି ଚାହୁଁଛନ୍, 4 ନମ୍ବର ସ୍ତରଟା କ'ଣ? ଆଜ୍ଞା,
0: 4 ନମ୍ବର ସ୍ତର ହେଲା ପ୍ରକୃତର ସ୍ତର, ଯେଉଁଟାକି ଆମେ ଆଜି ଆମେ ଏଇ ଆଲୋଚନାର ଅନ୍ତର୍ଭୁକ୍ତ ହେଇଛେ, ଯେ ପ୍ରଥମ 3ଟି ସ୍ତର ଆମେ ସେଟା ସ୍ଥାୟୀ ସ୍ତର, ସେଗୁଡ଼ିକୁ ଆମେ କେବେ ବି ପରେ ଅମଳ କରିବୁ ନାହିଁ, କିନ୍ତୁ ଚତୁର୍ଥ ସ୍ତରଟି ଯେଉଁଟାକି ଆମର ପ୍ରକୃତରେ ଖାଦ୍ୟ ସ୍ତର, ଅର୍ଥାତ୍ ସେଟା ଅଧାସଢ଼ା ଖାଦ୍ୟ ଯେଉଁ ଆମେ ପ୍ରୟୋଗ କରୁ ସେଟା 5-6 ଇଞ୍ଚ ବହଳରେ କିଛି କିଛି ଆମେ ଦିନ ଅନ୍ତରରେ ତାକୁ ପ୍ରୟୋଗ କରିବୁ, ଏବଂ କେତେ ପ୍ରୟୋଗ କରିବୁ ତାର ଜିଆର ସଂଖ୍ୟା ଉପରେ ନିର୍ଭର କରୁଛୁ। ଯେତେବେଳେ ଉପର ସ୍ତର କ'ଣ ହେବ ନା, କିଛି ଦିନ ପରେ ଆମେ ପାଣି ମଝିରେ ମଝିରେ ଦେବା ପରେ ଜିଆ ସେଗୁଡ଼ାକୁ ଖାଇବା ଆରମ୍ଭ କରିବେ ଏବଂ ଉପର ସ୍ତର ବୋରେଇ ଆସିବ, ତେଣୁ ବରେଇ ଆସି ଯେତେବେଳେ ଚାହା ଦାନା ପରେ ଦେଖାଦେବ ତାହେଲେ ଆମେ ଜାଣିବା କି ଆମର ଗୋବର ଖତ ଜିଆ ଖତରେ ପରିଣତ ହୋଇଯାଇଛି। ତାପରେ ପୁଣି 5-6 ଇଞ୍ଚ ଅଧାସଢ଼ା ପୁଣି ଖତ ଦେବ, ତେଣୁ ପ୍ରଥମ ସ୍ତର ପ୍ରଥମେ 5 ଇଞ୍ଚ ଖାଇସାରିଲା ପରେ ପୁଣି 5-6 ଇଞ୍ଚ ଦେବ, ଆମେ ଏକାଥରେ କୁଣ୍ଡ ଭର୍ତ୍ତି କରିବୁ ନାହିଁ। ତେଣୁ ଏପରି କଲେ ଜିଆମାନେ ନିୟନ୍ତ୍ରିତ ଉତ୍ତାପ ଅମ୍ଳଜାନ ଠିକ୍ ଭାବରେ ପାଇବେ, ଏକାଥରେ କୁଣ୍ଡ ଭର୍ତ୍ତି କଲେ ତାହା ଜିଆର ସଂଖ୍ୟା ସେମାନଙ୍କର କମିବାର ସମ୍ଭାବନା ଅଛି, କାହିଁକିନା ସେମାନେ ମରି ବି ଯାଇପାରନ୍ତି ଉତ୍ତାପ ଯୋଗୁଁ। ତେଣୁ ସବୁଥର ଏ ଖାଦ୍ୟ ଦେବା ପରେ ପୁରୁଣା ସୁତୁଲ ଖାଟି ଆମେ ଉପରେ ଘୋଡ଼େଇ ରଖିବୁ, ଏହାଦ୍ୱାରା କ'ଣ ହେବ ନା, ସିଏ ଟିକେ ଅନ୍ଧାରୁଆ ହୋଇକି ରହିବ, ଖାଦ୍ୟ ସ୍ତର ଆର୍ଦ୍ରତା ବି ନଷ୍ଟ ହେବନି, ମାନେ ଜଳୀୟ ଅଂଶ ନଷ୍ଟ ହେବନି, ଆଉ ଅନ୍ଧାରୁଆ ପରିବେଶକୁ ଜିଆମାନେ ଭଲ ପାଇଁ ତାକୁ ସୁହାଇ, ଆଉ ବିଶେଷ କରି କୁକୁଡ଼ାମାନେ ମଧ୍ୟ ଜିଆକୁ ଖାଇପାରିବନି, କୁକୁଡ଼ାମାନଙ୍କ ଦ୍ୱାରା ରକ୍ଷା କରିପାରିବ। କୁଣ୍ଡକୁ ମଝିରେ ମଝିରେ ପାଣି ଦେଇକରି ଓଦା ରଖିବା, ଯେମିତିକି 50-60% ଜଳଭାଗ ରହିବ, ଅଧିକ ଜଳ, ଯେମିତି କହନ୍ତିନି ଜଳ ବିହୁନେ ସର୍ବନାଶ, ଜଳ ଗହଳେ ସର୍ବନାଶ, ଠିକ୍ ସେମିତି ଅଧିକ ପାଣି ବି ଜିଆ ପାଇଁ ବିପଦ, ଆଉ କମ୍ ପାଣି ବି ହେଲେ ଜିଆ ପାଇଁ ବି ମଧ୍ୟ ଭଲ ନୁହଁ, ତେଣୁ ଆମେ 50-60% ସବୁବେଳେ ଆର୍ଦ୍ରତା ବା ଜଳୀୟ ଭାଗକୁ ଆମେ ରକ୍ଷା କରିବୁ, ଯେମିତି 50-60% ଜଳୀୟ ଭାଗ ରହିବ, କାରଣ ଜିଆଙ୍କର ଆର୍ଦ୍ରଯୁକ୍ତ ଯେଉଁ ଚର୍ମ, ଯେଉଁ ଚର୍ମଟା ଯେତେ ସମୟ ପର୍ଯ୍ୟନ୍ତ ଉଦା ଉଦା ରହୁଥିବ ସେମାନଙ୍କ ଶ୍ୱାସକ୍ରିୟା ସେତେ ସମ୍ଭବ ହେବ, ନହେଲେ ଶ୍ୱାସକ୍ରିୟାରେ ବାଘାତ ହୋଇପାରେ, ତେଣୁ ଜଳ ଧାରଣ କିମ୍ବା କମ୍ ହେଲେ ଶ୍ୱାସକ୍ରିୟା ବାଧାପ୍ରାପ୍ତ ହୋଇ ଜିଆ ସମୂଳେ ମରିଯିବାର ମଧ୍ୟ ଆଶଙ୍କା ରହିଛି। ତେଣୁ ଖତ ତିଆରି ହୋଇଛି କିନା ଆମେ କେମିତି ଜାଣିବା ନା, ଅଖାକୁ ଉଠେଇକରି ବି ଆମେ ଦେଖିପାରିବା ମଝିରେ ମଝିରେ, ଏବଂ ଦେଖିବା ଯେ ଅଳିଆ ଆବର୍ଜନକୁ ସେମାନେ ସମ୍ପୂର୍ଣ୍ଣ ଖତରେ ପରିଣତ ହେବା ପାଇଁ 2-3 ମାସ ସମୟ ଲାଗେ, ଆଉ ଜିଆମାନେ ମଧ୍ୟ ଆସିକି ଦେଖିବେ ଅଖା ତଳେ ସେମାନେ ପେନ୍ଥା ପେନ୍ଥା ହୋଇକି ଲାଗିକି ରହିଥିବେ, ଏବଂ ଜିଆର ସଂଖ୍ୟା ମଧ୍ୟ ଯାହା ପ୍ରୟୋଗ କରୁଥିବେ 10 ଗୁଣା ବୃଦ୍ଧି ପାଇଯାଇଥାଏ।
1: ତ ଏଇ ଯେ ଜିଆ ଲାଗି ଆଜ୍ଞା, କେଚୁଆ ଲାଗି କାଁ କାଁ ଖାଇବା ଦରକାର ଆଜ୍ଞା?
0: ମୁଁ ତ ପ୍ରଥମେ କହିସାରି ଯେ ଗୋବର ତ ଖାଲି ଏକମାତ୍ର ସମସ୍ୟା ଆମର ନୁହଁ, ଆମେ ଚାହୁଁଛେ ଯେତେ ପ୍ରକାର ଆମର କୃଷିର ବର୍ଜ୍ୟବସ୍ତୁ ଅଛି, ଚାହେ ଧାନ ଗହମ ନଡ଼ା ହେଉ, ଫସଲର ଅବଶିଷ୍ଟାଂଶ ପତ୍ର ପନିପରିବା ଚୋପା, ରୋଷେଇ ଘରୁ ଯେଉଁ ବାହାରୁଥିବା ଜୈବ ପଦାର୍ଥ, ବା ଆପଣଙ୍କର ଗୋମୂତ୍ର, ଆପଣଙ୍କର ଗୋବର, ଯେତେ ପ୍ରକାର ଯାବତୀୟ କୃଷି ଅବଶିଷ୍ଟାଂଶ ରହିଛି ଆମେ ତାକୁ ଛୋଟ ଛୋଟ ଖଣ୍ଡ ଖଣ୍ଡ କରିକି ତାକୁ ଅଧାସଢ଼ା କରିକି ଆମେ ତାକୁ ପ୍ରୟୋଗ କରିପାରିବା। କିନ୍ତୁ ଆମେ ଯଦି ସଢ଼ିବା ସମୟରେ ଯେମିତି ଉତ୍ତାପଟି ଆମେ 25-30% ଭିତରେ ରଖିବା, ଅଧିକ ଉତ୍ତାପ ଆମେ ରଖିବା ନାହିଁ, ତାପରେ ଯେଉଁ ପରିମାଣଟା କମିଗଲେ ଆମେ ତାକୁ ପ୍ରୟୋଗ କରିପାରିବା। ତ ଅଧାସଢ଼ା ଅଳିଆ ଆବର୍ଜନାରେ କିଛି ଗୋବର ଦେଇପାରିବା, ମାନେ ଗୋବର ଦେଲେ କ'ଣ କି ଶୀଘ୍ର ସଢ଼ିବାରେ ବି ସାହାଯ୍ୟ କରିବ, ଏବଂ ଯେଉଁଟାକି ଆପଣଙ୍କର ଜିଆମାନଙ୍କର ମଧ୍ୟ ସେମାନେ ଖାଇବାରେ ତାଙ୍କୁ ଶୀଘ୍ର ପରିବର୍ତ୍ତନ କରିପାରନ୍ତି, ଆଉ ତାଙ୍କ ବଂଶବୃଦ୍ଧି।

ବି ଶୀଘ୍ର ହେବେ। ତେଣୁ ସେଥିପାଇଁ ଆମେ କ'ଣ କରିବା ନା, 10 ଭାଗ ଯଦି ଅଳିଆ ଆବର୍ଜନା ଅଛି, 3 ଭାଗ ଅର୍ଥାତ୍ 10 କିଲୋ ଅଳିଆ ଆବର୍ଜନାରେ 3 କିଲୋ ଗୋବର ଖତ ଯଦି ଆମେ ମିଶିବା, ଅଧା ସଢ଼ା ଗୋବର ଖତ, ତାହେଲେ ଆମର ଜିଆ ଖତ ପ୍ରସ୍ତୁତି ଶୀଘ୍ର ହୋଇଥାଏ। ଆଉ ଅଧା ସଢ଼ା ଗୋବର ଖତରେ କିଛି ଅଣ୍ଡା ଖୋଳ ବି ଯଦି ପ୍ରୟୋଗ କରିବା ବା କିମ୍ବା କିଛି ଚୂନ ପକାଇବା, ତାହେଲେ ଜିଆର ବଂଶବୃଦ୍ଧି ମଧ୍ୟ ଶୀଘ୍ର ହୋଇଥାଏ, କାରଣ ସିଏ ଆମ ଜିଆକୁ କ୍ୟାଲସିୟମ ଯୋଗାଇଥାଏ। ତେଣୁ ଗୋବର ପାଣି ସହିତ 100 ଗ୍ରାମ ନିମ୍ବ ପିଡ଼ିଆ ଯଦି ଆମେ ପ୍ରତ୍ୟେକ ସ୍ତରରେ ଆମେ ଦେବା, ଏଇ ଯେଉଁ 5-6 ଇଞ୍ଚ ଲେଖା ଯେଉଁ ପ୍ରତି ସ୍ତର ଆମେ ଖାଦ୍ୟ ଦେଉଛେ, ଚତୁର୍ଥ ସ୍ତର କଥା ଆମେ ଆଲୋଚନା କରୁଛେ, ସେଥିରେ ନିମ୍ବ ପିଡ଼ିଆ ଦେଲେ ତାର କ'ଣ ହେଉଛି ନା, ଖତର ମାନ ଉନ୍ନତ ହେବା ସହିତ ଜିଆକୁ ପିମ୍ପୁଡ଼ି ଆଉ କଳାଜନ୍ଦାରୁ ମଧ୍ୟ ରକ୍ଷା କରେ।

0: ସ୍ତରରେ ଆମେ ଦେବା, ଏଇ ଯେଉଁ 5-6 ଇଞ୍ଚ ଲେଖା ଯେଉଁ ପ୍ରତି ସ୍ତର ଆମେ ଖାଦ୍ୟ ଦେଉଛୁ, ଚତୁର୍ଥ ସ୍ତର କଥା ଆମେ ଆଲୋଚନା କରୁଛୁ, ସେଥିରେ ନିମ୍ବ ପିଡ଼ିଆ ଦେଲେ ତାର କ'ଣ ହେଉଛି ନା ଖତର ମାନ ଉନ୍ନତ ହେବା ସହିତ ଜିଆକୁ ପିମ୍ପୁଡ଼ି ଆଉ କଳାଜନ୍ଦାରୁ ମଧ୍ୟ ରକ୍ଷା କରିଥାଏ।
1: ଆଉ ଗୋଟେ କଥା ଆଜ୍ଞା, ଯେ ଆପଣ ଯେଉଁ ସଜିଆ ପଦ୍ଧତି କଥା ଟିକେ ଆଗରୁ କହୁଥିଲେ, ଏଇଟା କେତେ କରାଯାଇଛି ଆଜ୍ଞା?
0: ଆପଣ ଦେଖନ୍ତୁ, ଶଯ୍ୟା ପଦ୍ଧତି କୁଣ୍ଡ ପଦ୍ଧତିରୁ ଟିକେ ଅଲଗା। କୁଣ୍ଡରେ ଆମେ ଟିକେ ଖର୍ଚ୍ଚାନ୍ତ ହୋଇଥାଉ, କିନ୍ତୁ କୌଣସି ପ୍ରକାର କୁଣ୍ଡ ନ କରି ମଧ୍ୟ ମାଟି ଉପରେ ଆମେ ପଲିଥିନ ପକାଇକରି ପୂର୍ବ ପ୍ରଣାଳୀ ଭରି ସେମିତି ଯେଉଁ 4 ସ୍ତର କରିଥିଲୁ, ସେଇ ସ୍ତରକୁ ଗୋଟେ ପରେ ଗୋଟେ କରିକି ମଧ୍ୟ ଆମେ ଜିଆ ଚାଷ କରିପାରିବା। ହଁ, ସେଥିପାଇଁ ଆମେ କ'ଣ କରିପାରିବା ନା, ତଳେ ଆମେ ପଲିଥିନ ପାରିବାର ଉଦ୍ଦେଶ୍ୟ ହେଉଛି ଯେ ଜିଆମାନେ ମାଟି ଭିତରକୁ ଯେମିତି ପଶି ନଯିବେ, ବା ଚାରିପଟେ ଆମେ ଗୋଟେ ଇଟା ମାଧ୍ୟମରେ ବି ମଧ୍ୟ ଗୋଟେ ୱାଲ୍ ଭଳିଆ କରିପାରିବା, ଯେଉଁଟାକି ଆମେ ଗୋଟେ ଆବଦ୍ଧ କରିପାରିବା, ମାନେ ଗୋଟେ ଗୋଟେ ଇଟା ଥୋଇକରି, ବା ଆମେ ତାକୁ ନଡ଼ା ମାଧ୍ୟମରେ ବି ଗୋଲାକାର କରିକିରି ଆମେ ତାକୁ କରିପାରିବା, ଯେମିତି ଜିଆମାନେ ବାହାରକୁ ଚାଲିଯାଇ ନପାରନ୍ତେ। ଆଉ ସିମେଣ୍ଟ ଚଟାଣ ଥିଲେ ଭଲ, ଆଉ ଉପରେ ଚାଳ ଥିବା ନିଶ୍ଚିତ ଆବଶ୍ୟକ, କାହିଁକି ନା ନହେଲେ ଆମର ସିଧାସଳଖ ଖରା ବା ବର୍ଷା ଜଳ ପଡ଼ିଲେ ଜିଆ ପାଇଁ ବିପଦ। ତ ଯେକୌଣସି ପଦ୍ଧତିରେ ବି ଆମେ ଜିଆ ଚାଷ କରୁ, ଶଯ୍ୟା ପଦ୍ଧତି ହେଉ, ଗାତ ପ୍ରଣାଳୀ ହେଉ ବା କୁଣ୍ଡ ପ୍ରଣାଳୀ ହେଉ, ସେଥିରେ ଜିଆର ମାନର କୌଣସି ପରିବର୍ତ୍ତନ ହୁଏନି ବା ପ୍ରସ୍ତୁତିରେ କୌଣସି ସମସ୍ୟା ନଥାଏ, ତେଣୁ ଯେଉଁଥିରେ କଲେ ବି ଆମେ ଉପକୃତ ହୋଇପାରିବା।
1: ତ ଆଉ ଗୋଟେ କଥା ଆଜ୍ଞା, ଚାଷୀ ଭାଇ ମନ୍ତ ଗୋଟେ ଟାଙ୍କିତି ନେଇ କରନ୍, ଗୋଟେ ଖୁଣ୍ଟି ନେଇ କରନ୍, 3-5 ଥିସି, ତ ଇତାଲେ କିଛି ବ୍ୟବସ୍ଥା ଅଛି କି ଯେ ନିରନ୍ତର କୁଣ୍ଡ ପ୍ରଣାଳୀ ଯେନ୍ ବୋଲସନ୍, ଯେନ୍ଟା ଆମର ଓଡ଼ିଆ ଭାଷାରେ, ସେ ପଦ୍ଧତିରେ କେନ୍ତା ଚାଷ କରାଯାଇପାରିବା ଆଜ୍ଞା?
0: ଦେଖନ୍ତୁ, ଗୋଟିଏ କୁଣ୍ଡ କରିପାରିବା, 2 କୁଣ୍ଡ କରିପାରିବା, ବା ଲଗାଲଗି ହେଇକରି ଆମେ ଗୋଟେ କୁଣ୍ଡକୁ ଆଉ ଗୋଟେ କୁଣ୍ଡ ଲଗାଲଗି ଅନେକ କୁଣ୍ଡ ବି କରିପାରିବା। ଏହି ପଦ୍ଧତିରେ କୁଣ୍ଡକୁ ଲଗାଲଗି ହେଇକି ତିଆରି କରାଯାଏ, ଆଉ ପ୍ରତି କୁଣ୍ଡରେ ଯେଉଁ ମଝିକାନ୍ଥ ଥାଏ, ସେ ମଝିକାନ୍ଥରେ ଆମେ 5-8 କଣା କରିଦେଇଥାଉ। ପ୍ରଥମ କୁଣ୍ଡର ଖାଦ୍ୟ ଜିଆ ଖତରେ ପରିଣତ ହୋଇଗଲା ପରେ ପ୍ରାୟ ଦ୍ୱିତୀୟ କୁଣ୍ଡଟାକୁ ଆମେ ସେମିତି ପ୍ରସ୍ତୁତି କରିଦେଇଥାଉ, 4 ସ୍ତର ବା 3 ସ୍ତର। ତାପରେ ପ୍ରଥମ କୁଣ୍ଡରେ ଆମେ ଖାଦ୍ୟ ଦେବା ବନ୍ଦ କରିଦେବା। ତ ଜିଆମାନେ ଯେଉଁ ପ୍ରଥମ କୁଣ୍ଡରେ ଯେଉଁ ଖାଦ୍ୟ ପାଉଥିବେ, ଖାଦ୍ୟ ଦେବା ବନ୍ଦ କରିଦେଲେ, ସେମାନେ ଯଦି ଖାଦ୍ୟ ନ ପାଇ କ'ଣ କରେ, ସେ କଣା ବାଟ ଦେଇକି ସେମାନେ ଦ୍ୱିତୀୟ କୁଣ୍ଡକୁ ଚାଲିଯିବେ। ତେଣୁ ପ୍ରଥମ କୁଣ୍ଡରୁ ଯେତେବେଳେ ଦ୍ୱିତୀୟ କୁଣ୍ଡକୁ ଚାଲିଯିବେ, ଦ୍ୱିତୀୟ କୁଣ୍ଡରେ ମଧ୍ୟ ସେମାନେ ଖାଦ୍ୟ ଖାଇ ଚାଲିବେ। ଦ୍ୱିତୀୟ କୁଣ୍ଡର ଖାଦ୍ୟ ସେମିତି ଖାଇସାରିଲା ପରେ ତୃତୀୟ, ଏମିତି ତୃତୀୟରୁ ଚତୁର୍ଥ, ଚତୁର୍ଥରୁ ପଞ୍ଚମ କୁଣ୍ଡକୁ ସେମାନେ ଯାଇକି କମ୍ପୋଷ୍ଟ ତିଆରି କରିପାରନ୍ତି, ଯାହାଫଳରେ ଆମେ ନିଜେ ଧରିକି ଜିଆରୁ ଗୋଟେ କୁଣ୍ଡକୁ ଆଉ ଗୋଟେ କୁଣ୍ଡକୁ ନ ନେବା ଅପେକ୍ଷା ଜିଆମାନେ ଖାଦ୍ୟ ନ ପାଇ ମନକୁ ସେମାନେ ଗୋଟେରୁ ଅନ୍ୟ କୁଣ୍ଡକୁ ଚାଲିଯାଇଥାନ୍ତି। କିନ୍ତୁ ଏଇଟା ହେଉଛି ତାଙ୍କର ସ୍ୱଭାବ, ଖାଦ୍ୟ ନ ପାଇ ସେମାନେ ଅନ୍ୟ କୁଣ୍ଡକୁ ଚାଲିଯିବେ। କୁଣ୍ଡ ସଂଖ୍ୟା ପୁଣି ନିର୍ଭର କରୁଛି ଆମ ଫାର୍ମରେ ବା ଚାଷୀଙ୍କ ପାଖରେ କେତେ ଜୈବିକ ବସ୍ତୁ ରହିଛି, ବା କେତେ ଆପଣଙ୍କର ଗୋବର ମିଳୁଛି ଆପଣଙ୍କର, ବା ଗୁହାଳରୁ କେତେ ଗାଈ ସଂଖ୍ୟା ଅନୁସାରେ ଆମେ କୁଣ୍ଡ ସଂଖ୍ୟା ବଢ଼େଇ ପାରିବା।
1: ତ ସେ ଗୋଟେ କଥା ଆଜ୍ଞା, ଆମର ଯେନ୍ ଜିଆ ଅମଳ କର୍ମା, ଆମର ଯେତେବେଳେ ଚାଷ କରି ବାହାର କର୍ମା, ସେଟା କେନ୍ତା କର୍ମା ଆଜ୍ଞା?
0: ଆପଣ ଭାବୁଥିବେ ଜିଆ ଖତ ସହିତ ତ ଜିଆ ମିଶିକି ଥାନ୍ତି, ତେଣୁ ଜିଆକୁ ଅମଳ କରିବା କେମିତି, ଜିଆ ଖତ ସହିତ କେମିତି ଅଲଗା କରିବା? କିନ୍ତୁ ଆମ ଜିଆ ଖତ ହେଉଛି ଆମର ଉଦ୍ଦେଶ୍ୟ ଆମର ପ୍ରୟୋଗ କରିବା ପାଇଁ ବିଲରେ ଫସଲରେ, ତେଣୁ ଜିଆ ଖତର ପ୍ରସ୍ତୁତି ବେଳକୁ ଯେତେବେଳେ ଏହା ଦେଖିବେ ଚାହାଦାନା ଭଳିଆ ହୋଇଯାଇଛି, ତାହେଲେ ଆମେ ବା ଗାଢ଼ ରଙ୍ଗର ପରିଣତ ହୋଇଗଲାଣି, ତାହେଲେ ଗନ୍ଧ କୌଣସି ବାହାରୁ ନଥିବ, ଆଉ ପୂର୍ବ ଖତ ଯେମିତି ଉଜ୍ଜନିଆ ଥାଏ ଏଇଟା ଟିକେ ହାଲକା ହାଲକା ହୋଇଯାଇଥିବ, ତେଣୁ ଜାଣିବା ଆମର ପ୍ରାୟ ଜିଆ ଖତ ପ୍ରସ୍ତୁତ ହୋଇସାରିଛି। ତେଣୁ ସେଥିପାଇଁ କୁଣ୍ଡର ଉପର ଭାଗରେ ଯେଉଁ ଜିଆ ଖତ ତାକୁ ଥାଏ, ସାଧାରଣତଃ କ'ଣ ହେଇଥାଏ ନା, ଯେତେବେଳେ ଖାଦ୍ୟ ସରିଯାଇଥାଏ ଜିଆମାନେ ଉପରକୁ ଉଠି ଆସିଥାନ୍ତେ, ଆଉ ଏମିତି ବି ସେଇ ଯେଉଁ ଆମେ ଉପରେ ପ୍ରୟୋଗ କରିଥାଉ ସୁତୁଲି ଅଖା ଦେହରେ ସେମାନେ ପେନ୍ଥା ପେନ୍ଥା ହେଇକି ବି ଲାଗି ରହିଥାନ୍ତେ, ତେଣୁ ଆମେ ଜାଣିବା ଯେ ଏଇଟା ହେଉଛି କମ୍ପୋଷ୍ଟ ଅମଳର ପ୍ରକୃତ ସମୟ। ଜିଆ ସଂଖ୍ୟା ବଢ଼ିଯାଇଥିବ, ଜିଆର ଖତର ରଙ୍ଗ ପରିବର୍ତ୍ତନ ହେଇଥିବ, ହାଲକା ହେଇଥିବ, ଗନ୍ଧହୀନ ହେଇଥିବ, ଚା ଦାନା ଭଳିଆ ଦେଖାହେଉଥିବ, ତେଣୁ ଯେତେବେଳେ ସେହି ସମୟ ଆସିଗଲେ, ତାହେଲେ ଆମେ କ'ଣ କରିବା ନା, ଅମଳ କରିବାର 3-4 ପୂର୍ବରୁ ପ୍ରଥମେ ପାଣି ଦେବା ବନ୍ଦ କରିଦେବା। ତ ପାଣି ବନ୍ଦ କରିଦେଲା ପରେ କ'ଣ ହେବ ନା, କମ୍ପୋଷ୍ଟ ଟିକେ ସାମାନ୍ୟ ହାଲକା ହେଇଯିବ ବା ଶୁଖିଲା ହେଇଯିବ, ତେଣୁ ତାପରେ ଯେତେବେଳେ ଶୁଖିଲା ହେଇଯିବ ଜିଆମାନେ ଆସ୍ତେ ଆସ୍ତେ ତଳକୁ ଚାଲିଯିବେ, ଉପର ଅଂଶ ଶୁଖି ଶୁଖି ଆସିଲେ ଜିଆମାନେ ତଳକୁ ଚାଲିଯିବେ। ତ ତଳକୁ ଚାଲିଗଲା ପରେ ଉପର ଖତକୁ ଆମେ ଦେଉଳେଇ କରିଦେଇ ଠିଆ ସେଇଠି କୁଣ୍ଡରେ ହିଁ ଥିବ, କିନ୍ତୁ କୁଣ୍ଡରେ ଆମେ ଦେଉଳେଇ ଦେବୁ, ମାନେ ଉପରକୁ କରିଦେବୁ ମାନେ ଦେଉଳିଆ ଭଳିଆ, ଏହାଦ୍ୱାରା ଏଥିରେ ରହିଥିବା ଜିଆ ଗୁଡ଼ିକ ତଳକୁ ଚାଲିଯିବ ଏବଂ ଉପରୁ କମ୍ପୋଷ୍ଟକୁ ଆମେ ସଂଗ୍ରହ କରିକି ତ ଛାଇରେ ଆମେ 2-3 ଶୁଖେଇ ଦେବା, ତ ସିଏ ଆଉ ଟିକେ ଜଳୀୟ ଅଂଶ କମିଯିବ, କିନ୍ତୁ ପୁରା ଜଳୀୟ ଅଂଶ ଆମେ କମିବାକୁ ଦେବୁନି ବା ପୁରା ଶୁଖିବାକୁ ଦେବୁନି। ତ 2-3 ଆମେ ଶୁଖେଇ ସାରିଲା ପରେ ଆମେ 2-3 mm ଯେଉଁ ଜାଲି ଥିବ, ଜାଣିଥିବେ ପ୍ରାୟ ଆପଣ ବାଲି ଚଲା ଜାଲିରେ ବି ଆମେ ଚଲେଇ ପାରିବା, ଯେଉଁଟାକି ସିମେଣ୍ଟ କାମରେ ବ୍ୟବହାର କରାଯାଏ, ତେଣୁ ସେଇ ଜାଲିରେ ବି ଆମେ ତାକୁ ଚଲେଇ ପାରିବା। ଏହାଦ୍ୱାରା କମ୍ପୋଷ୍ଟ କ'ଣ ହେବ ନା, ସେ କଣା ଦେଇକରି ବା ଆପଣଙ୍କର ଜାଲି ଦେଇକରି ଆପଣ ତଳକୁ ଚାଲିବ ଏବଂ ଖୋସା ବା ଯେଉଁ ଜିଆମାନେ ରହିଥିବେ ସେମାନେ ଉପରେ ରହିଯିବେ। ତ ଜାଲର ଉପରେ ଯେଉଁମାନେ ରହିଯିବେ ସେଗୁଡ଼ାକ ଆମେ କ'ଣ କରୁ ନା, କୁଣ୍ଡକୁ ଫେରେଇଦେବୁ, ଆଉ ଯେଉଁଗୁଡ଼ାକ ଆପଣଙ୍କର ଗଳିଗଲା ବା ସେ ଜାଲିରେ ଆପଣଙ୍କ ତଳକୁ ଚାଲିଗଲା ସେଇଗୁଡ଼ାକ ଆମେ ପ୍ରକୃତରେ 12% ଅର୍ଥାତ 12% ଆମ ଜଳୀୟ ଅଂଶ ଥିବା, ଯେମିତି ରଙ୍ଗ ଗାଢ଼ ରଙ୍ଗ ଥିବ, ତ ସେତିକି ଜଳୀୟ ଅଂଶକୁ ଆମେ ଆର୍ଦ୍ରତା ରଖିକରି ଆମେ ପ୍ୟାକିଂ କରିବା।

0: ତାକି ଆମର ପୁରା କଳା ରଙ୍ଗଟା ବଜାଇ ରହିବ। ଅଧିକ ଶୁଖାଇଦେଲେ ଖରାରେ ମଧ୍ୟ ଆମେ ଖତର ମାନ କମିଯାଇଥାଏ ଏବଂ ରଙ୍ଗ ମଧ୍ୟ ଫିକା ପଡ଼ିଯାଇଥାଏ।
1: ଶେଷ ଆଉ ଗୋଟେ କଥା ଆଜ୍ଞା, ଇ ଜିଆ ଖତ କେ ଆମେ କେନ୍ତା ପ୍ରୟୋଗ କରିପାରିବା?
0: ଜିଆ ଖତ ପ୍ରୟୋଗ ଯେମିତି ଆମେ ସାରକୁ ବିଭିନ୍ନ ସମୟରେ କେତେବେଳେ ମୂଳ ସାର, କେତେବେଳେ ପିଲ ସାର, ବା କେତେବେଳେ ଆପଣଙ୍କର ମାଟିରେ ମିଶାଇକରି କି ସାର ପ୍ରୟୋଗ କରେ, ସେମିତି ଆର ମଧ୍ୟ ଗୋଟେ ପ୍ରୟୋଗ ବିଧି ଅଛି। ଯେମିତି ଧାନ ଫସଲ କଥା ଯଦି ଆମେ ଚିନ୍ତା କରିବା, ଧାନ ଫସଲ ମାନେ ଅତ୍ୟଧିକ ଆପଣଙ୍କର ଗୋବର ଖତ ବା ଜୈବିକ ଖତ ଦରକାର, କିନ୍ତୁ ଆମେ ଯଦି ସବୁତକ ଆମେ ଜିଆ ଖତ ଦେବୁ ସେଥିରେ ଆମ ପାଇଁ ଅଧିକ ଖର୍ଚ୍ଚାନ୍ତ ଆମେ ହେବୁ। ତେଣୁ ଆସ୍ତେ ଆସ୍ତେ ଆମେ କ'ଣ କରିବା, ନିଜେ ସ୍ୱାବଲମ୍ବୀ ହେବା ପର୍ଯ୍ୟନ୍ତ ତ ଧାନ ଫସଲରେ ଆମେ ଏକର ପିଛା 2 ଟନ୍ ସାଧାରଣ ଖତ ଆଉ 2 ଟନ୍ ଆମେ ଜିଆ ଖତ ମିଶାଇକରି ପ୍ରୟୋଗ କରିପାରିବା। ସେଥିପାଇଁ ଧାନ ଫସଲରେ ପିଲ ସାର, ଗର୍ଭ ସାର ଯେତେବେଳେ ଆମେ ପ୍ରୟୋଗ କରୁଛେ ସେହି ସମୟରେ ଆମେ ରାସାୟନିକ ସାର ପ୍ରୟୋଗ ନକରି ଜିଆ ଖତ ଆମେ ମଧ୍ୟ ପ୍ରୟୋଗ କରିପାରିବା 30 କିଲୋଗ୍ରାମ ଏକର ପିଛା। ଆଉ ସେମିତି ପନିପରିବା ପାଇଁ ଆମେ 2 ଟନ୍ ଜିଆ ଖତ ସହିତ 7-8 ଟନ୍ ଗୋବର ଖତ ମିଶାଇକି ପ୍ରତି ଏକର ଜମିରେ ପ୍ରୟୋଗ କରିପାରିବା। ଆଉ ଯଦି ଫଳ ଗଛ କଥା ଆମେ ଚିନ୍ତା କରୁ, ତାହେଲେ ଫଳ ଗଛ ପାଇଁ ଗଛର ଚାରିପଟେ ଗୋଲାକାରରେ ମାଟି ଖୋଳିକରି ଗୋବର ଖତ ସହିତ 2-5 କିଲୋଗ୍ରାମ ଜିଆ ଖତ ପ୍ରୟୋଗ କରି ମାଟି ଘୋଡ଼େଇକି ତାପରେ ଶୁଖିଲା ଜୈବିକ ଆଚ୍ଛାଦନ କରିପାରିବା, ଯେମିତିକି ଆମେ ସାର ଅଂଶ ନଷ୍ଟ ହେବନି ଏବଂ ଆପଣଙ୍କର ଜଳୀୟ ଅଂଶ ନଷ୍ଟ ନ ହେବ, ସେଥିପାଇଁ ଆମେ ଆଚ୍ଛାଦନ କରି ପ୍ରୟୋଗ କରିପାରିବା। ଆଉ ଛୋଟ କୁଣ୍ଡ କଥା ଯଦି ଉଠୁଛି, ତାହେଲେ ସେଥିରେ ଆମେ ଗଛ ପିଛା 50-100 ଗ୍ରାମ ଆଉ ବଡ଼ କୁଣ୍ଡରେ ଆମେ 100-200 ଗ୍ରାମ ଆମେ ଜିଆ ଖତ ପ୍ରୟୋଗ କରିପାରିବା। ତେଣୁ ଆପଣ ଯଦି ହର୍ଟିକଲଚର ନର୍ସରୀ ବା ଯେଉଁ ଆମର ଚାରା ଉତ୍ପାଦନ କରୁଛୁ, ସେ ଚାରା ଉତ୍ପାଦନ ପାଇଁ ମଧ୍ୟ ଆମେ ଜିଆ ଖତକୁ ପ୍ରୟୋଗ କଲେ ଚାରା ସହଜରେ ବଢ଼ିପାରିବ ବା ସେଥିରେ ଯେଉଁ ଅଙ୍କୁରୋଦ୍ଗମ କ୍ଷମତା ଯେଉଁ ଅଛି ଆପଣଙ୍କର ମଞ୍ଜିର, ସେ ଖୁବ୍ ସହଜରେ ଆମେ ସେଥିରୁ ଗଛର ବୃଦ୍ଧି କରାଇପାରିବା।
1: ତ ଯା ହଉ ଆଜ୍ଞା, ଆପଣ ଏତେ ସୁନ୍ଦର ଭାବରେ ଜିଆ ଖତ ପ୍ରସ୍ତୁତ ପ୍ରଣାଳୀ ଓ ଏହାର ଉପଯୋଗିତା ବିଷୟରେ ଆପଣ କହିଲେ, ଆମର ଚାଷୀ ଭାଇମାନେ ଶୁଣିଲେ, ଯେନ୍ମାନେ ବି ଜିଆ ଖତ କରିବା ଲାଗି ଚାହୁଁଛନ୍ ଆପଣଙ୍କ କଥା ଶୁଣିକରି ନିଶ୍ଚିତ ଭାବରେ ସେମାନେ ଜିଆ ଖତ କରିବେ ଆଉ ଜିଆ ଖତରୁ ସେମାନେ ଲାଭ ପାଇପାରିବେ। ତ ଆପଣ ଆମର ବୈଠକ ଆସିଥିବାରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ଆର୍ ଜୁହାର ଆଜ୍ଞା।
0: ଜୁହାର
2: ଦାଦା ଆଜ୍ଞା, ଯେନ୍ ତିଆର କରି ବୁଝେଇ ନେଲେ, ମୁଇଁ ଗଲା ଏଇଟା ଶୁଣିଲି।
1: ଶୁଣିଲୁ ତ
2: ହଏ
1: ଯେ ବାବୁ, ଶୁଣିଲେ ନେଇ ହୁଏ, କାମେ ଲଗେଇବାକେ
2: ପଡ଼ବା ପଡ଼ବା ପଡ଼ବା।
1: ତା ସାଙ୍ଗେ ସାଙ୍ଗେ ଆମର ଯେନ୍ ଶ୍ରୋତା ବନ୍ଧୁ ମାନେ ଶୁଣି ଶୁଣୁଛନ୍, ସେମାନେ ଯଦି ଆଜ୍ଞାର କଥା ଶୁଣିକରି କାମେ ଲଗାବେ, ନିଶ୍ଚୟ ଆମର ଚାଷବାସ ସୁଲଭନା ହେବା
2: ହେବା
1: ଯେ ବାବୁ।
3: ଆଜିର ଚାଷବାସ କାର୍ଯ୍ୟକ୍ରମ ଏଇଠି ଶେଷ ହେଲା। ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆକାଶବାଣୀ କଟକ ପ୍ରଚାର କରୁଛୁ ଓଡ଼ିଶା ଜୀବିକା ମିଶନ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।
1: ଆମ ହାତରେ କୌଶଳ ଅଛି, ଭଲ ଉତ୍ପାଦ ବି ଅଛି, କିନ୍ତୁ ଆମ ବ୍ୟବସାୟ କଣ ଦିନେ ବଡ଼ ବଜାରରେ ପହଞ୍ଚି ପାରିବ?
2: ନମସ୍କାର, ମିଶନ ଶକ୍ତି ବିଭାଗ ପକ୍ଷରୁ ଉପସ୍ଥାପିତ ସଶକ୍ତ ମହିଳା ସମୃଦ୍ଧ ଓଡ଼ିଶାର ଏହି ବିଶେଷ ଆଲୋଚନାକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ଆଶୁତୋଷ
1: ଆଉ ମୁଁ ଦିବାଲିନ। ଆଜି ଆମେ ଏଭଳି ଏକ ବିଷୟ ଉପରେ ଆଲୋଚନା କରିବା ଯାହା ଗ୍ରାମୀଣ ମହିଳାଙ୍କ ଉଦ୍ୟୋଗକୁ ଆହୁରି ଆଗକୁ ନେବାରେ ସହାୟକ ହେବ,
2: ଅର୍ଥାତ୍ ଆଚାର ପ୍ରସ୍ତୁତି, ସିଲେଇ, ହସ୍ତଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଭଳି ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକ ପାଇଁ କଣ ଏକ ବଡ଼ ସୁଯୋଗ?
1: ନିଶ୍ଚୟ, ଓଡ଼ିଶା ଜୀବିକା ମିଶନ ଏବଂ IIT ଭୁବନେଶ୍ୱରର ମିଳିତ ସହଯୋଗରେ ପରିଚାଳିତ ଉଦ୍ୟମ ଅଙ୍କୁରଣ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟୋଗୀଙ୍କୁ ମିଳିବ ଆଧୁନିକ ପ୍ରଯୁକ୍ତି, ଉନ୍ନତ ପ୍ୟାକେଜିଂ, ବ୍ରାଣ୍ଡିଂ, ବଜାର ସଂଯୋଗ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ।
2: ଆଚ୍ଛା, ଯଦି କେହି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି ସେ କଣ ଏହି କାର୍ଯ୍ୟକ୍ରମରେ ଆବେଦନ କରିପାରିବେ?
1: ନା, ଏହି କାର୍ଯ୍ୟକ୍ରମଟି ସକ୍ରିୟ ଥିବା ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକର ବିକାଶ ପାଇଁ। ଆବେଦନକାରୀ ଅତି କମ୍ରେ 12 ମାସ ଧରି ସକ୍ରିୟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇଥିବା ଆବଶ୍ୟକ।
2: ଏହାଦ୍ୱାରା କେଉଁମାନେ ଲାଭାନ୍ୱିତ ହୋଇପାରିବେ?
1: ବ୍ୟବସାୟର ବାର୍ଷିକ ଆୟ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାକୁ ହେବ। ପଞ୍ଜୀକୃତ ବ୍ୟବସାୟ ପାଇଁ 20 ଲକ୍ଷ ଟଙ୍କା, ଗୋଷ୍ଠୀଭିତ୍ତିକ ଉଦ୍ୟୋଗ ପାଇଁ 15 ଲକ୍ଷ ଟଙ୍କା ଏବଂ ବ୍ୟକ୍ତିଗତ ଉଦ୍ୟୋଗ ପାଇଁ 12 ଲକ୍ଷ ଟଙ୍କା ବାର୍ଷିକ ଆୟ ରହିବା ଆବଶ୍ୟକ।
2: ଯଦି GST, FSSAI କିମ୍ବା ଅନ୍ୟାନ୍ୟ ପଞ୍ଜୀକରଣ ଆବଶ୍ୟକ ହୁଏ ସେଥିପାଇଁ କଣ ସହାୟତା ରହିଛି?
1: ଏହି ପ୍ରୋଗ୍ରାମ ମାଧ୍ୟମରେ ବୈଷୟିକ ଓ ଆଇନଗତ ସହାୟତା ପ୍ରଦାନ କରାଯିବ। ଏହା ସହ ବ୍ୟବସାୟ ପରାମର୍ଶ, ଉତ୍ପାଦର ଗୁଣବତ୍ତା ବୃଦ୍ଧି ଏବଂ ବଡ

0: ମତାମତ ପଠାଉଥିବାରୁ ଆଶା କରୁଛୁ ଆଗକୁ ଆପଣ ନିଶ୍ଚିତ ଭାବରେ ପୁଣି ଥରେ ଏଭଳିଆ ଆମ ସହିତ ସମ୍ପର୍କ ଯୋଡ଼ି ରଖିବେ, କାର୍ଯ୍ୟକ୍ରମ ଶୁଣିବେ ଏବଂ ମତାମତ ପଠାଇବେ। ଧନ୍ୟବାଦ ଆପଣଙ୍କୁ। ଦେଖିବା ପରବର୍ତ୍ତୀ ଚିଠି।
1: ଏହି ଚିଠିଟି ଲେଖିଛନ୍ତି ସୁଶାନ୍ତ ପାତ୍ର ଏବଂ ବସନ୍ତ ପାତ୍ର କଲେଜରୁ, ଟିଟିଲାଗଡ଼ ଜିଲ୍ଲା ବଲାଙ୍ଗୀରରୁ। ପ୍ରଥମେ ସେମାନେ ଚିଠି ପାଇଛୁ କାର୍ଯ୍ୟକ୍ରମ ଉପସ୍ଥାପନ ହୋଇଥିବା ବଡ଼ ଭାଇ ଏବଂ ଅପାଙ୍କୁ ନମସ୍କାର ଜଣାଇଛନ୍ତି।
0: ଆପଣଙ୍କୁ ମଧ୍ୟ ଆମ ତରଫରୁ ପ୍ରତି ନମସ୍କାର।
1: ଏଥର ଆକାଶବାଣୀ ଭବାନୀପାଟଣାର ସମସ୍ତ କାର୍ଯ୍ୟକ୍ରମ ବହୁତ ଭଲ ଲାଗୁଛି। ଖାଲି ମାନନୀୟ ଶିଶୁ କାର୍ଯ୍ୟକ୍ରମରେ ଆହୁରି ଉନ୍ନତି ଆଣନ୍ତୁ, ବୋର୍ ଲାଗୁଛି ବୋଲି ଲେଖିଛନ୍ତି। ଉପସ୍ଥାପିକା ଭଲ ଭାବରେ ପ୍ରଶ୍ନ ପଚାରି ପାରୁନାହାନ୍ତି, ତେଣୁକରି ନୂଆ ଉପସ୍ଥାପକ କି ଉପସ୍ଥାପିକାଙ୍କୁ ଏହି କାର୍ଯ୍ୟକ୍ରମ କରିବାକୁ ଦିଅନ୍ତୁ, ଆମର ଏହି ଅନୁରୋଧ ରକ୍ଷା କରିବେ ବୋଲି ଲେଖିଛନ୍ତି।
0: ଶ୍ରୋତବନ୍ଧୁ, ଆପଣଙ୍କର ଏହି ମତାମତ ଆମକୁ ହସ୍ତଗତ ହେଲା ପରେ ଆମେ ତା ଉପରେ ଚିନ୍ତା କରିଛୁ ଯେ ଚଳିତ ମାସର ମାନନୀୟ ଶିଶୁ କାର୍ଯ୍ୟକ୍ରମ ଆମେ ପୁଣିଥରେ ତଦାରଖ କରିବୁ ଏବଂ ଶ୍ରୋତାଙ୍କୁ ଯେମିତି ସେହି କାର୍ଯ୍ୟକ୍ରମ ଭଲ ଲାଗିବ, ମନପସନ୍ଦର କାର୍ଯ୍ୟକ୍ରମ ହେବ ଏବଂ ଏହା ଆମର ବରିଷ୍ଠ ପୂଜନୀୟ ବ୍ୟକ୍ତିଙ୍କର ପାଇଁ କାର୍ଯ୍ୟକ୍ରମ, ସେହି କାର୍ଯ୍ୟକ୍ରମରେ ଯେମିତି ଶ୍ରଦ୍ଧା, ସମ୍ମାନ ଏବଂ ଅନୁଭୂତି, ଅନୁଭବ ସବୁ କଥା ଥିବ, ସେହିଭଳିଆ ପ୍ରସ୍ତୁତ କରିକି ପ୍ରଚାର କରିବା ପାଇଁ ଯେଉଁ ଉପସ୍ଥାପକ ବା ଉପସ୍ଥାପିକା ପ୍ରସ୍ତୁତ କରୁଛନ୍ତି ତାଙ୍କୁ ନିର୍ଦ୍ଦେଶ ଦେବୁ, କାର୍ଯ୍ୟକ୍ରମକୁ ତଦାରଖ କରିବୁ ଏବଂ ପରବର୍ତ୍ତୀ ସମୟରେ ଆମେ ଅନ୍ୟାନ୍ୟ ଉପସ୍ଥାପକ ଉପସ୍ଥାପିକାମାନଙ୍କୁ ଏହି କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ପାଇଁ ସୁଯୋଗ ଦେବୁ। ଆପଣଙ୍କର ଅନୁରୋଧକୁ ଆମେ ମନେ ରଖୁଛୁ। ଆପଣଙ୍କୁ ବହୁତ ଧନ୍ୟବାଦ ଏମିତି ଆପଣ ଆମକୁ ସଚେତନ କରିଥିବାରୁ। ଆପଣଙ୍କର ଏ ମତାମତ ପାଇଁ ଆମର ଧନ୍ୟବାଦ ଗ୍ରହଣ କରିବେ। ଦେଖିବା ପରବର୍ତ୍ତୀ ଚିଠି।
1: ଏହି ଚିଠିଟି ଆସିଛି ଗ୍ରାମ ପାକେଲପଡ଼ା, ପୋଷ୍ଟ ମୁଣି, ମାୟା ମଦନପୁର ରାମପୁର, ଜିଲ୍ଲା କଳାହାଣ୍ଡିରୁ। ଲେଖିଛନ୍ତି ଶ୍ରୀମତୀ ସୁମିତ୍ରା ସାହୁ। ପ୍ରଥମେ ସେ ନମସ୍କାର ଜଣାଇଛନ୍ତି।
0: ଆପଣଙ୍କୁ ମଧ୍ୟ ଆମ ତରଫରୁ ପ୍ରତି ନମସ୍କାର।
1: ପ୍ରଶଂସା କରି ଲେଖିଛନ୍ତି, ଗତ ବୁଧବାର ଅର୍ଥାତ୍ ଜୁଲାଇ 15 ଦିନର ଆମ ଗୃହିଣୀମାନଙ୍କ ପାଇଁ ଶକ୍ତିରୂପ କାର୍ଯ୍ୟକ୍ରମରେ ମଦନପୁର ରାମପୁର ଜିଲ୍ଲାର ସାକ୍ଷାତକାର, ଏକ ପରିବାର ମିଶି ଘରକରଣ ଏବଂ ଯୌଥ ପରିବାର ବିଷୟଟି ଅତି ମନଛୁଆ ହୋଇପାରିଥିଲା। ଏକତ୍ର ହୋଇ ପରିବାର ମିଳାମିଶା କରି ଚଳିପାରିଲେ କେଉଁ ପ୍ରକାରର ସୁବିଧା ଓ ପରିବାର ସହ ପରସ୍ପରକୁ ଭଲ ପାଇବା, ବିପଦ ସମୟରେ ସାହାଯ୍ୟ ହେବା ଇତ୍ୟାଦି ସୁବିଧା ବିଷୟରେ ଆଲୋଚନାଟି ଶୁଣିଥିଲି, ବହୁତ ହିଁ ଭଲ ଲାଗିଥିଲା। ଏଣୁ ମୋର ସ୍ନେହଭରା ଧନ୍ୟବାଦଟି ସ୍ନିଗ୍ଧା ପଣ୍ଡା ମହାଶୟଙ୍କୁ ଏବଂ ମଦନପୁର ରାମପୁର ସାକ୍ଷାତ କରିଥିବା ପରିବାରଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଦେବେ। ପୁଣି ଶେଷରେ ମତାମତ ଦେଇ ଲେଖିଛନ୍ତି, ଏହିଭଳି ସଚେତନ ବିଷୟରେ ଧ୍ୟାନ ଦେଇ ସମସ୍ତ କାର୍ଯ୍ୟକ୍ରମ ପ୍ରସ୍ତୁତ କରି ଶ୍ରୋତାଙ୍କୁ ଶୁଣାଇବାକୁ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରକୁ ଅନୁରୋଧ।
0: ଶ୍ରୋତା ଭଉଣୀ, ଆପଣଙ୍କୁ ଧନ୍ୟବାଦ। ଆପଣ ନିୟମିତ ଭାବରେ ଆମର ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଶକ୍ତିରୂପା କାର୍ଯ୍ୟକ୍ରମ ଶୁଣୁଛନ୍ତି। ସେହି କାର୍ଯ୍ୟକ୍ରମରେ ଆମେ ପ୍ରାୟତଃ 7 କାର୍ଯ୍ୟକ୍ରମ ପ୍ରଚାର କରୁଛୁ। ମହିଳାଙ୍କ ରୋଷେଇ, ମହିଳାଙ୍କର ଘରକରଣା, ମହିଳା କେମିତି ସ୍ୱୟଂ ସହାୟକ ହେବେ ତା ଉପରେ କାର୍ଯ୍ୟକ୍ରମ, କର୍ମଜୀବୀ ମହିଳାଙ୍କର କାର୍ଯ୍ୟକ୍ରମ ଏବଂ ଆଲୋଚନାର କାର୍ଯ୍ୟକ୍ରମ, ତା ସହିତ ମହିଳାଙ୍କୁ ପସନ୍ଦ ଲାଗୁଥିବା ଗୀତଗୁଡ଼ିକୁ ନେଇ ଗୀତ ପସରା କାର୍ଯ୍ୟକ୍ରମ, ମହିଳାଙ୍କ ପାଇଁ ଫୋନ୍ ଇନ୍ରେ ସିଧା ପ୍ରସାରଣରେ ଫୋନ୍ ଇନ୍ କାର୍ଯ୍ୟକ୍ରମ, ଏମିତି 7 କାର୍ଯ୍ୟକ୍ରମ ରହିଛି। ଏହିସବୁ କାର୍ଯ୍ୟକ୍ରମ ଆପଣ ଶୁଣୁଛନ୍ତି ଏବଂ ମହିଳାଙ୍କୁ ଘର କରଣା ପାଇଁ, ଛୋଟ ପରିବାର, ଖୁସି ପରିବାର ଏବଂ ପରିବାରରେ ଶାନ୍ତି, ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶ, ଉନ୍ନତି ଏବଂ ସ୍ୱାସ୍ଥ୍ୟ ପ୍ରତି ସଚେତନତା କେମିତି କରାଯାଇପାରିବ, ଏ ସମସ୍ତ ବିଷୟବସ୍ତୁକୁ ଆଧାର କରିକି ଆମେ ସେଦିନ ଶକ୍ତିରୂପା କାର୍ଯ୍ୟକ୍ରମରେ ମଦନପୁର ରାମପୁର ଅଞ୍ଚଳର ଗୋଟିଏ ପରିବାରର କଥା ପ୍ରଚାର କରିଥିଲୁ। ତାହା ଆପଣଙ୍କୁ ଭଲ ଲାଗିଛି ଜାଣି ଆମକୁ ଖୁସି ଲାଗୁଛି। ତେଣୁ ସମ୍ପୃକ୍ତ ପରିବାରକୁ ଏବଂ ସେହି କାର୍ଯ୍ୟକ୍ରମରେ ଉପସ୍ଥାପନା କରିଥିବା ସ୍ନିଗ୍ଧା ଅପାଙ୍କୁ ଆପଣଙ୍କର ଧନ୍ୟବାଦ ବାର୍ତ୍ତାଟି ଆଜି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଜଣାଇ ଦେଉଛୁ। ଆପଣଙ୍କୁ ବହୁତ ଧନ୍ୟବାଦ ଆପଣଙ୍କର ଏହି ସୁନ୍ଦର ସୁଚିନ୍ତିତ ମତାମତ ପାଇଁ। ଦେଖିବା ପରବର୍ତ୍ତୀ ଚିଠି।
1: କାର୍ଯ୍ୟକ୍ରମର ପରବର୍ତ୍ତୀ ଚିଠିଟି ଆମର କେତେଜଣ ଶ୍ରୋତା ମିଶିକି ଲେଖିଛନ୍ତି। ସେମାନେ ହେଲେ ରଶ୍ମିତା ଭୋଇ, ସସ୍ମିତା ଭୋଇ, ଜାହ୍ନବୀ ଭୋଇ ଏବଂ ଜୀବନ ଭୋଇ, ହାତୀସାଲପଡ଼ା, ଜିଲ୍ଲା ବଲାଙ୍ଗୀରରୁ। ପ୍ରଥମେ ସେମାନେ ଚିଠି ପାଇଛୁ କାର୍ଯ୍ୟକ୍ରମ ଉପସ୍ଥାପନରେ ଥିବା ଅପା ଏବଂ ଭାଇଙ୍କୁ ନମସ୍କାର ଜଣାଇଛନ୍ତି।
0: ଆପଣ ସମସ୍ତଙ୍କୁ ଆମ ତରଫରୁ ପ୍ରତି ନମସ୍କାର ଏବଂ ଶୁଭେଚ୍ଛା ଶୁଭକାମନା।
1: ସେମାନେ କ୍ଷୋଭ ପ୍ରକାଶ କରି ଲେଖିଛନ୍ତି ଯେ ଚିଠିପତ୍ରର ଏହି କାର୍ଯ୍ୟକ୍ରମ ଚିଠି ପାଇଛୁ ସବୁବେଳେ ନୂଆରେ ପ୍ରଚାର କରନ୍ତୁ, ପୁରୁଣା କାର୍ଯ୍ୟକ୍ରମ ଶୁଣିଲେ ଭଲ ଲାଗୁନାହିଁ। ପୁଣି ସେମାନେ ଲେଖିଛନ୍ତି ଯେ ଆମର ପ୍ରିୟ କାର୍ଯ୍ୟକ୍ରମ ଯୁବବାଣୀ ବହୁତ ଦିନ ହେଲା ଅନୁରୋଧର ଗୀତ କାର୍ଯ୍ୟକ୍ରମ କାହିଁକି ପ୍ରଚାର ହେଉନାହିଁ, ପୁଣି ଥରେ ଏହି କାର୍ଯ୍ୟକ୍ରମ ପ୍ରଚାର କରାଯାଉ।
0: ଶ୍ରୋତବନ୍ଧୁ, ପ୍ରଥମ କଥାଟି ହେଉଛି ଯେ ଚିଠି ପାଇଛୁ କାର୍ଯ୍ୟକ୍ରମ ମଝିରେ ମଝିରେ ତାକୁ ପୁନଃ ପ୍ରଚାର କରାଯାଉଛି, ଏହାକୁ ଆମେ ଗ୍ରହଣ କରୁଛୁ। ତାର କାରଣ ହେଉଛି ଶ୍ରୋତାବନ୍ଧୁମାନଙ୍କର ଅଳ୍ପ ସଂଖ୍ୟକ ଚିଠି ଆମର ହସ୍ତଗତ ହେଉଛି କିମ୍ବା ହ୍ୱାଟ୍ସଆପ୍ ମାଧ୍ୟମରେ ଅଳ୍ପ ସଂଖ୍ୟକ ତାଙ୍କର କାର୍ଯ୍ୟକ୍ରମ ସମ୍ପର୍କିତ ମତାମତ ଆମର ହସ୍ତଗତ ହେଉଛି। ଗୋଟିଏ 15 କାର୍ଯ୍ୟକ୍ରମକୁ ପ୍ରସ୍ତୁତ କରିକି ପ୍ରଚାର କରିବା ପାଇଁ ହେଲେ

0: ଅନ୍ୟ ପାଞ୍ଚରୁ ଛଅ ଗୋଟି ଚିଠିର ଆବଶ୍ୟକତା ହୋଇଥାଏ। ସେତିକି ମାତ୍ରାରେ ଚିଠି ଆମର ହସ୍ତଗତ ନହେଲେ ଆମେ ଗୋଟିଏ ଦୁଇଟା ଚିଠି ଆସିଥିବା ଚିଠିକୁ ସ୍ଥଗିତ କରିକି ରଖିଥାଉ ଏବଂ ପରବର୍ତ୍ତୀ ସମୟରେ ପୁଣି ନୂତନ ଭାବରେ ଅନ୍ୟାନ୍ୟ ଚିଠିକୁ ମିଶାଇ ଏକ ନୂତନ କାର୍ଯ୍ୟକ୍ରମ ପ୍ରଚାର କରିଥାଉ। ତେଣୁ ମଝିରେ ମଝିରେ ଆପଣଙ୍କୁ ପୁନଃ କାର୍ଯ୍ୟକ୍ରମ ଶୁଣିବାକୁ ମିଳୁଛି, ଏଥିପାଇଁ ଆମେ ଦୁଃଖିତ। କିନ୍ତୁ ଶ୍ରୋତାଙ୍କୁ ଅନୁରୋଧ କରିବୁ ଯେ ଯଦି ପ୍ରତି ଶୁକ୍ରବାର ଦିନ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ସମ୍ପର୍କିତ ଆପଣଙ୍କର ନୂତନ ମତାମତ ନୂତନ ଚିଠିପତ୍ର ଆସିବ, ତାହେଲେ ନିଶ୍ଚିତ ଭାବରେ ପ୍ରତ୍ୟେକ ଚିଠି ପାଇଛୁ କାର୍ଯ୍ୟକ୍ରମ ନୂତନ ଭାବରେ ପ୍ରସ୍ତୁତ ହୋଇକି ପ୍ରଚାର ହେବ। ତେଣୁ ଏହା ଆପଣଙ୍କର ମତାମତ ଆପଣଙ୍କର ଚିଠିପତ୍ର ଉପରେ ନିର୍ଭର କରେ। ଏବଂ ଦ୍ୱିତୀୟ କଥାଟି ହେଲା ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଏବଂ ଅନୁରୋଧରେ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ କିଛି ଦିନ ହେଲା ପ୍ରଚାର ହେଉନାହିଁ। ତାର କାରଣ ହେଉଛି ଯେ ରାତି 10ଟାରେ ଆମକୁ ବର୍ତ୍ତମାନ ସଂସଦର ପ୍ରଶ୍ନକାଳର ରେକର୍ଡିଂ ପ୍ରଚାର କରିବା ପାଇଁ ମହାନିର୍ଦ୍ଦେଶାଳୟ ତରଫରୁ ନିର୍ଦ୍ଦେଶ ଅଛି। ତେଣୁ ସଂସଦର ପ୍ରଶ୍ନକାଳ ଯେବେ ସରିବ ତା ପରବର୍ତ୍ତୀ ସମୟଠାରୁ ପୁଣି ଥରେ ପ୍ରତ୍ୟେକ ମଙ୍ଗଳବାର ଦିନ ରାତି 10ଟାରେ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ, ପ୍ରତ୍ୟେକ ଶୁକ୍ରବାର ଦିନ ରାତି 10ଟାରେ ଅନୁରୋଧରେ ଓଡ଼ିଆ ଚଳଚ୍ଚିତ୍ରର ଗୀତ କାର୍ଯ୍ୟକ୍ରମ ପ୍ରଚାର ହେବ। ତେଣୁ ଆପଣ ଅପେକ୍ଷା କରନ୍ତୁ, ପୁଣି ଆପଣଙ୍କର ପ୍ରିୟ କାର୍ଯ୍ୟକ୍ରମ ଆପଣ ପାଇପାରିବେ। ଧନ୍ୟବାଦ ଆପଣଙ୍କର ଏହି ମତାମତ ପାଇଁ। ଦେଖିବା ପରବର୍ତ୍ତୀ ଚିଠି।
1: କାର୍ଯ୍ୟକ୍ରମର ଶେଷ ଚିଠିଟି ଆସିଛି ନୂଆପଡ଼ାରୁ, ଲେଖିଛନ୍ତି ତପସ୍ୱିନୀ ଦାସ। ଆକାଶବାଣୀ ଭବାନୀପାଟଣାର କାର୍ଯ୍ୟକ୍ରମ ଶୁଣି ଭଲ ଲାଗେ। ଶ୍ରାବଣ ମାସ ଚାଲିଛି, ଦୁଇଟି ସୋମବାର ମଧ୍ୟ ଶେଷ ହୋଇଗଲାଣି। ଯଦି ଏହି ପୁଣ୍ୟ ମାସରେ ଶ୍ରାବଣ ମାସର ମହତ୍ତ୍ୱ ଓ ଶ୍ରାବଣ ସୋମବାର ଉପରେ କିଛି ପୌରାଣିକ କଥାକୁ ନେଇ ଏକ କାର୍ଯ୍ୟକ୍ରମ ପ୍ରଚାର କଲେ ବହୁତ ଭଲ ହୁଅନ୍ତା। ଏହା ମୋର ଅନ୍ତର ମନରୁ ଆକାଶବାଣୀ ଭବାନୀପାଟଣାକୁ ଅନୁରୋଧ ରହିଲା। ମୁଁ ଜାଣିଛି ସାଙ୍ଗେ ସାଙ୍ଗେ କୌଣସି କାମ କରିବାକୁ ପ୍ରତିବଦ୍ଧ ହେବା ସମ୍ଭବ ନୁହେଁ, କିନ୍ତୁ ମୁଁ ଖାଲି ଆପଣଙ୍କୁ ଗୋଟିଏ କଥା ସଜେଷ୍ଟ କରୁଛି, ସେହି କାମକୁ କରାଇ ପାରିବା ନପାରିବା ତାହା ଆପଣଙ୍କ ହାତରେ, କିନ୍ତୁ ରେଡିଓ ଶ୍ରୋତାଙ୍କୁ ଏମିତି ପୌରାଣିକ କଥା ଉପରେ କାର୍ଯ୍ୟକ୍ରମ ତିଆରି କରି ଶୁଣାଇବେ ତାହେଲେ ଏହା କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ବରଂ ଆମ ସମସ୍ତ ଶ୍ରୋତାଙ୍କ ପାଇଁ ଏକ ପ୍ରକାରର ଉପହାର ଲାଗିବ, କାରଣ ଶ୍ରାବଣ ମାସର ବହୁତ ମହତ୍ତ୍ୱ ରହିଛି। ତେଣୁ ମୋର ଏହି ଅନୁରୋଧ ପ୍ରତି ଧ୍ୟାନ ଦେବେ ବୋଲି ମୋର ଆଶା ଓ ବିଶ୍ୱାସ।
0: ଶ୍ରୋତା ଭଉଣୀ, ଆପଣ ଯାହା ଅନୁରୋଧ କରିଛନ୍ତି ଆପଣଙ୍କର ଅନୁରୋଧକୁ ଆମେ ଗ୍ରହଣ କରୁଛୁ। ପବିତ୍ର ଶ୍ରାବଣ ମାସ ଚାଲିଛି ଏବଂ ଆପଣ ଏଇ କିଛି ଦିନ ହେଲା ନିଶ୍ଚିତ ଭାବରେ ଆମର କାର୍ଯ୍ୟକ୍ରମରେ ବିଭିନ୍ନ ନୂତନତା ଅଣାଯାଇଛି ତାକୁ ଶୁଣିକି ଅନୁଭବ କରିପାରୁଥିବେ। ଯେମିତି ଆଗରୁ ଯେଉଁ ଭକ୍ତିଗୀତର କାର୍ଯ୍ୟକ୍ରମ ଦିଆହେଉଥିଲା ସେହି ଭକ୍ତିଗୀତ ଗୁଡ଼ାକରେ ବର୍ତ୍ତମାନ ଦେବ ଦେବ ମହାଦେବଙ୍କର ଗୀତ ଗୁଡ଼ାକ ହିଁ ପ୍ରଚାର କରାଯାଉଛି ଏବଂ ବନ୍ଦନା କାର୍ଯ୍ୟକ୍ରମରେ ମଧ୍ୟ ନିଶ୍ଚିତ ଭାବରେ ପ୍ରଭୁ ଶିବଙ୍କର ବନ୍ଦନା ସ୍ଥାନିତ କରାଯାଉଛି। ଓଡ଼ିଆରେ ଆଲୋଚନା ଆମେ ଗତ 2 ସପ୍ତାହ ହେଲା ପ୍ରଚାର କରୁଛୁ, ସେଥିରେ ମଧ୍ୟ ଶ୍ରାବଣରେ ଶିବଙ୍କର ମହାତ୍ମ୍ୟ ଏବଂ ଯୋଗେଶ୍ୱର ଶିବ ଏବଂ ଶ୍ରାବଣ ମହାତ୍ମ୍ୟ ଏ ଦୁଇଟା ଓଡ଼ିଆ ଆଲୋଚନା ଆମେ ପ୍ରଚାର କରିସାରିଛୁ ଏବଂ ପ୍ରତ୍ୟେକ ବିଭାଗରେ ଯୁବବାଣୀ ବିଭାଗରେ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଶକ୍ତିରୂପା କାର୍ଯ୍ୟକ୍ରମରେ ଏବଂ ଚାଷବାସ କାର୍ଯ୍ୟକ୍ରମରେ ଆମର ଶ୍ରାବଣ ମାସର ମହତ୍ତ୍ୱ ଏବଂ ପ୍ରଭୁ ଦେବଦେବ ମହାଦେବଙ୍କର ବିଶେଷତ୍ୱ ସମ୍ପର୍କରେ ନିଶ୍ଚିତ ଭାବରେ ଆଲୋଚନା କରାଯାଉଛି ଏବଂ ରାତିରେ ମଧ୍ୟ ଆମର ଯେଉଁ ସୋମବାର ଆଉ ଗୁରୁବାର ଦିନ ନାଟକର କାର୍ଯ୍ୟକ୍ରମ ରହିଛି ଆମେ ପ୍ରଭୁ ମହାଦେବଙ୍କର ଅନନ୍ୟ ଲୀଳା ଉପରେ ଆଧାରିତ ନାଟକ ପ୍ରଚାର କରୁଛୁ। ତେଣୁ ଆପଣ ନିୟମିତ ଭାବରେ ଶୁଣିଲେ ନିଶ୍ଚିତ ଭାବରେ ଖୁସି ହେବେ ଏବଂ ଆଗକୁ ଶୁଣିକି ପୁଣି ଥରେ ଆପଣଙ୍କର ମତାମତ ଆମକୁ ପଠାଇବେ। ଏହି ସୁଚିନ୍ତିତ ମତାମତ ପାଇଁ ଆପଣ ଆମର ଧନ୍ୟବାଦ ଗ୍ରହଣ କରିବେ। ତାହେଲେ ଆଶ୍ୱାସନା, ଶ୍ରୋତାବନ୍ଧୁମାନଙ୍କର ଯେତିକି ମତାମତ ଆମର ହସ୍ତଗତ ହୋଇଥିଲା ତାକୁ ତ ଆମେ କାର୍ଯ୍ୟକ୍ରମରେ ସାମିଲ କରିଦେଇଛେ। ସମୟ ହେବାକୁ ବସିଲାଣି, ଆମେ କାର୍ଯ୍ୟକ୍ରମରୁ ବିଦାୟ ନେବା। ବିଦାୟ ନେବା ପୂର୍ବରୁ ସବୁଥର ଭଳି ଆମ କେନ୍ଦ୍ରରୁ ପ୍ରଚାର ହେଉଥିବା କାର୍ଯ୍ୟକ୍ରମ ସମ୍ପର୍କରେ ମତାମତ ଲେଖିକି ପଠାଇବା ପାଇଁ, ଚିଠିପତ୍ର ଦେବା ପାଇଁ ଚିଠି ପାଇଛୁ କାର୍ଯ୍ୟକ୍ରମର ଠିକଣା ଆମେ ଜଣାଇଦେବା, ହ୍ୱାଟ୍ସଆପ୍ ନମ୍ବରଟି ଆମେ ଜଣାଇଦେବା, ତାପରେ ଆମେ ବିଦାୟ ନେବା।
1: ଶ୍ରୋତାବନ୍ଧୁ, ଆମକୁ ଚିଠି ଦେବା ପାଇଁ ଠିକଣାଟି ହେଉଛି ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି, ପିନ୍ ନମ୍ବର 7660001, ହ୍ୱାଟ୍ସଆପ୍ ନମ୍ବର ହେଉଛି 8895994143। ନମ୍ବରଟି ଆଉଥରେ କହି ରଖୁଛୁ 8895994143।
0: ତାହେଲେ ଶ୍ରୋତାବନ୍ଧୁ, ଆଜି ଆପଣଙ୍କର ନୂତନ ମତାମତ ନୂତନ ଚିଠିପତ୍ରକୁ ନେଇ ସାପ୍ତାହିକ କାର୍ଯ୍ୟକ୍ରମ ଚିଠି ପାଇଛୁରେ ଆମେ ଥିଲୁ। ମୁଁ ଆପଣଙ୍କର ସାଥୀ ସଚ୍ଚିଦାନନ୍ଦ ମଲ୍ଲିକ।
1: ମୁଁ ଆଶ୍ୱାସନା ପଟ୍ଟନାୟକ।
0: ଏବେ ଆମକୁ ବିଦାୟ ଦିଅନ୍ତୁ।
1: ନମସ୍କାର।

ପ୍ରଚାର କଲୁ ଆପଣଙ୍କ ଚିଠି ଓ ଆମରି ଉତ୍ତରକୁ ନେଇ କାର୍ଯ୍ୟକ୍ରମ ଚିଠି ପାଇଛୁ। ଆଜିର ଉପସ୍ଥାପନାରେ ଥିଲେ ସଚ୍ଚିଦାନନ୍ଦ ମଲ୍ଲିକ ଓ ଆଶ୍ୱସନା ପଟ୍ଟନାୟକ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ପ୍ରଚାର କରୁଛୁ କେତୋଟି ହିନ୍ଦୀ ଭକ୍ତି ଗୀତ। ଆଜି ପାଇଁ ଶିଳ୍ପୀ ହେଲେ ହରିଓମ୍ ଶରଣ। ପ୍ରଥମେ ଶିଳ୍ପୀଙ୍କ କଣ୍ଠରେ ନିର୍ଦ୍ଦୋଷ୍କ ଗୀତ ରଚନା।

0: interaction and action into outcomes that improve the lives of every Indian. Mr. K.V. Prasad, we would like to thank you for joining us on Spotlight, and thank you for being with us on Akashvani.
1: Thank you very much.
2: You were listening to a discussion on Saptadhara, powering India's journey towards Viksit Bharat. The participants were K.V. Prasad, political analyst, and Rajesh Lake, anchor. This program was produced and presented by the News Services Division of Akashvani.
3: Spotlight. Spotlight.
4: आकाशवाणी कटक अखिल भारतीय नाटक कार्यक्रम रे आज सुनंतु नाटक रानी दुर्गावती
5: मूल हिंदी जोगेश त्रिपाठी
4: ओडिया भाषांतर प्रकाश चंद्र डाभे प्रयोजना विनय कुमार सामंतराय नाटक रानी दुर्गावती
6: एही कहानी टी हेउचे गडा कटंगा अर्थात गोंडवाना साम्राज्यर जहां मध्य भारत रे नर्मदा घाटी ठारु आरंभ करी ଉତ୍ତରରେ ମଧ୍ୟପ୍ରଦେଶ ଏବଂ ବିନ୍ଧ୍ୟ ସତ୍ପୁରା ପର୍ବତମାଳା ଯାଏ ପରିବ୍ୟାପ୍ତ ହୋଇଥିଲା। ଭାରତୀୟ ଇତିହାସରେ ଦୁର୍ଗାବତୀ ବୀରତ୍ୱ, ସାହସ, ଶୌର୍ଯ୍ୟ, ଆତ୍ମସମ୍ମାନ ଏବଂ ଅଦ୍ୱିତୀୟ ନେତୃତ୍ୱର ଏକ ଜ୍ୟୋତିପୁଞ୍ଜ। ଷୋଡ଼ଶ ଶତାବ୍ଦୀରେ ରାଣୀ ଦୁର୍ଗାବତୀଙ୍କର ଶାସନକାଳ ଗଢ଼ା କଟଙ୍ଗା ଅର୍ଥାତ୍ ଗଣ୍ଡୱାନା ସାମ୍ରାଜ୍ୟର ଇତିହାସରେ ସମୃଦ୍ଧି ଏବଂ ସମ୍ପନ୍ନତାର ସୁବର୍ଣ୍ଣ ଯୁଗ ବୋଲି ବିବେଚନା କରାଯାଏ। ଏହା ଷୋଡ଼ଶ ଶତାବ୍ଦୀର କଥା। ଚତୁର୍ଦ୍ଦିଗରେ ପରିବ୍ୟାପ୍ତ ଅରାଜକତାର ପରିସ୍ଥିତି ମଧ୍ୟରେ ହୁଏତ ଗଢ଼ା କଟଙ୍ଗା ହିଁ ଏକମାତ୍ର ଏଭଳି ରାଜ୍ୟ ଥିଲା ଯେଉଁଠି ଥିଲା ଶାନ୍ତି ଆଉ ସମୃଦ୍ଧି। ପ୍ରଜାଜନ ସୁଖରେ ଥିଲେ, ସବୁକିଛି ଠିକ୍ ଚାଲିଥିଲା। ଗଣ୍ଡୱାନା ସାମ୍ରାଜ୍ୟର ମହାରାଜ ଦଲପତ ଶାହା ନିଜ ପତ୍ନୀ ଦୁର୍ଗାବତୀ, ପୁତ୍ର ବୀରନାରାୟଣ ଓ ରାଜମାତା ପଦ୍ମାବତୀଙ୍କ ସହ ଶାସନ କାର୍ଯ୍ୟ ଚଳାଉଥିଲେ। କିନ୍ତୁ ସମୟ ବେଳେବେଳେ ଅତି ନିଷ୍ଠୁର ହୋଇଯାଏ। ରାଜା ଦଲପତ ଶାହ ହଠାତ୍ ରୋଗାକ୍ରାନ୍ତ ହୋଇ ସ୍ୱର୍ଗାରୋହଣ କଲେ। ରାଣୀ ଦୁର୍ଗାବତୀଙ୍କ ପାଇଁ ଏହା କୌଣସି ବଜ୍ରପତ ଠାରୁ କମ୍ ନଥିଲା।

0: ରାଣୀ ମା, ରାଜମାତା ପଦ୍ମାବତୀ ଏବଂ ରାଜପୁରୋହିତ ମହେଶ ଠାକୁର ଆଗମନ କରୁଛନ୍ତି। ପ୍ରଣାମ ରାଜମାତା, ପ୍ରଣାମ ରାଜପୁରୋହିତ ମହାଶୟ।
1: ପୁତ୍ରୀ ଦୁର୍ଗାବତୀ, ଆମ ସୁଖ ଉପରେ କାଳର କୁଦୃଷ୍ଟି ପଡ଼ିଗଲା। ପୁତ୍ରୀ, କୁଦୃଷ୍ଟି।
2: ନିଜକୁ ସମ୍ଭାଳନ୍ତୁ ରାଜମାତା। ରାଣୀ ମା,
1: ସଦା ସର୍ବଦା ନିୟମକୁ ଧରି ରଖନ୍ତୁ। ନିରାଜ ପୁରୋହିତ ମହେଶ ଠାକୁର, କେବେ ବି ତ ନିୟମକୁ ଟିକେ କୋହଳ କରନ୍ତୁ। ମୋ ପୁଅ ଚାଲି ଯାଇଛି, ୟାର ସ୍ୱାମୀ। ଆଜି ରାଜମାତା ଆଉ ରାଣୀ ନୁହେଁ, ଜଣେ ମା ଆଉ ନିଜ ସ୍ୱାମୀକୁ ହରେଇଥିବା ଜଣେ ସ୍ତ୍ରୀ କାନ୍ଦୁଛି। ଆଜି ମନ ଭରି ମତେ କାନ୍ଦିବାକୁ ଦିଅନ୍ତୁ, କାନ୍ଦିବାକୁ ଦିଅନ୍ତୁ ରାଜପୁରୋହିତ।
2: ବିଧିର ବିଧାନକୁ କେହି ବଦଳାଇ ପାରେ ନା ରାଜମାତା, କିନ୍ତୁ ଏହା କାନ୍ଦିବାର ନୁହେଁ, ବରଂ ସାହସର ସହିତ ନିଷ୍ପତ୍ତି ନେବାର ସମୟ। କ୍ଷମା କରିବେ ରାଜମାତା, ରାଜ୍ୟର ସୁରକ୍ଷା ଏବଂ ସମ୍ମାନ ଆଗରେ ରାଜପରିବାରର ବ୍ୟକ୍ତିଗତ ଦୁଃଖ କୌଣସି ବିଳାସତା ଠାରୁ କମ୍ ନୁହେଁ। ଗଢ଼ା ରାଜ୍ୟର ଚତୁର୍ଦ୍ଦିଗରେ ରହିଛନ୍ତି ଏହାର ଶତ୍ରୁ। ଆମେ ଯଦି ଦୁର୍ବଳ ହୋଇଯିବା, ତେବେ ଗୋଣ୍ଡୱାନା ସାମ୍ରାଜ୍ୟ ପରାଧୀନ ହେବାକୁ ଆଉ ସମୟ ଲାଗିବନି।
3: ରାଜମାତା, କ୍ଷମା ଚାହୁଁଛି। ନଗର ଏବଂ ନିକଟବର୍ତ୍ତୀ ଅଞ୍ଚଳରେ ଘୋଷଣା କରାଯାଉଛି ଯେ ମହାରାଜାଙ୍କ ଚିତାଗ୍ନିରେ ମହାରାଣୀ ଦୁର୍ଗାବତୀ ସତୀ ହୋଇଯିବେ।
1: କ'ଣ? ଏହା କଦାପି ହେବ ନାହିଁ। ମୁଁ ସତୀ ହେବିନି। ମୁଁ ମନ ପ୍ରାଣରେ ମୋ ସ୍ୱାମୀଙ୍କୁ ସ୍ୱୀକାର କରିଥିଲି, ସେ ଚାଲିଗଲେ, କିନ୍ତୁ ତାଙ୍କର ଅସମ୍ପୂର୍ଣ୍ଣ ସ୍ୱପ୍ନ ଗୁଡ଼ିକୁ ସାକାର କରିବାର ଦାୟିତ୍ୱ ଏବେ ମୋର। ମା ଦୁର୍ଗାଙ୍କ ପ୍ରଦତ୍ତ ଏହି ଅମୂଲ୍ୟ

0: ଜୀବନ କୁ କେବେ ହେଲେ ବ୍ୟର୍ଥ ହେବାକୁ ଦେବିନି। ମୋତେ ଆଶୀର୍ବାଦ କରନ୍ତୁ ରାଜମାତା, ଆପଣଙ୍କ ପୁତ୍ରଙ୍କ ପରେ ଆପଣଙ୍କର ଏହି ଦୁର୍ଗାବତୀର ପ୍ରତିଟି ନିଶ୍ୱାସ ମାତୃଭୂମିର ସୁରକ୍ଷା ଏବଂ ସମ୍ମାନ ପ୍ରତି ସମର୍ପିତ ହେଉ।
1: କଥା କଣ ଦିବାନ ଆଧାର ସିଂ?
2: ରାଜମାତା, ରାଜମାତା, ମାଲବର ମିଆଁ ବାଜିଦ ବାଜ ବାହାଦୁର ଖାନ ଆମ ରାଜ୍ୟ ଉପରେ ଆକ୍ରମଣ କରିଦେଇଛନ୍ତି।
1: କଣ? ତା ବାପା ସୁଜାତ ଖାଁର କବରର ମାଟି ବି ଶୁଖି ନଥିବ, ବାପାର କ୍ରିୟାକର୍ମ ବି ସରିନି, ଆଉ ଇଏ ତାର ନୀତି ବଦଳି ଦେଲାଣି। ଉଠ ପୁତ୍ରୀ, ଉଠ। ଏକଥା ଭୁଲି ଯାଅ ଯେ ତୁମେ ଦଲପତ ସାଙ୍କ ବିଧବା ସ୍ତ୍ରୀ, ଏବେଠୁ ତୁମେ ଗଢା ରାଜ୍ୟର ରାଣୀ, ରାଣୀ ଦୁର୍ଗାବତୀ।
0: ଆଧାର ସିଂ, ଆମେ ବାଜ ବାହାଦୁରର ଆକ୍ରମଣର ଉଚିତ ଜବାବ ଦେବୁ। ତୁରନ୍ତ ସୈନ୍ୟ ବାହିନୀକୁ ପଠାନ୍ତୁ, ଯୁଦ୍ଧ କ୍ଷେତ୍ରରେ ମୁଁ ନିଜେ ରହିବି।
2: ଯଥାଜ୍ଞା ରାଣୀ ମା।
3: ରାଣୀ ଦୁର୍ଗାବତୀ ବିନା କୌଣସି କୋଳାହଳରେ ନିଜ ସୈନ୍ୟବାହିନୀକୁ ନେଇ ପାହାଡ଼ ଉହାଡ଼ରେ ଜଗି ରହିଲେ। ବାଜବାହାଦୁରର ସେନା ସେଠାରେ ପହଞ୍ଚିବା ମାତ୍ରେ ରାଣୀଙ୍କର ସେନା ତାଙ୍କ ଉପରେ ଆକ୍ରମଣ କରିଦେଲେ। ବାଜବାହାଦୁର ଧରାପଡ଼ିଲେ, କିନ୍ତୁ ମହାରାଣୀ ତାଙ୍କୁ ସତର୍କବାଣୀ ଶୁଣାଇ ଛାଡ଼ିଦେଲେ ଏବଂ ରାଜପ୍ରାସାଦକୁ ଫେରିଗଲେ।
1: ପୁତ୍ରୀ, ବାଜବାହାଦୁରକୁ ତମେ କାହିଁକି ଛାଡ଼ିଦେଲ? ଭବିଷ୍ୟତରେ ସେ ଆମ ପାଇଁ ଘାତକ ସାଜିପାରେ।
0: ମୁଁ ତାକୁ କ୍ଷମା କରିବାର ଧର୍ମ ପାଳନ କଲି ରାଜମାତା, ସେ ଘାତକ ହେଲେ ଆମେ ବି ଘାତକ ହେଇଯିବା।
1: ଦିୱାନ ଆଧାର ସିଂ, ରାଣୀଙ୍କ ସତୀ ହେବା ଗୁଜବ ପଛରେ କିଏ ରହିଛି କିଛି ଜଣାପଡ଼ିଲା କି? କୁହନ୍ତୁ ଆଧାର ସିଂ, ଆପଣ ମୌନ କାହିଁକି?
2: କ୍ଷମା ଚାହୁଁଛି ରାଜମାତା, ଏସବୁ କୁଅଁର ଚନ୍ଦ୍ର ସାହାଙ୍କ କହିବାରୁ କରାଯାଇଥିଲା।
1: ବଡ଼ ଭାଇଙ୍କ ମୃତ୍ୟୁ ପରେ କୁଅଁର ଚନ୍ଦ୍ର ସାହାର କୁକୃତ୍ୟର ଅର୍ଥ ମୁଁ ବେଶ ବୁଝିପାରୁଛି। ତାଙ୍କର ଏହି ଇଚ୍ଛା କେବେ ବି ପୂରଣ ହେବନି। ଦିୱାନ ଜୀ,
2: ଆଦେଶ କରନ୍ତୁ ରାଜମାତା।
1: ଆମକୁ ସାବଧାନ ରହିବାକୁ ହେବ। ରାଜକୁମାର ବୀର ନାରାୟଣଙ୍କ ସିଂହାସନ ଆରୋହଣ ସମୟରେ ଯଦି ଚନ୍ଦ୍ର ସାହା କୌଣସି ଷଡ଼ଯନ୍ତ୍ର କରେ ତାହେଲେ ତାକୁ ବନ୍ଦୀ କରିଦେବ।
2: ଯଥାଜ୍ଞା ରାଜମାତା।
4: ରାଣୀ ଦୁର୍ଗାବତୀଙ୍କର, ରାଣୀ ଦୁର୍ଗାବତୀଙ୍କର, ରାଣୀ ଦୁର୍ଗାବତୀଙ୍କର, ରାଜକୁମାର ବୀର ନାରାୟଣଙ୍କର, ରାଜକୁମାର ବୀର ନାରାୟଣଙ୍କର, ରାଜକୁମାର ବୀର ନାରାୟଣଙ୍କର। ଏଇ ନିଅନ୍ତୁ ମହାରାଣୀ, ରାଜକୁମାରଙ୍କୁ ପଗଡ଼ି ପିନ୍ଧେଇ ଦିଅନ୍ତୁ।
5: ବନ୍ଦ କର, ବନ୍ଦ କର, ବନ୍ଦ କର ରାଜ୍ୟାଭିଷେକ। ମହାରାଜ ଦଲପତ ସାହୁଙ୍କ ପରେ ରାଜସିଂହାସନର ଉତ୍ତରାଧିକାରୀ ହେଉଛି ମୁଁ, ମହାରାଜଙ୍କ ସାନ ଭାଇ ଚନ୍ଦ୍ର ସାହ। ଏହି ରାଜସିଂହାସନ ଉପରେ ବସିବାର ଅଧିକାର କେବଳ ଚନ୍ଦ୍ର ସାହର, ଆଉ କାହାରି ନୁହେଁ। ରାଜକୁମାର ବୀର ନାରାୟଣ ତ ନାବାଳକ, ଦୁର୍ବଳ।
1: ନା ପୁତ୍ର ଚନ୍ଦ୍ର ସାହ, ରାଜସିଂହାସନରେ କେବଳ ବୀର ନାରାୟଣ ହିଁ ବସିବ।
5: ଆଉ ରାଜ୍ୟକୁ ସୁରକ୍ଷିତ କିଏ ରଖିବ? ରାଜକାର୍ଯ୍ୟ କିଏ ସମ୍ଭାଳିବ? ମା
1: ମା ନୁହେଁ, ରାଜମାତା କୁହ। ରାଜ୍ୟକୁ ସୁରକ୍ଷିତ ରଖିବେ ରାଣୀ ଦୁର୍ଗାବତୀ, ଆଉ ସେ ହିଁ ଏଥିପାଇଁ ସକ୍ଷମ। ତୁମେ ଯେତେବେଳେ ବିଳାସ ବ୍ୟସନରେ ମାତିଥିଲ ସେତେବେଳେ ସେ ମିଆଁ ବାଜ ବାହାଦୁରକୁ ପରାଜୟର ବାଟ ଦେଖାଉଥିଲେ। ଏହି ରାଜ୍ୟରେ ଅନେକ କିଲ୍ଲା ଆଉ ଜଳାଶୟ ନିର୍ମାଣ କରିଛନ୍ତି ରାଣୀ ଦୁର୍ଗାବତୀ।
5: ସେସବୁ ପଛେ ଯାହା ହେଉ, କିନ୍ତୁ ଜଣେ ସ୍ତ୍ରୀ ରଣକ୍ଷେତ୍ରରେ ଅବତୀର୍ଣ୍ଣ ହେବା ଆମ ପରମ୍ପରା ନୁହେଁ ରାଜମାତା। ମର୍ଯ୍ୟାଦା ପାଳନ କରିବା ପାଇଁ ବିଧବା ଭାଉଜ ପରଦା ଆଢୁଆଳରେ ରହିବା କଥା।
0: ମୁଁ ପରଦା ଭିତରେ ରହିବିନି ଭାଇ, ପରଦା ପଛରେ ଲୁଚି ରହିବା ମୋର ପ୍ରକୃତି ନୁହେଁ। ମୁଁ ଦରବାରରେ ବସିବି, କିନ୍ତୁ ମୁହଁରେ କୌଣସି ଆବରଣ ଦେବିନି, ଆଉ ଆବଶ୍ୟକତା ପଡ଼ିଲେ ପୁରୁଷ ବେଶ ବି ଧାରଣ କରିବି। ସବୁ ଥର ପରି ଯୁଦ୍ଧ ସମୟରେ ମୁଁ ନିଜେ ଯୁଦ୍ଧ କ୍ଷେତ୍ରରେ ରହିବି। ଏବେ ମୁଁ କେବଳ ବୋହୂ ଆଉ ଦୁର୍ଗା ଭାଉଜ ନୁହେଁ, ମୁଁ ଏବେ ରାଣୀ ଦୁର୍ଗାବତୀ। ଆଉ ଯେତେବେଳେ ବଡ଼ ବଡ଼ ଦାୟିତ୍ୱ ତୁଲାଇବାକୁ ପଡ଼େ ସେତେବେଳେ ଛୋଟ ଛୋଟ ନିୟମ ତ ଭାଙ୍ଗିବାକୁ ପଡ଼ିବ ନା ଭାଇ?
5: ଏସବୁ ମୁଁ ସହି ପାରିବିନି, କାରଣ ମୋ ମହାରାଜ ସଂଗ୍ରାମ ସାହୁଙ୍କ ପୁତ୍ର।
0: ହେଲେ ଆପଣ ବି ଏକଥା ଭୁଲି ଯାଆନ୍ତୁନି ଯେ ମୁଁ ବି ମହାରାଜ ସଂଗ୍ରାମ ସାହୁଙ୍କ ପୁତ୍ର ବଧୂ, ଆଉ ଚନ୍ଦେଲ ନରେଶ କୀର୍ତ୍ତି ସିଂଙ୍କ ପୁତ୍ରୀ।
5: ରାଜମାତା, ଏବେ ଆପଣ ବି ଶୁଣି ରଖନ୍ତୁ, ଯଦି ଆପଣ ମୋତେ ସିଂହାସନରେ ନ ବସାଇବେ ତାହେଲେ ସେନାରେ ବିଦ୍ରୋହ ପାଇଁ ମୋତେ ଆଉ ଦୋଷ ଦେବେନି।
1: ଆଚ୍ଛା, ଏମିତି କଥା, ମୁଁ ଦେଖୁଛି କିଏ ସେ ବିଦ୍ରୋହ କରିବ। ଦିୱାନ ମହାଶୟ,
2: ଏମିତି କିଛି ହେବନି। କୁମାର ଚନ୍ଦ୍ର ସାହ, ମହାରାଜ ଜଲପତ ସାହଙ୍କ

0: ଲୋକସ୍ୱର୍ଗାରଣ ପରେ ରାଜମାତାଙ୍କର ଆଦେଶ ପାଳନ କରିବା ସମଗ୍ର ଘୋଡ଼ା ସାମ୍ରାଜ୍ୟର ଧର୍ମ। ରାଣୀ ଦୁର୍ଗାବତୀ ହିଁ ଦକ୍ଷତାର ସହିତ ରାଜ୍ୟ ଶାସନର ସୁପରିଚାଳନା କରିପାରିବେ। ଏହା ଘୋଡ଼ା ସାମ୍ରାଜ୍ୟର ହିତ ପାଇଁ ଗ୍ରହଣ କରାଯାଇଥିବା ନିଷ୍ପତ୍ତି। ଏହି ନିଷ୍ପତ୍ତିକୁ ଯିଏ ବିରୋଧ କରିବ ତାକୁ ଘୋଡ଼ା ରାଜ୍ୟ ଏବଂ ରାଜବଂଶର ଶତ୍ରୁ ବୋଲି ବିବେଚନା କରାଯିବ। ସୈନ୍ୟବଳ, ଚନ୍ଦ୍ର ଶାହ ଓ ତାଙ୍କ ଲୋକଙ୍କୁ ବନ୍ଦୀ କର।
1: ରାଜକୁମାର ଚନ୍ଦ୍ର ଶାହ ସତୀ ହେବା ଗୁଜବ ପ୍ରଚାର କରି ଆପଣ ଗଢ଼ା ରାଜ୍ୟକୁ ନେତୃତ୍ୱହୀନ କରିବାର ପ୍ରଚେଷ୍ଟା କରିଛନ୍ତି। ଆଉ ବୀର ନାରାୟଣର ରାଜ୍ୟାଭିଷେକକୁ ବିରୋଧ କରି ଆପଣ ରାଜମାତା ପଦ୍ମାବତୀଙ୍କ ଆଦେଶକୁ ବି ଅବମାନନା କରିଛନ୍ତି। ଯଦି ଆପଣଙ୍କ ସ୍ଥାନରେ ଆଉ କେହି ଥାନ୍ତା ତାହେଲେ ତାକୁ ଏହି ଜଘନ୍ୟ ଅପରାଧ ପାଇଁ ମୃତ୍ୟୁଦଣ୍ଡ ଦିଆଯାଇଥାନ୍ତା। କିନ୍ତୁ ଆପଣ ଗୋଣ୍ଡ ରାଜବଂଶର ବଂଶଧର, ତେଣୁ ଆପଣଙ୍କୁ ନିର୍ବାସର ଦଣ୍ଡ ଦିଆଯାଉଛି। ଯଦି ଆପଣ ପୁନର୍ବାର ଗୋଣ୍ଡ ରାଜ୍ୟରେ ପାଦ ଦିଅନ୍ତି ତାହେଲେ ଆପଣଙ୍କ ସହ ମଧ୍ୟ ତାହା ହିଁ ହେବ ଯାହା ଜଣେ ସାଧାରଣ ଦେଶଦ୍ରୋହୀ ପ୍ରତି କରାଯାଏ। ସୈନ୍ୟଗଣ, ତାଙ୍କୁ ଗଢ଼ା ରାଜ୍ୟର ସୀମା ପର୍ଯ୍ୟନ୍ତ ସସମ୍ମାନେ ନେଇଯାଅ।
2: ରାଣୀ ଦୁର୍ଗାବତୀଙ୍କର
3: ଜୟ!
2: ରାଣୀ ଦୁର୍ଗାବତୀଙ୍କର
3: ଜୟ!
2: ରାଜା ବୀରନାରାୟଣଙ୍କର
3: ଜୟ!
2: ରାଜା ବୀରନାରାୟଣଙ୍କର
3: ଜୟ!
4: ଯେମିତି ଗଢ଼ା ରାଜ୍ୟର ରାଜ ସିଂହାସନରେ ବାଳକ ବୀରନାରାୟଣଙ୍କୁ ବସାଇ ଦୁର୍ଗାବତୀ ଶାସନ କାର୍ଯ୍ୟ କରୁଥିଲେ, ଠିକ୍ ସେମିତି ଦିଲ୍ଲୀ ରାଜସିଂହାସନରେ ବାଳକ ଆକବରଙ୍କୁ ବସାଇ ଶାସନ କାର୍ଯ୍ୟରେ ଲାଗିଥିଲେ ବୈରାମ ଖାଁ। ଆକବର ନିଜର କୋମଳ କୈଶୋର ହରାଇ ସାରିଥିଲେ। ବୟସ 18 ବର୍ଷ ହେଉଣୁ ସେ ନିଷ୍ଠୁରତା ଏବଂ ଉଦାସୀନତା ସେହି ସ୍ତରକୁ ପହଞ୍ଚିଗଲା ଯେଉଁଠି ଆପଣା ଲୋକଙ୍କ ରକ୍ତ ବି ତାଙ୍କୁ ପାଣି ପରି ବୋଧ ହେବାକୁ ଲାଗିଲା।
5: ହିନ୍ଦୁସ୍ତାନ ଜିଲ୍ଲେ ଇଲାହି ଜିଲ୍ଲେ ସୁଭାନି ଜଲାଲୁଦ୍ଦିନ ମହମ୍ମଦ ଆକବର ଆଗମନ କରୁଛନ୍ତି।
6: ଜିଲ୍ଲେ ଇଲାହି ଗୋଣ୍ଡ ରାଜ୍ୟର ମହାରାଣୀ ଦୁର୍ଗାବତୀ ବାଜ ବାହାଦୁରଙ୍କୁ ପରାସ୍ତ କରିଛନ୍ତି ଆଉ ତାଙ୍କୁ ଜୀବନଦାନ ମଧ୍ୟ ଦେଇଛନ୍ତି। ଏବେ ଚାରିଆଡ଼େ ରାଣୀ ଦୁର୍ଗାବତୀଙ୍କ ବୀରତ୍ୱ ଆଉ ମହାନତା ବିଷୟରେ ଚର୍ଚ୍ଚା ହେଉଛି।
5: ମାନେ ଏଇ ଜଲାଲୁଦ୍ଦିନ ମହମ୍ମଦ ଆକବର ଅନ୍ୟ କାହାର ବୀରତ୍ୱ ଆଉ ମହାନତାର କାହାଣୀ ପସନ୍ଦ କରେ ନା। ବିଜୟନଗର କଥା ଛାଡ଼, ତା ତ ଦୂର ଦକ୍ଷିଣରେ, ତା କଥା ପରେ ବୁଝିବା। କିନ୍ତୁ ମେୟର ରାଣା ପ୍ରତାପ ଆଉ ଗଢ଼ାର ଏଇ ବିଧବା ଦୁର୍ଗାବତୀର ରାଜ୍ୟକୁ ଆଉ ସାମ୍ରାଜ୍ୟରେ ମିଶାଇବା ନିହାତି ଜରୁରୀ।
6: ହୁଜୁର, ଗଢ଼ା ହେଉଛି ଗୋଟିଏ ଛୋଟିଆ ଆଉ ଶାନ୍ତିପ୍ରିୟ ରାଜ୍ୟ, ସେପଟୁ ଆମ ପ୍ରତି କୌଣସି ବିପଦ ନାହିଁ।
5: ସୀମା ପ୍ରତି ବିପଦ କଥା କହୁନାହିଁ ବୀରବଲ, ବିପଦ ହେଉଛି ଇତିହାସର। ଆଗାମୀ ସମୟ ମୋତେ ମହାନ ଆକବର କହୁ, ତା ପାଇଁ ମୋତେ ସେ ପ୍ରତିଟି ମୁଣ୍ଡକୁ ନୁଆଇବାକୁ ପଡ଼ିବ, ଯିଏ ଉଠିବାକୁ ଚେଷ୍ଟା କରିବ ସେ ସମସ୍ତ ରାଜ୍ୟ ଓ ରାଜାଙ୍କୁ ଜୟ କରିବାକୁ ପଡ଼ିବ, ଯିଏ ପ୍ରକୃତରେ ମହାନ କିମ୍ବା ମହାନ ହେବାର ସମ୍ଭାବନା ବହନ କରନ୍ତି। ମୁଁ ଅନ୍ୟ କାହାରି ମହାନତାର ଛାଇ ମୋ ଉପରେ ପଡ଼ିବାକୁ ଦେବାକୁ ଚାହେଁ ନା ବୀରବଲ।
6: ହୁଜୁର ଯାହାପନା, କିନ୍ତୁ
5: ଲୋକେ କହୁଥିଲେ ମୁଁ ପିଲା ଲୋକ, ମୁଁ ସେଇ ବୈରାମ ଖାନ ଠାରୁ ବି ମୁକ୍ତ ହେଇଯାଇଛି ଯିଏ ମୋତେ ହାତ ଧରି ଚାଲିବା ଶିଖାଇଥିଲା। କାହିଁକି ଜାଣିଛ ବୀରବଲ, ମହାନ ହେବାକୁ ହେଲେ ଏସବୁ କରିବାକୁ ପଡ଼େ ବୀରବଲ, ନହେଲେ ଲୋକେ ତାକୁ ମହାନ ବୋଲି କହିବାକୁ ଲାଗିବେ। କହିବେ ଯେ ବୈରାମ ଖାନ ଆକବରକୁ ମଣିଷ କଲା, ସବୁକିଛି ଶିଖାଇ ସମ୍ରାଟ କରିଦେଲା, ନହେଲେ ତାର ଏଥିପାଇଁ ଯୋଗ୍ୟତା ହିଁ ନଥିଲା।
6: ହେଲେ ଯାହାପନା, ଯେଉଁ ରାଜା ଆପଣଙ୍କ ଅଧୀନତ୍ୱ ସ୍ୱୀକାର
5: ନଦେବି ତାଙ୍କୁ ଆଉ ତାଙ୍କ ନାଁକୁ ବି।
7: ଯାହାପନା, ରତନପୁର ରାଜା କଲ୍ୟାଣ ସାହି ଆପଣଙ୍କ ସହ ସାକ୍ଷାତ କରିବାକୁ ଚାହୁଁଛନ୍ତି।
5: ସାକ୍ଷାତ କରିବାକୁ ଆସିଛି ନା କିଛି ମାଗିବାକୁ? ଏ ରତନପୁରଟା କୋଉଠି ବୀରବଲ?
6: ଯାହାପନା, ଗଢ଼ା ରାଜ୍ୟର ଦକ୍ଷିଣ ପୂର୍ବ ସୀମାରେ ରହିଛି ରତନପୁର।
5: ଆଚ୍ଛା, ତା ମାନେ ନିଶ୍ଚୟ ଦୁର୍ଗାବତୀ ବିରୁଦ୍ଧରେ କିଛି ପରାମର୍ଶ ଦେବାକୁ ଆସିଥିବ। ଆଚ୍ଛା ବୀରବଲ, ଏଠିକାର ରାଜାମାନଙ୍କର ଅନ୍ୟ ରାଜାମାନଙ୍କ ପ୍ରତି ଏତେ ଈର୍ଷାଭାବ କାହିଁକି? ଦାଗ ତାକୁ ଦେଖିବା ସେ କଣ ଦେଉଛି କଣ ଶୁଣାଉଛି।
7: ରତନପୁର ରାଜା କଲ୍ୟାଣ ସାହି ହାଜିର ହୁଅନ୍ତୁ, ରତନପୁର ରାଜା କଲ୍ୟାଣ ସାହି ହାଜିର ହୁଅନ୍ତୁ।

0: ଯାହାପଣାଙ୍କ କୀର୍ତ୍ତି ଶିଖର ସ୍ପର୍ଶ କରୁ।
1: ବସନ୍ତୁ, ଆପଣ ଏଠାକୁ କାହିଁକି ଆସିଛନ୍ତି କଲ୍ୟାଣ ସାହି?
0: ଯାହାପଣା, ଗୋଣ୍ଡ ରାଜ୍ୟର ରାଣୀ ଦୁର୍ଗାପତି ଯେବେଠୁ ମିଆଁ ବାଜ ବାହାଦୁରଙ୍କୁ ପରାସ୍ତ କରିଛନ୍ତି
1: ତାହା ମୋତେ ଜଣା। ଏମିତି କିଛି କୁହନ୍ତୁ ଯାହା ମୋତେ ଅଜଣା।
0: ସେଦିନଠାରୁ ପଡ଼ୋଶୀ ରାଜ୍ୟ ପ୍ରତି ଆମର ଭାରି ଭୟ। ସେ କେବେ ବି ଆମ ଉପରେ ଆକ୍ରମଣ କରିପାରନ୍ତି।
1: ଯଦି ତାହା ହୋଇଥାନ୍ତା ତାହେଲେ ସେ କେବେଠୁ ମାଳବ୍ୟ ଉପରେ ଆକ୍ରମଣ କରିଦେଇଥାନ୍ତେ ନା କଣ ବୀରବଲ?
2: ଆପଣ ଠିକ କହିଛନ୍ତି ହୁଜୁର।
0: ମାଳବ୍ୟ ଉପରେ ଆକ୍ରମଣ ନ କରି ସେ ନିଜକୁ ମହାନ ବୋଲି ପ୍ରତିପାଦିତ କରିବାକୁ ଚାହୁଁଛନ୍ତି ଯାହାପନା। ପ୍ରକୃତ କଥା ହେଉଛି ଯେ ସେ ମୋଗଲ ସାମ୍ରାଜ୍ୟକୁ ବି ହାତେଇବା ପାଇଁ ପ୍ରସ୍ତୁତି ଚଳାଇଛି।
1: ଆଚ୍ଛା, କାହା ଭରସାରେ?
0: ପ୍ରଥମତଃ ନିଜ ଶକ୍ତିକୁ ନେଇ ତା ମନରେ ବହୁତ ଅହଙ୍କାର ରହିଛି। ଦ୍ୱିତୀୟତଃ ତା ପାଖରେ ଗୋଟିଏ ନିଆରା ହାତୀ ଆଉ ଜଣେ ଉତ୍ତମ ପରାମର୍ଶଦାତା ରହିଛି।
1: ସେ ଦୁହିଁଙ୍କୁ ଆମ ଦରବାରରେ ଉପସ୍ଥିତ ହେବାକୁ ଆଦେଶ ଦିଆଯାଉ। କଣ ହେଲା ବୀରବଲ, ତୁମେ ମୌନ କାହିଁକି?
2: ଯାହାପନା, ମୁଁ ଭୟ କରୁଛି ଯେ ମୂର୍ଖାମୀ ଯୋଗୁଁ ସେ ଆପଣଙ୍କ ଆଦେଶର ଅବମାନନା ଯେମିତି ନ କରି ବସନ୍ତୁ।
1: ତେବେ ତ ଆହୁରି ଭଲ ହେବ ବୀରବଲ, ଘୋଡ଼ାକୁ ଧୂଳିସାତ କରିବାକୁ ଆମକୁ ଗୋଟିଏ ସୁନ୍ଦର ବାହାନା ମିଳିଯିବ। ମହାନ ହିନ୍ଦୁସ୍ତାନର ଆଉ ଗୋଟିଏ ମହାନ ରାଜ୍ୟର ମହାନ ରାଣୀଙ୍କ ମହନୀୟତା ପ୍ରମାଣିତ ହେବା ଆଗରୁ ମାଟିରେ ମିଶିଯିବ।
3: ମହାରାଣୀ, ମୋଗଲ ବାଦଶାହ ଆକବରଙ୍କ ବାର୍ତ୍ତା ନେଇ ଜଣେ ଦୂତ ଆସିଛି।
4: ମୋଗଲ ବାଦଶାହଙ୍କ ଦୂତ? ତାଙ୍କୁ ଭିତରକୁ ନେଇ ଆସ।
5: ମହାରାଣୀ, ସଲତନତ ଏ ହିନ୍ଦ ସାହେନ୍ସା ଆକବର ଆପଣ ପାଇଁ ଗୋଟେ ଉପହାର ପଠେଇଛନ୍ତି। ଆଉ କହିଛନ୍ତି ଯେ ଆପଣ ନିଜର ନିଆରା ହାତୀ ସର୍ମନ ଆଉ ନିଜ ପରାମର୍ଶଦାତା ଆଧାର ସିଂଙ୍କୁ ଦିଲ୍ଲୀ ଦରବାରକୁ ପଠାନ୍ତୁ।
4: ଆଉ ଏ ଥାଳିରେ ସେ ଉପହାରଟି କ'ଣ?
5: ମହାରାଣୀ, ଇଏ ହେଉଛି ଖାଣ୍ଟି ସୁନାରେ ତିଆରି ଗୋଟେ ପଞ୍ଜୁରୀ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଜଣେ ସ୍ତ୍ରୀର କାମ ରାଜକାର୍ଯ୍ୟ ସମ୍ଭାଳିବା ଆଉ ଯୁଦ୍ଧ କ୍ଷେତ୍ରରେ ଅବତୀର୍ଣ୍ଣ ହେବା ନୁହେଁ, ତାର କାମ ହେଉଛି ରାଜପ୍ରାସାଦରେ ରହିବା।
4: ଆପଣ ଅତିଥି ଗୃହରେ ବିଶ୍ରାମ କରନ୍ତୁ, ମୋର ଉତ୍ତର ନେଇକରି ଯିବେ।
5: ଯଥା ଆଜ୍ଞା ମହାରାଣୀ।
4: ଜଲାଲୁଦ୍ଦିନର ଏତେ ସାହସ ଯେ ସେ ମୋର ପ୍ରିୟ ହାତୀ ସର୍ମନ ଆଉ ଆଧାର ସିଂ ଆପଣଙ୍କୁ ମାଗିଦେଲା।
6: ଏହା ହିଁ ତାର ପ୍ରକୃତି ମହାରାଣୀ, ଦୁର୍ବଳ ରାଜ୍ୟମାନଙ୍କୁ ଭୟଭୀତ କରିବା ପାଇଁ ସେ ଏମିତି ବାଟ ଆପଣାଇଥାଏ।
4: ଏଇ ପଞ୍ଜୁରୀଟିକୁ ପଠେଇ ଜଲାଲୁଦ୍ଦିନ ଆମକୁ ବାର୍ତ୍ତା ଦେଇଛି ଯେ ଆମେ ତାର ଆଧିପତ୍ୟକୁ ସ୍ୱୀକାର କରିନେବା। ସେ ଆମକୁ ସୁନା ପଞ୍ଜୁରୀର ଚଢ଼େଇ କରିବାକୁ ଚାହୁଁଛି।
6: ଆପଣ ଠିକ ଅନୁମାନ କରିଛନ୍ତି ରାଣୀମା।
4: ଦରବାନ, ସେ ମୋଗଲିଆ ଦୂତକୁ ପୁଣି ଥରେ ଏଠାକୁ ନେଇ ଆସ।
7: ଯଥା ଆଜ୍ଞା ରାଣୀମା।
5: ଆଦେଶ କରନ୍ତୁ ମହାରାଣୀ।
4: ଏବେ ଆପଣ ଯାଇପାରନ୍ତି, ଆପଣଙ୍କ କାମ ସରିଗଲା। ନିଜର ଯାହାପନ୍ନାଙ୍କୁ ଯାଇ କହିବେ ଆମେ ହେଉଛୁ ଗୋଟେ ସ୍ୱାଧୀନ ରାଜ୍ୟ, ତାଙ୍କର ଗୋଲାମ ନୁହେଁ। ହଁ, ତାଙ୍କର ଏଇ ନିଆରା ଉପହାରର ଉତ୍ତର ବି ଆମେ ନିଜେ ଖୁବ୍ ଶୀଘ୍ର ଦେବୁ।
5: ଆଜ୍ଞା ମହାରାଣୀ।
6: ଯଦି ଆମେ ଚୁପ୍ ରହିଯିବା ତାହାକୁ ଆମ କା ପୁରୁଷପଣ ବୋଲି ଧରାଯିବ।
8: ତାହା ତ ସତ, କିନ୍ତୁ କି ଉତ୍ତର ଦିଆଯିବା ଉଚିତ?
4: ଗୋଟିଏ ତୁଳା ଭିଣା ତିଆରି କରନ୍ତୁ ଖାଣ୍ଟି ସୁନାରେ। ସେ ମୋତେ ପିଞ୍ଜରା ପଠେଇଛି ତ, ଆମେ ତାକୁ ତୁଳା ଭିଣା ପଠେଇ ଏଇ ବାର୍ତ୍ତା ଦେବା ଯେ ସେ ଗୋଣ୍ଡୱାନା ଉପରେ କୁଦୃଷ୍ଟି ନ ପକଉ, ନଚେତ ସାରା ଜୀବନ ବସି ବସି ତୁଳା ଭିଣିବା କାମ ଛଡ଼ା ଆଉ କୌଣସି କାମ ପାଇଁ ସେ ଯୋଗ୍ୟ ରହିବନି। ଗଢ଼ା ଉପରେ ନଜର ରଖୁଛି।
8: ହେଲେ ସୁନାର କାହିଁକି?
4: ହଁ, ସୁନାର ଠିକ ସେତିକି ଓଜନର ଯେତିକି ଓଜନର ସେ ପିଞ୍ଜରା ପଠେଇଛି। ନା ଭରିଏ କମ୍ ନା ଭରିଏ ଅଧିକ, ଜଲାଲୁଦ୍ଦିନ ଜାଣୁ ଗଢ଼ାର ମହାରାଣୀ ଭିକାରିଣୀ ନୁହେଁ ଯେ ତା ସୁନା ଦେଖି ଲୋଭରେ ପଡ଼ିଯିବ।
8: ଆଉ ଏଇଟା ନେଇକି ଦିଲ୍ଲୀ କିଏ ଯିବେ?
6: ମୁଁ ଯିବି, ଯଦି ମହାରାଣୀ ଅନୁମତି ଦିଅନ୍ତି।
4: ହଁ ଆଧାର ସିଂ, ଆପଣ ଯାଆନ୍ତୁ, ଅନ୍ତତଃ ସେ ଅହଙ୍କାରୀକୁ ତୁଳା ଭିଣା ପଠାଇବାର ଅର୍ଥ ବି ତ ବୁଝାଇବାକୁ ପଡ଼ିବ, ଏହାକୁ ଶୀଘ୍ର କାର୍ଯ୍ୟକାରୀ କରାଯାଉ।
6: ଯଥା ଆଜ୍ଞା ମହାରାଣୀ।
9: ହିନ୍ଦୁସ୍ତାନ ଜିଲ୍ଲେ ଇଲାହି ଜିଲ୍ଲେ ସୁଭାନୀ ଜଲାଲୁଦ୍ଦିନ ମହମ୍ମଦ ଆକବର ଆଗମନ କରିଛନ୍ତି।
3: ଯାହାପନାଙ୍କର ଜୟ ହେଉ। ଯାହାପନା, ଗଢ଼ା ରାଜ୍ୟର ମନ୍ତ୍ରୀ ଆଧାର ସିଂ ଆସିଛନ୍ତି।

0: ସୈନ୍ୟଗଣ, ଦୁର୍ଗାବତୀର ହାତୀ ଉଚ୍ଚ ପାହାଡ଼ ଉପରେ ଅଛି। ଆମ କମାଣ୍ଡର ଗୋଳା ସେ ଯାଏ ଠିକ୍ ଭାବେ ପହଞ୍ଚି ପାରୁନି। କିଛି ଦକ୍ଷ ତୀରଚାଳକଙ୍କୁ ଉପରକୁ ପଠାଓ, ଆଉ ତଳୁ ଗୋଳା ବାହାରକୁ ଫୁଟାଇବା ଜାରି ରଖ।
1: ଯାହା ଆପଣଙ୍କ ଆଦେଶ ହଜୁର। ତୀରଚାଳକ ଉପରକୁ ଯାଅ।
2: ସାହସ ହରାଅନି ମୋର ବୀର ସୈନିକ ଗଣ, ପ୍ରତିପକ୍ଷ ସୈନ୍ୟ ଉପରକୁ ଚାଲି ଆସିଛନ୍ତି, ସେମାନଙ୍କ ଉପରେ ପ୍ରହାର କର।
3: ये कौन है महाराणी? अरे दौड़ो दौड़ो, महाराणी को आखिरी तीर मड़ होई छी, से निज हाथी पिटरे थी आसन रे टोल पड़ छंती।
4: महाराणी महाराणी,
2: ए तीर टी मो तंटी भेद करी छी, किंतु किंतु मने रख जवान गण, मु अटकी भी नहीं।
4: ସୈନ୍ୟଗଣ, ଆରେ ମହାରାଣୀକୁ ଘେରି ଯାଇ ପାଲିଙ୍କି ଉସେଇ ସୁରକ୍ଷିତ ଭାବେ ଦୁର୍ଗ ଆଡ଼କୁ ନେଇଯାଅ, ଯାଅ।
3: ମହାରାଣୀ ଚାଲନ୍ତୁ। ମହାରାଣୀ,
2: ନା ନା, ମୁଁ ଯୁଦ୍ଧ କ୍ଷେତ୍ର ଛାଡ଼ିକି ଯିବିନି, ମୋର ଶେଷ ନିଶ୍ୱାସ ଯାଏ ମୁଁ ଲଢ଼ିବି। ଜଲାଲୁଦ୍ଦିନ ଅନ୍ତତଃ ଏତିକି ଜାଣୁ ଯେ ସେ କାହା ସହିତ ଶତ୍ରୁତା କରିଥିଲା।
3: ମହାରାଣୀ ମହାରାଣୀ, ଏ କଣ ହେଲା ମହାରାଣୀ? ମୁଁ ଆପଣଙ୍କର ସେବକ ଆଧାର ସିଂ।
5: ଆଧାର ସିଂ, ମୁଁ ରକ୍ତାକ୍ତ ହେଲା ଭଳି ଲାଗୁଛି। ଶରୀର ଶରୀର ଆଉ ମୋର ବୋଲ ମାନୁନି। ସାମ୍ନାରେ ଦେଖନ୍ତୁ ତାର ତାର ବିରାଟ ସୈନ୍ୟବାହିନୀ ଆମ ଆଡ଼କୁ ମାଡ଼ି ଆସିଲାଣି। ସେ ଦୁଷ୍ଟ ମୋଗଲ ମୋତେ ବନ୍ଦୀ କରି ମୋର ଅପମାନ କରିବା ଆଗରୁ ଏଇ ନିଅନ୍ତୁ ମୋ ଅସ୍ତ୍ର, ଆଉ ନିଜ ହାତରେ ମୋତେ ହତ୍ୟା କରନ୍ତୁ। ଆଧାର ସିଂ, ମୋତେ ବୀରଙ୍କ ପରି ମୃତ୍ୟୁ ଦିଅନ୍ତୁ। ଆଧାର ସିଂ, ବୀରଙ୍କ ପରି ମୃତ୍ୟୁ ଦିଅନ୍ତୁ।
3: ଏଭଳି ଅଧର୍ମ କାର୍ଯ୍ୟ ଏ ସେବକ କେବେ ହେଲେ କରିପାରିବନି। ମହାରାଣୀ, ଆପଣଙ୍କୁ ଆପଣଙ୍କୁ ମାରି ନିଜେ ବଞ୍ଚିବା ଅପେକ୍ଷା ନିଜେ ମରିବା ପସନ୍ଦ କରିବି। ଆପଣ ଚାଲନ୍ତୁ, ଆପଣ ଚାଲନ୍ତୁ ମହାରାଣୀ, ଆମେ ଆପଣଙ୍କୁ ଘେରି ଯାଇ ସୁରକ୍ଷିତ ଭାବରେ ଦୁର୍ଗକୁ ନେଇଯିବୁ ରାଣୀ।
2: ଆପଣ କଣ ଚାହୁଁଛନ୍ତି? ଯେ ମୋର ଅପମାନ ହଉ? ଗଢ଼ାର ରାଣୀ କଣ କେବେ ମୋଗଲଙ୍କ ହାତରେ ବନ୍ଦୀ ହେଇପାରେ? ରଣଭୂମି ଛାଡ଼ି ମୁଁ କୁଆଡ଼େ ଯିବିନି ଆଧାର ସିଂ। ଯଦି ଆପଣ ଏହା କରିପାରିବେନି, ତାହେଲେ ଗଢ଼ାର କନ୍ୟା ନିଜର ନିଷ୍ପତ୍ତି ନିଜେ କରିବା ଜାଣେ।
3: ଛାଡ଼ନ୍ତୁ, ଆରେ ମୋ ଅସ୍ତ୍ରକୁ ଛାଡ଼ନ୍ତୁ। ଏ କଣ କଲେ ଆପଣ ମହାରାଣୀ? ମୋ ଅସ୍ତ୍ରକୁ ଛଡ଼ାଇ ନିଜେ ବକ୍ଷଭେଦ କଲେ ମହାରାଣୀ।
2: ଆଧାର ସିଂ, ଆଧାର ସିଂ, ମୁଁ ସବୁବେଳେ ଏକଥା ଭାବିଛି ଯେ ଜୀବନ ଆଉ ମୃତ୍ୟୁ ମଧ୍ୟରେ କୌଣସି ପ୍ରାଚୀର ନାହିଁ। ମୃତ୍ୟୁ ବି ତ ଆମର ଜୀବନର ଗୋଟେ ଗୋଟେ ଛୋଟିଆ ଅଂଶ। ହେ ମାତୃଭୂମି, ହେ ମୋର ଗଢ଼ାର ମାଟି, ତୋର ସର୍ବଦା ଜୟ ହେଉ, ଜୟ ହେଉ, ଜୟ ଜୟ ବଳ ଦେବ।
3: ଧନ୍ୟ ଆପଣଙ୍କର ଏ ବଳିଦାନ ମହାରାଣୀ, ଧନ୍ୟ ଧନ୍ୟ।
6: ଜୟ ମହାରାଣୀ ଦୁର୍ଗାବତୀଙ୍କର,
7: ଜୟ
6: ମହାରାଣୀ ଦୁର୍ଗାବତୀଙ୍କର।

0: ଶୁଣିଲେ ନାଟକ ରାଣୀ ଦୁର୍ଗାବତୀ। ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ରାଣୀ ଦୁର୍ଗାବତୀ ଶ୍ୱେତାଚାର୍ଯ୍ୟ, ରାଜମାତା ପଦ୍ମାବତୀ ସୁମିତ୍ରା ମହାପାତ୍ର, ଆକବର ବୀରେନ ମିଶ୍ର, ବର୍ଣ୍ଣନା ଲଳିତେନ୍ଦୁ କାନୁନଗୋ, ଆଧାର ସିଂ ବିଭୂତିଭୂଷଣ ମହାନ୍ତି, ଚନ୍ଦ୍ର ଶାହ ପ୍ରକାଶ ଚନ୍ଦ୍ର ରାଉତ, ମହେଶ ଠାକୁର ଡକ୍ଟର ନିରଞ୍ଜନ ସାହୁ, ରାଜା କଲ୍ୟାଣ ସାହି ମାତୃପ୍ରସାଦ ଦାସ, ଆସଫ ଖାଁ ସକଳେଶ୍ୱର ପଟ୍ଟନାୟକ, ସୈନିକ ସୁବ୍ରତ ପଣ୍ଡା, ଦୂତ ଗଣେଶ୍ୱର ନାୟକ, ରାମଚରୀ କ୍ରିଷ୍ଣ ମହାନ୍ତି ଏବଂ ବୀରବଲ ରଞ୍ଜିତ କୁମାର ସାହୁ।
1: ମୂଳ ହିନ୍ଦୀ ଯୋଗେଶ ତ୍ରିପାଠୀ,
0: ଓଡ଼ିଆ ଭାଷାନ୍ତର ପ୍ରକାଶ ଚନ୍ଦ୍ର ଡାଭେ, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ ଏବଂ ସହଯୋଗିତାରେ ମୃତ୍ୟୁଞ୍ଜୟ ବିଶ୍ୱାଳ।

0: And examinations today burnt effigies of Chief Minister Hemant Soren, Congress leader Rahul Gandhi and RJD leader Tejaswi Yadav in Ranchi. Students raised slogans against the state government and reiterated their demand for the cancellation of JPSC and JSSC examination, alleging irregularities in the recruitment process. The protesters have also announced plans to get out the Chief Minister's residence on the 20th of this month. India Meteorological Department, IMD, has issued a red alert for heavy to very heavy rainfall over Gangetic, West Bengal and Odisha for tomorrow. Similar conditions are also expected over Arunachal Pradesh, Chhattisgarh, Jharkhand, Uttar Pradesh, Eastern Madhya Pradesh, Himachal Pradesh, Jammu and Kashmir, Ladakh and Uttarakhand for the next 2 days. The Met Department has said that heavy rainfall is expected over Assam, Meghalaya, Bihar, Haryana, Chandigarh and Delhi for tomorrow. And that is the end of this news bulletin.
1: आकाशवाणी भवानीपाटणा समयराती 11:10 बजे 10 मिनिट आजर अधिवेशन को शेष करबा पूर्वरु श्रोताबंधु शुणंतु आसंताकाली आमर प्रथम अधिवेशन रे प्रचार हेबाकु थिबा कार्यक्रम संपर्क रे सूचना सकाळ 6:00 बजे 10 मिनिट रे शुणिबे भक्ति गीतर कार्यक्रम वंदना चेतना चिंतन प्रचार करिबु सकाळ 6:00 बजे 30 मिनिट रे सकाळ 6:00 बजे 35 मिनिट रे शुणिबे श्रीमद् भागवत कार्यक्रम स्वच्छ जीवन प्रचार करिबु सकाळ 7:00 बजे 25 मिनिट रे ସକାଳ 7:00 ବଜେ 30 ମିନିଟ୍ରେ ଶୁଣିବେ ଶ୍ରୀ ରାମଚରିତ ମାନସ ଚାଷର କଥା ପ୍ରଚାର କରିବୁ ସକାଳ 7:00 ବଜେ 40 ମିନିଟ୍ରେ ସକାଳ 7:00 ବଜେ 45 ମିନିଟ୍ରେ ଶୁଣିବେ ପୁରାତନୀ କ୍ରମରେ କିଛି ଓଡ଼ିଶୀ ଓଡ଼ିଶା ଜୀବିକା ମିଶନ ଉପରେ ଆଧାରିତ ପ୍ରାୟୋଜିତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ସକାଳ 8:00 ବଜେ 30 ମିନିଟ୍ରେ ସକାଳ 8:00 ବଜେ 45 ମିନିଟ୍ରେ ଶୁଣିବେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହୀଶ ବିଳାସ ହିନ୍ଦୀ କଥାଚିତ୍ର ଗୀତ ଶୁଣିବେ ସକାଳ 9:00 ସକାଳ 9:00 ବଜେ 30 ମିନିଟ୍ରେ ଓଡ଼ିଆ କଥାଚିତ୍ରର ଗୀତ କାର୍ଯ୍ୟକ୍ରମ ଖୋଲା ଝରକା ପ୍ରଚାର କରିବୁ ପୂର୍ବାହ୍ନ 10:00 ବଜେ 10 ମିନିଟ୍ରେ ଶ୍ରୋତାବନ୍ଧୁ ଏଥିଲା ଆସନ୍ତାକାଲି ଆମର ପ୍ରଥମ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ଏଇଠି ଶେଷ କରୁଛୁ ଆଜିର ଅଧିବେଶନକୁ ପୁଣି ଥରେ ଆପଣଙ୍କୁ ସ୍ୱାଗତ ଜଣାଇବୁ ଆସନ୍ତାକାଲି ଆମର ପ୍ରଥମ ଅଧିବେଶନ ପ୍ରାତଃ 5:00 ବଜେ 55 ମିନିଟ୍ରେ ତେବେ ଶ୍ରୋତାବନ୍ଧୁ ସେତେବେଳ ଯାଏ ବିଦାୟ ଦିଅନ୍ତୁ।